ଆକାଶବାଣୀ ଜୟପୁର ଆଜି ଶୁକ୍ରବାର 1948 ଶକାବ୍ଦ ବୈଶାଖ ମାସ 18 ଦିନ ଇଂରାଜୀ 2026 ମସିହା ମଇ ମାସର 8 ତାରିଖ ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ଶୁଭ ଅଭିବାଦନ ଏବଂ ଶୁଭେଚ୍ଛା ଜଣାଇ ସ୍ୱାଗତ କରୁଛୁ ଆମର ପ୍ରାତଃ ଅଧିବେଶନକୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଜ ଯୋଗେ ଏଫ୍ଏମ୍ରେ ଶୁଣିପାରୁଛନ୍ତି 103.6 ମେଗାହର୍ଜ ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ବର୍ତ୍ତମାନ ସକାଳ 5:57

କୌଣସି କର୍ମ ପ୍ରତି ବିମୁଖ ହୁଅନ୍ତୁ ନାହିଁ। ପ୍ରତ୍ୟେକ କର୍ମ ମନ ଦେଇ କରିଚାଲନ୍ତୁ, ଯାହା ଆପଣଙ୍କୁ ସଫଳତା ଓ ଆତ୍ମସନ୍ତୋଷ ଆଣିଦେବ। ଆକାଶବାଣୀ ଜୟପୁର, ସମୟ ବର୍ତ୍ତମାନ 6 ବାଜିବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀରେ ସମ୍ବାଦ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

କାର୍ଯ୍ୟକ୍ରମର ପରବର୍ତ୍ତୀ କଣ୍ଠଶିଳ୍ପୀ ଉପେନ୍ଦ୍ର କୁମାର ମିଶ୍ର। ଗୀତ ରଚନା କରିଛନ୍ତି ଭ୍ରମରବର ଛାଟୋଇ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣନ୍ତୁ। ପୁରାତନ ରଚନାରୁ କଣ୍ଠଶିଳ୍ପୀ ରାଧାକୃଷ୍ଣ ଭଞ୍ଜ।

0: ସେ ଈଶ୍ୱର ଆମ ସମସ୍ତଙ୍କୁ ପ୍ରତ୍ୟେକ ସମୟରେ ସହାୟ ହୁଅନ୍ତୁ, ଆମ୍ଭମାନଙ୍କୁ ଶକ୍ତି ସାମର୍ଥ୍ୟ ପ୍ରଦାନ କରନ୍ତୁ। ଏତିକି କାମନା ସହ ଶେଷ କରୁଛୁ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଆଜି ପାଇଁ ଶିଳ୍ପୀମାନେ ଥିଲେ ବୀଣାପାଣି ମିଶ୍ର, ଉପେନ୍ଦ୍ର କୁମାର ମିଶ୍ର, ବୀଣାପାଣି ପୁରୋହିତ, ରାଧାକୃଷ୍ଣ ଭଞ୍ଜ ଏବଂ ରୀନାରାଣୀ ପ୍ରଧାନ। ଗୀତଗୁଡ଼ିକ ଥିଲା ପୁରାତନ ରଚନାରୁ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର ଏକାଦଶତମ ଭାଗ।
1: ଏପିସୋଡ୍ ନମ୍ବର 11।

ପ୍ରଚାର କଲୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର ଏକାଦଶତମ ଭାଗ ଆକାଶବାଣୀ ଜୟପୁର ଶୁଣନ୍ତୁ ଆଜିର ଅନୁଚିନ୍ତା ଉପସ୍ଥାପନା କରିଛନ୍ତି ମନୋଜ କୁମାର ପୂଜାରୀ।

ଭାଷା ସାହିତ୍ୟର ପ୍ରଫେସର। ନୌକାରେ କିଛି ସମୟ ଯାତ୍ରା କଲାପରେ ପଦାର୍ଥ ବିଜ୍ଞାନୀ ନାଉରିଆକୁ ପଚାରିଲେ, ତମେ ପଦାର୍ଥ ବିଜ୍ଞାନ ସମ୍ବନ୍ଧରେ କିଛି ଜାଣିଛ? ନିରୀହ ସ୍ୱରରେ ନାଉରିଆ କହିଲା, ସେଇଟା କ'ଣ ଆଜ୍ଞା, ମୁଁ ତ ତାର ନାଁ ବି ଶୁଣିନାହିଁ। ବିଦ୍ରୁପ ଭରା ହସଟେ ଖେଳେଇ ପଦାର୍ଥ ବିଜ୍ଞାନୀ କହିଲେ, ଏତେ ବଡ଼ ଗୁରୁତ୍ୱପୂର୍ଣ୍ଣ ପାଠର ନାଁ ବି ତମେ ଯଦି ଶୁଣିନ, ତମ ଜୀବନର ଏକ ଚତୁର୍ଥାଂଶ ବୃଥାରେ ଗଲା ଜାଣ। ଏହାପରେ ଜ୍ୟୋତିର୍ବିତ୍ ପଚାରିଲେ, ତମେ ଜ୍ୟୋତିଷ ଶାସ୍ତ୍ର ସମ୍ବନ୍ଧରେ କ'ଣ ଜାଣିଛ? ବିସ୍ମିତ ସ୍ୱରରେ ନାଉରିଆ ଉତ୍ତର ଦେଲା, ମୋ ଭଳିଆ ଲୋକର ଆଜ୍ଞା ଜ୍ୟୋତିଷ ଶାସ୍ତ୍ର ସହିତ ସମ୍ପର୍କ କ'ଣ? ଜ୍ୟୋତିର୍ବିତ୍ ଅବଜ୍ଞାସୂଚକ ହସଟେ ଫୁଟେଇ କହିଲେ, ଆରେ ନାଉରିଆ, ଯିଏ ଏତେ ମହାନ ଶାସ୍ତ୍ର ବିଷୟରେ ଅଜ୍ଞ, ତାର ଜୀବନର କିଛି ନ ହେଲେ ବି ଶତକଡ଼ା 25 ଭାଗ ବ୍ୟର୍ଥ ଗଲା ବୋଲି ଜାଣ। ଏଥର ପଚାରିଲେ ସମୁଦ୍ର ଶାସ୍ତ୍ରବିତ୍ ତାଙ୍କ ଶାସ୍ତ୍ର କଥା। ନାଉରିଆ ପ୍ରକାଶ କଲା ତାର ଅଜ୍ଞତା। ସମୁଦ୍ର ଶାସ୍ତ୍ରବିତ୍ ବି ତା ଜୀବନର ଏକ ଚତୁର୍ଥାଂଶ ବ୍ୟର୍ଥ ଗଲା ବୋଲି ସୂଚିତ କଲେ ନାଉରିଆକୁ। ଶେଷରେ ଥିଲା ଭାଷା ସାହିତ୍ୟର ପ୍ରଫେସରଙ୍କ ପାଡ଼ି। ସେତେବେଳେ ନୌକା ପହଞ୍ଚି ସାରିଥିଲା ପ୍ରଶସ୍ତ ନଦୀର ଠିକ୍ ମଝିରେ। ଭାଷା ସାହିତ୍ୟ ବିଷୟରେ ତମେ କିଛି ଜାଣିଛ ନା ନାହିଁ? ତାଚ୍ଛଲ୍ୟ ଭରା ସ୍ୱରରେ ପଚାରିଲେ ପ୍ରଫେସର। ମୋତେ ମୋ ମାତୃଭାଷା ଛଡ଼ା ଆଉ କିଛି ଜଣା ନାହିଁ ଆଜ୍ଞା, ସେଇଟା ବି କହିପାରେ ଯାହା, ଲେଖି ଜାଣେ ନାହିଁ, ଉତ୍ତର ଦେଲା ନାଉରିଆ। ବିଦ୍ରୁପ ଭରା ସ୍ୱରରେ ପ୍ରଫେସର କହିଲେ, ତେବେ ତ ତମର ପୁରା ଜୀବନ ବ୍ୟର୍ଥ ହୋଇଗଲା ଜାଣ, କୌଣସି ଶାସ୍ତ୍ର ସମ୍ବନ୍ଧରେ ଯେ ତମର ଜ୍ଞାନ ନାହିଁ। କିଛି ସମୟ ପରେ ହଠାତ୍ ଆକାଶରେ କଳା ମେଘ ଘୋଟି ଆସିଲା, ବିଜୁଳି ଆଖି ଝଲସେଇ ଦେଲା, ଆରମ୍ଭ ହେଲା ଭୟଙ୍କର ଝଡ଼ ବର୍ଷା। ଚାହୁଁ ଚାହୁଁ ଦୋହଲି ଉଠିଲା ସେମାନେ ଯାତ୍ରା କରୁଥିବା ନୌକା। ଅସମ୍ଭାଳ ହୋଇ ଉଠିଲା ତାର ଅସ୍ତିତ୍ୱ। ସମସ୍ତଙ୍କ ସାମ୍ନାରେ ଥିଲା ଜୀବନ ମରଣର ପ୍ରଶ୍ନ। ଏଭଳି ଏକ ଦାରୁଣ ମୁହୂର୍ତ୍ତରେ ଚାରି ପଣ୍ଡିତଙ୍କ ଉଦ୍ଦେଶ୍ୟରେ ନାଉରିଆର ପ୍ରଶ୍ନ ଥିଲା, ଆପଣମାନଙ୍କୁ ପହଁରି ଆସେ ତ? କାରଣ ଯେକୌଣସି ସମୟରେ ନୌକା ଡୁବିଯାଇପାରେ। ଭୟରେ କମ୍ପି ଉଠୁଥିବା ବିଦ୍ୱାନଗଣ କହିଲେ, ବିଦ୍ୟା ଅଧ୍ୟୟନରେ ତ ଆମର ଜୀବନ ବିତିଗଲା, ସନ୍ତରଣ ଶିଖିଲୁ କେତେବେଳେ? ନୌକାରୁ ନଦୀ ଗର୍ଭକୁ ଲମ୍ଫ ପ୍ରଦାନ କରିବା ପୂର୍ବରୁ ନାଉରିଆ ସେମାନଙ୍କ ଉଦ୍ଦେଶ୍ୟରେ କହିଲା, ଏବେ ତାହେଲେ ଜଣାଗଲା କାହାର ଜୀବନ ବ୍ୟର୍ଥରେ କଟିଗଲା।

0: ଶୁଣିଲେ ଆଜିର ଅନୁଚିନ୍ତା। ଉପସ୍ଥାପନା କରିଥିଲେ ମନୋଜ କୁମାର ପୂଜାରୀ। ଆକାଶବାଣୀ ଜୟପୁର ପ୍ରଚାର କରିଛୁ ଆଜି ସକାଳର ଚାଷବାସ କଥା। ଏଥିରେ ଶୁଣନ୍ତୁ ବିନ୍ଦୁ ଜଳସେଚନ ବିଷୟରେ। ଉପସ୍ଥାପନା କରିଛନ୍ତି ଆଭାମୟୀ ବିଶ୍ୱାଳ।
1: ସମୟରେ ଜଳବାୟୁ ପରିବର୍ତ୍ତନ ଓ ଜଳ ସଙ୍କଟ କୃଷି କ୍ଷେତ୍ର ବା ଚାଷବାସ ପାଇଁ ଏକ ବଡ଼ ଆହ୍ୱାନ ପାଲଟିଛି। ପାରମ୍ପରିକ ଜଳସେଚନ ପଦ୍ଧତିରେ ପ୍ରଚୁର ପରିମାଣର ଜଳ ନଷ୍ଟ ହେଉଥିବା ବେଳେ ବିନ୍ଦୁ ଜଳସେଚନ ବା ଡ୍ରିପ୍ ଇରିଗେସନ୍ ଏକ କ୍ରାନ୍ତିକାରୀ ପଦ୍ଧତି ଭାବେ ଉଭା ହୋଇଛି। ଏହି ପ୍ରଣାଳୀରେ ଜଳକୁ ଅତି ସଂଯମତା ସହ ସିଧାସଳଖ ଗଛର ଚେର ପାଖରେ ପହଞ୍ଚାଇ ଯାଇପାରିବ। ତେବେ ଜାଣିବା ବିନ୍ଦୁ ଜଳସେଚନ କ'ଣ। ବିନ୍ଦୁ ଜଳସେଚନ ହେଉଛି ଏକ ଅଣୁ ଜଳସେଚନ ପଦ୍ଧତି ବା ମାଇକ୍ରୋ ଇରିଗେସନ୍ ପ୍ରୋସେସ୍। ଏଥିରେ ପ୍ଲାଷ୍ଟିକ୍ ପାଇପ୍ର ଏକ ଜାଲ ବିଛାଯାଇଥାଏ ଯେଉଁଥିରେ ଛୋଟ ଛୋଟ ଛିଦ୍ର ବା ଏମିଟର ଥାଏ। ଏହି ଏମିଟର ମାଧ୍ୟମରେ ପାଣି ଟପା ଟପା ହୋଇ ଧୀରେ ଧୀରେ ଗଛ ମୂଳରେ ପଡ଼ିଥାଏ। ଏହାଦ୍ୱାରା ମାଟିର ଆର୍ଦ୍ରତା ବଜାୟ ରହେ ଏବଂ ଜଳର ଅପଚୟ ପ୍ରାୟତଃ ହୁଏ ନାହିଁ। ବିନ୍ଦୁ ଜଳସେଚନ ପ୍ରଣାଳୀର କିଛି ମୁଖ୍ୟ ଅଂଶ ହେଉଛି ପମ୍ପସେଟ୍, ଯାହାକି ଜଳ ଉତ୍ସରୁ ପାଣି ଟାଣିବା ପାଇଁ ବ୍ୟବହାର ହୋଇଥାଏ। ତାପରେ ରହିଛି ଫିଲ୍ଟର, ପାଣିରେ ଥିବା ବାଲି କିମ୍ବା ମଇଳାକୁ ସଫା କରିବା ପାଇଁ ଯେପରି ପାଇପ୍ ଛିଦ୍ର ବନ୍ଦ ନ ହୁଏ ସେଥିପାଇଁ ବ୍ୟବହାର ହୋଇଥାଏ। ମୁଖ୍ୟ ପାଇପ୍, ଯାହାକି ପାଣିକୁ କ୍ଷେତ ପର୍ଯ୍ୟନ୍ତ ନେବା ପାଇଁ ସୁବିଧା ଯୋଗାଇଥାଏ। ଲ୍ୟାଟେରାଲ ପାଇପ୍, ଧାଡ଼ିଗୁଡ଼ିକରେ ବିଛା ଯାଇଥିବା ସରୁ ସରୁ ପାଇପ୍ ହେଉଛି ଲ୍ୟାଟେରାଲ ପାଇପ୍। ଡ୍ରିପର ବା ଏମିଟର, ଏହା ସାହାଯ୍ୟରେ ପାଇପ୍ରୁ ପାଣିକୁ ଟୋପା ଟୋପା କରି ବାହାର କରାଯାଇଥାଏ। ବିନ୍ଦୁ ଜଳସେଚନ ବ୍ୟବହାର କରିବା ଦ୍ୱାରା ଚାଷୀ ଅନେକ ଦିଗରୁ ଲାଭବାନ ହୋଇଥାନ୍ତି, ଯେପରିକି ଜଳ ସଞ୍ଚୟ। ଆମ ପାରମ୍ପରିକ ପଦ୍ଧତି ଅପେକ୍ଷା ଏଥିରେ ପ୍ରାୟ 40%-70% ପର୍ଯ୍ୟନ୍ତ ଜଳ ସଞ୍ଚୟ ହୋଇଥାଏ। ପାଣି ବାଷ୍ପୀଭୂତ ହୋଇ ଉଡ଼ିଯିବା କିମ୍ବା ମାଟି ତଳକୁ ଅଦରକାରୀ ଭାବେ ଶସି ହେବାର ଭୟ ନଥାଏ। ସାର ପ୍ରୟୋଗ ଫେଟିଗେସନ, ଏହି ପଦ୍ଧତିରେ ପାଣି ସହିତ ତରଳ ସାର ମିଶାଇ ଗଛକୁ ଦିଆଯାଇପାରେ, ଏହାକୁ ଫେଟିଗେସନ କୁହାଯାଇଥାଏ। ଏହାଦ୍ୱାରା ସାର ସିଧାସଳଖ

0: ଗଛର ଚେର ପାଖରେ ପହଞ୍ଚେ, ଯାହା ସାରର କାର୍ଯ୍ୟଦକ୍ଷତା ବଢ଼ାଇଥାଏ। ତାପରେ ରହିଲା ତୃଣକ ନିୟନ୍ତ୍ରଣ। ପାଣି କେବଳ ଗଛ ମୂଳରେ ପଡ଼ୁଥିବାରୁ ବାକି ଜାଗା ଶୁଖିଲା ରହେ, ଫଳରେ ଅନାବନା ଘାସ ବା ତୃଣକ ବଢ଼ିବାର ସୁଯୋଗ ପାଆନ୍ତି ନାହିଁ। ମୃତ୍ତିକା ସଂରକ୍ଷଣ, ଅଧିକ ପାଣି ମଡ଼ାଇବା ଦ୍ୱାରା ମାଟିର ଉପର ସ୍ତର ଧୋଇଯିବାର ଭୟ ଥାଏ, ଯାହାକୁ ଆମେ ସଏଲ ଇରୋସିନ୍ ବୋଲି କହିଥାଉ। କିନ୍ତୁ ଏହି ବିନ୍ଦୁ ଜଳସେଚନରେ ମୃତ୍ତିକା ସଂରକ୍ଷଣ ହୋଇଥାଏ। ଅଧିକ ଅମଳ, ଗଛକୁ ଆବଶ୍ୟକ ମୁତାବକ ସନ୍ତୁଳିତ ପରିମାଣରେ ପାଣି ଓ ସାର ମିଳୁଥିବାରୁ ଗଛ ଶୀଘ୍ର ବଢ଼େ ଓ ଅମଳ ପ୍ରାୟ 30% ରୁ 50% ପର୍ଯ୍ୟନ୍ତ ବୃଦ୍ଧି ପାଇଥାଏ। ବିଲରେ ପାଣି ମଡ଼ାଇବା ପାଇଁ ଦିନସାରା ଶ୍ରମିକ ରହିବା ଆବଶ୍ୟକ ପଡ଼େ ନାହିଁ, କେବଳ ବଲ୍ବ ଖୋଲିଦେଲେ ନିଜେ ନିଜେ ଜଳସେଚନ ହୋଇଯାଇଥାଏ, ଯାହାକି ଆମର ଶ୍ରମିକ ଖର୍ଚ୍ଚ ମଧ୍ୟ ହ୍ରାସ କରିଥାଏ। ଯଦିଓ ଏହା ସବୁ ପ୍ରକାର ଚାଷ ପାଇଁ ବ୍ୟବହାର କରାଯାଇପାରିବ, ତା ବାଦେ କିଛି ନିର୍ଦ୍ଦିଷ୍ଟ ଫସଲରେ ଏହାର ଫଳାଫଳ ଅତି ଅଧିକ, ଯେପରିକି ଫଳ ଚାଷରେ ଆମେ ଆମ୍ବ, ପିଜୁଳି, ଲେମ୍ବୁ, କଦଳୀ ଓ ଅମୃତଭଣ୍ଡାରେ ପ୍ରୟୋଗ କରିପାରିବା। ତା ସହିତ ବିଲାତି, ବାଇଗଣ, ଲଙ୍କା, କାକୁଡ଼ି, କଲରା ଏବଂ କୋବି ଚାଷରେ ଏହା ଅଧିକ ଫଳ ଦେଇଥାଏ। ଅର୍ଥକାରୀ ଫସଲ ଯେପରିକି ଆଖୁ ଓ କପା, ମସଲା ଜାତୀୟ ଫସଲ, ଏହିସବୁ ଚାଷ ପାଇଁ ବିନ୍ଦୁ ଜଳସେଚନ ବ୍ୟବହାର କଲେ ଆମକୁ ଅଧିକ ଫଳ ମିଳିଥାଏ। ଓଡ଼ିଶାର ପଶ୍ଚିମାଞ୍ଚଳ କିମ୍ବା ଉଚ୍ଚ ଜମି ଯେଉଁଠାରେ ଜଳର ଅଭାବ ଥାଏ, ସେଠାରେ ବିନ୍ଦୁ ଜଳସେଚନ ଏକ ବରଦାନ। ପ୍ରତି ବୁନ୍ଦା ପାଣିରେ ଅଧିକ ଫସଲ, ମୋର କ୍ରପ ପର ଡ୍ରପ, ଲକ୍ଷ୍ୟକୁ ପୂରଣ କରିବା ପାଇଁ ଏହି ଆଧୁନିକ ଜଳସେଚନ ପଦ୍ଧତି ଆପଣାଇବା ଆଜିର ସମୟରେ ଅତି ଆବଶ୍ୟକ। ଏହା କେବଳ ପରିବେଶର ସୁରକ୍ଷା କରେ ନାହିଁ, ବରଂ ଚାଷୀର ଆର୍ଥିକ ଅବସ୍ଥାରେ ମଧ୍ୟ ସୁଧାର ଆଣିଥାଏ।
1: ପ୍ରଚାର କଲୁ ଆଜି ସକାଳର ଚାଷବାସ କଥା। ଏଥିରେ ଶୁଣିଲେ ବିନ୍ଦୁ ଜଳସେଚନ ବିଷୟରେ। ଉପସ୍ଥାପନା କରିଥିଲେ ଆଭାମୟୀ ବିଶ୍ୱାଳ, ଆକାଶବାଣୀ ଜୟପୁର। ପ୍ରଚାର କରୁଛୁ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି। ଏଥିରେ ଶୁଣନ୍ତୁ କନ୍ଧ ସମ୍ପ୍ରଦାୟର ଗୀତ। ପରିବେଷଣ କରିଛନ୍ତି ଆନି ମାଣ୍ଡିକା ଏବଂ ସାଥୀ।
2: କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା କନ୍ଧ ସମ୍ପ୍ରଦାୟର ଗୀତ। ଏହି କନ୍ଧମାନେ ରାୟଗଡ଼ା, କୋରାପୁଟ ଏବଂ ଗଜପତି ଜିଲ୍ଲାରେ ସାଧାରଣତଃ ଦେଖାଯାଇଥାନ୍ତି। ଏମାନେ ଜଙ୍ଗଲର ଆଭ୍ୟନ୍ତର ଅଞ୍ଚଳରେ ବସବାସ କରନ୍ତି, ସାଧାରଣତଃ ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭର କରି ଏମାନେ ନିଜର ଜୀବିକା ନିର୍ବାହ କରିଥାନ୍ତି। ସେମାନେ ଶିକ୍ଷା କିଭଳି ଭାବରେ ପାଇପାରିବେ ସେ ସମ୍ପର୍କରେ ପ୍ରଥମେ ଗୀତଟିଏ ଶୁଣିବା। ଏହି ଗୀତଟିକୁ ପରିବେଷଣ କରୁଛନ୍ତି ରାୟଗଡ଼ା ଜିଲ୍ଲାର ବିଷମକଟକ ବ୍ଲକ ଅନ୍ତର୍ଗତ ସାନ ଗତିଗୁଡ଼ା ଗ୍ରାମର ଆନି ମାଣ୍ଡିକା ଏବଂ ସାଥୀମାନେ।

ଶୁଣିଲେ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରେଞ୍ଜୋଡ଼ି। ପରିବେଷଣ କରିଥିଲେ ଆନି ମାଣ୍ଡିକା ଏବଂ ସାଥୀ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ସମୟ ବର୍ତ୍ତମାନ ସକାଳ 6:55 ହେବାକୁ ଯାଉଛି। ଶୁଣନ୍ତୁ ସଂସ୍କୃତରେ ସମ୍ବାଦ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ସକାଳ 7:25 ବର୍ଣ୍ଣାଳୀରେ ଶୁଣିବେ ସଂଯୋଗ କାର୍ଯ୍ୟକ୍ରମ ବିଷୟ ରହିଛି ସଂସ୍କୃତି ଓ ପରମ୍ପରା ସୁରକ୍ଷାରେ ଆକାଶବାଣୀ ପ୍ରଯୋଜନା ମନୋଜ କୁମାର ପୂଜାରୀ। ସକାଳ 8:30 ସୁରଲହରୀ ଶୁଣିବେ ଶିଳ୍ପୀମାନେ ବେଣୁଧର ସୁବୁଦ୍ଧି ଏବଂ କୁନ୍ତି ବେହେରା। ସୁଗମ ସଙ୍ଗୀତ ପ୍ରଚାର କରିବୁ ସକାଳ 8:45 ଶିଳ୍ପୀମାନେ ହେଲେ ବାବୁଲ ସୁପ୍ରିୟ, ଶୈଳଭାମା, କୁମାର ସାନୁ, ପାମେଲା ଚୈନ ଏବଂ ଇରା ମହାନ୍ତି। ସକାଳ 9:00 ଗୀତିଧାରା କ୍ରମରେ ହିନ୍ଦୀ ଚଳଚ୍ଚିତ୍ର ଗୀତ ଶୁଣିବେ। ସକାଳ 9:30 ସପ୍ତଧାରାରେ ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିବେ। ହିନ୍ଦୀ ଚଳଚ୍ଚିତ୍ରର ଗୀତ ପ୍ରଚାର କରିବୁ ପୂର୍ବାହ୍ନ 10:05 ମଧ୍ୟାହ୍ନ 12:00 ଏବଂ ଦିନ 2:15। ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମାଙ୍ଗ ଶୁଣିବେ ପୂର୍ବାହ୍ନ 10:30। ଦିନ 11:00 ସମ୍ବଲପୁରୀ ଅଞ୍ଚଳର ଗୀତ ଶୁଣିବେ ଶିଳ୍ପୀମାନେ ହେଲେ ଫକୀର ପଟ୍ଟନାୟକ, ସୁଷା ମିଶ୍ର, କ୍ରିଷ୍ଣା ପଟେଲ, ଜ୍ୟୋତ୍ସ୍ନାରାଣୀ ପଟେଲ, କାଳୀପ୍ରସାଦ ଷଡ଼ଙ୍ଗୀ, ରୀନା ଦାସ, ଅର୍ଣ୍ଣପୂର୍ଣ୍ଣା ଆଚାର୍ଯ୍ୟ ଓ ବିଭୂତିଭୂଷଣ ପଟ୍ଟନାୟକ। ଦିନ 11:30 ଶୁଣିବେ ସଙ୍ଗୀତ ରୂପକ ଆମ ଘର ଆମ ପରିବାର, ରଚନା ଓ ପ୍ରଯୋଜନା ପଦ୍ମଲୋଚନ ଦାସ। ଦିନ 12:30 ଶୁଣିବେ ସୁଗମ ସଙ୍ଗୀତ, ଶିଳ୍ପୀମାନେ ହେଲେ ଅବିନାଶ ଦାସ, ସ୍ୱୟଂପ୍ରଭାସ ପାଢ଼ୀ, ଲିପ୍ସା ମହାପାତ୍ର, ଦୀପ୍ତିରେଖା ପାଢ଼ୀ, ସୋହିନୀ ମିଶ୍ର, ଶିର ଚରଣ ଏବଂ ଶିବାଶିଷ। ହିନ୍ଦୀ ସୁଗମ ସଙ୍ଗୀତ ଶୁଣିବେ ଦିନ 1:05 ଶିଳ୍ପୀମାନେ ହେଲେ ସୋନାଲି ରାଥୋଡ ଏବଂ ତଲତ ଅଜିଜ। ଶୁଣିଲେ ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଆକାଶବାଣୀ ଜୟପୁର ସମୟ ବର୍ତ୍ତମାନ 7:02 ହେବାକୁ ଯାଉଛି। ଶୁଣନ୍ତୁ କିଛି ବିଜ୍ଞାପନ ବିରତି ପରେ ଆଞ୍ଚଳିକ ସମ୍ବାଦ ପରେ ଆମର ସ୍ୱାସ୍ଥ୍ୟ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ରାଜ୍ୟର ସହରାଞ୍ଚଳରେ ସ୍ୱଚ୍ଛ ଶକ୍ତି ବ୍ୟବହାରକୁ ଅଧିକ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ସରକାର ଓଡ଼ିଶା ସିଟି ଗ୍ୟାସ୍ ବଣ୍ଟନ ନୀତି 2026 ସମ୍ପର୍କିତ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ପ୍ରାକୃତିକ ଗ୍ୟାସ୍ ଭିଭିଭୂମି ବିକାଶ ପାଇଁ ପାଞ୍ଚଟି ପ୍ରମୁଖ ସଂସ୍ଥା ଦ୍ୱାରା 5,100 କୋଟି ଟଙ୍କାର ନିବେଶ ସମ୍ଭାବନା ରହିଛି। ନିର୍ଦ୍ଦେଶାବଳୀକୁ କାର୍ଯ୍ୟକାରୀ କରିବା ଲକ୍ଷ୍ୟ ନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗକୁ ନୋଡାଲ ସଂସ୍ଥା ଭାବେ ଦାୟିତ୍ୱ ଅର୍ପଣ କରାଯାଇଛି। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ଏବଂ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଅନୁଧ୍ୟାନ କମିଟି ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଛି। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଉପରେ ଦୁଇଦିନିଆ ଆଞ୍ଚଳିକ ସମୀକ୍ଷା ବୈଠକ ଗତକାଲିଠାରୁ ଭୁବନେଶ୍ୱରରେ ଆରମ୍ଭ ହୋଇଛି। ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ବୈଠକରେ ଗ୍ରାମାଞ୍ଚଳ ସଡ଼କ ଯୋଗାଯୋଗ ବିକାଶର ସମୀକ୍ଷା, ସୃଷ୍ଟ ଆହ୍ୱାନଗୁଡ଼ିକର ଚିହ୍ନଟ ଏବଂ ଭବିଷ୍ୟତ ରୂପରେଖ ପ୍ରସ୍ତୁତ ନେଇ ଆଲୋଚନା ହେଉଛି। ବୈଠକରେ ଅରୁଣାଚଳ ପ୍ରଦେଶ, ଆସାମ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ସିକ୍କିମ୍, ତ୍ରିପୁରା ଏବଂ ପଶ୍ଚିମବଙ୍ଗର ବିଭାଗୀୟ ପ୍ରତିନିଧି ଅଂଶଗ୍ରହଣ କରୁଛନ୍ତି। ପୁରୀ ଜିଲ୍ଲାସ୍ଥିତ କଳା, ସଂସ୍କୃତି ଏବଂ ଐତିହ୍ୟ ପୀଠଗୁଡ଼ିକର ସୁରକ୍ଷା ତଥା ପ୍ରଚାର ଓ ପ୍ରସାର ନେଇ ସରକାରଙ୍କ ପକ୍ଷରୁ ପ୍ରୟାସ ଜାରି ରହିଛି। ଦେଶବ୍ୟାପୀ ଏ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଇଣ୍ଟାକ୍ ସଂସ୍ଥାର ପୁରୀ ଚାପ୍ଟରର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗତକାଲି ଶୁଭାରମ୍ଭ କରିଛନ୍ତି। ରାଜ୍ୟର ସମସ୍ତ ଐତିହ୍ୟସ୍ଥଳୀର ସୁରକ୍ଷା ଦିଗରେ ସରକାର ଗୁରୁତ୍ୱ ପ୍ରଦାନ କରୁଛନ୍ତି ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକରେ ଏକ ଅତ୍ୟାଧୁନିକ ବୃହତ୍ କ୍ରୀଡ଼ା ପରିସର ପ୍ରକଳ୍ପ ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ ହୋଇଥିବା କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ବ୍ଲକର ଜୟନଗର ଗ୍ରାମରେ 37 ଏକର ଜମିରେ ଏହି କ୍ରୀଡ଼ା ପରିସର ନିର୍ମିତ ହେବ। ଏଥିପାଇଁ 100 କୋଟି ଟଙ୍କା ବ୍ୟୟ ଟକଳ କରାଯାଇଛି। କ୍ଷେତ୍ର ପରିଦର୍ଶନ କରି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିବାକୁ ଶ୍ରୀ ସୁରଜ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବା ନେଇ ଆଜି କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ସୁଧାଂଶୁ ମୋହନ ସାମଲଙ୍କ ଅଧ୍ୟକ୍ଷତାରେ ପ୍ରଥମ ରଥଯାତ୍ରା ସମନ୍ୱୟ ବୈଠକ ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ନୀତି ନିର୍ଘଣ୍ଟ ସମେତ ରଥ ନିର୍ମାଣ, ପରିମଳ, ପାନୀୟ ଜଳ ଏବଂ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥା ନେଇ ବୈଠକରେ ବିସ୍ତୃତ ଆଲୋଚନା କରାଯିବ। ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ରଖି ଟ୍ରାଫିକ୍ ନିୟନ୍ତ୍ରଣ ଏବଂ ସୁରକ୍ଷା ବ୍ୟବସ୍ଥା ତଥା ଅନ୍ୟାନ୍ୟ ପଦକ୍ଷେପ ଉପରେ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯିବ। ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଙ୍କ ନୂତନ ବ୍ରହ୍ମତାଳଧ୍ୱଜ ରଥ ନିର୍ମାଣ କାର୍ଯ୍ୟ ରଥଖଳାଠାରେ ଜାରି ରହିଛି। ରଥର ମୋଟ 14 ଚକ ମଧ୍ୟରୁ 8 ଚକର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚଳିତ ବର୍ଷ ନୂଆ କାଠରେ ସମ୍ପୂର୍ଣ୍ଣ ରଥ ନିର୍ମାଣ କରାଯାଉଛି। ଏଥିପାଇଁ 2.5 ମାସ ସମୟସୀମା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ରଥ ନିର୍ମାଣ ପାଇଁ ରାଜ୍ୟର ବିଭିନ୍ନ ବନାଞ୍ଚଳରୁ ଶାଳ କାଠ ସଂଗୃହୀତ ହୋଇଥିବାବେଳେ ଅବଶିଷ୍ଟ କାଠ କାମାକ୍ଷାନଗର ଜଙ୍ଗଲରୁ ଆସିବା ନେଇ ପ୍ରସ୍ତୁତି ଚାଲିଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଭିନ୍ନକ୍ଷମ ଅଧିକାର ଆଇନ 2026 ସମ୍ପର୍କିତ ଏକ ସଚେତନତା ଶିବିର ସୁବର୍ଣ୍ଣପୁର ଜିଲ୍ଲା ସଂସ୍କୃତି ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଭିନ୍ନକ୍ଷମ ଅଧିକାର ଆଇନର ବିଭିନ୍ନ ଦିଗ ଉପରେ ବିସ୍ତୃତ ଆଲୋଚନା ହୋଇଛି। ନବରଙ୍ଗପୁର ଜିଲ୍ଲାରେ ରନ୍ଧନ ଗ୍ୟାସ୍, ପେଟ୍ରୋଲ ଏବଂ ଡିଜେଲ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଥିବା ଜିଲ୍ଲା ଯୋଗାଣ ବିଭାଗ ସ୍ୱଷ୍ଟ କରିଛି। ଉପଭୋକ୍ତାମାନେ ଏଥିପାଇଁ ଅଯଥା ଆତଙ୍କିତ ନ ହେବା ଏବଂ ଅପପ୍ରଚାରରେ ବିଶ୍ୱାସ ନ କରିବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏଲ୍ପିଜି କଳାବଜାରୀଙ୍କୁ ରୋକିବା ପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ବିଭାଗ କହିଛି। ରେଡ୍କ୍ରସ ସ୍ୱେଚ୍ଛାସେବୀ ଏବଂ କର୍ମଚାରୀଙ୍କ ଉତ୍ସର୍ଗୀକୃତ ସେବା ମନୋଭାବକୁ ସ୍ୱୀକୃତି ଦେବା ଏବଂ ରେଡ୍କ୍ରସ ରେଡ୍ କ୍ରିସେଣ୍ଟ ଆନ୍ଦୋଳନର ପ୍ରତିଷ୍ଠାତା ହେନେରି ଡିଓନାଣ୍ଟଙ୍କ ସମ୍ମାନାର୍ଥେ ଆଜି ବିଶ୍ୱ ରେଡ୍କ୍ରସ ଦିବସ ପାଳନ କରାଯାଉଛି। 1948 ପ୍ରତିବର୍ଷ ମେ ମାସ 8 ତାରିଖରେ ଭାରତରେ ଏହି ଦିବସ ପାଳିତ ହୋଇଆସୁଛି। 1920 ଭାରତୀୟ ରେଡ୍କ୍ରସ ସୋସାଇଟି ପ୍ରତିଷ୍ଠା କରାଯାଇଥିଲା। ଚଳିତ ବର୍ଷ ଏହି ଦିବସ

ଉଭୟ ପକ୍ଷ ବାଣିଜ୍ୟ ନିବେଶ ଶକ୍ତି ପ୍ରତିରକ୍ଷା ଫିନ୍ଟେକ୍ ସ୍ୱାସ୍ଥ୍ୟ ଶିକ୍ଷା ସଂସ୍କୃତି ଏବଂ ଲୋକ ସମ୍ପର୍କରେ ପ୍ରଗତି ବିଷୟରେ ଆଲୋଚନା କରିଥିଲେ। ସେମାନେ ସହଯୋଗକୁ ଆହୁରି ଗଭୀର କରିବା ପାଇଁ ନୂତନ ପଦକ୍ଷେପ ସମ୍ପର୍କରେ ମଧ୍ୟ ଚର୍ଚ୍ଚା କରିଥିବା ଜଣାପଡ଼ିଛି। ବୈଦେଶିକ ମନ୍ତ୍ରଣାଳୟ କହିଛି ଚଳିତ ବର୍ଷ ଜାନୁଆରୀରେ ୟୁଏଇର ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହ୍ୟାନ୍ଙ୍କ ଭାରତ ଗସ୍ତ ଏବଂ ଫେବୃୟାରୀରେ ଆବୁଧାବିର ଯୁବରାଜ ଶେଖ୍ ଖାଲିଦ୍ ବିନ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହ୍ୟାନ୍ଙ୍କ ଗସ୍ତ ସମୟରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ଉପରେ ହୋଇଥିବା ଅଗ୍ରଗତିର ସମୀକ୍ଷା କରାଯାଇଥିଲା। ଭାରତ ଏବଂ ଭିଏତନାମ ମଧ୍ୟରେ ପ୍ରଯୁକ୍ତିବିଦ୍ୟା ନବସୃଜନ ଗବେଷଣା ଏବଂ ଷ୍ଟାର୍ଟଅପ୍ ଇକୋସିଷ୍ଟମରେ ସହଯୋଗକୁ ଆହୁରି ଘନିଷ୍ଠ କରିବା ପାଇଁ ଆଲୋଚନା ହୋଇଛି। କେନ୍ଦ୍ର ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ଗତକାଲି ନୂଆଦିଲ୍ଲୀରେ ତାଙ୍କର ଭିଏତନାମ ପ୍ରତିପକ୍ଷ ଡକ୍ଟର ଭୁୱାଇ କାନ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଆଲୋଚନା ସମୟରେ ଉଭୟ ପକ୍ଷ କୃତ୍ରିମ ବୁଦ୍ଧିମତା ମିଶନ ସାଇବର ସୁରକ୍ଷା ଢାଞ୍ଚା ନବସୃଜନ ଇକୋସିଷ୍ଟମ ଏବଂ ପ୍ରଯୁକ୍ତିବିଦ୍ୟା ସ୍ଥାନାନ୍ତର ପଦକ୍ଷେପର ସହଯୋଗ ଉପରେ ମତ ବିନିମୟ କରିଥିଲେ। ବୈଠକରେ ଦୁଇ ଦେଶ ମଧ୍ୟରେ ଚାଲିଥିବା ଶୈକ୍ଷିକ ଏବଂ ସଂସ୍ଥାଗତ ସମ୍ପର୍କର ସମୀକ୍ଷା କରାଯାଇଥିଲା। ଡକ୍ଟର ସିଂ କହିଛନ୍ତି ଗତ ଦଶନ୍ଧି ମଧ୍ୟରେ ଦୁଇ ଦେଶ ମଧ୍ୟରେ ବ୍ୟାପକ ରଣନୈତିକ ସହଭାଗିତା ନୂତନ ଗତି ହାସଲ କରିଛି। ସେ କହିଛନ୍ତି ଭିଏତନାମରୁ ପ୍ରାୟ ଦଶ ଜଣ ଗବେଷକ ଭାରତ ଏସିଆନ୍ ଗବେଷଣା ଏବଂ ତାଲିମ ଫେଲୋସିପ୍ କାର୍ଯ୍ୟକ୍ରମ ଅଧୀନରେ ଫେଲୋସିପ୍ ପାଇଛନ୍ତି। ଡକ୍ଟର ଭୁଆଇ କ୍ୱାନ୍ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାରେ ଦୁଇ ଦେଶ ମଧ୍ୟରେ ବଢ଼ୁଥିବା ସମ୍ପର୍କକୁ ସ୍ୱାଗତ କରିଛନ୍ତି। ସେ କହିଛନ୍ତି ଏହାର ବ୍ୟବହାରିକ ପ୍ରୟୋଗ ଓ ସାମାଜିକ ଲାଭ ସହିତ ପ୍ରଯୁକ୍ତିବିଦ୍ୟା ଆଧାରିତ ସହଯୋଗ ବିକାଶ କରିବା ନେଇ ଭିଏତନାମ ଆଗ୍ରହୀ। ଭିଏତନାମର ରାଷ୍ଟ୍ରପତି ତୋ ଲାମ୍ ଭାରତ ଏବଂ ଭିଏତନାମ ମିଳିତ ଭାବରେ ଆଜିର ପରିବର୍ତ୍ତିତ ପରିସ୍ଥିତିରେ ବିଶ୍ୱ ଯୋଗାଣ ଶୃଙ୍ଖଳରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାର ସୁଯୋଗ ପାଇଛନ୍ତି ବୋଲି କହିଛନ୍ତି। ମୁମ୍ବାଇରେ ଭାରତ ଭିଏତନାମ ବ୍ୟବସାୟିକ ଫୋରମକୁ ଉଦ୍ବୋଧନ ଦେବା ଅବସରରେ ଶ୍ରୀ ଲାମ୍ କହିଛନ୍ତି ଉଭୟ ଦେଶ ଅତୀତରେ ପାରସ୍କରିକ ସହଯୋଗ ସହିତ ଅନେକ ଆହ୍ୱାନର ସମ୍ମୁଖୀନ ହୋଇଛନ୍ତି ଏବଂ ଭାରତୀୟ କମ୍ପାନୀଗୁଡ଼ିକୁ ଭିଏତନାମରେ ନିବେଶ କରିବାକୁ ଆମନ୍ତ୍ରଣ କରିଛନ୍ତି। 2016 ପରଠାରୁ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ସଫଳତା ହାସଲ କରିଛି ବୋଲି ସେ କହିଛନ୍ତି। ରାଷ୍ଟ୍ରପତି ତୋ ଲାମ୍ କହିଛନ୍ତି ଭାରତ ଏବଂ ଭିଏତନାମ ମଧ୍ୟରେ ସହଯୋଗକୁ ଏକ ନୂତନ ସ୍ତରକୁ ନେବାର ସୁଯୋଗ ଆସିଛି। ସେ କହିଛନ୍ତି ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଦୃଢ଼ କରିବା ଲାଗି ସୁଯୋଗ ଆସିବ ଏବଂ ଭିଏତନାମ ଭାରତ ସହିତ ଏହି ସହଯୋଗକୁ ମଜବୁତ କରିବାକୁ ଅପେକ୍ଷା କରିଛି। ଏହି ଅବସରରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ୍ କହିଛନ୍ତି ଭାରତ ଏବଂ ଭିଏତନାମ ଭଳି ଦେଶର ପ୍ରଯୁକ୍ତିବିଦ୍ୟା ଏବଂ ଉତ୍ପାଦନ କ୍ଷେତ୍ରର ଉଦ୍ୟୋଗୀ ନିବେଶକ ଏବଂ ବୃତ୍ତିଗତମାନେ ଏସିଆର ଭବିଷ୍ୟତକୁ ଗଢ଼ିବେ। ଶ୍ରୀ ଫଡ଼ନବିସ୍ କହିଛନ୍ତି ଆଜିର ବିଶ୍ୱ ଭୂ ରାଜନୈତିକ ଅସ୍ଥିରତା ଏବଂ ଆର୍ଥିକ ସମସ୍ୟା ମଧ୍ୟରେ ଭାରତ ଏବଂ ଭିଏତନାମ ସ୍ଥିର ଶାସନ ଆର୍ଥିକ ଗତିଶୀଳତା ଏବଂ ଦୀର୍ଘକାଳୀନ ରଣନୈତିକ ବ୍ୟବସ୍ଥା ସ୍ଥାପନ କରିବେ। ନେପାଳରେ ସାମ୍ବିଧାନିକ ପରିଷଦ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ପଦ ପାଇଁ ଡକ୍ଟର ମନୋଜ କୁମାର ଶର୍ମାଙ୍କ ନାମ ସୁପାରିଶ କରିଛି। ନ୍ୟାୟିକ ପରିଷଦ ଦ୍ୱାରା ପଠାଯାଇଥିବା 6 ଜଣ ପ୍ରାର୍ଥୀଙ୍କ ମଧ୍ୟରେ ବରିଷ୍ଠତା କ୍ରମରେ ଡକ୍ଟର ଶର୍ମା ଚତୁର୍ଥ ସ୍ଥାନରେ ଅଛନ୍ତି। ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପଭି ହୋଇଛି। ପୂର୍ବରୁ ସାମ୍ବିଧାନିକ ପରିଷଦ ବରିଷ୍ଠତା ଆଧାରରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କୁ ସୁପାରିଶ କରୁଥିଲା। ଏଥର ସାମ୍ବିଧାନିକ ପରିଷଦ ବୈଠକରେ ବରିଷ୍ଠତା କ୍ରମ ବଦଳରେ ମୁଖ୍ୟ ବିଚାରପତି ପାଇଁ ଡକ୍ଟର ଶର୍ମାଙ୍କ ନାମ ସୁପାରିଶ କରାଯାଇଛି। 2015 ମସିହାରେ ନିଲାମ ବ୍ୟବସ୍ଥା ଆରମ୍ଭ ହେବା ପରଠାରୁ ଭାରତର ଖଣିଜ କ୍ଷେତ୍ର 101 ନିଲାମ ହୋଇଥିବା ଖଣିଜ ବ୍ଲକକୁ ସଫଳ ଭାବରେ କାର୍ଯ୍ୟକାରୀ କରି ଏକ ମାଇଲ୍ ଖୁଣ୍ଟ ସ୍ଥାପନ କରିଛି। ଖଣି ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଖଣିଜ ସମ୍ପଦର ନିଲାମ ଓ ଉତ୍ପାଦନ ଉପରେ ନିରନ୍ତର ଧ୍ୟାନ ଦିଆଯାଉଛି। କାର୍ଯ୍ୟକ୍ଷମ ବ୍ଲକଗୁଡ଼ିକ ଘରୋଇ ଖଣିଜ ଉତ୍ପାଦନ ବୃଦ୍ଧି କରିବା ମୁଖ୍ୟ ଶିଳ୍ପ ପାଇଁ କଞ୍ଚାମାଲ ସୁରକ୍ଷା ସୁଦୃଢ଼ କରିବା ଆମଦାନୀ ନିର୍ଭରଶୀଳତା ହ୍ରାସ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଲକ୍ଷ୍ନୌର ଭାରତରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଏକନା କ୍ରିକେଟ୍ ଷ୍ଟାଡିୟମ୍ରେ ବର୍ଷା ପ୍ରଭାବିତ ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ 9 ରନ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ପରାସ୍ତ କରିଛି। ବର୍ଷା ଯୋଗୁଁ 19 ଓଭର ମ୍ୟାଚ୍ ଖେଳାଯାଇଥିଲା। ପ୍ରଥମ ବ୍ୟାଟିଂ କରି ଲକ୍ଷ୍ନୌ ସୁପର ଜାଏଣ୍ଟସ୍ 19 ଓଭରରେ 3 ୱିକେଟ୍ ହରାଇ 209 ରନ୍ ସ୍କୋର କରିଥିଲା। 213 ରନ୍ର ଡିଏଲ୍ଏସ୍ ସଂଶୋଧିତ ବିଜୟ ଲକ୍ଷ୍ୟକୁ ପିଛା କରି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 19 ଓଭରରେ 6 ୱିକେଟ୍ ବିନିମୟରେ 203 ରନ୍ କରିବାକୁ ସକ୍ଷମ ହୋଇଥିଲା। ମିଚେଲ୍ ମାର୍ଶଙ୍କୁ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଥିଲା। ଆଜିର ମ୍ୟାଚ୍ରେ ଦିଲ୍ଲୀର ଅରୁଣ ଜେଟ୍ଲି ଷ୍ଟାଡିୟମ୍ରେ କୋଲକାତା ନାଇଟ୍ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ସନ୍ଧ୍ୟା 7:30ରେ ମ୍ୟାଚ୍ ଅନୁଷ୍ଠିତ ହେବ। ପଶ୍ଚିମବଙ୍ଗରେ ବିଧାୟକ ଦଳର ନେତା ଚୟନ କରିବା ଲାଗି ଆଜି ଅନୁଷ୍ଠିତ ହେବ ନବନିର୍ବାଚିତ ବିଧାୟକ ଦଳ ବୈଠକ। ଅଧ୍ୟକ୍ଷତା କରିବେ ଦଳର ବରିଷ୍ଠ ନେତା ଅମିତ ଶାହା।

0: ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ଦାୟିତ୍ୱ ସମ୍ପନ୍ନ ବ୍ୟବହାର ନେଇ ଇଣ୍ଡିଆ ଏଆଇ ଓ ଆଇସିଏମ୍ଆର୍ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ। ଆମେରିକାର ସାମରିକ ବ୍ୟବହାର ପାଇଁ ନିଜର ଘାଟି ଏବଂ ଆକାଶ ସୀମାକୁ ବନ୍ଦ ରଖିଲା ସାଉଦି ଆରବ। ଭାରତ ଓ ଭିଏତନାମ ମଧ୍ୟରେ ରଣନୈତିକ ସହଯୋଗ ବୃଦ୍ଧି ନେଇ ହେଉଛି ଆଲୋଚନା। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲିର ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ 9 ରନ୍ରେ ପରାସ୍ତ କଲା ଲକ୍ଷ୍ନୌ ସୁପର ଜାଏଣ୍ଟସ୍। ଆଜି କୋଲକାତା ନାଇଟ୍ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଏତେବେଳେ ଯାଏଁ ଆପଣ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ଜୟପୁର। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 meter ତଥା 1467 kHz ଯୋଗେ। ଏଫ୍ଏମ୍ରେ ଶୁଣିପାରୁଛନ୍ତି 103.6 MHz ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ବର୍ଣ୍ଣବିଭା ବର୍ଣ୍ଣାଳୀ କ୍ରମରେ ସଂଯୋଗ। ପ୍ରଯୋଜନା କରିଛନ୍ତି ମନୋଜ କୁମାର ପୂଜାରୀ। ପ୍ରସ୍ତୁତି ଏବଂ ଉପସ୍ଥାପନା କରିଛନ୍ତି ରଞ୍ଜନ କୁମାର ବେହେରା ଏବଂ ଭାଗ୍ୟଲତା ପାଣିଗ୍ରାହୀ।

0: ସବୁଠାରୁ ବିଶ୍ୱାସୀ ସବୁଠାରୁ ପ୍ରିୟ ସେ ତ ଆମ ଆକାଶବାଣୀ ଅମୃତମୟୀ ଅମୃତବାଣୀ ପରଶି ଦିଏ ଖବର ଦିଏ ଆମରି ଆକାଶବାଣୀ
1: ଗାଁଠୁ ସହର ସବୁଠି ନିଜର କରାଇ ପାରେ ସେ ଅମୃତମଣି ଆମ ଆକାଶବାଣୀ ବହୁ ଜନହିତ ବହୁ ଜନ ସୁଖ ବାର୍ତ୍ତା ଦେଇ ବିଶ୍ୱାସ ଦିଏଇ ମନେ କେତେ ସୁଖ କଥା କେତେ ମଧୁଭାଷା କୁହଇ କାନେ କାନେ ଆମ ଆକାଶବାଣୀ
0: ଛୋଟିଆ ଏକ ଯନ୍ତ୍ର ହେଲେ ଅନେକ କଥା କହୁଥାଏ ଘର କୁଣେ ବସି ଦେଶ ବିଦେଶର କଥାକୁ କହି କହି ବାନ୍ଧି ରଖିପାରେ ଆକାଶବାଣୀ ଯାହାକୁ ଆମେ ରେଡିଓ କହୁ
1: ନା ଭୟ ଥାଏ ବିଦ୍ୟୁତ ଚାଲିଯିବାର ନା ଇଣ୍ଟରନେଟ୍ର ବଣ ପାହାଡ଼ ସହର ବଜାର ସବୁଠି ଯାହାର ବାଣୀ ପରଶି ଥାଏ ସେ ହେଉଛି ଆମ ଆକାଶବାଣୀ
0: ଆକାଶବାଣୀ ସତରେ ଅଭୟବାଣୀ ବିଶ୍ୱାସର ବାଣୀ ଆମକୁ ପରଶି ଦିଏ ପରଶମଣି ଆମ ଆକାଶବାଣୀ ତେବେ ଆସନ୍ତୁ ନା ଆକାଶବାଣୀ ସମ୍ପର୍କରେ ଆଉ କିଛି ଜାଣିବା ସେଇଥିପାଇଁ ତ ଆଜି ଆମର ପ୍ରୟାସ ଆମ ସଂଯୋଗ କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ନେଇ ଆସିଛୁ ଏକ ନିଆରା ବିଷୟ
1: ଆଜିର ବିଷୟ ହେଲା ସଂସ୍କୃତି ଓ ପରମ୍ପରା ସୁରକ୍ଷାରେ ଆକାଶବାଣୀ ଉପସ୍ଥାପନାରେ ଆମେ ଦୁହେଁ ମୁଁ ରଞ୍ଜନ
0: ମୁଁ ଭାଗ୍ୟଲତା

0: ଯେଉଁଠି ବହୁବିଧ ଭାଷା ପରମ୍ପରା ଆଚାର ବିଚାର ସମ୍ପନ୍ନ ଥିବା ସର୍ବଗୁଣ ସମ୍ପନ୍ନା ସୁଜଳା ସୁଫଳା ସ୍ୱର୍ଣ୍ଣପ୍ରସୁ ଭାରତ ମା,
1: ଯାହାର ସଂସ୍କୃତି ଆମକୁ ଜୀବନ ଗଢ଼ିବାକୁ ପ୍ରେରଣା ଦିଏ, ଆମ ଇତିହାସ ମୂଲ୍ୟବୋଧ ଏବଂ ଚେତନାକୁ ଏକ ଆଧ୍ୟାତ୍ମିକ ଭାବଭଙ୍ଗୀରେ ଉଦ୍ବୁଦ୍ଧ କରାଏ।
0: ନିଆରା ଆମ ଭାରତର ସଂସ୍କୃତି ଓ ପରମ୍ପରା ହେଲେ ଦେଶ ବିଦେଶର କଥାକୁ ପ୍ରତି କାନେ କାନେ ଗୁଞ୍ଜରିତ କରୁଥିବା ମାଧ୍ୟମ ମଧ୍ୟରେ ଯଦି ଆମେ କାହାକୁ କହୁ,
2: ମୁଁ ଡକ୍ଟର ଭାଗ୍ୟଲିପି ମଲ୍ଲ, ମୁଁ ସଂସ୍କୃତି ବିଭାଗରୁ ଏବେ ଅବସର ଗ୍ରହଣ କରିଛି। ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ଅଧୀକ୍ଷକ ଭାବେ ମୁଁ ଅବସ୍ଥାପିତ ଥିଲି। ଆକାଶବାଣୀ ହିଁ ସଂସ୍କୃତିକୁ ସୁରକ୍ଷା ଦେଇଛି, କାରଣ ଯେତେବେଳେ କିଛି ବି ନଥିଲା ଟେଲି

ଟେଲିଭିଜନ କୁହନ୍ତୁ, ସୋସିଆଲ ମିଡିଆ କୁହନ୍ତୁ, କିଛି ବି ନଥିଲା ସେତେବେଳେ। ଲୋକମାନଙ୍କର ସବୁଠୁ ପ୍ରିୟ ଆଉ ସବୁଠୁ କମ୍ୟୁନିକେସନ ରେ ସହଯୋଗୀ ଭାବରେ ବେଶୀ ଭଲ ଭାବରେ ଥିଲା ଆକାଶବାଣୀ। ତେଣୁ ଆକାଶବାଣୀ କହିଲେ ସଂସ୍କୃତି, ଆକାଶବାଣୀ ଯେତେ ସବୁ କାର୍ଯ୍ୟକ୍ରମ କରେ ସେଥିରେ ପ୍ରାୟତଃ ସଂସ୍କୃତି ପାଇଁ, ପରମ୍ପରା ପାଇଁ, ଐତିହ୍ୟ ପାଇଁ ସେ କରେ କାମ। ଲୋକମାନେ ଶୁଣିକି ମାନେ ତାକୁ ଶୁଣିବା ପାଇଁ ଆଗ୍ରହ ରଖିଥାନ୍ତି, କାହିଁକି ନା ଲୋକମାନେ ଜାଣିଛନ୍ତି ସଂସ୍କୃତି ହଉଛି ଗୋଟେ ଜାତିର ଦର୍ପଣ ଆଉ ଗୋଟେ ଜାତିର ସୂଚୀପତ୍ର ବି କହିଲେ ଭୁଲ ହବନି, ଏବଂ ସେ ଦର୍ପଣ ଆଉ ସୂଚୀପତ୍ର ରହିଛି ଆକାଶବାଣୀ ହାତରେ। ତେଣୁ ଆକାଶବାଣୀକୁ ଶୁଣିଲେ ଜଣେ ଲୋକ ତା ଜାତିର ବା ତା ପରିବାରର ବା ତା ନିଜର ସଂସ୍କୃତିକୁ ଜାଣିପାରେ। ସଂସ୍କୃତି କହିଲେ ଆମେ କଣ ବୁଝିବା ସେଟା ହଉଛି ବଡ କଥା। ସଂସ୍କୃତି କହିଲେ ଖାଲି ଆମର ମନ୍ଦିର, ମସଜିଦ, ସ୍ଥାପତ୍ୟ, କଳା, ନାଚ, ଗୀତ ଏସବୁ କେବଳ ସଂସ୍କୃତି ନୁହେଁ। ସଂସ୍କୃତି କହିଲେ ଆମର ପ୍ରତ୍ୟେକ ବ୍ୟକ୍ତି ତା ଭିତରେ ଯାହା ଯାହା ଘଟଣା ଘଟୁଛି, ସେ ଯାହା ଯାହା ଦେଖୁଛି, ସେ ସବୁକୁ ନେଇକି ସଂସ୍କୃତି। ତେଣୁ ଆକାଶବାଣୀ ଯୋଉ ଗୀତ କୁହନ୍ତୁ, ନୃତ୍ୟ କୁହନ୍ତୁ, ଡ୍ରାମା କୁହନ୍ତୁ, ନାଟକ ଯୋଉଟା କୁହନ୍ତୁ, ଯାହା ବି ଆକାଶବାଣୀ ଦ୍ଵାରା ପ୍ରସ୍ତୁତ କରାଯାଏ ବା ଲୋକମାନଙ୍କ ପାଖରେ ପହଞ୍ଚା ଯାଏ, ସେ ସବୁ ଭିତରେ କୋଉଠି ନା କୋଉଠି ଆମର ପାଲା ଦାସକାଠିଆ ସବୁକିଛି ତ ଆକାଶବାଣୀ ହିଁ କରେ। ତେଣୁ ଯାହା କିଛି ଆକାଶବାଣୀ କରେ, ମୁଁ ଭାବେ, ମୁଁ ଜଣେ ସଂସ୍କୃତି ବିଶେଷଜ୍ଞ ଭାବରେ ଭାବେ, ଆକାଶବାଣୀ ନଥିଲେ ଆମ ସଂସ୍କୃତି ଆଉ ପରମ୍ପରା ଐତିହ୍ୟର କଣ ହେଇଥାନ୍ତା। ତେଣୁ ଆକାଶବାଣୀର ପ୍ରତ୍ୟେକ ବିନ୍ଦୁରେ, ପ୍ରତ୍ୟେକଟି ବିନ୍ଦୁରେ ସଂସ୍କୃତି, ପରମ୍ପରା ଆଉ ଐତିହ୍ୟ କୋଉଠି ନା କୋଉଠି ଲୁଚିକି ରହିଛି, କୋଉଠି ନା କୋଉଠି ଦେଖାଯାଏ, ଯାହା ତ

0: ଆକାଶବାଣୀ ଆମ ସଂସ୍କୃତି ଓ ପରମ୍ପରାର କାହାଣୀ ପେଟିରୁ କାହାଣୀଗୁଡ଼ିକୁ ନେଇ ଆମ କାନେ କାନେ କହେ। ସେଇଥିପାଇଁ ତ ଆମେ କେବଳ ଆମ ଦେଶ ନୁହେଁ ସାରା ଜଗତର କଥାକୁ ଜାଣିପାରୁ ଶୁଣିପାରୁ।
1: ଆସନ୍ତୁ ନା ଶୁଣିବା ସଂସ୍କୃତି ଓ ପରମ୍ପରା ସୁରକ୍ଷାରେ ଆକାଶବାଣୀ କିଭଳି କାର୍ଯ୍ୟ କରୁଛି।
2: ଶ୍ରୀନାଥ ମିଶ୍ର, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ, ଜୟପୁରର। ବାସ୍ତବରେ ସମସ୍ତ ଅନ୍ୟ ଯେତେ ସବୁ ମାଧ୍ୟମ ଅଛି, ଗଣମାଧ୍ୟମ, ଆକାଶବାଣୀର ସ୍ଥାନ ସବୁବେଳେ ଉଚ୍ଚରେ ଏବଂ ତାର ଆଦର୍ଶ ଲୋକଙ୍କୁ ଯୋଉ ଛୁଇଁବାର ଜିନିଷ, ତାକୁ ଆଉ କେହି କେବେ ବି ଟକ୍କର ଦେଇପାରିବେ ନାହିଁ। ଯେତେ ଦିନ ଜାଣିଛି, 70 ଦଶକ ଆଗରୁ ଆମର ଅଞ୍ଚଳ ପାଇଁ ବା ଆମର ଅଞ୍ଚଳ କୁ ସମଗ୍ର ବିଶ୍ୱ ପାଇଁ ଆର ଅବଦାନ ଅତୁଲ୍ୟ। କାରଣ ଯୋଉ ସ୍ଥାନୀୟ ସଂସ୍କୃତି, ପରମ୍ପରା, ଲୋକଗୀତ, ଲୋକ ସାହିତ୍ୟ, ଦାସ ଧରାଯାଉ, ସବୁ ବିଷୟକୁ ଆକାଶବାଣୀ ମୋଟାମୋଟି ଭାବରେ ଛୁଇଁ ପାରିଛି। ଧରାଯାଉ ମୁଁ ଯଦି ଟିକେ ନିର୍ଦ୍ଦିଷ୍ଟ କରିବି ଆମ ଅଞ୍ଚଳ ପାଇଁ, ଏଇ ଯୋଉ ଅବିଭକ୍ତ କୋରାପୁଟ ଜିଲ୍ଲା ତଥା ଓଡ଼ିଶା, ଏହା ହେଉଛି ଗୋଟିଏ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ତାଙ୍କ ଭାଷାରେ ତାଙ୍କୁ ଆମର ସାହିତ୍ୟକୁ, ଆମର ସଂସ୍କୃତିକୁ, ଆମର ଚାଲିଚଳନ, କଥାବାର୍ତ୍ତା ଫଳରେ ଅଳ୍ପ ଦିନ ଭିତରେ ଏହାର ପ୍ରଚାର ପ୍ରସାର ଏତେ ବଢ଼ିଗଲା ଏବଂ ଲୋକମାନେ ଚାହିଁ ବସିଲେ କେତେବେଳେ ସେ ସମୟ ଆସିବ। ଏବଂ ସେଇ ଆମର ଯୋଉ ଘୋଷକ ମାନ ଥିଲେ, ଆମର ଯୋଉ ପ୍ରଡ୍ୟୁସର ମାନ ଥିଲେ, ତାଙ୍କୁ ଶୁଣିବେ ଏବଂ ଯାହା ତାଙ୍କର ଦୈନନ୍ଦିନ ଜୀବନରେ ତାଙ୍କୁ କାର୍ଯ୍ୟରେ ଆସୁଥିଲା, ଏଇ ଯୋଉ ସ୍ତରକୁ ସମାଜର ଗୋଟେ ସମାନ ସ୍ତରକୁ ଆଣିବାରେ ସାହାଯ୍ୟ କରୁଥିଲା। ଅନେକ ଲୋକ ଏ ସ୍ଥାନର ମହାତ୍ମା ଜାଣିନଥିଲେ। ଏଇଠି ବିଭିନ୍ନ ପର୍ବପର୍ବାଣୀର କଥା କୁହାହେଲା, ଏଇଠି ଆଦିବାସୀ ନାଟକ କେମିତି ହୁଏ, ତାହା କେମିତି ଲୋକମାନଙ୍କୁ ଛୁଇଁ ପାରିଲା, ଏଇ କଥା ସବୁ ଆମେ ଜାଣିବା ସତ୍ତ୍ୱେ ଆମର ଯୋଉ ଆଗରୁ ବି ଆଗରୁ ଆମର ବ୍ରଡକାଷ୍ଟ ବି ହଉଥିଲା, ଏଠି ରଥଯାତ୍ରା କେମିତି ହୁଏ, ଦଶହରା କେମିତି ହୁଏ, ଏଗୁଡାକ ମଧ୍ୟ ଆମର ଏଠୁ ଯାଉଥିଲା ଏବଂ କୋଉ ଗୁପ୍ତେଶ୍ୱରର ମହିମା ସେମାନେ ସେଇ ତାଙ୍କ କାର୍ଯ୍ୟକ୍ରମରେ ବ୍ୟାଖ୍ୟା କରିପାରିଥିଲେ ଏବଂ ଲୋକମାନଙ୍କୁ ସଚେତନତା କରିବାରେ ଯୋଉ ପ୍ରମୁଖ ଭୂମିକା ନେଇଥିଲା

ତାହା ଅବର୍ଣ୍ଣନୀୟ ଆମର ସାହିତ୍ୟ ସଂସ୍କୃତିକୁ ନେଇକରି ଲୋକ ଦରବାରରେ ରାଜ୍ୟ ସ୍ତରରେ ଦେଶ ସ୍ତରରେ ଆମର ପ୍ରତିଭାକୁ ଆମେ ଉଠେଇ ଉଠେଇ ନେଇପାରିଲେ। ଏଇଠୁ ଅନେକ ସଙ୍ଗୀତକାର ଅନେକ ନାଟ୍ୟକାର ଏମାନଙ୍କ ନାଟକ ଯେତେବେଳେ ଏଇଠୁ ଆଲା ସମଗ୍ର ଭାରତ ବର୍ଷରେ ଗୋଟେ ଆଲୋଡ଼ନ ସୃଷ୍ଟି କରିପାରିଲା ଏଇ ଆଲୋଚନ। ଯେତେବେଳେ ଅନ୍ୟ ଭାଷାରେ ମଧ୍ୟ ଟ୍ରାନ୍ସଲେସନ କରି ଆମେ ଯୋଉ ନାଟକ ଶୁଣିଲେ ଗପ ଶୁଣିଲେ ଇଏ ଶୁଣିଲେ ତାହାଫଳରେ ଗୋଟେ ଜାତୀୟ ସଂହତିର କାର୍ଯ୍ୟ କରିପାରୁଥିଲା। ତେଣୁ ମୋଟାମୋଟି କହିବାକୁ ଗଲେ ଆମର ଜୀବନର ସମସ୍ତ ଦିଗକୁ ଏଇ ଆକାଶବାଣୀ ସୀମାରେ

0: ଆକାଶବାଣୀ ଭାରତର ପ୍ରାଚୀନ ଓ ବିଶ୍ୱସନୀୟ ରେଡିଓ ପ୍ରସାରଣ ସଂସ୍ଥା। ସଭ୍ୟତା ଆଧୁନିକୀକରଣ ହେବା ପରେ ମଧ୍ୟ ରେଡିଓ ତାର ଅସ୍ତିତ୍ୱକୁ ବଜାୟ ରଖିଛି ଏଯାବତ୍।
1: ସେ ତାର କାମ ଅନବରତ କରି ଚାଲିଛି।
0: ରେଡିଓର ପ୍ରଧାନ ଲକ୍ଷ୍ୟ ହେଲା ସୂଚନା, ଶିକ୍ଷା ଓ ମନୋରଞ୍ଜନ ପ୍ରଦାନ କରିବା, ତା ସହିତ ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ସୁରକ୍ଷା ଦେବା।
1: ସଂସ୍କୃତି ମାନେ ଆମ ଜୀବନର ଅଭିବ୍ୟକ୍ତି, ଯେଉଁଥିରେ ଭାଷା, ସଙ୍ଗୀତ, ନୃତ୍ୟ, ପର୍ବପର୍ବାଣୀ, ପୋଷାକ, ଖାଦ୍ୟ ଇତ୍ୟାଦି ଅନ୍ତର୍ଭୁକ୍ତ।
0: ହେଲେ ଆମ ଜୀବନର ଏକ ବହୁମୂଲ୍ୟ କଥାକୁ ପ୍ରଚାର ପ୍ରସାର କରି ଆମକୁ ସଚେତନ କରାଇବାର ମାଧ୍ୟମ ଯଦି ଆକାଶବାଣୀ, ତେବେ ଆମେ କହିପାରିବା ନାହିଁ କି ସଂସ୍କୃତି ଓ ପରମ୍ପରାର ସୁରକ୍ଷା ପ୍ରଦାନକାରୀ ଆମ ଆକାଶବାଣୀ ବୋଲି?
1: ନିହାତି ରୂପେ ଆମେ କହିବା। ତେବେ ଆସନ୍ତୁ ଶୁଣିବା ସଂସ୍କୃତି ଓ ପରମ୍ପରା ସୁରକ୍ଷା ପ୍ରଦାନକାରୀ ଆକାଶବାଣୀ ସମ୍ପର୍କରେ।
2: ମୁଁ ହେଉଛି ଜଗଦୀଶ ଅଧିକାରୀ। ପ୍ରଥମେ ଆକାଶବାଣୀରେ ଜଣେ ଆକସ୍ମିକ ଉପସ୍ଥାପକ ହିସାବରେ ଥିଲି, ତାପରେ ସୌଭାଗ୍ୟକ୍ରମେ ଆକାଶବାଣୀରେ ପାଖାପାଖି 33 ବର୍ଷ ସକ୍ରିୟ ଭାବେ କାର୍ଯ୍ୟ କରି ବର୍ତ୍ତମାନ ଅବସର ନେଇସାରିଛି। ଭାରତୀୟ ସଂସ୍କୃତି ଏବଂ ପରମ୍ପରାକୁ ଯଦି ଆଜି ଯାଏ ବଜାୟ ରଖିଛି, ତାହେଲେ ଯେତେଗୁଡ଼ିଏ ସଂସ୍ଥା ଅଛି ତା ଭିତରେ ଆକାଶବାଣୀ ସର୍ବପ୍ରଥମ ବୋଲି ମୁଁ କହିବି। କାରଣ ମୁଁ ଯାହା କହୁଛି ତାହା ସମ୍ପର୍କରେ ମୋର ଯୁକ୍ତି ହେଉଛି, ଆକାଶବାଣୀ ବର୍ତ୍ତମାନ ଏଇ ବର୍ଷ ତାର ସ୍ଥାପନାର 90ତମ ବର୍ଷ ପୂରଣ କରିସାରିଛି ଏବଂ ଏଇ 90 ବର୍ଷର ଅନବରତ ଯାତ୍ରା ଭିତରେ ଭାରତୀୟ ସଂସ୍କୃତି ଏବଂ ଭାରତୀୟ ପରମ୍ପରାକୁ ବଜାୟ ରଖିବାରେ ଆକାଶବାଣୀ ଗୋଟିଏ ପ୍ରମୁଖ ଭୂମିକା ନେଇଛି। ଆକାଶବାଣୀ ଏପରି ଗୋଟିଏ ସଂସ୍ଥା 1936ରେ ସ୍ଥାପନା ହେବା ପରେ ଏବଂ ସ୍ୱାଧୀନତା ପରେ ଆକାଶବାଣୀର ବିସ୍ତାର ଭାରତର ପ୍ରତି କୋଣ ଏବଂ ଅନୁକୋଣରେ କରାଗଲା। ଆପଣ ଜାଣିଛନ୍ତି ଭାରତ ଗୋଟିଏ ବହୁ ଭାଷା, ବହୁ ସଂସ୍କୃତି, ବହୁ ପରମ୍ପରାର ଦେଶ। ସେହି ସବୁ ପରମ୍ପରାକୁ ବଜାୟ ରଖିବା ପାଇଁ ଏବଂ ତାର ଉନ୍ନତି ପାଇଁ ଆକାଶବାଣୀ ଭାରତର ପ୍ରତି କୋଣ ଅନୁକୋଣରେ ସ୍ଥାପନା ହେଲା। ସେହି ଦୃଷ୍ଟିରୁ ଭାରତରେ ଯେତୋଟି ଭାଷା ଅଛି ସେହି ସବୁ ଭାଷାରେ ଆକାଶବାଣୀ ତାର କାର୍ଯ୍ୟକ୍ରମ ପ୍ରସାରିତ କଲା। ଆକାଶବାଣୀ ଜୟପୁର ଓଡ଼ିଶାର ଗୋଟିଏ ଉପାନ୍ତ ଅଞ୍ଚଳରେ ଥିବା କେନ୍ଦ୍ର, ଯାହାକି 1964 ମସିହାରେ ସ୍ଥାପନା ହେଲା। ସେତେବେଳେ ଆମ ପାଖରେ ଇଲେକ୍ଟ୍ରୋନିକ ମିଡିଆ ବା ମାଧ୍ୟମର ଏତେ ବିସ୍ତାର ହୋଇନଥିଲା। ସେତେବେଳେ ଲୋକଙ୍କ ପାଖରେ ପହଞ୍ଚୁଥିଲା କେବଳ 2ଟି ମାଧ୍ୟମ, ଗୋଟିଏ ହେଉଛି ଛପା ମାଧ୍ୟମ ଏବଂ ଗୋଟିଏ ହେଉଛି ବେତାର ମାଧ୍ୟମ ବା ଆକାଶବାଣୀ। ସେଗୁଡ଼ିକ ମାଧ୍ୟମରେ ଲୋକଙ୍କର ସାହିତ୍ୟ, ସଂସ୍କୃତି, ପରମ୍ପରାକୁ ବଜାୟ ରଖାଯାଉଥିଲା। କିନ୍ତୁ ଲୋକଙ୍କ ପାଖରେ ସହଜରେ ପହଞ୍ଚିବା ପାଇଁ, ଲୋକଙ୍କର ସଂସ୍କୃତିକୁ ଉଜ୍ଜୀବିତ କରିବା ପାଇଁ ଏବଂ ଲୋକଙ୍କ ପାଖରେ ଲୋକଙ୍କର କଥା ପହଞ୍ଚାଇବା ପାଇଁ ଆକାଶବାଣୀର ସ୍ଥାପନା ହେଲା। ଯେଉଁ ଯେଉଁ ସ୍ଥାନରେ ସ୍ଥାପନା ହେଲା ସେହି ସ୍ଥାନର ସ୍ଥାନୀୟ ପରମ୍ପରା, ସଂସ୍କୃତି, ସାହିତ୍ୟ, କଳା, ସ୍ଥାପତ୍ୟକୁ ଆକାଶବାଣୀ ଅଙ୍ଗୀକାର କରିନେଲା। ଆକାଶବାଣୀ ନିଜ ଅକ୍ତିଆରକୁ ନେଲା ଏବଂ ଆକାଶବାଣୀ ସେହି

ଅଞ୍ଚଳର ଲୁପ୍ତପ୍ରାୟ ପ୍ରତିଭାମାନଙ୍କୁ ପ୍ରକାଶିତ କଲା ଏବଂ ତାଙ୍କର କଥା ପ୍ରସାରିତ କରିବାର ପ୍ରୟାସ କଲା। ଯଦି ଆକାଶବାଣୀ ଏହି ପ୍ରୟାସ କରିନଥାନ୍ତା, ମାନେ ସ୍ୱାଧୀନତା ପରର କଥା, ସେତେବେଳେ ଆମର ଭାଷା, ସାହିତ୍ୟ, ସଂସ୍କୃତି ଯେଉଁ ଉନ୍ନତି ହେଲା, ତା ପାଇଁ ଆକାଶବାଣୀ ଅନେକ ପ୍ରୟାସ କଲା। ପରମ୍ପରା ତ ଥିଲା, ସଂସ୍କୃତି ତ ଥିଲା, କିନ୍ତୁ ତାକୁ ପ୍ରକାଶିତ କରିବା ପାଇଁ, ତାକୁ ପ୍ରସାରିତ କରିବା ପାଇଁ ଗୋଟିଏ ଉପଯୁକ୍ତ ମଞ୍ଚ ନଥିଲା। ଏଣୁ ସେହି ପରମ୍ପରାକୁ, ସେହି ସଂସ୍କୃତିକୁ ପୁନର୍ଜାଗରଣ କରିବା ପାଇଁ ଆକାଶବାଣୀ ଗୋଟିଏ ମାଧ୍ୟମ ହୋଇ ଜୟପୁରଠାରେ ସ୍ଥାପନ କରାଗଲା।

0: ପରମ୍ପରା ଯାହାକି ପିଢ଼ିରୁ ପିଢ଼ିକୁ ଯାଇଥିବା ଆଚାର ବିଚାର ଓ ରୀତିନୀତି।
1: ଆକାଶବାଣୀ ଯେବେଠାରୁ ସ୍ଥାପନ ହେଲା ଆଜି ପର୍ଯ୍ୟନ୍ତ ଭାରତୀୟ ସଂସ୍କୃତିକୁ ପ୍ରସାର କରିବାରେ ନିରନ୍ତର ଭୂମିକା ନେଇଛି।
0: ଘରେ ବସି ଭାରତର ପ୍ରତି କୋଣ ଅନୁକୋଣରୁ ସଂସ୍କୃତି ବିଷୟରେ ବାର୍ତ୍ତା ଶୁଣେଇଥାଏ ଆକାଶବାଣୀ। ବିଭିନ୍ନ ଅଞ୍ଚଳର ସଂସ୍କୃତି ଓ ପରମ୍ପରାର କଥାକୁ ସାଉଁଟି ଆଣି ପ୍ରତି ଘରେ ଘରେ ପହଞ୍ଚେଇ ପାରୁଛି ଆକାଶବାଣୀ।
1: ବାଣୀ ତ ବାଣୀ ଆକାଶବାଣୀ, ବହୁଜନ ମନ ନିହଇ ଟାଣି, ଦେଶ ବିଦେଶର କଥାକୁ ଆଣି ପ୍ରତି କାନେ କାନେ କୁହଇ ପୁଣି ଆମ ଆକାଶବାଣୀ।
0: ରେଡିଓ ଏମିତି ଏକ ମାଧ୍ୟମ ଯେଉଁଥିରେ ଆମେ ସବୁ ଶୁଣୁ, ଯାହାକୁ କିଣିବାକୁ ହେଲେ ବେଶୀ ପଇସାର ଆବଶ୍ୟକ ନଥାଏ। ଏଣୁ ତ ଗାଁର ସାଧାରଣ ପରିବାରଠାରୁ ଆରମ୍ଭ କରି ସମସ୍ତେ ରେଡିଓଟି କିଣିପାରନ୍ତି।
1: ସୁରକ୍ଷା ଦେବାରେ ଆକାଶବାଣୀର ଭୂମିକା ଅତୀବ ଗୁରୁତ୍ୱପୂର୍ଣ୍ଣ।
0: ଏଠି ସୁରକ୍ଷା କଥା କହିବା ବେଳେ ଆମେ ବୁଝିବା ଆମ ସଂସ୍କୃତି ଓ ପରମ୍ପରାକୁ, ଠିକ ନା?
2: ମନୋଜ କୁମାର ସାମନ୍ତରାୟ, ଅବସରପ୍ରାପ୍ତ ବରିଷ୍ଠ ଉଦ୍ଘୋଷକ, ଆକାଶବାଣୀ ଜୟପୁର। ଆକାଶବାଣୀ କଥା କହି ବସିଲେ ମୁଖ୍ୟତଃ ତିନୋଟି ବିଷୟକୁ ଆକାଶବାଣୀ ମୂଳ ବିଷୟ ଭାବରେ ବହନ କରିକିରି ସମାଜ ଭିତରକୁ ଯାଇଥାଏ। ଶିକ୍ଷା, ସୂଚନା, ମନୋରଞ୍ଜନକୁ ନେଇକିରି ଯେତେବେଳେ କାର୍ଯ୍ୟକ୍ରମ ପ୍ରସ୍ତୁତ ହୁଏ ସେତେବେଳେ ତା ପାଇଁ କିଛି ନୀତି ନିୟମ ପ୍ରଣୟନ କରିବାକୁ ପଡିଥିଲା। ତେବେ ଭାରତର ଏକମାତ୍ର ଆକାଶବାଣୀ ଯାହାକୁ ବିଭିନ୍ନ ପ୍ରକାର ନୀତି ନିୟମରେ ବନ୍ଧା ହେଇଥିଲା, ଅବିଭକ୍ତ କୋରାପୁଟ ଜିଲ୍ଲା ଏବଂ ଅବିଭକ୍ତ କଳାହାଣ୍ଡି ଜିଲ୍ଲା ପାଇଁ ଆକାଶବାଣୀ ଜୟପୁର ପ୍ରଥମ କରିକିରି ପ୍ରତିଷ୍ଠା କରାଯାଇଥିଲା। ଏବଂ ସେହି ସମୟରୁ ଏ ଦୁଇଟି ଯାକ ଜିଲ୍ଲାର ସାମାଜିକ, ସାଂସ୍କୃତିକ ଏବଂ ବିଭିନ୍ନ ପ୍ରକାର ଯୋଉ ଅଛନ୍ତି, ଆମର ଆଦିବାସୀ ଗୋଷ୍ଠୀ ହୁଅନ୍ତୁ, ସମ୍ପ୍ରଦାୟ ହୁଅନ୍ତୁ ଏବଂ ବିଭିନ୍ନ ପ୍ରକାର ଯୋଉ କଳାକାର ଗୋଷ୍ଠୀ ଅଛନ୍ତି ସେମାନଙ୍କର କଥା ହଉ, କିମ୍ବା ସେମାନଙ୍କ ସମ୍ପର୍କିତ ନାଟକ ରୂପକ, ସଙ୍ଗୀତ ରୂପକ ଇତ୍ୟାଦିକୁ ସେହି ସମୟରୁ ପାଖାପାଖି 1964 ମସିହା ଠାରୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ ତାକୁ ପ୍ରଚାର ପ୍ରସାର କରିବା ଏବଂ ତାକୁ ରେକର୍ଡିଂ କରି ଗଚ୍ଛିତ ରଖିବା ଏବଂ ସେଇ ଯୋଉ ସାଂସ୍କୃତିକ ବିଭବ ଗୁଡିକ ସେହି ସମୟରୁ ଦେଖା ଦେଇଥିଲା ତାକୁ ସଂଗ୍ରହ କରିକିରି ରଖିବା ଏବଂ ବଞ୍ଚିକିରି ରଖିବା ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତିଜହ୍ନ କାର୍ଯ୍ୟକ୍ରମ ଦେଶିଆ ଭାଷାରେ ପ୍ରସ୍ତୁତ ହୋଇ ଚାଲିଛି, ଏବେ ବି ଚାଲିଛି ବହୁତ ସଫଳତାର ସହିତ। ଯଦି ଆମେ ତୃଣମୂଳ ସ୍ତରକୁ ଯିବା, ଅନେକ ଗାଁ ଗହଳିରେ ଦେଶିଆ ଭାଷାକୁ ଆମର ଗ୍ରାମବାସୀମାନେ ଯେଉଁମାନେ ପ୍ରାୟ କହିବା ଧୀରେ ଧୀରେ କମେଇ ଦେଲେଣି, ଅନେକ ଜାଗାରେ ଭୁଲିଗଲେଣି ଏବଂ ବିଭିନ୍ନ ଶବ୍ଦର ଅର୍ଥ, ବିଭିନ୍ନ ଯୋଉ ଢଗ ଢମାଳି ଗୀତ ତାହି ତାପରା ତାର ଯୋଉ ସବୁ କଥା, ସେଇ ସବୁ କଥା ଏବଂ ବିଭିନ୍ନ ପର୍ବପର୍ବାଣୀରେ ଯୋଉ ସବୁ ଗୀତ ବୋଲା ହଉଥିଲା, ନାଚ ହଉଥିଲା ଏବଂ ସଂସ୍କୃତି ଏବଂ ପରମ୍ପରାର କଥା ଥିଲା, ତାକୁ ଜୟପୁର ମହାରାଜା ମଧ୍ୟ ପୃଷ୍ଠପୋଷକତାରେ ତାକୁ ଆଗକୁ ନେଉଥିଲେ। ଗ୍ରାମୀଣ ସ୍ତରର ଲୋକଙ୍କୁ ସୂଚନା ଦେବା ଏବଂ ସେ ସମ୍ପର୍କରେ ତାକୁ ସଚେତନ କରାଇବା

ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ତାକୁ ମିଶେଇକିରି କାର୍ଯ୍ୟକ୍ରମ ପ୍ରସ୍ତୁତ କରିକି ଦିଆ ହେଇ ଆସୁଛି। ବର୍ତ୍ତମାନ ମଧ୍ୟ ଉପକୃତ ହେଉଛନ୍ତି ଅସଂଖ୍ୟ ଲୋକ।

0: ହେଲେ କେବଳ ଓଡ଼ିଆ ଭାଷାକୁ ନେଇ ଆମକୁ ଆକାଶବାଣୀ ତା କଥା ଶୁଣାଏ କି ନା? ଯେହେତୁ ଭାରତ ବହୁଭାଷୀର ଦେଶ, ଯାହାକୁ ଯାହାର ଭାଷା ସହଜ ସରଳ ସେହି ଭାଷାରେ ବି ଆକାଶବାଣୀ ତା କଥାକୁ ଶୁଣାଏ।
1: ଯଦି ଆକାଶବାଣୀ ଆମକୁ ସମସ୍ତଙ୍କର ମନ ମୁତାବକ କାର୍ଯ୍ୟକ୍ରମ ପରଷି ଦେଉଛି, ତେବେ ଏ କ୍ଷେତ୍ରରେ ଆମେ ଆକାଶବାଣୀକୁ ସୁରକ୍ଷାକାରୀ କହିବାନି ତ ଆଉ କ'ଣ କହିବା?
0: ଜୀବନରେ ଯାହା ସବୁ ଶିକ୍ଷା, ସଂସ୍କୃତି ଓ ପରମ୍ପରାର ଆବଶ୍ୟକ ପଡ଼େ, ତାହା ଆମକୁ ପ୍ରଦାନ କରେ ଆକାଶବାଣୀ।
1: ପ୍ରତି ମୁହୂର୍ତ୍ତରେ ଆମ ସାଥେ ସାଥେ ଥାଇ ଆମକୁ ଅନେକ କଥା ଶୁଣାଏ ଆକାଶବାଣୀ।
0: ଐତିହ୍ୟର କଥାକୁ ଆମକୁ ଶୁଣାଏ, ଆମ ମନପସନ୍ଦର ପ୍ରତିଟି କଥା କହି ଶୁଣାଏ ଆକାଶବାଣୀ। ଆବାଳ ବୃଦ୍ଧ ବନିତର ସାଥୀ ଆକାଶବାଣୀ।
1: ଆକାଶବାଣୀ ଭାରତୀୟ ସାହିତ୍ୟକୁ ମଧ୍ୟ ପ୍ରଚାର କରୁଛି।
0: ବେତାର ନାଟକ, କବିତା ପାଠ, ଗଳ୍ପ ପ୍ରସାରଣ ଇତ୍ୟାଦି ମାଧ୍ୟମରେ ଆକାଶବାଣୀ ସମସ୍ତଙ୍କୁ ବାନ୍ଧି ରଖିପାରେ।
1: ଗ୍ରାମୀଣ ସଂସ୍କୃତିର ସୁରକ୍ଷା ପ୍ରଦାନକାରୀ ହେଉଛି ଆକାଶବାଣୀ।
0: ସଂସ୍କୃତି ଓ ପରମ୍ପରା ସହିତ ଜଡ଼ିତ ଥିବା ବିଭିନ୍ନ ଶିକ୍ଷାମୂଳକ କାର୍ଯ୍ୟକ୍ରମକୁ ପରଷି ଦେଉଛି ଆକାଶବାଣୀ।
1: କେବଳ ସେତିକି ନୁହେଁ, ସାମାଜିକ ସମସ୍ୟାକୁ ଦୂର କରି ସମାଧାନ ଉପରେ କାର୍ଯ୍ୟକ୍ରମ ପ୍ରସାରଣ କରି ସମାଜକୁ ସଚେତନ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିପାରିଛି ଆମ ଆକାଶବାଣୀ।
0: ସୁରକ୍ଷାର ଏକ ଭୟବାଣୀ ଆକାଶବାଣୀ।
2: ମନୋଜ କୁମାର ପଣ୍ଡା, ବର୍ତ୍ତମାନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ। ମୁଁ ନିୟମିତ ଭାବରେ ଆକାଶବାଣୀର ବି ଜଣେ ଶ୍ରୋତା। ଉତ୍କୃଷ୍ଟ କଳାର ଚାତୁରୀ ହେଉଛି ଓଡ଼ିଶା। ଏଠି ଯୋଉ ସଂସ୍କୃତି, ପର୍ବ ପର୍ବାଣୀ, ତାର ପାରମ୍ପରିକତା, ତାର ସରଳତାକୁ ନେଇକରି ସାରା ପୃଥିବୀରେ, ଯେମିତିକି ଆମର ଜଗନ୍ନାଥ ସଂସ୍କୃତି ସଦରବାରରେ ପ୍ରସିଦ୍ଧ, ଆଉ ଏଇଥିପାଇଁ ଆକାଶବାଣୀ ଗୋଟେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ବିଜୁଳି ଥାଉ କି ନ ଥାଉ, ଆକାଶବାଣୀ ସମଗ୍ର ପୁରା ଆମର ଯୋଉ ଓଡ଼ିଶାକୁ ଯୋଡ଼ିଛି ତାର କଥୋପକଥନରେ, ଯୋଉ ସଂସ୍କୃତି ବିଷୟରେ ଶିଖଉଛି, ବିଭିନ୍ନ ପ୍ରକାର ଆମେ ଜାଣିପାରୁଛୁ ଆଦିବାସୀ ସଂସ୍କୃତି କେମିତି, ଜଗନ୍ନାଥ ସଂସ୍କୃତି କିମ୍ବା ଓଡ଼ିଆ ସଂସ୍କୃତି ବିଷୟରେ ଆମେ ଶୁଣିପାରୁଛୁ ଜାଣିପାରୁଛୁ, ସେମାନଙ୍କର ଆଚାର ବ୍ୟବହାର, ସେ କାହାର ପାରମ୍ପରିକ ଚାଲିଚଳନି, ମ୍ୟାରେଜ ପ୍ରଥା, ଯାହା ସବୁ ଅଛି ଆମେ ଯୋଉ ଆକାଶବାଣୀ ପ୍ରଦାନ କରୁଛି ବିଭିନ୍ନ ସମୟରେ ଶୁଣିବାକୁ ମିଳୁଛି। ସେଯାକ ବିଭିନ୍ନ ପ୍ରକାର ଲେଖକ ଲେଖିକା ଯୋଉମାନେ କହୁଛନ୍ତି ସଂସ୍କୃତି ବିଷୟରେ, ଆମକୁ ନୂଆ ଖୋରାକ ଯୋଗଉଛି। ଆକାଶବାଣୀ ଦ୍ଵାରା ଆମେ ଶୁଣିପାରୁଛୁ ଯେ କାହାର ସଂସ୍କୃତି କେମିତି, ଏ ସବୁକୁ ଯୋଡ଼ି ଦେଲା ପରେ ତ ଏକ ନୂତନ ସମନ୍ୱୟ ଆମର ପରବର୍ତ୍ତୀ ପିଢ଼ି ପାଇଁ ନୂଆ ଖୋରାକ ଯୋଗଉଛି। ଭବିଷ୍ୟତକୁ ତିଆରି କରିବା ପାଇଁ ଇତିହାସର ଆବଶ୍ୟକତା ବହୁତ, ତ ଇତିହାସକୁ ପଢ଼ିବା ପାଇଁ ତା ଭିତରେ ଯୋଉ ଶ୍ରୋତାର ଗୋଟେ ମାଧ୍ୟମ ହଉଛି ଆକାଶବାଣୀ, ଶୁଣିବାଟା ଗୋଟେ ବହୁତ ବଡ ଜିନିଷ। ସକାଳୁ ରାତି ପର୍ଯ୍ୟନ୍ତ ଅନବରତ ପ୍ରଚେଷ୍ଟା ତାର ଜାରି ରଖିଛି ଆକାଶବାଣୀ, ଶୁଣେଇ ଚାଲିଛି ଶୁଣେଇ ଚାଲିଛି ଶୁଣେଇ ଚାଲିଛି, ତ ସମସ୍ତଙ୍କର ପାଇଁ ସୁଯୋଗ ତିଆରି କରିଛି, ସମସ୍ତଙ୍କ ପାଇଁ ଗୋଟେ ଉଚିତ।

ଆଜିର ଯୁବପିଢ଼ି ଅନେକ ସମୟରେ ମୋବାଇଲ ତ ଆଉ କେତେବେଳେ ସୋସିଆଲ ମିଡିଆରେ ସମୟ କାଟୁଛନ୍ତି, ଯାହାଫଳରେ ଯୁବ ସମାଜ ନିଜ ସଂସ୍କୃତି ଓ ପରମ୍ପରାଠାରୁ ଦୂରେଇ ଯାଉଛନ୍ତି। ଏପରି ସ୍ଥଳେ ଆକାଶବାଣୀ

0: ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନ କରାଇବା ପାଇଁ ଯୁବବାଣୀ ଭଳି ଏକ କାର୍ଯ୍ୟକ୍ରମର ଆୟୋଜନ କରିଛି।
1: ଲୋକପ୍ରିୟ ନାଟକ ମାଧ୍ୟମରେ ସମାଜର ଚିତ୍ରକୁ ଉପସ୍ଥାପନା କରିପାରୁଛି ଆକାଶବାଣୀ ଏବଂ ଅକ୍ଷୁର୍ଣ୍ଣ ରଖିପାରିଛି ସଂସ୍କୃତି ଓ ପରମ୍ପରାକୁ।
0: ସଙ୍ଗୀତ ହେଉଛି ସଂସ୍କୃତିର ଆତ୍ମା, ଏଣୁ ଆକାଶବାଣୀ ଶାସ୍ତ୍ରୀୟ ସଙ୍ଗୀତ, ଭଜନ, ଲୋକଗୀତ, ଓଡ଼ିଆ ସଙ୍ଗୀତ ମାଧ୍ୟମରେ ସଂସ୍କୃତିକୁ ସୁରକ୍ଷା ପ୍ରଦାନ କରିପାରିଛି।
1: ମହିଳା ଏବଂ ଶିଶୁ କଲ୍ୟାଣ କାର୍ଯ୍ୟକ୍ରମ ମାଧ୍ୟମରେ ଶିଶୁ କାହାଣୀ, ନୀତିକଥା, ଘରୋଇ ପରମ୍ପରା, ରୀତିନୀତି, ପୂଜା ପାର୍ବଣର କଥା କୁହାଇପାରିଛି ଆକାଶବାଣୀ।
0: ସୁରକ୍ଷାର ବାଣୀ ଆକାଶବାଣୀ।
1: ଏ ସମ୍ପର୍କରେ ଆକାଶବାଣୀ ଜୟପୁର କେନ୍ଦ୍ରର ଅବସରପ୍ରାପ୍ତ ଆସିଷ୍ଟାଣ୍ଟ ଡାଇରେକ୍ଟର ଅଫ୍ ପ୍ରୋଗ୍ରାମ ନରେନ୍ଦ୍ରନାଥ ପଟ୍ଟନାୟକ କହନ୍ତି,
2: ଏକଥା ସତ ଯେ ସମୟ ସହ ରେଡିଓ ଯାହା ଥିଲା ଏକ ଉପକରଣ ଭାବରେ ଏବଂ ଏକ ଉପସ୍ଥିତି ଭାବରେ ତାର ପ୍ରଭାବ କିଛି କିଛି ନ୍ୟୁନ ହେବାକୁ ଲାଗିଛି, କମିବାକୁ ଲାଗିଛି। ତଥାପି ଆମ ଏ ଅଞ୍ଚଳର ସଂସ୍କୃତି କଥା କୁହନ୍ତୁ, ଏ ଅଞ୍ଚଳର ଭାଷା, ସାହିତ୍ୟ ଏବଂ କଳାକାରମାନଙ୍କର ଯେଉଁ ସବୁ ପରିବେଷଣର କଥା ହଉ, ତାକୁ ଯଦି କେହି ସୁରକ୍ଷା ଦେଉଛି, ତାକୁ କିଏ ଯଦି ସାଇତି ରଖିବାର ପ୍ରୟାସ କରିଛି, ସେଇ ଗୋଟିକ ହେଉଛି ଆକାଶବାଣୀ। ଏଣୁ ସଂସ୍କୃତି କହିଲେ ଆମେ ଯେଉଁ କଥାଟିକୁ ବୁଝୁ, ଖୁବ୍ ବ୍ୟାପକ ଗୋଟେ କଥା, ସେଟା ସ୍ଥିର ନୁହେଁ, ସେଟା ମୃତ ନୁହେଁ। ସଂସ୍କୃତି ହେଉଛି ଜୀବନ୍ତ ଏକ ଉପାଦାନ, ଯାହା ମଣିଷ ସମାଜର ଯେଉଁ ସଭ୍ୟତା ଅଛି, ସଂସ୍କାର ଅଛି, ତାକୁ ସେ ପରିଚୟ ଦେଇପାରେ ସଂସ୍କୃତି। ଓଡ଼ିଶୀ କହିଲେ ଯେମିତି ତୁରନ୍ତ ଓଡ଼ିଶାର କଥା ଆସୁଛି, ଢେମ୍ସା କହିଲେ ସେମିତି କୋରାପୁଟର କଥା ଆସୁଛି କି ନାହିଁ, ସେ କଥା ଆମକୁ ଦେଖିବାକୁ ହେବ। ତେବେ ସଂସ୍କୃତିର ସୁରକ୍ଷାର ଆବଶ୍ୟକତା ଅଛି, ଏ କଥାକୁ କେହି କାଟିପାରିବେ ନାହିଁ। ଆମ ଏ ଅଞ୍ଚଳର ଯେଉଁ ଭାଷା ଦେଶିଆ ଭାଷା ଏବଂ ଯେଉଁ ନାଟ ଦେଶିଆ ନାଟ, ତାକୁ ଯଦି କେହି ଜୀବନ୍ତ ଭାବରେ ବଞ୍ଚାଇ ରଖିଛି, କେବଳ କେବଳ କେବଳ ରେଡ଼ିଓ। କାରଣ ଦେଶିଆ ଭାଷାକୁ ଖୁଦ୍ ସେହି ଅଞ୍ଚଳର ଲୋକମାନେ ଭୁଲି ବସିଲେଣି ଯେଉଁ ଅଞ୍ଚଳରୁ ଏହି ଭାଷାର ସୃଷ୍ଟି ହୋଇଥିଲା। ଆକାଶବାଣୀର ସେଥିରେ ମୁଖ୍ୟ ଭୂମିକାଟି ହୋଇଛି ସଚେତନତା ସୃଷ୍ଟି କରିବା। ତାହେଲେ ସେଇଭଳି କଥା ସବୁ ଆମ ଆଖି ସାମ୍ନାରୁ ହଜି ଯାଉଥିବ, ଲୁଚି ଯାଉଥିବ, ଅଥଚ ଆମେ ସେ ବାବଦରେ କିଛି ବି କରିପାରିବା ନାହିଁ। ଏଣୁ ଚର୍ଚ୍ଚା ପାଇଁ ପ୍ରକୃଷ୍ଟ ଗୋଟିଏ ବଡ଼ କ୍ଷେତ୍ର ପ୍ରସ୍ତୁତ କରିଥାଏ ଆକାଶବାଣୀ।
0: ଜାତୀୟ ଏକତାକୁ ବଜାୟ ରଖିଛି ଆକାଶବାଣୀ। ଭାରତର ବିଭିନ୍ନ ଭାଷା ସଂସ୍କୃତି ଥିଲେ ମଧ୍ୟ ଆକାଶବାଣୀ ସମସ୍ତଙ୍କୁ ଏକତା ସୂତ୍ରରେ ବାନ୍ଧିପାରିଛି।
1: ତେବେ ଏଇଠି ଗୋଟିଏ କଥା, ଆକାଶବାଣୀ ସଂସ୍କୃତି ଓ ପରମ୍ପରାର ଦୀପଶିଖା, ଏହି ଦୀପଶିଖା ହିଁ ଆମ ମାର୍ଗଦର୍ଶନ କରାଇବ।
0: ତେଣୁ ତ ଆକାଶବାଣୀର ଅବଦାନ ଅମୂଲ୍ୟ, ଅବିସ୍ମରଣୀୟ। ସୁରକ୍ଷା ପ୍ରଦାନ କ୍ଷେତ୍ରରେ ଆକାଶବାଣୀର ଭୂମିକା ଅତୀବ ଗୁରୁତ୍ୱପୂର୍ଣ୍ଣ। ଏଇ ଯେମିତିକି
3: ଆଉ ମୁଁ ସ୍ୱର୍ଣ୍ଣପ୍ରଭା ମୁନି, ବର୍ତ୍ତମାନ ମୁଁ ଶିମିଳିଗୁଡ଼ାରେ ରହୁଛି। ଆକାଶବାଣୀର ଗୋଟେ ନିୟମିତ ଶ୍ରୋତା ହିସାବରେ ମୁଁ କହିବାକୁ ଚାହୁଁଛି, ଆକାଶବାଣୀ ସଂସ୍କୃତି ଓ ପରମ୍ପରା, ଓଡ଼ିଆ ଘରର ସଂସ୍କୃତି ପରମ୍ପରା ରଖିବା ପାଇଁ ବହୁତ ଗୁଡ଼ାଏ କାର୍ଯ୍ୟକ୍ରମ କରିଥାଏ। ଯେମିତି ସବୁଠୁ ଭଲ ହେଲା ଘର ଘରଣୀ କାର୍ଯ୍ୟକ୍ରମ, ସେଥିରେ ମାର୍ଗଶିର ମାସ ହେଲେ ଗୁରୁବାର ପୂଜା, ମାଣବସା ଗୁରୁବାର ପୂଜାର ମହାଲକ୍ଷ୍ମୀ ପୁରାଣଠୁ ଆରମ୍ଭ କରି ତାର ନୀତି ନିୟମ ସବୁ କଥାର ଆଲୋଚନା ହେଇଥାଏ, ଯଦ୍ୱାରା କି ବହୁତ କିଛି ଶିଖିବାକୁ ମିଳିଥାଏ। ତା ଛଡା ଯୁବବାଣୀ କାର୍ଯ୍ୟକ୍ରମରେ ଯୁବକ ସମାଜଙ୍କୁ କେମିତି ଆଦର୍ଶ ନୀତି ଆଉ ଆମ ଜୀବନରେ ଯୋଉ ପରମ୍ପରା ସଂସ୍କୃତି ଦରକାର ସେହି ବିଷୟରେ ଅବଗତ କରାଇଥାନ୍ତି। ଆଉ ତା ଛଡା ଆଉ ଥରେ ଗବାକ୍ଷ ଅଛି, ସେଥିରେ ମଧ୍ୟ ବହୁତ ଗୁଡା ଜିନିଷ ଉପାଦେୟ ଜିନିଷ ସବୁ ଶିଖାଯାଇଥାଏ ସଂସ୍କୃତି ବିଷୟରେ। ଯେମିତି ଆମର ଆମ ଏଇ କୋରାପୁଟ ମାଟି ଭିତରେ ଯୋଉ ଆଦିବାସୀ ସଂସ୍କୃତିର ବିଭିନ୍ନ ପର୍ବପର୍ବାଣୀ, ଦଶହରା ହେଲା, ନୂଆଖାଇ ହେଲା, ପୁଷ୍ପୂର୍ଣ୍ଣ ହେଲା, ଏଗୁଡାକ ମଧ୍ୟ ଉଜ୍ଜୀବିତ କରିଥାଏ, ଯୋଉଟାକି ଲୋକଲୋଚନ ଯଦି ଆକାଶବାଣୀ ନଥାନ୍ତା ଏଇଟା ବୋଧେ ଲୋକଲୋଚନ ଉହାଣରେ କେବେଠୁ

0: ତେବେ ଆକାଶବାଣୀ ଆଜି ନବେ ବର୍ଷରେ ପାଦ ଥାପିଛି,
1: ହେଲେ ଆମେ ନିହାତି ଭାବରେ ଆଶା ତ କରିବା ଆମ ଆକାଶବାଣୀ ଗାଁଠୁ ସହର ପର୍ଯ୍ୟନ୍ତ ପ୍ରତି କୋଣେ ଅନୁକୋଣେ ସମସ୍ତଙ୍କୁ ସୂଚନା ମୂର୍ଚ୍ଛନା ଏବଂ ସଚେତନର ବାର୍ତ୍ତା ଦେଇ ସେମିତି ଅଭୟବାଣୀ ଦେଇ ଆମକୁ ଉଜ୍ଜୀବିତ କରାଉଥାଉ, ଆମକୁ ସୁରକ୍ଷା ପ୍ରଦାନ କରୁ।
0: ତେବେ ଆଜି ତ ସମୟ ହେଲାଣି, ସଂଯୋଗରୁ ବିଦାୟ ନେଉଛୁ। ଆମେ ଦୁହେଁ, ମୁଁ ରଞ୍ଜନ,
1: ମୁଁ ଭାଗ୍ୟଲତା। ନମସ୍କାର।

ପ୍ରଚାର କଲୁ ବର୍ଣ୍ଣବିବାହ ବର୍ଣ୍ଣାଳୀ କ୍ରମରେ ସଂଯୋଗ କାର୍ଯ୍ୟକ୍ରମ। ପ୍ରଯୋଜନା କରିଥିଲେ ମନୋଜ କୁମାର ପୂଜାରୀ। ପ୍ରସ୍ତୁତି ଏବଂ ଉପସ୍ଥାପନା କରିଥିଲେ ରଞ୍ଜନ କୁମାର ବେହେରା ଏବଂ ଭାଗ୍ୟଲତା ପାଣିଗ୍ରାହୀ। ଆକାଶବାଣୀ ଜୟପୁର।

ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରର ଜୟତି ଜହ୍ନ କାର୍ଯ୍ୟକ୍ରମରେ ମେ ମାସ 10 ତାରିଖ ରବିବାର ଅପରାହ୍ନ 5:30 ପ୍ରଚାର କରିବୁ। ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ବାଜାରୁ। ଏଥିରେ ବିଷୟ ରହିଛି ମଧ୍ୟସ୍ଥତା କାର୍ଯ୍ୟକ୍ରମ ବୋଇଲେ କାଇଟା। ଏ ସମ୍ପର୍କରେ ଆପଣ ମେ ମାସ 10 ତାରିଖ ରବିବାର ଅପରାହ୍ନ 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରିବା ପାଇଁ ଆମ ଫୋନ୍ ନମ୍ଘର ହେଲା 0684230690। ବିଷୟଟି ପୁଣି ଥରେ କହି ରଖୁଛୁ, ମଧ୍ୟସ୍ଥତା କାର୍ଯ୍ୟକ୍ରମ ବୋଇଲେ କାଇଟା। ବର୍ତ୍ତମାନ ଶୁଣନ୍ତୁ ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସୁଗମ ସଙ୍ଗୀତ ପ୍ରଚାର କରିବୁ। ସକାଳ 8:45 ଶିଳ୍ପୀ ମିଳିଲେ ବାବୁଲ ସୁପ୍ରିୟ, ଶୈଳଭମା କୁମାର ସେନୁ, ପାମେଲା ଜୈନ ଏବଂ ଇରା ମହାନ୍ତି। ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିବେ ପୂର୍ବାହ୍ନ 10:30। ଦିନ 11:00 ସମ୍ବଲପୁରୀ ଅଞ୍ଚଳର ଗୀତ ଶୁଣିବେ ଶିଳ୍ପୀ ମାନେ ଫକୀର ପଟ୍ଟନାୟକ, ସୁଶାନ୍ତ ମିଶ୍ର, କ୍ରିଷ୍ଣା ପଟେଲ, ଜ୍ୟୋତ୍ସ୍ନାରାଣୀ ପଟେଲ, କାଳୀପ୍ରସାଦ ଷଡ଼ଙ୍ଗୀ ଏବଂ ବିଭୂତିଭୂଷଣ ପଟ୍ଟନାୟକ। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଆକାଶବାଣୀ ଜୟପୁର, ସମୟ ବର୍ତ୍ତମାନ ସକାଳ 8:00 ବାଜିବାକୁ ଯାଉଛି। ଶୁଣନ୍ତୁ ସମାଚାର ପ୍ରଭାତ ପରେ ମର୍ଣ୍ଣିଂ ନ୍ୟୁଜ୍ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ସମୃଦ୍ଧି ଆଣନ୍ତୁ।
1: ଇଫ୍କୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
5: ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି, ପ୍ରଚାର କରୁଛୁ ସୁରଲହରୀ କାର୍ଯ୍ୟକ୍ରମ। ପ୍ରଥମେ କଣ୍ଠ ଛୁଳିବେ ବେଣୁଧର ସୁବୁଦ୍ଧି। ଗୀତ ରଚନା କରିଛନ୍ତି ପ୍ରତାପ କୁମାର ମୁଣ୍ଡ।

0: ପ୍ରଚାର କଲୁ ସୁରଲହରୀ କାର୍ଯ୍ୟକ୍ରମରେ କେତୋଟି ଆଧୁନିକ ଗୀତ। ଶିଳ୍ପୀମାନେ ଥିଲେ ବେଣୁଧର ସୁବୁଦ୍ଧି ଏବଂ କୁନ୍ତି ବେହେରା। ଗୀତ ରଚନା କରିଥିଲେ ପ୍ରତାପ କିଶୋର ମୁଣ୍ଡ। ଆକାଶବାଣୀ ଜୟପୁର।
1: ଗେଲ ଗ୍ୟାସ ସିଏନ୍ଜି ଷ୍ଟେସନରେ ସିଏନ୍ଜି ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ୍ ୱାଲେଟ୍ରୁ ପୈଠ ହୋଇଯିବ। ଅଟୋ ପାଇଁ 10,000 ଟଙ୍କା, କାର୍ ଓ ଛୋଟ ଯାନ ପାଇଁ 15,000 ଟଙ୍କା ଓ ବସ୍ ତଥା ବଡ଼ ଯାନ ପାଇଁ 20,000 ଟଙ୍କା ପର୍ଯ୍ୟନ୍ତ ଲାଭ ଉଠାନ୍ତୁ, ଯାହା କେବଳ ନୂଆ ସିଏନ୍ଜି ଗାଡି କିମ୍ବା ସିଏନ୍ଜି କିଟ୍ ଲଗାଇଲେ ସୀମିତ ସମୟ ପାଇଁ ଉପଲବ୍ଧ।
2: ଅଧିକ ଜାଣିବା ପାଇଁ କଲ୍ କରନ୍ତୁ 1-800-102-9282।
1: ଗେଲ୍ ଗ୍ୟାସ ପିଏନ୍ଜି କନେକ୍ସନ ନେବା ଆହୁରି ସହଜ। ସିକ୍ୟୁରିଟି ଡିପୋଜିଟ୍ କରିବାର 3 ସରଳ ଉପାୟ। ସମୁଦାୟ 4,000 ଟଙ୍କା ଏକା ସହିତ କିମ୍ବା 1,000 ଦିନ ପର୍ଯ୍ୟନ୍ତ ଦିନ ପିଛା 5 ଟଙ୍କା, ନଚେତ୍ ପ୍ରତ୍ୟେକ ଦିନ 1 ଟଙ୍କା।
2: ଅନଲାଇନ୍ ରେଜିଷ୍ଟ୍ରେସନ କରି ପ୍ରଥମ ଗ୍ୟାସ ବିଲ୍ରେ ପାଆନ୍ତୁ 200 ଟଙ୍କା ଛାଡ଼ ଓ ରେଫରାଲ ଉପରେ କ୍ୟାସ ବ୍ୟାକ୍। ଆଜି କଲ୍ କରନ୍ତୁ 1-800-102-9282।
1: ଗେଲ୍ ଗ୍ୟାସ, ସହଜ କନେକ୍ସନ,

0: 바로 써줘, 여기야.
1: ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ କେତୋଟି ସୁଗମ ସଙ୍ଗୀତ। ପ୍ରଥମେ କଣ୍ଠଶିଳ୍ପୀ ବାବୁଲ ସୁପ୍ରିୟ, ଗୀତ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ, ସଙ୍ଗୀତରେ ସଜେଇଛନ୍ତି ପ୍ରେମ ଆନନ୍ଦ।

କାର୍ଯ୍ୟକ୍ରମର ପରବର୍ତ୍ତୀ କଣ୍ଠଶିଳ୍ପୀ ଶୈଳଭାମା, ଗୀତ ରଚନା କରିଛନ୍ତି ମାନସ ରଞ୍ଜନ, ସଙ୍ଗୀତ ପରିଚାଳନା କରିଛନ୍ତି ଶରତ ନାୟକ।

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଏବେ ସିଏନ୍ଜି ଭରି କରନ୍ତୁ ସିଧା ସଞ୍ଚୟ।
3: ଗେଲ୍ ଗ୍ୟାସ୍ ସିଏନ୍ଜି ଷ୍ଟେସନରେ ସିଏନ୍ଜି ଭରନ୍ତୁ ଏବଂ ପଇସା ଆପେ ଆପଣଙ୍କ ଫ୍ୟୁଲ୍ ୱାଲେଟ୍ରୁ ପୈଠ ହୋଇଯିବ। ଅଟୋ ପାଇଁ 10,000 ଟଙ୍କା, କାର୍ ଓ ଛୋଟ ଯାନ ପାଇଁ 15,000 ଟଙ୍କା ଓ ବସ୍ ତଥା ବଡ଼ ଯାନ ପାଇଁ 20,000 ଟଙ୍କା ପର୍ଯ୍ୟନ୍ତ ଲାଭ ଉଠାନ୍ତୁ, ଯାହା କେବଳ ନୂଆ ସିଏନ୍ଜି ଗାଡି କିମ୍ବା ସିଏନ୍ଜି କିଟ୍ ଲଗାଇଲେ ସୀମିତ ସମୟ ପାଇଁ ଉପଲବ୍ଧ।
2: ଅଧିକ ଜାଣିବା ପାଇଁ କଲ୍ କରନ୍ତୁ 1-800-102-9282।
4: ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
5: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
6: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦି ପରଫେକ୍ଟ କଂକ୍ରିଟ ଚଏସ୍।
7: ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ଜ ଯୋଗେ। ଏଫ୍ଏମ୍ରେ ଶୁଣିପାରୁଛନ୍ତି 103.6 ମେଗାହର୍ଜ ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ଗୀତିଧାରା କ୍ରମରେ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ, ହେଡ୍ ଷ୍ଟୋରୀ 2 ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ ହେଲେ କେକେ, ଗୀତ ରଚନା କରିଛନ୍ତି ତନଭୀର କାଜୀ, ସଙ୍ଗୀତ ରସିଦ ଖାନ।

ଆପଣମାନେ ଶୁଣିଛନ୍ତି ହାର୍ଟଲେସ୍ ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ ହେଲେ ଅରିଜିତ ସିଂ, ଗୀତ ରଚନା କରିଛନ୍ତି ଅର୍ଫାତ ମହମ୍ମଦ, ସଙ୍ଗୀତରେ ସଜେଇଛନ୍ତି ଗୌରବ ଟାଗୋନକର।

0: ଆପଣମାନଙ୍କର କାର୍ଯ୍ୟନିର୍ବାହୀ ଅଧିକାରୀ ଜୟପୁର ପୌରପାଳିକା ଆପଣଙ୍କୁ ଗୋଟିଏ ସୂଚନା ଦେବାକୁ ଚାହିଁବି। ସବୁ ସମୟରେ ସବୁ ପରିସ୍ଥିତିରେ ଜୟପୁର ପୌର ପରିଷଦ ଆପଣଙ୍କ ସାଥିରେ, ତେଣୁ ଆସନ୍ତୁ ସମସ୍ତେ ମିଶି ଜୟପୁର ସହରର ବିକାଶ ଦିଗରେ ଚେଷ୍ଟା କରିବା। ଆପଣଙ୍କ ସାହାଯ୍ୟ ସହଯୋଗ ଆମର କାମନା। ଧନ୍ୟବାଦ।
1: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
2: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
1: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
2: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
1: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
2: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
3: ଏବେ ଗେଲ୍ ଗ୍ୟାସ୍ ପିଏନ୍ଜି କନେକ୍ସନ ନେବା ଆହୁରି ସହଜ। ସିକ୍ୟୁରିଟି ଡିପୋଜିଟ୍ କରିବାର ତିନୋଟି ସରଳ ଉପାୟ। ସମୁଦାୟ 4,000 ଟଙ୍କା ଏକା ସହିତ କିମ୍ବା 1,000 ଦିନ ପର୍ଯ୍ୟନ୍ତ ଦିନ ପିଛା 5 ଟଙ୍କା, ନଚେତ ପ୍ରତ୍ୟେକ ଦିନ 1 ଟଙ୍କା।
4: ଅନଲାଇନ୍ ରେଜିଷ୍ଟ୍ରେସନ କରି ପ୍ରଥମ ଗ୍ୟାସ୍ ବିଲ୍ରେ ପାଆନ୍ତୁ 200 ଟଙ୍କା ଛାଡ ଓ ରେଫରାଲ ଉପରେ କ୍ୟାଶ ବ୍ୟାକ୍। ଆଜି କଲ୍ କରନ୍ତୁ 1800102982।
3: ଗେଲ୍ ଗ୍ୟାସ୍, ସହଜ କନେକ୍ସନ, ଭରସା ଯୋଗ୍ୟ ଗ୍ୟାସ୍।
5: ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣନ୍ତୁ, ରାଜ ରେବୁତ ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ ହେଲେ ଅରିଜିତ ସିଂ। ଗୀତ ରଚନା କରିଛନ୍ତି କୌଶର ମୁନିର, ସଙ୍ଗୀତ ଜିତ୍ କାଙ୍ଗୁଲି।

ସାବିତ୍ ଏହି ଚଳଚ୍ଚିତ୍ରରୁ ଶୁଣନ୍ତୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ। କଣ୍ଠଶିଳ୍ପୀ ହେଲେ ଆଦିତ୍ୟ ନାରାୟଣ, ଗୀତ ରଚନା କରିଛନ୍ତି ସମୀର, ସଙ୍ଗୀତରେ ସଜେଇଛନ୍ତି ଚିରନ୍ତନ ଭଟ୍ଟ।

0: ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ।

ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରିଛୁ ସପ୍ତଧାରା କ୍ରମରେ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଏହି ଜୀବନର

ପ୍ରତିଟିଏ ଚଳଚ୍ଚିତ୍ରରେ ଶୁଣନ୍ତୁ କାର୍ଯ୍ୟକ୍ରମର ପ୍ରଥମ ଗୀତଟି। ଦ୍ୱୈତକଣ୍ଠର ଶିଳ୍ପୀମାନେ ହେଲେ କୁମାର ବାପି ଏବଂ ଶୈଳ ଭାମା। ଗୀତ ରଚନା କରିଛନ୍ତି ପଞ୍ଚାନନ ନାୟକ। ସଙ୍ଗୀତରେ ସଜେଇଛନ୍ତି ଗଗନ ବିହାରୀ।

ଶୁଣନ୍ତୁ ଗୋଟିଏ ଘୋଷଣା। ଭାରତର ଜନସାଧାରଣ ସରଳ ଏବଂ ସୁବିଧାରେ ନ୍ୟାୟ ପାଇବା ନିମନ୍ତେ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ଏକ ଅଭିଯାନ ଆରମ୍ଭ କରିଛନ୍ତି, ଯାହାକି ସମାଧାନ ସମାରୋହ 2026 ନାମରେ ନାମିତ ହୋଇଛି। ଏହି ଅଭିଯାନର କାର୍ଯ୍ୟକ୍ରମ ଅନୁଯାୟୀ ଏକ ବିଶେଷ ଲୋକ ଅଦାଲତ 2026 ମସିହା ଅଗଷ୍ଟ ମାସ 21, 22 ଓ 23 ତାରିଖରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟଠାରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ବିଶେଷ ଲୋକ ଅଦାଲତରେ ଉଭୟ ପକ୍ଷଙ୍କର ସହମତିରେ ଏବଂ ଆପୋଷ ବୁଝାମଣା ଦ୍ୱାରା ସର୍ବୋଚ୍ଚ ନ୍ୟାୟାଳୟଙ୍କଠାରେ ବିଚାରାଧୀନ ମାମଲାଗୁଡ଼ିକର ପରିସମାପ୍ତି କରାଯିବ। ଏହି ବିଶେଷ ଲୋକ ଅଦାଲତରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟଠାରେ ବିଚାରାଧୀନ ଥିବା ପାରିବାରିକ ବିବାଦ, ଦୁର୍ଘଟଣାଜନିତ କ୍ଷତିପୂରଣ ମାମଲା, ଧନାଦେଶ ଅଗ୍ରାହ୍ୟ ମାମଲା, ଭୂ ଅଧିଗ୍ରହଣ ଜନତା ମାମଲା, ରଫାଯୋଗ୍ୟ ଫୌଜଦାରୀ ମାମଲା, ଶ୍ରମ ବିବାଦ ଓ ଅନ୍ୟାନ୍ୟ ଉପଯୁକ୍ତ ମାମଲା ଯେଉଁଥିରେ ଆପୋଷ ବୁଝାମଣା ହେବା ସମ୍ଭବ ଆଦି ଗ୍ରହଣ କରାଯାଇପାରିବ। ବିଶେଷ ଲୋକ ଅଦାଲତ ଅନୁଷ୍ଠିତ ହେବା ପୂର୍ବରୁ ଏକ ପ୍ରାକ୍ ଲୋକ ଅଦାଲତ ବୈଠକରେ ପକ୍ଷମାନେ ଏବଂ ସେମାନଙ୍କର ଅଧିବକ୍ତାମାନେ ଯୋଗଦେଇ ସେମାନଙ୍କର ମାମଲା ବିଷୟରେ ଆଲୋଚନା କରି ଏହାର ସମାଧାନ ପାଇଁ ସର୍ତ୍ତାବଳୀ ନିର୍ଦ୍ଧାରଣ କରିବାକୁ ସୁଯୋଗ ପାଇବେ। ଏଥିନିମନ୍ତେ ସ୍ଥିରୀକୃତ ମାମଲାଗୁଡ଼ିକରେ ପକ୍ଷମାନଙ୍କୁ ସୂଚନା ଦିଆଯିବ। ଉଭୟ ପକ୍ଷ ସ୍ୱେଚ୍ଛାକୃତ ଭାବରେ ଏହି ବୈଠକରେ ବ୍ୟକ୍ତିଗତ ଏବଂ ଆଭାସୀ ମାଧ୍ୟମରେ ଯୋଗଦାନ କରିପାରିବେ। ମାମଲାର ପରିସମାପ୍ତି ପାଇଁ ସର୍ତ୍ତାବଳୀ ନିର୍ଦ୍ଧାରଣ କରିବା ନିମନ୍ତେ ଉଭୟ ପକ୍ଷଙ୍କ ମଧ୍ୟରେ ଉଚ୍ଚ ନ୍ୟାୟାଳୟ, ଜିଲ୍ଲା ଓ ତାଲୁକ ସ୍ତରରେ ଥିବା ମଧ୍ୟସ୍ଥତା କେନ୍ଦ୍ରରେ ଏହି ବୈଠକଗୁଡ଼ିକର ଆୟୋଜନ କରାଯିବ। ଏହି ପ୍ରାକ୍ ଲୋକ ଅଦାଲତ ବୈଠକରେ ତାଲିମପ୍ରାପ୍ତ ମଧ୍ୟସ୍ଥ ଓ ଆଇନସେବା ସଂସ୍ଥାର ଅଧିକାରୀମାନେ ପକ୍ଷମାନଙ୍କୁ ସହାୟତା ପ୍ରଦାନ କରିବେ। ଉଭୟ ପକ୍ଷଙ୍କ ସହମତିକ୍ରମେ ମାମଲାଗୁଡ଼ିକୁ ବିଶେଷ ଲୋକ ଅଦାଲତରେ ସ୍ଥାନିତ କରାଯାଇ ଫଇସଲା କରାଯିବ। ସର୍ବୋଚ୍ଚ ନ୍ୟାୟାଳୟରେ ମାମଲା ଲିପ୍ତ ଆଗ୍ରହୀ ପକ୍ଷମାନେ https://www.sci.gov.in ରେ ନିଜ ତରଫରୁ ଏହି ବିଶେଷ ଲୋକ ଅଦାଲତରେ ପଞ୍ଜୀକରଣ ପାଇଁ ଆବେଦନ କରିପାରିବେ। ଏହାର ସୁଯୋଗ ନେଇ ମାମଲାଗୁଡ଼ିକର ତ୍ୱରିତ ସମାଧାନ ନିମନ୍ତେ ପଦକ୍ଷେପ ନେବା ପାଇଁ ମାମଲାରେ ଜଡ଼ିତ ଉଭୟ ପକ୍ଷମାନଙ୍କୁ ଅନୁରୋଧ କରାଯାଉଛି। ଏହି ସମ୍ବନ୍ଧରେ ସମ୍ପୂର୍ଣ୍ଣ ବିବରଣୀ ପାଇଁ ଦେୟମୁକ୍ତ ନମ୍ଘର 151000 କିମ୍ବା ନିକଟସ୍ଥ ଆଇନସେବା ସଂସ୍ଥା ସହ ଯୋଗାଯୋଗ କରନ୍ତୁ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣନ୍ତୁ, ଚୁପ୍ ଚୁପ୍ ଚୋରି ଚୋରି ଚଳଚ୍ଚିତ୍ରରୁ। କଣ୍ଠଶିଳୀ ହେଲେ ହ୍ୟୁମାନ ସାଗର, ଗୀତ ରଚନା କରିଛନ୍ତି ଶ୍ରୀକାନ୍ତ ଗୌତମ, ସଙ୍ଗୀତ ମନ୍ମଥ ମିଶ୍ରା।

ଭଲ ପାଇ ତୋତେ 100ରୁ 100 ଏହି ଚଳଚ୍ଚିତ୍ରରୁ ଶୁଣନ୍ତୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ। କଣ୍ଠଶିଳ୍ପୀ ବାବୁଶାନ, ଗୀତ ରଚନା କରିଛନ୍ତି ବାବୁ ଗୋସ୍ୱାମୀ, ସଙ୍ଗୀତରେ ସଜେଇଛନ୍ତି ବିକାଶ ଦାସ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣନ୍ତୁ। ଲେଖିଛି ନା ତୋର ଚଳଚ୍ଚିତ୍ରରୁ, କଣ୍ଠଛୁଳି ପେଲେ ଇରା ମହାନ୍ତି, ଗୀତ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୈଦ୍ୟନାଥ ଦାସ।

ଶେଷରେ ଶୁଣନ୍ତୁ, ଯେଉଁଠି ତୁ ସେଇଠି ମୁଁ ଚଳଚ୍ଚିତ୍ରରୁ ଦ୍ୱୈତକଣ୍ଠରେ ଶିଳ୍ପୀମାନେ ହେଲେ ଉଦିତ ନାରାୟଣ ଏବଂ ପାମେଲା ଚେନ୍। ଗୀତ ରଚନା କରିଛନ୍ତି ପଞ୍ଚାନନ ନାୟକ, ସଙ୍ଗୀତ ବୈଦ୍ୟନାଥ ଦାସ।

ପ୍ରଚାର କଲୁ ଶବ୍ଦଧାରା କ୍ରମରେ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ପୂର୍ବାହ୍ନ 10:00 ବାଜିବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀରେ ସମ୍ବାଦ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଶୁଣିଲେ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ଜୟପୁର ପ୍ରଚାର କରୁଛୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ ତୁମ୍ବିନ୍ ଏହି ଚଳଚ୍ଚିତ୍ରରୁ ଶୁଣନ୍ତୁ କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଗୀତ ରଚନା କରିଛନ୍ତି ମନୋଜ ମୁନ୍ତାସିର ସଙ୍ଗୀତ ଅଙ୍କିତ ତିୱାରୀ

0: ଗ୍ୟାସ ପିଏନ୍ଜି କନେକ୍ସନ ନେବା ଆହୁରି ସହଜ। ସିକ୍ୟୁରିଟି ଡିପୋଜିଟ୍ କରିବାର ତିନୋଟି ସରଳ ଉପାୟ। ସମୁଦାୟ 4,000 ଟଙ୍କା ଏକା ସହିତ କିମ୍ବା 1,000 ଦିନ ପର୍ଯ୍ୟନ୍ତ ଦିନ ପିଛା 5 ଟଙ୍କା ନଚେତ ପ୍ରତ୍ୟେକ ଦିନ 1 ଟଙ୍କା।
1: ଅନଲାଇନ୍ ରେଜିଷ୍ଟ୍ରେସନ କରି ପ୍ରଥମ ଗ୍ୟାସ ବିଲ୍ରେ 500 ଛାଡ ଓ ରେଫରାଲ ଉପରେ କ୍ୟାସବ୍ୟାକ୍। ଆଜି କଲ୍ କରନ୍ତୁ 1800102982।
0: ଗିଲ୍ ଗ୍ୟାସ, ସହଜ କନେକ୍ସନ, ଭରସା ଯୋଗ୍ୟ ଗ୍ୟାସ। ଗିଲ୍ ଗ୍ୟାସ ପିଏନ୍ଜି କନେକ୍ସନ ନେବା ଆହୁରି ସହଜ। ସିକ୍ୟୁରିଟି ଡିପୋଜିଟ୍ କରିବାର ତିନୋଟି ସରଳ ଉପାୟ। ସମୁଦାୟ 4,000 ଟଙ୍କା ଏକା ସହିତ କିମ୍ବା 1,000 ଦିନ ପର୍ଯ୍ୟନ୍ତ ଦିନ ପିଛା 5 ଟଙ୍କା ନଚେତ ପ୍ରତ୍ୟେକ ଦିନ 1 ଟଙ୍କା।
1: ଅନଲାଇନ୍ ରେଜିଷ୍ଟ୍ରେସନ କରି ପ୍ରଥମ ଗ୍ୟାସ ବିଲ୍ରେ 500 ଛାଡ ଓ ରେଫରାଲ ଉପରେ କ୍ୟାସବ୍ୟାକ୍। ଆଜି କଲ୍ କରନ୍ତୁ 1800102982।
0: ଗିଲ୍ ଗ୍ୟାସ, ସହଜ କନେକ୍ସନ, ଭରସା ଯୋଗ୍ୟ ଗ୍ୟାସ।
2: ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି। କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ ରାମଲୀଳା ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ ହେଲେ ଅରିଜିତ ସିଂ ଏବଂ ସାଥୀ। ଗୀତ ରଚନା କରିଛନ୍ତି ସିଦ୍ଧାର୍ଥ ଗାରିମା। ସଙ୍ଗୀତରେ ସଜାଇଛନ୍ତି ସଞ୍ଜୟ ଲୀଳା ଭଂସାଲୀ।

ଶୁଣିଲେ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

0: de mi
1: କାର୍ଯ୍ୟକ୍ରମର ପ୍ରଥମ ଗୀତଟିର ଶିଳ୍ପୀମାନେ ଥିଲେ ଫକୀର ପଟ୍ଟନାୟକ ଏବଂ ସୁଷମା ମିଶ୍ର। ଗୀତ ରଚନା କରିଥିଲେ ରଥୀନ୍ଦ୍ରନାଥ ପାଢ଼ୀ। ସଙ୍ଗୀତ ପରିଚାଳନା କରିଥିଲେ ଅଶୋକ ଚନ୍ଦ୍ର ପଟ୍ଟନାୟକ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିର ଶିଳ୍ପୀମାନେ ହେଲେ କ୍ରିଷ୍ଣା ପଟେଲ ଏବଂ ଜ୍ୟୋତ୍ସ୍ନାରାଣୀ ପଟେଲ। ଗୀତ ରଚନା ମିତ୍ରଭାନୁ ଗୌନ୍ତିଆ। ସଙ୍ଗୀତ ପରିଚାଳନା ପ୍ରଭୁଦତ୍ତ ପ୍ରଧାନ।
2: कहाँ जनता है सू अरे बाटे।

0: ଆପଣମାନଙ୍କର କାର୍ଯ୍ୟନିର୍ବାହୀ ଅଧିକାରୀ ଜୟପୁର ପୌରପାଳିକା ଆପଣଙ୍କୁ ଗୋଟିଏ ସୂଚନା ଦେବାକୁ ଚାହିଁବି। ସବୁ ସମୟରେ ସବୁ ପରିସ୍ଥିତିରେ ଜୟପୁର ପୌର ପରିଷଦ ଆପଣଙ୍କ ସାଥିରେ, ତେଣୁ ଆସନ୍ତୁ ସମସ୍ତେ ମିଶି ଜୟପୁର ସହରର ବିକାଶ ଦିଗରେ ଚେଷ୍ଟା କରିବା। ଆପଣଙ୍କ ସାହାଯ୍ୟ ସହଯୋଗ ଆମର କାମନା। ଧନ୍ୟବାଦ।
1: ସହଯୋଗର ପ୍ରତିବଦ୍ଧତା ସହିତ ପ୍ରତ୍ୟେକ କ୍ଷେତ୍ର ସମୃଦ୍ଧ ହେବ।

0: ସମୃଦ୍ଧି ଆଣନ୍ତୁ।
1: ଇଫ୍କୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ପ୍ରତ୍ୟେକଟି ମାଇଲଷ୍ଟୋନ୍ ଲୋକମାନଙ୍କ ବିଶ୍ୱାସର ଗୋଟେ ଜଳ ଭଳିଆ ଚମକେ। ଚେଟିନାଡ୍ ମ୍ୟାକ୍ସ ଗ୍ରିଡ୍ ସିମେଣ୍ଟ, ଆପଣଙ୍କ କଂକ୍ରିଟର ଆବଶ୍ୟକତା ପାଇଁ ଗୋଟିଏ ନାମ। ଚେଟିନାଡ୍।

କାର୍ଯ୍ୟକ୍ରମରେ ପରବର୍ତ୍ତୀ ଗୀତଟିର ଶିଳ୍ପୀମାନେ ହେଲେ ଅନ୍ନପୂର୍ଣ୍ଣା ଆଚାର୍ଯ୍ୟ ଏବଂ ବିଭୂତିଭୂଷଣ ପଟ୍ଟନାୟକ। ଗୀତ ରଚନା କେ.ସି. ନାୟକ।

କାର୍ଯ୍ୟକ୍ରମର ଶେଷରେ ବିଭୂତିଭୂଷଣ ପଟ୍ଟନାୟକ ଗାଇଛନ୍ତି ରାମପ୍ରସାଦ ପୁରୋହିତଙ୍କ ରଚନାରୁ। ସଙ୍ଗୀତ ପରିଚାଳନା କରିଛନ୍ତି ପ୍ରଭୁଦତ୍ତ ପଟ୍ଟନାୟକ।

ଶୁଣିଲେ ସମ୍ବଲପୁର ଅଞ୍ଚଳର ଗୀତ। ଶିଳ୍ପୀମାନେ ଥିଲେ ଫକୀର ପଟ୍ଟନାୟକ, ସୁଷମା ମିଶ୍ର, କ୍ରିଷ୍ଣା ପଟେଲ, ଜ୍ୟୋତ୍ସ୍ନାରାଣୀ ପଟେଲ, କାଳୀପ୍ରସାଦ ଷଡ଼ଙ୍ଗୀ, ରୀନା ଦାସ, ଅନ୍ନପୂର୍ଣ୍ଣା ଆଚାର୍ଯ୍ୟ ଏବଂ ବିଭୂତିଭୂଷଣ ପଟ୍ଟନାୟକ। ଗୀତଗୁଡ଼ିକ ଥିଲା ରଥୀନ୍ଦ୍ରନାଥ ପାଢ଼ୀ, ମିତ୍ରଭନ ଗୌନ୍ତିଆ, ବିରଞ୍ଚି ମଲ୍ଲିକ, କେସି ନାୟକ ଏବଂ ରାମପ୍ରସାଦ ପୁରୋହିତଙ୍କ ରଚନାରୁ। ସଙ୍ଗୀତ ପରିଚାଳନା କରିଥିଲେ ଅଶୋକ ଚନ୍ଦ୍ର ପଟ୍ଟନାୟକ, ପ୍ରଭୁଦତ୍ତ ପ୍ରଧାନ ଏବଂ କାଳୀପ୍ରସାଦ ଷଡ଼ଙ୍ଗୀ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ସଙ୍ଗୀତ ରୂପକ ଆମ ଘର ଆମ ପରିବାର, ରଚନା ଏବଂ ପ୍ରଯୋଜନା ପଦ୍ମଲୋଚନ ଦାସ।

0: କଥା କହିଲୁ, ଆମେ କି ଖେଳ ଖେଳିବା?
1: ହଁ
0: ନିଶ୍ଚୟ ଖେଳିବି।
1: ଦେଖୁଛ ବାଲିଘର କେମିତି ତିନିଟା ସୁନ୍ଦର କଣ୍ଢେଇ ରଖିଛି, ବାପ କଣ୍ଢେଇ, ମା କଣ୍ଢେଇ, ଝିଅ କଣ୍ଢେଇ। ତାକୁ ଦେଖ କେମିତି ଶୋଇଛନ୍ତି, ମୁଁ ତାଙ୍କ ପାଇଁ ଅନ୍ଧାଉଡ଼ା କରୁଛି, ଖାଇବାକୁ ନଦେଲେ ସେମାନଙ୍କୁ ଭୋକ କରିବନି।

0: ସିମି କୁକୁଡ଼ା ସାଙ୍ଗରେ ଖେଳିବା?
1: ହଁ, କୁକୁଡ଼ା କଣ ଖେଳି ପାରିବ? ଏବେ ତ ତା ଛୁଆ ମାନଙ୍କୁ ଧରି ଏଠିକୁ ଆସି ପୋକ ଖାଇବ। ମୋତେ କୁକୁଡ଼ା କଥା କହୁଥିଲା।
2: ରିଣ୍ଟୁ, ଆମ ଘରେ ଗୋଟେ ଭାତି ବନେଇକି ବାଡ଼ି ବନେଇକି ଯେତି ଘର ବନେଇଥିଲେ ସେଇଠି କୁକୁଡ଼ା ମାନେ ମାନେ ରହୁଥିଲେ। ସେଇଠି କୁକୁଡ଼ା ବହୁତ ଛୁଆ ଦେଇଥିଲେ, ଅଣ୍ଡା ଦେଇଥିଲା। ସେଠି ତା ଉପରେ ବସିଥିଲା। ତାପରେ ସେଇଠି ଛୁଆ ଫୁଟିଲେ କୁନୁ କୁନୁଟା। ତାପରେ ସେମାନେ ବଡ଼ ହେଲେ। ଗଞ୍ଜା କୁକୁଡ଼ାର ଚୁଳ ଦାଢ଼ି ଥାଏ, ଚୁଳ ଥାଏ। ମାଇ କୁକୁଡ଼ା ଅଣ୍ଡା ଦିଏ। ଇଗ୍ଲିଦି ପିଗ୍ଲିଦି ମାଇ ବ୍ଲାକ୍ ହେମ୍ ସିଲେ ଏକ୍ସପର ଜେଣ୍ଟଲମ୍ୟାନ୍ ସବ୍ ଷ୍ଟେଷ୍ଟ ନାଇନ୍ ସବ୍ ଷ୍ଟେଷ୍ଟର ଇଗ୍ଲିଦି ପିଗ୍ଲିଦି ମାଇ ବ୍ଲାକ୍ ହେମ୍।
0: ହଁ, କୁକୁଡ଼ା ତ ଆମ ଘରେ ଭାରି ଭିତରେ ରହେ। ମାଇ କୁକୁଡ଼ା ଅଣ୍ଡା ଦିଏ, ଅଣ୍ଡା ଫୁଟିଲେ ଛୁଆ ହୁଏ। ଗଞ୍ଜା କୁକୁଡ଼ା କେମିତି କରେ କି? କକରେ କ

0: ଆଲୋଚନା ଉପରେ ବାପୁ ବାପୁର ଛୋଟ ଭାଇ ତାଙ୍କ ଘରେ ବଡ ଗାଈଟେ ଅଛି। ଆମେ ସକାଳ ସକାଳୁ ତାଙ୍କ ଘରୁ କ୍ଷୀର ଆଣୁ। ତାଙ୍କ ଗାଈ ନା ଛୁଆ ଦେଇଛି ଧଳା ବାଛୁରୀ। ସେ ବାଛୁରୀ ଚାକଲ ଚାକଲ ଚାକଲ କରି ଖାଏ।
1: ଓ ତୁ ତାହେଲେ ଦେଖିଛୁ ନା, ଗାଈ ଗୁହାଳରେ ରହେ, ଛୁଆ ଜନ୍ମ କରେ, ଛୁଆକୁ କ୍ଷୀର ପିଆଏ। ଅଣ୍ଡିରା ବାଛୁରୀଟା ହଉଛି ଦାମୁଡି, ଆଉ ମାଈ ବାଛୁରୀଟା ହଉଛି ଛଡ଼ା।
0: ବହୁତ ପ୍ରକାର ଗାଈ ଥାନ୍ତି। ଗାଈ ଗୁଡାକ ହୁମ୍ବା ହୁମ୍ବା ଡାକନ୍ତି। ଗାଈ ବାଛୁରୀ ଜନ୍ମ କରେ, ବାଛୁରୀ ଗାଈର କ୍ଷୀର ଖାଏ। ଗାଈ ଗୋଟେ ବାଛୁରୀ ଜନ୍ମ କରେ, ଗାଈ ବାଛୁରୀ ଆସ ଆସ ଖାଇବ ପରା ଦୁବ ବାସ। ମୋ ପାଖରେ ହୋଇଲେ ଛିଡ଼ା, ଖାଇବ ତୁମେ ଘାସ ବିଡ଼ା।

0: ରଖିଲେ ବି କୁଆଡୁ ଆସି ମାଛ ଖାଇଦଉଛି, ଛେନା ବି ଖାଇଦଉଛି।
1: ହଁ ତୋସିମି, ବିଲେଇ ଘରେ ରହିବାକୁ ଭାରି ଭଲ ପାଏ, ହେଲେ ବଣ ବିଲେଇ ତ ଜଙ୍ଗଲରେ ରହେ। ତୁ ଦେଖିଛୁ ନା ବିଲେଇ ଛୁଆ ଦେଲେ କେମିତି ଛୁଆ ମାନଙ୍କୁ ଧରି ଏ ଘରେ ସେ ଘରେ ହଉଥାଏ।
0: ଆମ ବୁଲି ଘରେ ନା ତିନିଟା କାଳିଆ ବିଲେଇ ଅଛନ୍ତି। ବିଲେଇ ଘରେ ରହେ, ମିଆଁ ମୂଷା ଦେଖିଲା କା ପଛରେ ଧାଇ। ବିଲେଇ ସାନ ସାନ ପିଲା ଜନ୍ମ କରେ, ବିଲେଇ ସୁଖ ଖାଏ, ମାଛ ଖାଏ।

0: କ୍ଷୀର ଖାଏ। ଆମର ଗୋଟେ ବିଲେଇ ଅଛି, ମତେ ଦିନେ ରାମ୍ପି ଦେଲା।
1: I pretend the little mouse and the chair।

ପୁଣି ଆମର ଘର ସୋଇଥାଏ ସେଠି ଦିନଟି ପର

0: ଘରେ ସିନା ପୁଷି ମାଉସୀ ରହୁଛି, ହେଲେ କହିଲୁ ଦେଖି ବାଘ ମାମୁଁ କୋଉଠି ରହେ?
1: ବଣରେ।
0: ହଁ, ବଣରେ ଶିକାର କରି ଖାଏ। ତୁ ବାଘ ଦେଖିଛୁ ନା?
1: ମୁଁ ବାଘ ଦେଖିଛି।
0: ହଁ,
1: ଆମ ସମୁ ନା ମତେ ବାଘ କଥା କହେ। ଟିଭିରେ ବାଘ ଦେଖିଛି, ଛେଳି।

0: ପ୍ରଥମ ବେଙ୍ଗ ଗପ ଜାଣିଛ ନା? ଛୁଆ ବେଙ୍ଗ ମାନେ ମା ବେଙ୍ଗକୁ ହାତୀ କଥା କହୁଥିଲେ।
1: ଓ ମା ବେଙ୍ଗ ହାତୀ ଭଳି ହେବାକୁ ଯାଇ ପେଟ ଫୁଲେଇ ଫୁଲେଇ ଫୁଲେଇ ଶେଷରେ
0: ଆମ ପପୁନ ଘର ଗାଡିଆରେ ବହୁତ ବେଙ୍ଗ ଅଛନ୍ତି, ଡାକିଲେ ଖାଲି କଟା କଟା କଟୁଆ କରୁଥିବେ। ବେଙ୍ଗ ମାନେ ରାତିରେ କତ୍ର କତ୍ର କତ୍ର କରନ୍ତି, ବଡ ବଡ ବେଙ୍ଗ ମାନେ କରନ୍ତି। ବେଙ୍ଗ ଅଣ୍ଡା ଦିଏ କୁକୁର ଭଳିଆ, ଅଣ୍ଡା ମାନେ ଫାଟନ୍ତି ବେଙ୍ଗ ପୁତି ଭର। ବେଙ୍ଗୁଲି ନାନି ଲ ବେଙ୍ଗୁଲି ନାନି, ତୁ ଡାକ ଦେଲେ ବରଷି ପାଣି।

0: ମୋତେ ବେଙ୍ଗକୁ ଖାଇଦିଏ। ଏ ସାପ ଗୁଡାକ ବାହାରି ଦୁଷ୍ଟ ନା, ମୋତେ ଏମାନଙ୍କୁ ଡର ଲାଗେ।
1: ସାପ ଉଇହୁଙ୍କାରେ ରହେ, ଗାତ ଭିତରେ ବି ରହେ, ସେଠି ସେ ଅଣ୍ଡା ଦେଇଥାଏ। ତୁ ସାପ ଦେଖିଛୁ ନା?
0: ଦେଖିଛି, ପାନି ଦେଖିଛି। ନନା ଧରିଥିଲେ ଯେ ସାପ ଗାତ ଭିତରୁ ବାହାରିଲା। ନନା ଗୋଟେ ବାଡ଼ି ଧରିକି ସାପକୁ ଗୁଡ଼େଇଲେ, ସାପ ଗାତ ଭିତରେ ବସିଲା। ମତେ ନନା କହୁଥିଲେ, ମାଈ ସାପ ଅଣ୍ଡା ଦିଏ, ଅଣ୍ଡାରେ ଛୋଟ ଛୋଟ ପିଲା ବାହାରନ୍ତି।

0: ଲିଙ୍ଗ ପାଣିରେ ରହେ, ମାଟି ଉପରେ ବି ରହେ। ହେଲେ ପାଣିରୁ ବାହାରକୁ କାଢ଼ିଦେଲେ କିଏ ଛଟପଟ ହୋଇ ମରିଯାଏ କହିଲୁ?
1: ମାଛ।
0: ସାବାସ, ତୁ ମାଛ ଖାଇଛୁ ନା?
1: ମତେ ମାପା ମାଛ ଭାରି ବଢିଆ ଲାଗେ। ମାମୁନି ନାନୀ ଘରେ ଆମେ କାଲି ତ ମାଛ ଖାଇଛୁ। ବନ୍ଧରେ ପୋଖରୀରେ ସମୁଦ୍ରରେ ସବୁଠି ମାଛ ରୁହେ। ମତେ ମାଛ ଖାଇବାକୁ ବଢିଆ ଲାଗେ। ଆମ ମା ଥରେ ମାଛ କାଟୁଥିଲା, ତା ଭିତରେ ଛୋଟ ଛୋଟ ମଞ୍ଜି ବାହାରିଲା, ପିଠରେ ଦେଇକି ମଞ୍ଜି ବାଜିଲା ମା। ମତେ ବାବା କହିଲେ ଏଇଟା ମାଛର ଅଣ୍ଡା, ସେଥିରୁ ସାନ ସାନ ମାଛ ବାହାରନ୍ତି। ମଛଲି ଜାଲକି ରାନୀ ଜୀବନ ଉସ୍କାଏ ପାନି ହାତ ବଡ଼ାଓ ତ ଡର ଯାଏଙ୍ଗି ବାହାର ନିକାଲ ତ ମର ଯାଙ୍ଗି ପାନି ମେ ଡାଲୋ ଜି ଯାଏଙ୍ଗି।

0: ଅପା ମୋତେ କହୁଥିଲା ଏ ପେଟ ସମ୍ଭାଳିବ, ଦିନେ ପ୍ରଜାପତି ହୁଏ ବୋଲି।
1: ମୋତେ ତ ଠିକ କହୁଥିଲା ସିମି, ପ୍ରଜାପତି ଅଣ୍ଡା ଦେଲେ ସେଥିରୁ ସମ୍ଭାଳୁଆ ବାହାରେ। ତୁ ଦେଖିଛୁ ନା ଘର କାନ୍ଥ କବାଟରେ କୋଷା ସବୁ ଝୁଲୁଥାଏ, ସମ୍ଭାଳୁଆ ଖୁବ ଖାଇପି ସେଠି ଶୋଇପଡ଼େ। ବହୁତ ଦିନ ଗଲା ପରେ ସେ କୋଷା ଭିତରୁ ପ୍ରଜାପତି ହୋଇ ବାହାରେ। ମୋତେ ଠିକ ଜାଣିଛି
2: ପ୍ରଜାପତିର ଦିଟା ଡେଣା, ଡେଣାରେ ଚିତ୍ର ହୋଇଥାଏ। ପ୍ରଜାପତି ଧରିବାକୁ ମୋତେ ବଢ଼ିଆ ଲାଗେ। ଦିନେ ଗୋଟେ ପ୍ରଜାପତି ଉଡ଼ୁଥିଲା, ମୁଁ ତାକୁ ଧରିବାକୁ ଯାଇକି ପଡ଼ିଗଲି। ପ୍ରଜାପତି ତରକା ଅତି ଏଇଠି ବୁଲେ, ଫୁଲ ଝୁଲେ କଳସୀ ଆଣି, ଫୁଲ ଗଛ ଦିଏ ମୁଁ ପାଣି।

0: ଛୁଆଟେ ଅଛନ୍ତି ଆମେ ତ କି ଚାଉଳ ଘରେ ରହୁଛୁ କି ମାଟି ଘରେ କି ପକ୍କା ଘରେ
1: ହଁ ସିମି କିଏ ଜଙ୍ଗଲରେ ରହେ କିଏ ପାଣିରେ ରହେ କିଏ ଗଛ ଉପରେ ରହେ ତ କିଏ ଘରେ ମା ମାନେ ଛୁଆ ଜନ୍ମ କରନ୍ତି।

0: ଆଉ ଝିଅ କଣ୍ଠେଇ ତ ସବୁ ଜାଗା ନେଇଯାଉଛନ୍ତି, ଏମାନଙ୍କର ଅସୁବିଧା ହେବନି। ଆଲୋ ସିମି, ବେଶୀ ଛୁଆ ଯଦି ଜନ୍ମ ହେବେ ଆମ ଘର ଆମ ଖାଇବାଟା ଆମ ପିନ୍ଧିବାଟା କ'ଣ ସମସ୍ତଙ୍କୁ ଅଣ୍ଟିବ? କହିଲୁ ସବୁ ସରିଯିବ ନୁହେଁ, ତାପରେ ଆମେ କୋଉଠି ରହିବା, କ'ଣ ଖାଇବା?
1: ବେଶୀ ଲୋକ ହେଇଗଲେ କେମିତି ହବ? ସମସ୍ତେ ଘରେ ରହିବାକୁ ତ ଜାଗା ମିଳିବନି, କିଏ ଛାତ ଉପରେ, କିଏ ରାସ୍ତା ଉପରେ, କିଏ ବିଲ ବଡ଼ରେ, ସବୁଆଡେ ଲୋକ ରହୁଥିବେ, ଆଉ ଜାଗା ନଥିବ।
0: ତମ ଘରେ କିଏ କିଏ ସବୁ ଅଛନ୍ତି?
1: ବାପା, ମାମି ଆଉ ମୁଁ। ଆମକୁ ଆମ ଘର ଜାଗା ଅଣ୍ଟୁଛି।
0: ହଉ ଚାଲ ଯିବା, ମା ଘରେ ସିଆଡେ ଖୋଜୁଥିବେ। ଚାଲ ଚାଲ ଚାଲ ଚାଲ।

ଶୁଣିଲେ ସଙ୍ଗୀତ ରୂପକ ଆମ ଘର ଆମ ପରିବାର, ରଚନା ଏବଂ ପ୍ରଯୋଜନା କରିଥିଲେ ପଦ୍ମଲୋଚନ ଦାସ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଏକ ଘୋଷଣା, ଆସନ୍ତା ତା 9-5-26 ତାରିଖ ଶନିବାରରେ ପ୍ରତ୍ୟେକ ଜିଲ୍ଲାସ୍ତରୀୟ ଏବଂ ତାଲୁକସ୍ତରୀୟ ବିଚାର ବିଭାଗୀୟ କୋର୍ଟ ପରିସରରେ ଏକ ରାଷ୍ଟ୍ରସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ ହେଉଅଛି। ଏହି ରାଷ୍ଟ୍ରୀୟ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧୀନ ମକଦ୍ଦମା ଯଥା ଦେୱାନୀ, ଫୌଜଦାରୀ, ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ, ବ୍ୟାଙ୍କ ଋଣ, ବିଦ୍ୟୁତ୍ ଓ ଜଳ ଯୋଗାଣ, ପାରିବାରିକ, ଜମି ଅଧିଗ୍ରହଣ, ଶ୍ରମ ବିବାଦ, ଚେକ୍ ବାଉନ୍ସ ମାମଲା ଇତ୍ୟାଦିର ଅପୋଷ ସହମତିରେ ସମାଧାନ କରାଯାଇପାରିବ। କେବଳ ବିଚାରାଧୀନ ମକଦ୍ଦମା ନୁହେଁ, ପ୍ରାକ୍ ମକଦ୍ଦମା ସ୍ତରୀୟ ବିବାଦର ମଧ୍ୟ ସମାଧାନ ହୋଇପାରିବ। ଲୋକ ଅଦାଲତରେ ମକଦ୍ଦମା ବିବାଦର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ପଡ଼େ ନାହିଁ ଏବଂ ଅଦାଲତର ରାୟ ବୈଧ, ଚୂଡ଼ାନ୍ତ ଏବଂ ଅମଳ ଯୋଗ୍ୟ। ଯଦି କୌଣସି ବିଚାରାଧୀନ ମକଦ୍ଦମାର ସମାଧାନ ଲୋକ ଅଦାଲତ ମାଧ୍ୟମରେ ହୁଏ, ଆଗରୁ ପୈଠ ହୋଇଥିବା କୋର୍ଟ ବି ଫେରସ୍ତ ହୋଇପାରିବ। ଦୀର୍ଘଦିନ ଧରି ଚାଲୁ ରହିଥିବା ମକଦ୍ଦମାର ସମାଧାନ ପାଇଁ ଏବଂ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ। ସବିଶେଷ ବିବରଣୀ ନିମନ୍ତେ ଆପଣଙ୍କ ନିକଟସ୍ଥ ଅଦାଲତରେ କାର୍ଯ୍ୟରତ ଥିବା ଜିଲ୍ଲା ବା ତାଲୁକ ଆଇନ ସେବା କାର୍ଯ୍ୟାଳୟ ସହ ତୁରନ୍ତ ଯୋଗାଯୋଗ କରନ୍ତୁ। ଘୋଷଣାଟି ଏଠି ଶେଷ ହେଲା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍‌ରେ 204.5 meter ତଥା 1467 କିଲୋହର୍ସ ଯୋଗେ, ଏଫ୍ଏମ୍ର 103.6 ମେଗାହର୍ସ ଯୋଗେ। ଏହା ବ୍ୟତୀତ ଆପଣମାନେ ମୋବାଇଲ ଫୋନ୍ର ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ ଆମ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ଶୁଣନ୍ତୁ ହିନ୍ଦୀ ଚଳଚ୍ଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ ଅମାବସ୍ ଚଳଚ୍ଚିତ୍ରରୁ। ଶିଳ୍ପୀମାନେ ହେଲେ ଅମଲ ମଲ୍ଲିକ ଏବଂ ପଲକ ମୁଚାଲ। ଗୀତ ରଚନା ସନ୍ଦୀପ ନାଥ, ସଙ୍ଗୀତ ନିର୍ଦ୍ଦେଶନା ସଞ୍ଜୀବ ଦର୍ଶନ।

0: ଆପଣମାନଙ୍କର କାର୍ଯ୍ୟନିର୍ବାହୀ ଅଧିକାରୀ ଜୟପୁର ପୌରପାଳିକା ଆପଣଙ୍କୁ ଗୋଟିଏ ସୂଚନା ଦେବାକୁ ଚାହିଁବି। ସବୁ ସମୟରେ ସବୁ ପରିସ୍ଥିତିରେ ଜୟପୁର ପୌର ପରିଷଦ ଆପଣଙ୍କ ସାଥିରେ, ତେଣୁ ଆସନ୍ତୁ ସମସ୍ତେ ମିଶି ଜୟପୁର ସହରର ବିକାଶ ଦିଗରେ ଚେଷ୍ଟା କରିବା। ଆପଣଙ୍କ ସାହାଯ୍ୟ ସହଯୋଗ ଆମର କାମନା। ଧନ୍ୟବାଦ।
1: ଏଥର ଶୁଣନ୍ତୁ ତଲାସ ଚଳଚ୍ଚିତ୍ରର ଗୀତଟିଏ। ଶିଳ୍ପୀ ହେଲେ ବିଶାଲ ଦଦଲାନୀ, ଗୀତ ରଚନା ଜାଭେଦ ଅଖତାର, ସଙ୍ଗୀତ ନିର୍ଦ୍ଦେଶନା ରାମ ଶପଥ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ଆକ୍ସନ ରିପ୍ଲାଏ ଚଳଚ୍ଚିତ୍ରରୁ। ଶିଳ୍ପୀ ଶ୍ରେୟା ଘୋଷାଲ ଗାଇଛନ୍ତି ଇର୍ଶାଦ କମିଲଙ୍କ ରଚନାରୁ। ସଙ୍ଗୀତ ନିର୍ଦ୍ଦେଶନା ପ୍ରୀତମ।

କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ ଆଜା ନାଚିଲେ ଚଳଚ୍ଚିତ୍ରର ଗୀତଟିଏ। ଶିଳ୍ପୀ ହେଲେ ରାହତ ଫତେ ଅଲ୍ଲୀ ଖାନ, ଗୀତ ରଚନା ଜୟଦୀପ ସାହାନୀ ଏବଂ ପିୟୁଷ ମିଶ୍ରା, ସଙ୍ଗୀତ ନିର୍ଦ୍ଦେଶନା ସଲିମ ସୁଲେମାନ।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଯୋଗେ, ଏଫ୍ଏମ୍ର 103.6 MHz ଯୋଗେ। ଏହା ବ୍ୟତୀତ ଆପଣମାନେ ମୋବାଇଲ୍ ଫୋନ୍ର ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ ଆମ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତିଜହ୍ନ କାର୍ଯ୍ୟକ୍ରମରେ ମେ 10 ରବିବାର ଅପରାହ୍ନ 5:30 ପ୍ରଚାର କରିବୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ। ଏଥିରେ ବିଷୟ ରହିଛି ମଧ୍ୟସ୍ଥତା କାର୍ଯ୍ୟକ୍ରମ ବୋଇଲେ କାଇଟା। ଏ ସମ୍ପର୍କରେ ଆପଣ ମେ 10 ରବିବାର ଅପରାହ୍ନ 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରିବା ପାଇଁ ଆମର ଫୋନ୍ ନମ୍ବର ହେଲା 06854230690। ବିଷୟଟି ପୁଣି ଥରେ କହି ରଖୁଛୁ, ମଧ୍ୟସ୍ଥତା କାର୍ଯ୍ୟକ୍ରମ ବୋଇଲେ କାଇଟା। ଆମର ଫୋନ୍ ନମ୍ବର ହେଲା 06854230690। କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନାଟି ଏଇଠି ଶେଷ ହେଲା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ସୁଗମ ସଙ୍ଗୀତ କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଅବିନାଶ ଦାସ ଗାଇଛନ୍ତି ସତ୍ୟରଞ୍ଜନ ବଳଙ୍କ ରଚନାରୁ। ସଙ୍ଗୀତ ପରିଚାଳନା କରିଛନ୍ତି ଶାନ୍ତନୁ ନାୟକ।

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
5: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିର ଶିଳ୍ପୀମାନେ ହେଲେ ସ୍ୱୟଂ ପ୍ରଭାସ ପାଢ଼ୀ ଏବଂ ଲିପ୍ସା ମହାପାତ୍ର। ଗୀତ ରଚନା ଭରଦ୍ୱାଜ ପଣ୍ଡା। ସଙ୍ଗୀତ ପରିଚାଳନା ଗୁଡ୍ଡି ରଥ।

0: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
1: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ଼ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ଼ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ଼ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
3: ଏଥର ସ୍ୱୟଂ ପ୍ରଭାସ ପାଢ଼ୀ ଗାଇଛନ୍ତି ଆଶିଷ କୁମାରଙ୍କ ରଚନାରୁ। ସଙ୍ଗୀତ ପରିଚାଳନା କରିଛନ୍ତି ସମୀଶ ସତ୍ପଥୀ।

ମଧ୍ୟସ୍ଥତା ଡ୍ରାଇଭ୍ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି, ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ

0: ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
1: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିର ଶିଳ୍ପୀ ହେଲେ ଦୀପ୍ତିରେଖା ପାଢ଼ୀ। ଗୀତ ରଚନା ବାପୁ ଗୋସ୍ୱାମୀ ଏବଂ କବି ପଞ୍ଚାନନ ନାୟକ। ସଙ୍ଗୀତ ପରିଚାଳନା ଟାଇଟନ।

କାର୍ଯ୍ୟକ୍ରମର ଶେଷରେ ଶିଳ୍ପୀମାନେ ହେଲେ ସୋହିନୀ ମିଶ୍ର ଏବଂ ଶ୍ରୀ ଚରଣ। ଗୀତ ରଚନା ଏବଂ ସଙ୍ଗୀତ ପରିଚାଳନା ଦେବୀତୋଷ ଆଚାର୍ଯ୍ୟ।

ଶୁଣିଲେ ସୁଗମ ସଙ୍ଗୀତ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ଦିନ ଗୋଟାଏ ବାଜିବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀରେ ସମ୍ବାଦ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

0: ବୃଦ୍ଧି ଆଣନ୍ତୁ।
1: ଇଫ୍କୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।

0: ଶୁଣିଲେ ହିନ୍ଦୀ ସୁଗମ ସଙ୍ଗୀତ କ୍ରମରେ ଗୀତ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଚାଷବାସ କଥା।
1: ଆଜିର ଚାଷବାସ କଥାରେ ଜାଣିବା ଜହ୍ନି ଚାଷ ସମ୍ପର୍କରେ। ଜହ୍ନି ଏକ ଲୋକପ୍ରିୟ ପନିପରିବା ଯାହା ଓଡ଼ିଶାର ଜଳବାୟୁରେ ବେଶ ଭଲ ଭାବରେ ଚାଷ କରାଯାଇପାରେ। ଏହା କେବଳ ସ୍ୱାସ୍ଥ୍ୟକର ନୁହେଁ, ବରଂ ବାଣିଜ୍ୟିକ ଦୃଷ୍ଟିକୋଣରୁ ଚାଷୀମାନଙ୍କ ପାଇଁ ଅତି ଲାଭଜନକ। ଜହ୍ନି ଏକ ଗରମ ଓ ଆର୍ଦ୍ର ଜଳବାୟୁର ଫସଲ। ଏହାର ବୃଦ୍ଧି ପାଇଁ 25 ଡିଗ୍ରୀ ସେଲସିୟସରୁ 35 ଡିଗ୍ରୀ ସେଲସିୟସ ତାପମାତ୍ରା ସବୁଠାରୁ ଉପଯୁକ୍ତ। ଅତ୍ୟଧିକ ଶୀତ ବା କାକର ଏହି ଗଛ ପାଇଁ କ୍ଷତିକାରକ। ନିଗିଡ଼ା ଦରସା ବା ବାଲିଆ ଦରସା ମାଟି ଜହ୍ନି ଚାଷ ପାଇଁ ଉତ୍ତମ। ମାଟିର ଅମ୍ଳତା ବା ପିଏଚ୍ 6.0ରୁ 7.0 ମଧ୍ୟରେ ରହିବା ଆବଶ୍ୟକ। ଜଳ ନିଷ୍କାସନର ସୁବିଧା ଥିବା ଜମି ଏଥିପାଇଁ ବହୁତ ଜରୁରୀ। ଜହ୍ନି ଚାଷ ବର୍ଷକୁ 2ରୁ 3 ଥର ଆମେ ଚାଷ କରିପାରିବା, ଯେପରିକି ଖରିଫ ବା ବର୍ଷା ଦିନିଆରେ ଜୁନ୍ରୁ ଜୁଲାଇ ମାସ, ରବି ଚାଷ ବା ଶୀତଦିନିଆ ଚାଷ ସେପ୍ଟେମ୍ବରରୁ ଅକ୍ଟୋବର ମାସ ମଧ୍ୟରେ କରିପାରିବା, ଆଉ ଖରାଦିନିଆ ଚାଷ ଜାନୁଆରୀରୁ ଫେବୃଆରୀ ମାସ ମଧ୍ୟରେ ଆମେ କରିପାରିବା। ଚାଷ କରିବା ପୂର୍ବରୁ ଜମି ପ୍ରସ୍ତୁତି କିପରି କରିବା ସେ ବିଷୟରେ ମଧ୍ୟ ଧ୍ୟାନ ଦେବାକୁ ପଡ଼ିଥାଏ। ଜମିକୁ 2ରୁ 3 ଥର ଭଲ ଭାବରେ ଚଷି ମାଟିକୁ ଗୁଣ୍ଡ କରିବା ଉଚିତ। ତାପରେ ଶେଷ ଅଡ଼ ଚାଷ ସମୟରେ ଏକର ପ୍ରତି 8ରୁ 10 ଟନ୍ ସଢ଼ା ଗୋବର ଖତ ପ୍ରୟୋଗ କରିବା ଉଚିତ। ଧାଡ଼ିକୁ ଧାଡ଼ି 2 ମିଟର ଓ ଗଛକୁ ଗଛ 80 ସେଣ୍ଟିମିଟର ବ୍ୟବଧାନ ରଖି ବୁଣିବା ଉଚିତ। ଗୋଟିଏ ସ୍ଥାନରେ 2ରୁ 3 ବିହନ 2 ସେଣ୍ଟିମିଟର ଗଭୀରରେ ପତିବା ଆବଶ୍ୟକ। ବର୍ଷା ଦିନରେ ହିଡ଼ କରି ଗଛ ଲଗାଇଲେ ଜଳବନ୍ଦୀର ସମସ୍ୟା ରହିବ ନାହିଁ। ଜହ୍ନି ଗଛରେ ସନ୍ତୁଳିତ ସାର ପ୍ରୟୋଗ କଲେ ଫଳର ଆକାର ଓ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଥାଏ। ଏକର ପିଛା 40 କେଜି ସବୁଜ ସାର, 20 କେଜି ଫସ୍ଫରସ୍, 20 କେଜି ପଟାସ ଆବଶ୍ୟକ ରହିଥାଏ। ଅଧା ସବୁଜ ସାର ଓ ସମ୍ପୂର୍ଣ୍ଣ ଫସ୍ଫରସ୍ ଓ ପଟାସ ଲଗାଇବା ସମୟରେ ଦେବା। ବାକି ଅଧା ସବୁଜ ସାର ଗଛରେ ଫୁଲ ଆସିବା ବେଳେ ପ୍ରୟୋଗ କରିବା ଉଚିତ। ଖରାଦିନରେ 5ରୁ 7 ଦିନ ବ୍ୟବଧାନରେ ଜଳସେଚନ କରିବା ଆବଶ୍ୟକ, ଆଉ ବର୍ଷାଦିନେ ଜଳ ନିଷ୍କାସନ ପ୍ରତି ଧ୍ୟାନ ଦେବା ଅତ୍ୟନ୍ତ ଜରୁରୀ। ଜହ୍ନି ଏକ ଲତା ଜାତୀୟ ଫସଲ ହୋଇଥିବାରୁ ଏହା ମାଡ଼ିବା ପାଇଁ ବ୍ୟବସ୍ଥା କରିବା ଦରକାର, ଯେମିତିକି ବାଉଁଶ ବା ଜାଲ ବ୍ୟବହାର କରି ମାସା ବା ଟ୍ରେଲିସ୍ ପ୍ରସ୍ତୁତ କଲେ ଫଳଗୁଡ଼ିକ ଝୁଲି ରହିଥାଏ। ଏହାଦ୍ୱାରା ଫଳ ସିଧା ହୁଏ, ଜଲ୍ଦି ପଚେ ନାହିଁ ଏବଂ ଅମଳ ମଧ୍ୟ ସହଜ ହୋଇଥାଏ। ଗଛ ଛୋଟ ଥିବାବେଳେ ନିୟମିତ ଘାସ ମଧ୍ୟ ବାଛିବା ଉଚିତ। ଜହ୍ନିରେ ସାଧାରଣତଃ

0: କଳମାଛି, ଯୌ ପୋକ ଓ ଲାଲ ପୋକର ପ୍ରାଦୁର୍ଭାବ ଦେଖାଯାଏ। ଏଥିପାଇଁ ଅନେକ ପ୍ରକାର ସ୍ପ୍ରେ, ଅନେକ ପ୍ରକାର ପାଉଡର ମିଳୁଛି, ଯାହାକି ଆମେ ସମୟ ଦେଖି ଉପଯୋଗ କରିବା ଆବଶ୍ୟକ। ବିହନ ବୁଣିବାର 60-70 ଦିନ ପରେ ଜହ୍ନି ଅମଳକ୍ଷମ ହୋଇଥାଏ। ଫଳଗୁଡ଼ିକ କଅଁଳ ଥିବା ଅବସ୍ଥାରେ ହିଁ ତଳିବା ଉଚିତ, ନଚେତ ଏହା ଭିତରେ ଶିରା ବା ତନ୍ତୁ ବଢ଼ିଯାଇଥାଏ। ଜହ୍ନିରେ ଭରପୁର ମାତ୍ରାରେ ଭିଟାମିନ୍ ସି, ଆଇରନ୍ ଓ ମ୍ୟାଗ୍ନେସିୟମ୍ ଥାଏ। ଏହା ରକ୍ତ ପରିଷ୍କାର କରିବାରେ ଓ ହଜମ ପ୍ରକ୍ରିୟାରେ ସାହାଯ୍ୟ କରିଥାଏ। ଜହ୍ନି ଚାଷ ଓଡ଼ିଶାର ଚାଷୀ ଭାଇଙ୍କ ପାଇଁ ଏକ ସ୍ୱଳ୍ପକାଳୀନ ଓ ଲାଭଦାୟକ ବ୍ୟବସାୟ। ବୈଜ୍ଞାନିକ ପ୍ରଣାଳୀ ଓ ଉପଯୁକ୍ତ ମାଡ଼ା ବ୍ୟବସ୍ଥା ଗ୍ରହଣ କଲେ ଜଣେ ଚାଷୀ ଏଥିରୁ ବେଶ ଭଲ 2 ପଇସା ରୋଜଗାର କରିପାରିବେ।
1: ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଏକ ଘୋଷଣା। ଭାରତର ଜନସାଧାରଣ ସରଳ ଏବଂ ସୁବିଧାରେ ନ୍ୟାୟ ପାଇବା ନିମନ୍ତେ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ଏକ ଅଭିଯାନ ଆରମ୍ଭ କରିଛନ୍ତି, ଯାହାକି ସମାଧାନ ସମାରୋହ 2026 ନାମରେ ନାମିତ ହୋଇଛି। ଏହି ଅଭିଯାନର କାର୍ଯ୍ୟକ୍ରମ ଅନୁଯାୟୀ ଏକ ବିଶେଷ ଲୋକ ଅଦାଲତ 2026 ଅଗଷ୍ଟ ମାସ 21, 22 ଓ 23 ତାରିଖରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟଠାରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ବିଶେଷ ଲୋକ ଅଦାଲତରେ ଉଭୟ ପକ୍ଷଙ୍କ ସହମତିରେ ଏବଂ ଆପୋଷ ବୁଝାମଣା ଦ୍ୱାରା ସର୍ବୋଚ୍ଚ ନ୍ୟାୟାଳୟଙ୍କଠାରେ ବିଚାରାଧୀନ ମାମଲାଗୁଡ଼ିକର ପରିସମାପ୍ତି କରାଯିବ। ଏକ ବିଶେଷ ଲୋକ ଅଦାଲତରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟଠାରେ ବିଚାରାଧୀନ ଥିବା ପାରିବାରିକ ବିବାଦ, ଦୁର୍ଘଟଣା ଜନିତ କ୍ଷତିପୂରଣ ମାମଲା, ଧନାଦେଶ ଆଗ୍ରହ, ଭୂ ଅଧିଗ୍ରହଣ ଜନିତ ମାମଲା, ରଫାଯୋଗ୍ୟ ଫୌଜଦାରୀ ମାମଲା, ଶ୍ରମ ବିବାଦ ଓ ଅନ୍ୟାନ୍ୟ ଉପଯୁକ୍ତ ମାମଲା ଯେଉଁଥିରେ ଆପୋଷ ବୁଝାମଣା ହେବା ସମ୍ଭବ ଆଦି ଗ୍ରହଣ କରାଯାଇପାରିବ। ବିଶେଷ ଲୋକ ଅଦାଲତ ଅନୁଷ୍ଠିତ ହେବା ପୂର୍ବରୁ ଏକ ପ୍ରାକ୍ ଲୋକ ଅଦାଲତ ବୈଠକରେ ପକ୍ଷମାନେ ଏବଂ ସେମାନଙ୍କର ଅଭିବକ୍ତାମାନେ ଯୋଗଦେଇ ସେମାନଙ୍କ ମାମଲା ବିଷୟରେ ଆଲୋଚନା କରି ଏହାର ସମାଧାନ ପାଇଁ ସର୍ତ୍ତାବଳୀ ନିର୍ଦ୍ଧାରଣ କରିବାକୁ ସୁଯୋଗ ପାଇବେ। ଏଥିନିମନ୍ତେ ସ୍ଥିରୀକୃତ ମାମଲାଗୁଡ଼ିକର ପକ୍ଷମାନଙ୍କୁ ସୂଚନା ଦିଆଯିବ। ଉଭୟ ପକ୍ଷ ସ୍ୱେଚ୍ଛାକୃତ ଭାବେ ଏହି ବୈଠକରେ ବ୍ୟକ୍ତିଗତ କିମ୍ବା ଆଭାସୀ ମାଧ୍ୟମରେ ଯୋଗଦାନ କରିପାରିବେ। ମାମଲାର ପରିସମାପ୍ତି ପାଇଁ ସର୍ତ୍ତାବଳୀ ନିର୍ଦ୍ଧାରିତ କରିବା ନିମନ୍ତେ ଉଭୟ ପକ୍ଷଙ୍କ ମଧ୍ୟରେ ଉଚ୍ଚ ନ୍ୟାୟାଳୟ, ଜିଲ୍ଲା ଓ ତାଲୁକ ସ୍ତରରେ ଥିବା ମଧ୍ୟସ୍ଥତା କେନ୍ଦ୍ରରେ ଏହି ବୈଠକଗୁଡ଼ିକର ଆୟୋଜନ କରାଯିବ। ଏହି ପ୍ରାକ୍ ଲୋକ ଅଦାଲତ ବୈଠକରେ ତାଲିମପ୍ରାପ୍ତ ମଧ୍ୟସ୍ଥ ଓ ଆଇନ ସେବା ସଂସ୍ଥାର ଅଧିକାରୀମାନେ ପକ୍ଷମାନଙ୍କୁ ସହାୟତା ପ୍ରଦାନ କରିବେ। ଉଭୟ ପକ୍ଷଙ୍କ ସହମତି କ୍ରମେ ମାମଲାଗୁଡ଼ିକୁ ବିଶେଷ ଲୋକ ଅଦାଲତରେ ସ୍ଥାନିତ କରାଯାଇ ଫଇସଲା କରାଯିବ। ସର୍ବୋଚ୍ଚ ନ୍ୟାୟାଳୟରେ ମାମଲାଲିପ୍ତ ଆଗ୍ରହୀ ପକ୍ଷମାନେ https://www.sci.gov.in ରେ ନିଜ ତରଫରୁ ଏକ ବିଶେଷ ଲୋକ ଅଦାଲତରେ ପଞ୍ଜୀକରଣ ପାଇଁ ଆବେଦନ କରିପାରିବେ। ଏହାର ସୁଯୋଗ ନେଇ ମାମଲାଗୁଡ଼ିକର ତ୍ୱରିତ ସମାଧାନ ନିମନ୍ତେ ପଦକ୍ଷେପ ନେବା ପାଇଁ ମାମଲାରେ ଜଡ଼ିତ ଉଭୟ ପକ୍ଷମାନଙ୍କୁ ଅନୁରୋଧ କରାଯାଇଛି। ଏହି ସମ୍ବନ୍ଧରେ ସମ୍ପୂର୍ଣ୍ଣ ବିବରଣୀ ପାଇଁ ଦେୟମୁକ୍ତ ନମ୍ବର 1500 କିମ୍ବା ନିକଟସ୍ଥ ଆଇନ ସେବା ସଂସ୍ଥା ସହ ଯୋଗାଯୋଗ କରନ୍ତୁ। ଘୋଷଣାଟି ଏଇଠି ଶେଷ ହେଲା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଦେଶିଆ ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟିର ଶିଳ୍ପୀମାନେ ହେଲେ ସୁଖଦେବ ହରିଜନ ଏବଂ ପ୍ରୀତି ପଣ୍ଡା। ଗୀତ ରଚନା ସୁଧୀର କୁମାର ଦାସ। ସଙ୍ଗୀତ ପରିଚାଳନା ପ୍ରଫୁଲ୍ଲ କୁମାର ରାଉତରାୟ।

କାର୍ଯ୍ୟକ୍ରମର ଶେଷରେ ସ୍ନେହା ବ୍ୟବର୍ତ୍ତା ଗାଇଛନ୍ତି ଧୀରେନ୍ ମୋହନ ପଟ୍ଟନାୟକଙ୍କ ରଚନାରୁ। ସଙ୍ଗୀତ ପରିଚାଳନା କରିଛନ୍ତି ନିହାର ରଞ୍ଜନ ମହାନ୍ତି।

ଶୁଣିଲେ ଦେଶୀୟ ଗୀତ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଦିନ 2ଟାରେ ଶୁଣିବେ ମିଡିଆ ନ୍ୟୁଜ୍, ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। ବର୍ତ୍ତମାନ ସମୟ ଦିନ 1:50 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

0: ସହ ସେ ଟେଲିଫୋନ୍ ମାଧ୍ୟମରେ କଥା ହୋଇ ପଶ୍ଚିମ ଏସିଆର ପରିସ୍ଥିତି ଉପରେ ଆଲୋଚନା କରିଛନ୍ତି। ଟ୍ରମ୍ପ କହିଛନ୍ତି ଯେ ନିଜ ଲୋକଙ୍କୁ ହତ୍ୟା କରୁଥିବା ଶାସକକୁ ପରମାଣୁ ଭଳି ସକ୍ଷମ ଅସ୍ତ୍ର ରଖିବାକୁ ଅନୁମତି ଦିଆଯାଇପାରିବ ନାହିଁ ବୋଲି ଉଭୟ ପକ୍ଷ ସହମତ ହୋଇଛନ୍ତି। ଏହି ବାର୍ତ୍ତାଳାପ ଆମେରିକା ଏବଂ ୟୁରୋପୀୟ ସଂଘ ମଧ୍ୟରେ ବାଣିଜ୍ୟ ସମ୍ପର୍କ ଉପରେ ମଧ୍ୟ ଧ୍ୟାନ କେନ୍ଦ୍ରିତ ଥିଲା। ସ୍କଟଲ୍ୟାଣ୍ଡର ଟର୍ନବେରୀରେ ହୋଇଥିବା ବାଣିଜ୍ୟ ବୁଝାମଣା ଅନୁଯାୟୀ ଶୁଳ୍କ ହ୍ରାସ ଉପରେ ପ୍ରତିଶ୍ରତି ପୂରଣ କରିବାକୁ ସେ ୟୁରୋପୀୟ ସଂଘକୁ ଅନୁରୋଧ କରିଛନ୍ତି। ଚୁକ୍ତିନାମାକୁ କାର୍ଯ୍ୟକାରୀ କରିବା ପାଇଁ ୟୁରୋପୀୟ ସଂଘକୁ ଆମେରିକାର 250ତମ ସ୍ୱାଧୀନତା ବାର୍ଷିକୀ ପର୍ଯ୍ୟନ୍ତ ସମୟ ଦିଆଯାଇଛି। ଏହା ବିଫଳ ହେଲେ ଅଧିକ ଶୁଳ୍କ ଲାଗୁ କରାଯାଇପାରେ ବୋଲି ଟ୍ରମ୍ପ ସୂଚନା ଦେଇଛନ୍ତି। ୟୁରୋପୀୟ ଆୟୋଗର ସଭାପତି ଉର୍ସୁଲା ଭନ୍ ମଧ୍ୟ ତାଙ୍କ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏହି ବାର୍ତ୍ତାଳାପକୁ ସ୍ୱୀକାର କରି କହିଛନ୍ତି ଉଭୟ ନେତା ପଶ୍ଚିମ ଏସିଆର ବିକାଶ ଏବଂ ଆଞ୍ଚଳିକ ଅଂଶୀଦାରଙ୍କ ସହ ସମନ୍ୱୟ ବିଷୟରେ ଆଲୋଚନା କରିଥିଲେ। ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ ଡିଆର୍ଡିଓ ଓ ଭାରତୀୟ ବାୟୁସେନା ଗତକାଲି ଓଡ଼ିଶା ଉପକୂଳରେ ଟାକ୍ଟିକାଲ ଆଡ୍ଭାନ୍ସଡ୍ ରେଞ୍ଜ ଅଗମେଣ୍ଟେସନ୍ ତାରାର ପ୍ରଥମ ଉଡ଼ାଣକୁ ସଫଳତାର ସହ ପରୀକ୍ଷଣ କରିଛନ୍ତି। ଏକ ବିବୃତ୍ତିରେ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଏହା ହେଉଛି ଯୁଦ୍ଧାସ୍ତ୍ରକୁ ସଠିକ୍ ମାର୍ଗରେ ପରିଚାଳିତ କରିବାର କ୍ଷମତା ରଖିଥିବା ଦେଶର ପ୍ରଥମ ସ୍ୱଦେଶୀ ଅସ୍ତ୍ର ପ୍ରଣାଳୀ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ସଫଳତାରେ ଖୁସି ବ୍ୟକ୍ତ କରିବା ସହ ଡିଆର୍ଡିଓ, ଭାରତୀୟ ବାୟୁସେନା ଏବଂ ଅସ୍ତ୍ର ନିର୍ମାଣକାରୀ ଓ ସହଯୋଗୀ କମ୍ପାନୀକୁ କୃତଜ୍ଞତା ଜଣାଇଛନ୍ତି। ଏହି ଅସ୍ତ୍ର ପ୍ରଣାଳୀ ଭାରତର ସ୍ୱଦେଶୀ ପ୍ରତିରକ୍ଷା କ୍ଷମତାକୁ ଅଧିକ ମଜବୁତ ଓ ବିକଶିତ କରିବ ବୋଲି ଶ୍ରୀ ସିଂ ଆଶା ବ୍ୟକ୍ତ କରିଛନ୍ତି। ଭାରତୀୟ ରେଳବାଇ ପ୍ରାୟ 362 କୋଟି ଟଙ୍କା ବ୍ୟୟରେ ଉତ୍ତର ରେଳବାଇର ପ୍ରମୁଖ ରୁଟ୍ଗୁଡ଼ିକରେ ସ୍ୱଦେଶୀ କବଚ ସ୍ୱୟଂଚାଳିତ ଟ୍ରେନ୍ ସୁରକ୍ଷା ପ୍ରଣାଳୀର ସମ୍ପ୍ରସାରଣକୁ ମଞ୍ଜୁର କରିଛି। ଏହା ରେଳ ସୁରକ୍ଷା ଏବଂ ଆଧୁନିକରଣକୁ ପ୍ରୋହାହିତ କରିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି। ରେଳ ମନ୍ତ୍ରଣାଳୟ କହିଛି ଯେ ଏହି ପ୍ରକଳ୍ପ ଅଧୀନରେ ଫିରୋଜପୁର ଡିଭିଜନର ଅବଶିଷ୍ଟ ସେକ୍ସନରେ ପ୍ରାୟ 241 କୋଟି ଟଙ୍କା ବ୍ୟୟରେ 1000 ରୁଟ୍ କିଲୋମିଟରରୁ ଅଧିକ ରୁଟ୍ରେ କବଚ ସ୍ଥାପନ କରାଯିବ। ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ ଏହି ସ୍ୱୟଂଚାଳିତ ଟ୍ରେନ୍ ସୁରକ୍ଷା ପ୍ରଣାଳୀ କବଚ ଅସୁରକ୍ଷିତ ଗତିବିଧି କ୍ଷେତ୍ରରେ ସ୍ୱୟଂଚାଳିତ ଭାବରେ ବ୍ରେକ୍ ଲଗାଇ ଟ୍ରେନ୍ ଦୁର୍ଘଟଣାକୁ ରୋକିପାରିବ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଦ୍ୱାରା ଲାଗୁ କରାଯାଇଥିବା 10% ବିଶ୍ୱ ଶୁଳ୍କକୁ ଆମେରିକାର ଫେଡେରାଲ୍ କୋର୍ଟ ବେଆଇନ ବୋଲି କହିଛନ୍ତି। ଆମେରିକାର ଅନ୍ତର୍ଜାତୀୟ ବାଣିଜ୍ୟ କୋର୍ଟ ଦର୍ଶାଇଛନ୍ତି ଯେ ଟ୍ରମ୍ପ ପ୍ରଶାସନ 1974 ବାଣିଜ୍ୟ ଆଇନର ଧାରା 122 ଅନୁଯାୟୀ ଏହି ଶୁଳ୍କକୁ ଯଥାର୍ଥ ପ୍ରତିପାଦିତ କରିପାରିନାହିଁ। ସରକାର ଆଇନ ଅନୁଯାୟୀ ଆବଶ୍ୟକ ଦେୟ ସନ୍ତୁଳନ ସଂକଟର ମଧ୍ୟ ସମାଧାନ କରିପାରିନାହାନ୍ତି। ଅଦାଲତ ତାଙ୍କ ପୂର୍ବ ରାୟରେ ମାମଲାରେ ଜଡ଼ିତ କମ୍ପାନୀଗୁଡ଼ିକଠାରୁ ଆଦାୟ ହୋଇଥିବା ଶୁଳ୍କ ତୁରନ୍ତ ଫେରସ୍ତ କରିବା ସହ ନୂଆ ଟାରିଫ୍ ଅନୁସାରେ ଶୁଳ୍କ ଆଦାୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଆମେରିକାର 1974 ବାଣିଜ୍ୟ ଆଇନର ଧାରା 122 ଅନୁଯାୟୀ ରାଷ୍ଟ୍ରପତି ନିର୍ଦ୍ଦିଷ୍ଟ ସର୍ତ୍ତାବଳୀ ଅନୁଯାୟୀ କଂଗ୍ରେସର ଅନୁମୋଦନ ବିନା 15% ପର୍ଯ୍ୟନ୍ତ ଶୁଳ୍କ ଲାଗୁ କରିପାରିବେ। ତେବେ ଏହି ମାମଲାରେ ଟ୍ରମ୍ପ ପ୍ରଶାସନ ସେହି ସର୍ତ୍ତଗୁଡ଼ିକୁ ପୂରଣ କରିନାହାନ୍ତି ବୋଲି କୋର୍ଟ ତାଙ୍କ ରାୟରେ ଦର୍ଶାଇଛନ୍ତି। ରାଷ୍ଟ୍ରପତି ଆକାଶବାଣୀର 90 ବର୍ଷ ସେବା ପାଳନର ଅଂଶ ଭାବରେ ଆଜି ରାଜଧାନୀ ନୂଆଦିଲ୍ଲୀରେ ଏକ ଗଣଦୌଡ଼ ଅନୁଷ୍ଠିତ ହୋଇଯାଇଛି। ପ୍ରାୟ 3.5 କିଲୋମିଟର ଦୀର୍ଘ ଏହି ଗଣଦୌଡ଼ ଆକାଶବାଣୀ ଭବନରୁ ଆରମ୍ଭ ହୋଇ କୃଷି ଭବନ, ରେଳଭବନ ଏବଂ ରିଜର୍ଭ ବ୍ୟାଙ୍କ କୋଠା ଦେଇ ଆକାଶବାଣୀ ଭବନରେ ସମାପିତ ହୋଇଥିଲା। ଆକାଶବାଣୀ, ଦୂରଦର୍ଶନ ଏବଂ ପ୍ରସାର ଭାରତୀର କର୍ମଚାରୀମାନେ ପରିବାର ସଦସ୍ୟ ସହିତ ଏହି ଗଣଦୌଡ଼ରେ ସାମିଲ ହୋଇଥିଲେ। ପୁରୁଷ ଏବଂ ମହିଳା ବର୍ଗରେ ଶ୍ରେଷ୍ଠ 3 ଜଣ ପ୍ରଦର୍ଶନକାରୀଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା। ପ୍ରସାର ଭାରତୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଗୌରବ ଦ୍ୱିବେଦୀ ଏବଂ ଆକାଶବାଣୀର ମହାନିର୍ଦ୍ଦେଶକ ରାଜୀବ କୁମାର ଜୈନ ଏହି ଗଣଦୌଡ଼ର ଶୁଭାରମ୍ଭ କରିଥିଲେ। ଏ ସମ୍ପର୍କରେ ଆକାଶବାଣୀର ମହାନିର୍ଦ୍ଦେଶକ ରାଜୀବ କୁମାର ଜୈନ କହନ୍ତି,
1: ବ୍ରୋଡକାଷ୍ଟର ହୋଇ ନାତେ ଯୋଉ ଇସ୍ ତରହ କାର୍ଯ୍ୟକ୍ରମ ହମ କରତେ ହେଁ ଇସକା ସନ୍ଦେଶ ଦୂର ଦୂର ତକ ସୁଦୂର ପ୍ରଦେଶ ତକ ପହଞ୍ଚତା ହେ ଔର ୟେ ବହୁତ ବଡ଼ା ଉଦାହରଣ ହୋଗା।
2: ଦେଶଭର ମେ ଯୋ ହମାରେ 232 ମୁଖ୍ୟ କେନ୍ଦ୍ର ହେଁ ଉନ ପର ୟେ ଆୟୋଜନ ଇସ ମହିନେ ଆୟୋଜିତ ହୋଗା ଔର ୟେ ଉତ୍ସବ ହେ ହମ ଦେଶ କି ସେବା ମେ ଯୋ ଆକାଶବାଣୀ କା ଯୋଗଦାନ ରହା ହେ ଉସ ଯୋଗଦାନ କୋ ସେଲିବ୍ରେଟ କର ରହେ ହେଁ।
0: ଚୀନ୍ର ହୁନାନ୍ ପ୍ରଦେଶରେ ବାଣ କାରଖାନା ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା 37 ବୃଦ୍ଧି ପାଇଛି। ପ୍ରାଦେଶିକ ରାଜଧାନୀ ଚାଙ୍ଗସା ନିକଟସ୍ଥ ଲିଉ ୟୁଆନ୍ ସହରରେ ସୋମବାର ଦିନ ଏହି ବିସ୍ଫୋରଣ ଘଟିଥିଲା। ଚୀନ୍ ସରକାରୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ବିସ୍ଫୋରଣରେ 51 ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ 5 ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆଇପିଏଲ୍ କ୍ରିକେଟ୍ରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଦିଲ୍ଲୀର ଅରୁଣ ଜେଟ୍ଲି ଷ୍ଟାଡିୟମ୍ରେ ଏହି ମ୍ୟାଚ୍ ସନ୍ଧ୍ୟା 7:30ରେ ଆରମ୍ଭ ହେବ। ଗତକାଲି ଲକ୍ଷ୍ନୌର ଭାରତରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଏକନା କ୍ରିକେଟ୍ ଷ୍ଟାଡିୟମ୍ରେ ବର୍ଷା ପ୍ରଭାବିତ ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ 9 ରନ୍ରେ

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9444।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଦିନ 2:32ରେ ଶୁଣିବେ ଆଞ୍ଚଳିକ ସମ୍ବାଦ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି ସୂଚନା ବିରତି ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବା ପାଇଁ ପୁରୀଠାରେ ଅନୁଷ୍ଠିତ ହେଉଛି କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ବୈଠକ। ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଆଜିଠାରୁ ଆରମ୍ଭ ହେଲା ଫର୍ମ ପୂରଣ। ମାନବିକତା ପାଇଁ ଏକତାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ରେଡ୍କ୍ରସ ଦିବସ। ରକ୍ତଦାନ କରି ଥାଲାସେମିଆ ରୋଗୀଙ୍କୁ ସହଯୋଗ କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପରାମର୍ଶ। ଏବଂ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ଓ ବର୍ଷା ହେବା ନେଇ ରାଜ୍ୟର ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବା ନେଇ ଆଜି କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ସୁଧାଂଶୁ ମୋହନ ସାମଲଙ୍କ ଅଧ୍ୟକ୍ଷତାରେ ପ୍ରଥମ ରଥଯାତ୍ରା ସମନ୍ୱୟ ବୈଠକ ଅନୁଷ୍ଠିତ ହେଉଛି। ପୁରୀ ଟାଉନ୍ହଲ୍ଠାରେ ଆୟୋଜିତ ହେଉଥିବା ବୈଠକରେ ମହାପ୍ରଭୁଙ୍କ ନୀତି ନିର୍ଘଣ୍ଟ ସମେତ ରଥ ନିର୍ମାଣ, ପରିମଳ, ପାନୀୟ ଜଳ ଓ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥା ନେଇ ବିସ୍ତୃତ ଆଲୋଚନା କରାଯାଉଛି। ଶ୍ରଦ୍ଧାଳୁଙ୍କ ଆଗମନକୁ ଦୃଷ୍ଟିରେ ରଖି ଟ୍ରାଫିକ୍ ନିୟନ୍ତ୍ରଣ ଏବଂ ସୁରକ୍ଷା ବ୍ୟବସ୍ଥା ତଥା ଅନ୍ୟାନ୍ୟ ପଦକ୍ଷେପ ଉପରେ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ସାଂସଦ ଡକ୍ଟର ସମ୍ବିତ ପାତ୍ର, ବିଧାୟକ ସୁନୀଲ କୁମାର ମହାନ୍ତି, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ, ସେବାୟତ ଓ ବିଭିନ୍ନ ବିଭାଗର କାର୍ଯ୍ୟନିର୍ବାହୀ ଅଧିକାରୀମାନେ ବୈଠକରେ ଉପସ୍ଥିତ ଅଛନ୍ତି। ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଆଜିଠାରୁ ଫର୍ମ ପୂରଣ ଆରମ୍ଭ ହୋଇଛି। ଏଥିରେ ନିୟମିତ ଏବଂ ପୂର୍ବତନ ଛାତ୍ରଛାତ୍ରୀ ବାର୍ଷିକ ସପ୍ଲିମେଣ୍ଟାରୀ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା 2026 ପାଇଁ ଅନ୍ଲାଇନ୍ରେ ପଞ୍ଜୀକରଣ କରିପାରିବେ। ଛାତ୍ରଛାତ୍ରୀ ଓ ବିଦ୍ୟାଳୟଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ବୋର୍ଡ ୱେବ୍ସାଇଟ୍ରେ ପଞ୍ଜୀକରଣ ପ୍ରକ୍ରିୟା କରିବାକୁ ପରାମର୍ଶ ଦିଆଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମାଟ୍ରିକ୍ ପରୀକ୍ଷାଫଳ

0: ପ୍ରକାଶ ପାଇବା ପରେ ବିଭିନ୍ନ ବିଷୟର ପୁନଃ ଖାତା ଯାଞ୍ଚ ପ୍ରକ୍ରିୟା ଆସନ୍ତା ସୋମବାରଠାରୁ ଆରମ୍ଭ ହେବ। ଏ ସଂକ୍ରାନ୍ତରେ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରତ୍ୟେକ ବିଷୟରେ ସବ୍ଜେକ୍ଟିଭ୍ ଓ ଅବ୍ଜେକ୍ଟିଭ୍ ଖାତା ପୁନଃ ଯାଞ୍ଚ ଓ ସେଗୁଡ଼ିକର ଅବିକଳ ନକଲ ପ୍ରଦାନ ପାଇଁ ଆବଶ୍ୟକ ଦେୟ ସହିତ ଅନ୍ଲାଇନ୍ରେ ଆବେଦନ କରିବାକୁ ପଡ଼ିବ। ଆବେଦନ କରିବାର ନିୟମାବଳୀ ବୋର୍ଡର ୱେବ୍ସାଇଟ୍ bscodisha.ac.in ଉପଲବ୍ଧ ହେଉଛି। ପଶ୍ଚିମବଙ୍ଗରେ ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନରେ ସ୍ୱଷ୍ଟ ବହୁମତ ମିଳିବା ପରେ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ବିଧାୟକ ଦଳ ନେତା ନିର୍ବାଚନ ପାଇଁ ବୈଠକ ଅନୁଷ୍ଠିତ ହେବ। ଦଳର ବରିଷ୍ଠ ନେତା ତଥା ପଶ୍ଚିମବଙ୍ଗ ପାଇଁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ବୈଠକରେ ଅଧ୍ୟକ୍ଷତା କରିବେ। ସହ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୈଠକରେ ଯୋଗଦେବା ପାଇଁ ପଶ୍ଚିମବଙ୍ଗ ଗସ୍ତ କରିଛନ୍ତି। ଆସନ୍ତାକାଲି ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ ଜନ୍ମବାର୍ଷିକୀ ଅବସରରେ ବ୍ରିଗେଡ୍ ପରେଡ୍ ଗ୍ରାଉଣ୍ଡରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ରୋଗୀଙ୍କୁ ମିଳୁଥିବା ବିଭିନ୍ନ ସୁବିଧା ସୁଯୋଗର ତଦାରଖ କରିଛନ୍ତି। ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ବିଭାଗ, ଡାଇଲିସିସ୍ ୟୁନିଟ୍, ଜରୁରୀକାଳୀନ ଓ ଆଶୁ ଚିକିତ୍ସା ବିଭାଗ ବୁଲି ଦେଖିଥିଲେ। ଜିଲ୍ଲାରେ ଏକ ନର୍ସିଂ ଓ ଡେଣ୍ଟାଲ କଲେଜ ପ୍ରତିଷ୍ଠା କରାଯିବା ନେଇ ସେ ସୂଚନା ଦେଇଥିଲେ। ସ୍ୱାସ୍ଥ୍ୟସେବାକୁ ଅଧିକ ବ୍ୟବସ୍ଥିତ କରିବା ପାଇଁ ସରକାରଙ୍କ ପକ୍ଷରୁ ଆଗାମୀ ଦିନରେ ସମସ୍ତ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଛନ୍ତି। ଓଡ଼ିଶା ଉପକୂଳରେ ଟ୍ୟାପ୍ଟିକାଲ ଆଡଭାନ୍ସଡ୍ ରେଞ୍ଜ ଅଗମେଣ୍ଟେସନ ତାରାର ପ୍ରଥମ ଉଡ଼ାଣକୁ ସଫଳତାର ସହ ପରୀକ୍ଷଣ କରାଯାଇଛି। ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ DRDO ଏବଂ ଭାରତୀୟ ବାୟୁସେନାର ମିଳିତ ଉଦ୍ୟମରେ ଏହି ପରୀକ୍ଷଣ ହୋଇଥିବା ଜଣାପଡ଼ିଛି। ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଯୁଦ୍ଧାସ୍ତ୍ର ତାରାକୁ ସଠିକ୍ ମାର୍ଗରେ ପରିଚାଳିତ କରିବାର କ୍ଷମତା ରଖିଥିବା ଏହା ଦେଶର ପ୍ରଥମ ସ୍ୱଦେଶୀ ଅସ୍ତ୍ର ପ୍ରଣାଳୀ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ସଫଳତା ପାଇଁ DRDO, ଭାରତୀୟ ବାୟୁସେନା ଏବଂ ଅସ୍ତ୍ର ନିର୍ମାଣକାରୀ ଓ ସହଯୋଗୀ କମ୍ପାନୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହି ଅସ୍ତ୍ର ପ୍ରଣାଳୀ ଭାରତର ସ୍ୱଦେଶୀ ପ୍ରତିରକ୍ଷା କ୍ଷମତାକୁ ଅଧିକ ମଜବୁତ କରିବ ବୋଲି ଶ୍ରୀ ସିଂ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରେଡ୍କ୍ରସ ସ୍ୱେଚ୍ଛାସେବୀ ଏବଂ କର୍ମଚାରୀଙ୍କ ଉତ୍ସର୍ଗୀକୃତ ସେବା ମନୋଭାବକୁ ସ୍ୱୀକୃତି ଦେବା ଏବଂ ରେଡ୍କ୍ରସ ଓ ରେଡ୍ କ୍ରିସେଣ୍ଟ ଆନ୍ଦୋଳନର ପ୍ରତିଷ୍ଠାତା ହେନରି ଡିଓନାଣ୍ଟଙ୍କ ସମ୍ମାନାର୍ଥେ ଆଜି ବିଶ୍ୱ ରେଡ୍କ୍ରସ ଦିବସ ପାଳନ କରାଯାଉଛି। 1948 ପ୍ରତିବର୍ଷ ମଇ ମାସ 8 ଭାରତରେ ଏହି ଦିବସ ପାଳିତ ହୋଇଆସୁଛି। 1920 ଭାରତୀୟ ରେଡ୍କ୍ରସ ସୋସାଇଟି ପ୍ରତିଷ୍ଠା କରାଯାଇଥିଲା। ଚଳିତ ବର୍ଷ ବିଶ୍ୱ ରେଡ୍କ୍ରସ ଦିବସର ବାର୍ତ୍ତା ରହିଛି ମାନବିକତା ପାଇଁ ଏକତା। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମମ୍ପାଟି ମାନବତାର ସେବାରେ ନିୟୋଜିତ ସ୍ୱୟଂସେବକଙ୍କର ନିଷ୍କାମ ପ୍ରୟାସ ଓ ଅତୁଟ ପ୍ରତିବଦ୍ଧତାକୁ ରେଡ୍କ୍ରସ ଦିବସରେ ପ୍ରଶଂସା କରିଛନ୍ତି। ଆବଶ୍ୟକତାରେ ଥିବା ଲୋକଙ୍କୁ ଆଶ୍ୱସ୍ତ ସେବା ଓ ସହଯୋଗ ଏବଂ ଜରୁରୀକାଳୀନ ପରିସ୍ଥିତିରେ ରେଡ୍କ୍ରସ କର୍ମୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ରାଜ୍ୟପାଳ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଶ୍ୱ ରେଡ୍କ୍ରସ ଦିବସରେ ସମସ୍ତ ସ୍ୱେଚ୍ଛାସେବୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ ସୁରକ୍ଷିତ ଏବଂ କରୁଣାମୟ ସମାଜ ଗଠନ ପାଇଁ ଦୟା, ଏକତା ଏବଂ ମାନବିକ ସେବା ପ୍ରତି ସାମୁହିକ ପ୍ରତିବଦ୍ଧତାକୁ ସୁଦୃଢ଼ କରିବା ପାଇଁ ଶ୍ରୀ ମାଝୀ ଆହ୍ୱାନ ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଓ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ମାନବ ସେବା ଓ ଜନକଲ୍ୟାଣରେ ସମର୍ପିତ ଥିବା ସମସ୍ତ ସ୍ୱେଚ୍ଛାସେବୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବିଶ୍ୱ ରେଡ୍କ୍ରସ ଦିବସ ଅବସରରେ ବୌଦ୍ଧ ଟାଉନ୍ହଲ୍ଠାରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ସେବାକୁ ଆଧାର କରି ଛାତ୍ର ଜୀବନରୁ ଦେଶସେବା କରିବାକୁ ଆଗେଇ ଆସିବାକୁ ପରାମର୍ଶ ଦେଇଛନ୍ତି। ଥାଲାସେମିଆ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି ଏବଂ ପୀଡ଼ିତ ରୋଗୀଙ୍କ ପ୍ରତି ସହଯୋଗ ବୃଦ୍ଧି ଲକ୍ଷ୍ୟରେ ପ୍ରତିବର୍ଷ ଆଜିର ଦିନରେ ବିଶ୍ୱ ଥାଲାସେମିଆ ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ଦୂରେଇ ନ ରହି ରୋଗୀଙ୍କୁ ଚିହ୍ନଟ ଓ ସମର୍ଥନ ଦେବା। ଥାଲାସେମିଆ ଏକ ରକ୍ତ ବିକାର ସମସ୍ୟା। ଦେଶରେ ଥାଲାସେମିଆ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ କେନ୍ଦ୍ର ଓ ରାଜ୍ୟ ସରକାର ଏହାର ନିରାକରଣ ପାଇଁ ବିଭିନ୍ନ ସଚେତନତା ଓ ଚିକିତ୍ସାମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି। ସାମାଜିକ ସଚେତନତା ଓ ସାମୁହିକ ପ୍ରୟାସ ମାଧ୍ୟମରେ ଏହି ରୋଗକୁ ନିୟନ୍ତ୍ରଣ କରିହେବ। ସମୟୋପଯୋଗୀ ପରୀକ୍ଷା ଓ ପରାମର୍ଶ ଏହି ରୋଗ ପ୍ରତିରୋଧରେ ଅତ୍ୟନ୍ତ ଜରୁରୀ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି। ଏହି ରୋଗର କାରଣ ଓ ଚିକିତ୍ସା ସମ୍ପର୍କରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଥାଲାସେମିଆ ରୋଗ ସମ୍ପର୍କରେ ଡାକ୍ତର ଜୟନ୍ତ ପଣ୍ଡା ଆକାଶବାଣୀଙ୍କୁ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି,
1: ଥାଲାସେମିଆ ଗୋଟେ ହିମୋଲାଇଟିକ୍ ଏନିମିଆ, ଯୋଉଠି ଆମର ହିମୋଗ୍ଲୋବିନ୍ ଡିଫେକ୍ଟିଭ ଥାଏ। ଏହି ରୋଗ ବିଷୟରେ ସଚେତନତା ଆଉ ପ୍ରି ମ୍ୟାରାଇଟାଲ କାଉନ୍ସେଲିଂ ଆଉ ଜେନେଟିକ୍ ଷ୍ଟଡି, ତାଦ୍ୱାରା ଆମେ ଏହାକୁ ପ୍ରିଭେଣ୍ଟ କରିପାରିବା। ଯଦି ସମସ୍ତେ ଏହାର କାରଣ ବୁଝିବେ ଆଉ ଜାତକ ମିଳିଲା ଭଳି ଯଦି

0: ପରୀକ୍ଷା କରିକି ନିଜ ଜୀବନସାଥୀ ବାଛିବେ, ହୁଏତ ଛୋଟ ଛୋଟ ଶିଶୁମାନେ ଏହି ରୋଗରୁ ରକ୍ଷା ପାଇବେ, ଆଉ ଯେଉଁମାନଙ୍କର ରୋଗ ଅଛି ତାଙ୍କର ରକ୍ତ ଦେବା ସହ ଜିନ୍ ଥେରାପି ମଧ୍ୟ ଅଭ୍ୟାସ କରାଯାଉଛି ପାଇଁ ଆମର ବିଭିନ୍ନ ଆସୋସିଏସନ ଜାତୀୟ ସ୍ତରରେ, ରାଜ୍ୟ ସ୍ତରରେ, ଜିଲ୍ଲା ସ୍ତରରେ କାମ କରୁଛି।
1: ଡକ୍ଟର ମୁକେଶ ମହାଲିଂ ଥାଲାସେମିଆ ଦିବସ ଅବସରରେ ଏହି ରୋଗରେ ପୀଡ଼ିତ ବ୍ୟକ୍ତିଙ୍କ ପ୍ରତି ସହଯୋଗ ଯୋଗାଇ ସେମାନଙ୍କ ମନୋବଳ ଦୃଢ଼ କରିବାକୁ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି। ଆଜିର ଦିନରେ ରକ୍ତଦାନ କରି ରୋଗୀଙ୍କୁ ନୂଆ ଜୀବନ ଦେବା ପାଇଁ ସମସ୍ତଙ୍କୁ ଶପଥ ନେବା ଲାଗି ମନ୍ତ୍ରୀ ଶ୍ରୀ ମହାଲିଂ କହିଛନ୍ତି। ବିଶ୍ୱ ଥାଲାସେମିଆ ଦିବସ ଅବସରରେ ବୌଦ୍ଧ ଜିଲ୍ଲାରେ ସଚେତନତା କାର୍ଯ୍ୟକ୍ରମ ଓ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଅତିଥିମାନେ ରକ୍ତଦାନର ଆବଶ୍ୟକତା ଓ ଏହାର ସାମାଜିକ ମହତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ। ଅନ୍ୟପକ୍ଷରେ ଗଞ୍ଜାମ ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲର ରକ୍ତ ଭଣ୍ଡାରରୁ ମିଳିଥିବା ସୂଚନା ଅନୁଯାୟୀ ଗତ ପାଞ୍ଚ ବର୍ଷ ମଧ୍ୟରେ ଥାଲାସେମିଆ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇଛି। 2021ରେ ଜିଲ୍ଲାରେ 30 ଜଣ ଥାଲାସେମିଆ ରୋଗୀ ପଞ୍ଜିକୃତ ହୋଇଥିବାବେଳେ ଚଳିତ ବର୍ଷ ମାତ୍ର 6 ଜଣ ରୋଗୀ ପଞ୍ଜିକୃତ ହୋଇଛନ୍ତି। ଦେବଗଡ଼ ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ରାଜସ୍ୱ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଭୂ ରାଜସ୍ୱ, ରୟାଲ୍ଟି ଆଦାୟ, ଜଳକର, ବସୁନ୍ଧରା, ସ୍କୁଲ କଲେଜ ପଟ୍ଟା, ଘରବାଡ଼ି ଜମି ଆବଣ୍ଟନ, ହାଇଟେକ୍ ସର୍ଭେ ଅଧୀନରେ 23 ସଂଶୋଧନ ମାମଲା ଏବଂ ବିଭିନ୍ନ କର ଆଦାୟ ସମ୍ପର୍କରେ ତହସିଲଦାର ଓ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଆଲୋଚନା କରିଥିଲେ। ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଖାଣ୍ଡବା ଗ୍ରାମରେ ସୁଭଦ୍ରା ଶକ୍ତିକେନ୍ଦ୍ର, ମାର୍କେଟ କମ୍ପ୍ଲେକ୍ସ ଓ ବସ୍ ରହଣୀ ଗୃହକୁ ପାରଳାଖେମୁଣ୍ଡି ବିଧାୟକ ରୂପେଶ ପାଣିଗ୍ରାହୀ ଉଦ୍ଘାଟନ କରିଛନ୍ତି। ନୂଆପଡ଼ା ଜିଲ୍ଲା ସଦ୍ଭାବନା ଗୃହରେ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ସାଂସଦ ମାଳବିକା ଦେବୀ ବୈଠକରେ ଯୋଗଦେଇ ଜିଲ୍ଲାରେ ଜାରି ରହିଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପକୁ ଧାର୍ଯ୍ୟ ସମୟ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ କେ ସୀତାପୁର ଓ ଖୁରିଙ୍ଗା ଗ୍ରାମରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ନାରୀଶକ୍ତି ବନ୍ଦନ ଅଧିନିୟମକୁ ନେଇ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଲୋକସଭା ଓ ରାଜ୍ୟ ବିଧାନସଭାଗୁଡ଼ିକରେ ମହିଳାମାନଙ୍କୁ 33% ସଂରକ୍ଷଣ ପ୍ରସଙ୍ଗରେ ଶୋଭାଯାତ୍ରାରେ ସଚେତନ କରାଯାଇଥିଲା। ପାଣିପାଗ ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ପାର୍ଶ୍ୱବର୍ତ୍ତୀ ଛତିଶଗଡ଼ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ଜନିତ ବର୍ଷାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ରାଜ୍ୟର ସମସ୍ତ ଜିଲ୍ଲାକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ ନୟାଗଡ଼ ଜିଲ୍ଲାରେ ସର୍ବାଧିକ 55.6 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଆଗାମୀ 2-3 ଦିନ ମଧ୍ୟରେ ରାଜ୍ୟରେ ସର୍ବାଧିକ ଦିନ ତାପମାତ୍ରା 2-4 ଡିଗ୍ରୀ ବୃଦ୍ଧି ପାଇବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବା ପାଇଁ ପୁରୀଠାରେ ଅନୁଷ୍ଠିତ ହେଉଛି କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ବୈଠକ। ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଆଜିଠାରୁ ଆରମ୍ଭ ହେଲା ଫର୍ମ ପୂରଣ। ମାନବିକତା ପାଇଁ ଏକତାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ରେଡ୍କ୍ରସ୍ ଦିବସ। ରକ୍ତଦାନ କରି ଥାଲାସେମିଆ ରୋଗୀଙ୍କୁ ସହଯୋଗ କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପରାମର୍ଶ। ଏବଂ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ଓ ବର୍ଷା ହେବା ନେଇ ରାଜ୍ୟର ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45ରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ।

0: ଆକାଶବାଣୀ
1: ଏତେବେଳ ଯାଏ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଯୁବବାଣୀ ପ୍ରଚାର କରିବ ଅପରାହ୍ନ 5ଟାରେ, ଏଥିରେ ଶୁଣିବେ ହାଲୋ ଗୁଞ୍ଜନ। ଦେଶିଆ ଭାଷାର କାର୍ଯ୍ୟକ୍ରମ ଚୈତି ଜହ୍ନ ପ୍ରଚାର କରିବ ଅପରାହ୍ନ 5:30, ଏଥିରେ ହାଲଚାଲରେ ଶୁଣିବେ ରେଡ୍କ୍ରସ ଡେ, ଭେଟଘାଟରେ ଶୁଣିବେ ରେଡ୍କ୍ରସ କାଇଟା। ସନ୍ଧ୍ୟା 6:15 ପ୍ରଚାର କରିବୁ ଶୁଣିମା ହେଉ, ଶ୍ରୀମଦ୍ ଭାଗବତ ଶୁଣିବେ ସନ୍ଧ୍ୟା 6:20। ସନ୍ଧ୍ୟା 6:30 ହିନ୍ଦୀ ଭଜନ ଶୁଣିବେ। ଓଡ଼ିଆ ଚଳଚ୍ଚିତ୍ରର ଗୀତ ପ୍ରଚାର କରିବୁ ରାତି 7 ଏବଂ ରାତି 8। ସନ୍ଧ୍ୟା 6:55 ଆଜିର ପ୍ରସଙ୍ଗ ଓ ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ଖୋର୍ଦ୍ଧା ଜିଲ୍ଲା ସମ୍ପର୍କରେ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:30 ଶୁଣିବେ କୃଷି ଓ କୃଷକ କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ଆଲୋଚନା ଖରାଟିଆ ଧାନ ଚାଷ ପାଇଁ ରହିଥିବା ସୁବିଧା। ଭକ୍ତିଗୀତର ବିଶେଷ କାର୍ଯ୍ୟକ୍ରମ ନୈବେଦ୍ୟ ଶୁଣିବେ ରାତି 8:15, ଶିଳ୍ପୀମାନେ ହେଲେ ଯୋଗେନ୍ଦ୍ର ମହାପାତ୍ର ଏବଂ କୁନ୍ତି ବେହେରା, ଗୀତ ରଚନା ଅଶୋକ ମିଶ୍ର, ସଙ୍ଗୀତ ପରିଚାଳନା ପ୍ରଦୀପ କୁମାର ପାତ୍ର। ରାତି 8:30 ଶୁଣିବେ ଶାସ୍ତ୍ରୀୟ ସଙ୍ଗୀତ କର୍ମରେ ସାରଙ୍ଗୀ ବାଦନ, ପରିବେଷଣ କରିବେ ଉସ୍ତାଦ ସାବ୍ରି ଖାନ। ରାତି 9:30 ଶୁଣିବେ ନାଟକ କୌଟିଲ୍ୟଙ୍କ ସନ୍ୟାସ, ମୂଳ ରଚନା ରତନଲାଲ ଯୋଶୀ, ଓଡ଼ିଆ ଅନୁବାଦ ଏବଂ ପ୍ରଯୋଜନା ନରେନ୍ଦ୍ରନାଥ ପଟ୍ଟନାୟକ, ସହଯୋଗିତା ରଞ୍ଜନ କୁମାର ବେହେରା। ଶ୍ରୋତାଙ୍କ ଅନୁରୋଧରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ରାତି 10। ରାତି 10:30 ଶୁଣିବେ ଲୋକଗୀତ। ଶୁଣିଲେ ଆଜି ପ୍ରଚାର ହେବାକୁ ଥିବା କିଛି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ଦିନ 2:47। ଏଇଠି ଶେଷ କରୁଛୁ ଆଜିର ପ୍ରାତଃ ଅଧିବେଶନ। ଅପରାହ୍ନ 5 ଆରମ୍ଭ କରିବ ଆଜିର ସାନ୍ଧ୍ୟ ଅଧିବେଶନ। ବର୍ତ୍ତମାନଠାରୁ ଅପରାହ୍ନ 5 ଯାଏଁ ଆପଣମାନେ ଶୁଣିପାରିବେ ଏଫ୍ଏମ୍ର 103.6 MHz ଯୋଗେ ମୁମ୍ବାଇ ବିବିଧ ଭାରତୀର ବିଭିନ୍ନ କାର୍ଯ୍ୟକ୍ରମ। ସେତେବେଳ ଯାଏଁ ବିଦାୟ ଦିଅନ୍ତୁ।
2: ଲତା ମଙ୍ଗେସ୍କର ଓର ମୁକେଶ କି ଆୱାଜୋ ମେ ଅବ ଆପକୋ ସୁନୱାତେ ହେଁ ଇନ୍ଦିଭର କା ଲିଖା ହୁଆ ଗାନା, କଲ୍ୟାଣ ଜୀ ଆନନ୍ଦ ଜୀ କା ସଙ୍ଗୀତ, ଫିଲ୍ମ କା ନାମ ପାରସ।

0: आप सुन रहे हैं विविध भारती।
1: सखियों के दिल की जुबान। हेलो सहेली।

ଆକାଶବାଣୀ ଜୟପୁର, ବର୍ତ୍ତମାନ ସମୟ ଅପରାହ୍ନ 5:00। ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ସାନ୍ଧ୍ୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଏବଂ ଏଫ୍ଏମ୍ରେ ଶୁଣୁଛନ୍ତି 103.6 MHz ଯୋଗେ। ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ସାହାଯ୍ୟରେ ଆପଣମାନେ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟ

0: ଜୀବନଟା ପାଣି ଫୋଟକା ପରି କେବେ ଯେ ମିଳେଇଯିବ ତାହା କିଏ ଜାଣେ। ତେବେ ଏହି କ୍ଷୁଦ୍ର ଜୀବନରେ ଆମେ କାହିଁକି ପରସ୍ପର ପ୍ରତି ଅଭିମାନ ରଖିବା? ହସି ଖେଳି ମିଶୁଥିବା ଲୋକଟି କାଲି ଆମ ଗହଣରେ ଥାଇପାରେ ବା ନ ଥାଇପାରେ।
1: ତେବେ କାହିଁକି ନା ଆମେ ଏକ ଶପଥ ନେବା, ନିଜ ମନରେ ଯେତେଦିନ ବଞ୍ଚିଛେ ଅନ୍ୟର ଖୁସିର କାରଣ ହେବାକୁ ଚେଷ୍ଟା କରିବା। ମାନବ ସେବା ମାଧବ ସେବା, ତେଣୁ ମାନବ ସେବାରେ ନିଜକୁ ଉତ୍ସର୍ଗୀକୃତ କରିଦେବା। ମନର ସମସ୍ତ ଗର୍ବ ଅହଙ୍କାର ରାଗ ରୁଷା ଅଭିମାନକୁ ଭୁଲି ଯାଇ ଆଗକୁ ବଢ଼ିବା।
0: ହଁ ସାଥୀ, ତେବେ ଆମର ମଧ୍ୟ ଏହି ସମ୍ପର୍କକୁ ଆହୁରି ଆଗକୁ ବଢ଼ାଇବା କିଛି ସ୍ମୃତି ସହିତ। ତେବେ ସବୁଦିନ ସନ୍ଧ୍ୟା ପରି ଆଜି ମଧ୍ୟ ଏହି ସମ୍ପର୍କ ଅଗଣାରେ ଆମେ ଆସି ଉପସ୍ଥିତ ହୋଇସାରିଛୁ। ତେବେ ଆଜିର ଉପସ୍ଥାପନା ଦାୟିତ୍ୱରେ ଅଛୁ ଆମେ ଦୁହେଁ, ମୁଁ ବର୍ଷା ମହାପାତ୍ର
1: ଆଉ ମୁଁ ପୁଷ୍ପାଞ୍ଜଳି ଗୌଡ଼।
2: ନମସ୍କାର।

0: ଚାଲନ୍ତୁ ସାଥୀ କାର୍ଯ୍ୟକ୍ରମଟିକୁ ଆଗକୁ ନେବା, ତା ପୂର୍ବରୁ ଶୁଣି ନେବା ଏକ ସୁନ୍ଦର ବିଚାର।
1: ଗୀତାରେ ସବୁ ଅଛି କିନ୍ତୁ ମିଥ୍ୟା ନାହିଁ, ସ୍ୱର୍ଗରେ ସବୁ ଅଛି କିନ୍ତୁ ମୃତ୍ୟୁ ନାହିଁ, ଆଜିର ମଣିଷ ପାଖରେ ସବୁ ଅଛି କିନ୍ତୁ ଧୈର୍ଯ୍ୟ ନାହିଁ।
0: ହଁ, ଠିକ୍ କହିଲ, ଧୈର୍ଯ୍ୟ ହେଉଛି ମଣିଷ ଜୀବନର ସବୁଠାରୁ ବଡ଼ ଅସ୍ତ୍ର।
1: ହଁ, ତମେ ଠିକ୍ କହିଲ। ତାହେଲେ ବର୍ଷା, ଆଜି କେଉଁ ଦିବସ ତମେ ଜାଣିଛ ନା ନାହିଁ?
0: ହଁ ନିଶ୍ଚୟ, ଆଜି ଦିନଟାକୁ କିଏ ବା କେମିତି ଭୁଲିପାରିବ। ଆଜି ହେଉଛି ୱାର୍ଲ୍ଡ ରେଡ୍କ୍ରସ୍ ଡେ ବା ବିଶ୍ୱ ରେଡ୍କ୍ରସ୍ ଦିବସ।
1: ତେବେ ଚାଲ ଏ ବିଷୟରେ ଶୁଣିବା।
0: ହଁ ସାଥୀ, ପ୍ରତିବର୍ଷ ମେ ମାସ 8 ତାରିଖରେ ବିଶ୍ୱ ରେଡ୍କ୍ରସ୍ ଦିବସ ପାଳନ କରାଯାଏ। ଏହି ଦିବସଟି ଆନ୍ତର୍ଜାତୀୟ ରେଡ୍କ୍ରସ୍ କମିଟିର ପ୍ରତିଷ୍ଠାତା ଜିନ୍ ହେନେରି ଡୁନାଣ୍ଟଙ୍କ ଜନ୍ମବାର୍ଷିକୀ ସ୍ମୃତିରେ ପାଳିତ ହୋଇଥାଏ। ଏହି ଦିବସଟି ପାଳନର ଉଦ୍ଦେଶ୍ୟ ହେଉଛି ଅସହାୟ, ରୋଗୀ ଏବଂ ଯୁଦ୍ଧ କିମ୍ବା ପ୍ରାକୃତିକ ବିପର୍ଯ୍ୟୟରେ ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବା, ମାନବିକତାର ସେବା କରିବା ଓ ଶାନ୍ତି ପ୍ରତିଷ୍ଠା କରିବା ଏହାର ମୂଳ ଲକ୍ଷ୍ୟ।
1: ରେଡ୍କ୍ରସ୍ ସଂସ୍ଥା 7 ମୁଖ୍ୟ ନୀତି ଉପରେ ଆଧାରିତ: ମାନବିକତା, ନିରପେକ୍ଷତା, ସ୍ୱଚ୍ଛତା, ଏକତା, ସ୍ୱାଧୀନତା, ସ୍ୱେଚ୍ଛାସେବୀ ସେବା,

0: ସାର୍ବଭୌମତ୍ୱ ବନ୍ୟା ବାତ୍ୟା ଭୂମିକମ୍ପ କିମ୍ବା ମହାମାରୀ ସମୟରେ ରେଡ୍କ୍ରସ୍ର ସ୍ୱେଚ୍ଛାସେବୀମାନେ ସହାୟତାର ହାତ ବଢ଼ାଇଥାନ୍ତି। ଅସହାୟ ରୋଗୀଙ୍କ ଜୀବନ ରକ୍ଷା ପାଇଁ ରେଡ୍କ୍ରସ୍ ପକ୍ଷରୁ ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର ଆୟୋଜନ ହୋଇଥାଏ। ଗରିବ ଓ ଅବହେଳିତ ଲୋକଙ୍କୁ ମାଗଣାରେ ଔଷଧ ଓ ଚିକିତ୍ସା ଯୋଗାଇବାରେ ଏହି ସଂସ୍ଥା ଅଗ୍ରଣୀ ଭୂମିକା ଗ୍ରହଣ କରେ।
1: ତା ସହିତ ଯୁଦ୍ଧ କ୍ଷେତ୍ରରେ ଆହତ ସୈନିକ ଓ ସାଧାରଣ ଜନତାଙ୍କୁ ସୁରକ୍ଷା ଓ ଚିକିତ୍ସା ପ୍ରଦାନ କରେ। ମାନବ ସେବା ହିଁ ମାଧବ ସେବା, ଏହି ମୂଳମନ୍ତ୍ରରେ ଅନୁପ୍ରାଣିତ ହୋଇ ଆମେ ସମସ୍ତେ ରେଡ୍କ୍ରସ୍ର ଆଦର୍ଶକୁ ଗ୍ରହଣ କରିବା ଉଚିତ। ଏହି ଦିବସ ପାଳନ ଦ୍ୱାରା ସମାଜରେ ସେବା ମନୋଭାବ ବୃଦ୍ଧି ପାଏ ଏବଂ ଏକ ସୁସ୍ଥ ତଥା ଶାନ୍ତିପୂର୍ଣ୍ଣ ବିଶ୍ୱ ଗଠନରେ ସହାୟକ ହୁଏ।
0: ତାହେଲେ ସାଥୀ, ଆଉ ଡେରି ନକରି ଚାଲନ୍ତୁ ଆରମ୍ଭ କରିବା ଆପଣମାନଙ୍କର ମନପସନ୍ଦର କାର୍ଯ୍ୟକ୍ରମ
2: ହେଲୋ ଗୁଞ୍ଜନ।
0: ହଁ, ଆପଣମାନେ କଲ୍ କରି ନିଜ ମନପସନ୍ଦର ହିନ୍ଦୀ ଏବଂ ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିପାରିବେ ଏବଂ କିଛି ମିଠା ମିଠା କଥା ହୋଇ ପ୍ରୀତି ବିତରଣ କରିପାରିବେ। ତାହେଲେ ଚାଲ ପ୍ରଥମ କଲ୍ଟି କିଏ କରିଛନ୍ତି ଦେଖିବା।
3: ହେଲୋ,
4: ହେଲୋ, ନମସ୍କାର।
3: ଆଜ୍ଞା ନମସ୍କାର, ହେଲୋ ଗୁଞ୍ଜନ କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ ଜଣାଉଛୁ।
4: ଧନ୍ୟବାଦ, ମୁଁ ଜୀବନ କହୁଛି କଳାହାଣ୍ଡି ଜିଲ୍ଲା।
3: ଆଜ୍ଞା ଭାଇ, ଆପଣ କେମିତି ଅଛନ୍ତି?
4: ଏକଦମ ପୁରା ଫାଷ୍ଟ କ୍ଲାସ, ଆପଣ କେମିତି ଅଛନ୍ତି?
3: ମୁଁ ବି ଭଲ ଅଛି ଭାଇ, ଆଉ ଘରେ ସମସ୍ତେ?
4: ଘରେ ସମସ୍ତେ ଭଲ ଅଛନ୍ତି, ମୁଁ ଭୁବନେଶ୍ୱର ଅଛି, କଳାହାଣ୍ଡିରେ ନାହିଁ।
3: ଆଚ୍ଛା, ବୁଲିବାକୁ ଯାଇଛନ୍ତି ଭାଇ?
4: ବୁଲିବାକୁ ଯାଇନି, ମୁଁ ପାଠ ପଢୁଛି ମୁଁ ଏଠି।
3: ଆଜ୍ଞା, ଜୀବନରେ ଆପଣ କେବେ ପର ଉପକାର କରିଛନ୍ତି, କେବେ ସେବା କରିଛନ୍ତି?
4: ଜୀବନର ଯେକୌଣସି ପରିସ୍ଥିତି ହଉ, ମାନେ ମୋର କଣ୍ଟାକ୍ଟ ନମ୍ବର, ମୋର ଏ ଯୋଉ ସେଲ ଫୋନ ନମ୍ବର ଅନେକ ଲୋକଙ୍କ ପାଖରେ ଅଛି ହସ୍ପିଟାଲରେ। ଯଦି କାହାକୁ ପଜିଟିଭ ବ୍ଲଡ୍ର ଆବଶ୍ୟକ ହୋଇଥାଏ ସେମାନେ ମୋତେ କଲ୍ କରନ୍ତି, ମୁଁ ସେଠି ସାଙ୍ଗେ ସାଙ୍ଗେ ଯାଇକି ସେମାନଙ୍କୁ ବ୍ଲଡ୍ ଡୋନେଟ୍ କରେ। ଏବଂ ଏଠି ସାମ୍ନାରେ ଯଦି ଗୋଟେ ଚାଇଲ୍ଡ ଲେବର ସ୍କୁଲ ଅଛି, ମାନେ ଶିଶୁ ଶ୍ରମିକ ବିଦ୍ୟାଳୟ, ସେ ସ୍କୁଲର ଛୋଟ ଛୋଟ ଭାଇ ଭଉଣୀ ମାନଙ୍କୁ ମୁଁ ଏ ଯୋଉ ସ୍ଲେଟ, ଏକ୍ସାମ ପ୍ୟାଡ୍, ଜିଓମେଟ୍ରି ବକ୍ସ, ତାପରେ ସ୍କେଲ, ନୋଟବୁକ୍, ସ୍କୁଲ ବ୍ୟାଗ, ଏସବୁ ମୁଁ ଡିଷ୍ଟ୍ରିବ୍ୟୁଟ କରେ।
3: ଆଜ୍ଞା ଭାଇ, ବହୁତ ଭଲ କଥା। ତାହେଲେ ଭାଇ, ଆଜି ହଉଛି ବିଶ୍ୱ ରେଡ୍କ୍ରସ୍ ଦିବସ, ଏ ସମ୍ପର୍କରେ ଆପଣ କିଛି କହିବାକୁ ଚାହିଁବେ?
4: ମାନବ ସେବା କରିବାରେ ରେଡ୍କ୍ରସ୍ର ଏକ ମୁଖ୍ୟ ଭୂମିକା ଅଛି, ସେଥିପାଇଁ ଆମେ ସମସ୍ତେ ରେଡ୍କ୍ରସ୍ ଉପରେ ପ୍ରାଉଡ୍ କରିବା ଉଚିତ। କାହିଁକି ସେମାନେ ଯେଉଁ ସ୍ୱାର୍ଥ ଭାବରେ ଅନ୍ୟର ସେବା କରୁଛନ୍ତି, ସେଥିପାଇଁ ସେମାନଙ୍କୁ ଯେତେ ପ୍ରଶଂସା କଲେ ବି ବହୁତ କମ ହବ।
3: ଆଜ୍ଞା ଭାଇ, ଠିକ କଥା କହିଲେ। ତାହେଲେ ଭାଇ, ଆଜି ଆପଣ କୋଉ ଗୀତ ଶୁଣିବାକୁ ଚାହିଁବେ?
4: ଆଜି ଆପଣ ମୋତେ ଦେଇଦେବେ ହିନ୍ଦୀର ଅକ୍ସର ଚଳଚ୍ଚିତ୍ରରୁ ଯେଉଁଟା କିଛି ଗୀତ ଅଛି, ତୁଟି ଯାଇଁକେ ମରି ଯାଇଁକେ ଦିନା।
3: ଆଜ୍ଞା ଭାଇ, ଗୀତଟି କାହାକୁ ଡେଡିକେଟେଡ୍ କରିବାକୁ ଚାହିଁବେ?
4: ମୁଁ କରିବି ସୃଷ୍ଟି ପ୍ରିୟଦର୍ଶିନୀ, ଆଭା ଆପଣ ହସ୍ତଙ୍କୁ।
3: ଆଜ୍ଞା ଭାଇ, ଠିକ ଅଛି ଭାଇ, ଆପଣଙ୍କ ମନପସନ୍ଦର ଗୀତଟି ଆମେ ନିଶ୍ଚୟ ଶୁଣେଇବୁ। ଆମକୁ ଯୋଗାଯୋଗ କରିଥିବାରୁ ଆପଣଙ୍କୁ ଧନ୍ୟବାଦ।
4: ନମସ୍କାର।

0: ଭାଇ ନମସ୍କାର, ଆପଣଙ୍କୁ ଆମ ଯୁବବାଣୀ କାର୍ଯ୍ୟକ୍ରମରେ ବହୁତ ବହୁତ ସ୍ୱାଗତ ଜଣାଉଛୁ ଭାଇ, ଆପଣଙ୍କ ପରିଚୟ।
1: ଧନ୍ୟବାଦ ନାନୀ, ମୋର ନାଁ ହେଲା ସୁବଲ କୁମାର ସାହୁ, ଗ୍ରାମପୋଷ୍ଟ ପଣ୍ଡି ଭାଇଆ, ବିଜେପୁର ଜିଲ୍ଲା ବରଗଡ଼ରୁ କହୁଥିଲି ନାନୀ।
0: ଆଜ୍ଞା ଭାଇ, କେମିତି ଅଛନ୍ତି ଭାଇ?
1: ମୁଁ ତ ବଢିଆ ଅଛି ନାନୀ, ଆପଣ ମାନେ କେନ୍ତା ଅଛନ୍?
0: ଆମେ ବି ବହୁତ ବଢିଆ ଅଛୁ ଭାଇ। ଆଉ ସିଆଡେ ଖରା କେମିତି ଚାଲିଛି ଭାଇ?
1: ଖରା ତ ପ୍ରବଳ ଅଛି ନାନୀ, ତାପମାତ୍ରା ବଢି ଯାଇଛି। ଆଉ ବାକି ସବୁ ବଢିଆ ଅଛି ନାନୀ, ଖାଲି ଆଜି କାର୍ଯ୍ୟକ୍ରମ ମାଧ୍ୟମରେ ଗୋଟେ ମାନେ ଦୁଃଖର ଖବରଟେ ଖାଲି କହିମି। ଆମର ଗୋଟେ ନିୟମିତ ଶ୍ରୋତା ଆକାଶବାଣୀର ଚୈତନ୍ୟ ପଡ଼ିଲ ଭାଇ, ଆମର ପଣ୍ଡି ଗାନ, ସେ ଟିକେ ଅସୁସ୍ଥତା କାରଣରୁ ଉଲ୍ଲାରେ ଆଡମିଟ୍ ହେଇଛନ୍, ଚିକିତ୍ସିତ ହଉଛନ୍। ଆଉ ସବୁ ଆକାଶବାଣୀ ଜୟପୁରର ତଥା ଯେତିକି ଶ୍ରୋତା ଭାଇ ଭଉଣୀ ମାନ ଅଛନ୍, ସମସ୍ତଙ୍କୁ ଅନୁରୋଧ କରମି, ଆମେ ଭଗବାନଙ୍କର ଠାରେ ପ୍ରାର୍ଥନା କରମା, ଜଲ୍ଦି ଚୈତନ୍ୟ ପଡ଼ିଲ ଭାଇ ସୁସ୍ଥ କରି କେନ୍ଦ୍ର ଘରକେ ଫେରୁନ୍, ଆର୍ ଆମର ଆକାଶବାଣୀ ସହିତ ଫେର ଯୋଡ଼ି ହଉ।

0: ଆଜ୍ଞା ଆଜ୍ଞା ଭାଇ, ଆମେ ବି ପ୍ରାର୍ଥନା କରୁଛୁ ସେ ଜଲ୍ଦି ଜଲ୍ଦି ଠିକ ହେଇଯାଆନ୍ତୁ। ତାହେଲେ ଆପଣ କେବେ ମାନବ ଉପକାର କରିଛନ୍ତି କି ଭାଇ?
1: ମାନବ ଉପକାର ତ ନିଶ୍ଚୟ କର ମାନେ କେମିତି ନାଇଁ, ମାନବ ସେବା ହଉଛି ଆମର ମାଧବ ସେବା, ତେଣୁକରି ଆମେ ମାନବ ସେବା କରିବାଟା ପୁରା ଉଚିତ।
0: ଆଜ୍ଞା ଭାଇ,
1: ଅସୁବିଧା ସମୟରେ ଆମେ ମଣିଷ କି ମଣିଷ ପୁଣିଆ ଦେଖାବାର କଥା।
0: ଆଜି ହଉଛି ବିଶ୍ୱ ରେଡକ୍ରସ ଦିବସ ଭାଇ, ସେ ବିଷୟରେ କିଛି କହିବେ କି?
1: ବିଶ୍ୱ ରେଡକ୍ରସ ଦିବସରେ ଆମେ ସମସ୍ତେ ତ ଆମେ ବିଶ୍ୱ ରେଡକ୍ରସ ଦିବସ ସମସ୍ତେ ଉଚିତ ହିସାବରେ ପାଳନ କରିବା। ବିଶ୍ୱ ରେଡକ୍ରସ ଦିବସରେ ମଣିଷ ସବୁ ଭଲ କାମ ମାନେ କରି ଚାଲିକିରି ଆଗେ ବଢ଼ବାର କଥା ନାନି।
0: ଆଜ୍ଞା ଭାଇ, ତାହେଲେ କହିଦିଅନ୍ତୁ ଭାଇ କୋଉ ଗୀତ ଶୁଣିବାକୁ ଚାହିଁବେ?
1: ଆଜି ଗୀତ ତ ସ୍ପେଶିଆଲ ଆମର ଚୈତନ୍ୟ ପଟେଲ ଭାଇର, ତାର ଆରୋଗ୍ୟ ସାଧନ କରିବା ନାଇଁ ଭଗବାନ ନିକଟରେ ପ୍ରାର୍ଥନା କରମା ନାନି।
0: ଆଜ୍ଞା ଭାଇ,
1: ଆଉ ସେଦିନ ଆମର ଓଡ଼ିଆ କଥା ହେଇଥିଲା ହିରୋର ସଙ୍କଟ ମୋଚନ କେଶରୀ ନନ୍ଦନ, ସେ ଗୀତଟା ଶୁଣମା ନାନି।
0: କାହାକୁ ଡେଡିକେଟ କରିବାକୁ ଚାହିଁବେ କି ଭାଇ?
1: ଡେଡିକେଟ ଚୈତନ୍ୟ ପଟେଲ ଭାଇ କି ନାନି ଆର, ମୋତେ ବହୁତ ବଢିଆ ଲାଗଲା ନାନି, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ଧନ୍ୟବାଦ ଭାଇ, ଆମକୁ କଲ କରିଥିବା ଯୋଗୁଁ ବହୁତ ବହୁତ ଧନ୍ୟବାଦ।
1: ରହୁଛି ନାନି, ନମସ୍କାର।
0: ନମସ୍କାର।

0: ଆମେ ସଦା ସର୍ବଦା ଯୋଉଠି ଗାଡି ଆକ୍ସିଡେଣ୍ଟ ଦେଖୁଛେ କୋଉଠି କଣ ଦେଖୁଛେ ତାକୁ ଆମେ ଶୀଘ୍ର ନେଇକି ମେଡିକାଲ ଯିବା, ଯଦି ରକ୍ତ ଅଭାବ ହଉଛି ଆମେ ନିଜେ ଯଦି ଦେଇପାରିବାନି କାହାଠୁ ସଂଗ୍ରହ କରିଦେବା, ସବୁବେଳେ ପାଇଁ ଆମେ ଚେଷ୍ଟା କରିବା ଅନ୍ୟକୁ ସାହାଯ୍ୟ କରିବା। ସେ ମଣିଷ ହୁଅନ୍ତୁ ପଶୁପକ୍ଷୀ ହୁଅନ୍ତୁ ଚୋର ଟାଉଟେ ଝିଅ ହୁଅନ୍ତୁ ନା କାହିଁକି ତାର ଆମେ ଧରିବା ଗୋଟେ ଗୁଣ୍ଡାଟେ ଗାଡି ଆକ୍ସିଡେଣ୍ଟ ପଡ଼ିଛି ତାକୁ ଆମେ କାହିଁକିନା ସେ ଜଣେ ମଣିଷ ପଛେ ତା ପ୍ରକୃତି ଚୋର ଗୁଣ୍ଡା ହେଇପାରେ କିନ୍ତୁ ସେ ଜଣେ ମଣିଷ ମଣିଷ ହିସାବରେ ଆମେ ତାକୁ ସାହାଯ୍ୟ କରିବା। ତା ମାନେ କାଲି ଗୋଟେ ଭଲ ମଣିଷକୁ ସାହାଯ୍ୟ କରେ ଗୋଟେ ଗୁଣ୍ଡା ତୋର ସାହାଯ୍ୟ କରେ ସେଇଟା ପ୍ରକୃତ ନିୟମ ନୁହେଁ। ସେ ଜଣେ ମଣିଷ ମଣିଷ ହିସାବରେ ଆମେ ତାକୁ ମାନବିକତା ଦୃଷ୍ଟିରୁ ସାହାଯ୍ୟ କରିବା। ଗୋଟେ ପ୍ରୋଗ୍ରାମ ବିଷୟରେ କହୁଛି, ସୃଜନୀ ପ୍ରୋଗ୍ରାମରେ ରଶ୍ମିତା ଭଳିଙ୍କର ଯୋଉ କବିତା ଆବୃତ୍ତି କରିଥିଲେ ପ୍ରେମ ନୁହେଁ ଖେଳ ସ୍ୱାର୍ଥପର ମଣିଷ, ଏ ଦୁଇଟା କବିତା ମୋତେ ଏତେ ହୃଦୟ ବିଛୁଛି। ଆପଣଙ୍କ ପ୍ରୋଗ୍ରାମ ଜରିଆରେ ରଶ୍ମିତା ମ୍ୟାଡାମଙ୍କୁ ଧନ୍ୟବାଦ ଦଉଛି, ଆଉ ସୁନ୍ଦର କବିତା ଆବୃତ୍ତି କରିଥିଲେ ପଢ଼ିଥିଲେ ବହୁତ ଭଲ ଲାଗିଲା, ଏବଂ ଆଶା କରୁଛି ଆଗକୁ ବି ଏମିତି କବିତା ଭଲ ଭଲ ଲେଖି ଆମକୁ ଶୁଣେଇବେ। ଆମେ କବିତାର କିଛି ଗୋଟେ ବହୁତ ଭଲ ଥିଲା ପ୍ରେମ ଉପରେ ଏବଂ ସ୍ୱାର୍ଥପର ମଣିଷ, ବିଶେଷ କରି ସ୍ୱାର୍ଥପର ମଣିଷ ଉପରେ ଆମେ କବିତା ଆକାଶ ଶୁଣିଲେ ଦୁନିଆର ସ୍ୱାର୍ଥପର ମଣିଷ କେମିତି କରନ୍ତି ତା ଉପରେ ଆଧାର କରି ଲେଖିଥିଲେ କବିତା ବହୁତ ହୃଦୟକୁ ସ୍ପର୍ଶ କରିଥିଲା, ଏବଂ ପ୍ରେମ କାଳର କବିତାଟା ହୃଦୟ ଶୁଣିଛି, ଏବଂ ମାଙ୍କ ଆଗେ ପାଠ ରଶ୍ମିତା ମ୍ୟାଡାମ ଯୋଉଠି ଥାନ୍ତି ଶୁଣୁଥିବେ ଆଗକୁ ଏମିତି ସୁନ୍ଦର ସୁନ୍ଦର କବିତା ଲେଖନ୍ତୁ ଏତିକି ତାଙ୍କୁ ଅନୁରୋଧ କରୁଛି। ଏବଂ ମ୍ୟାଡାମ ଗୋଟେ ଗୀତ ଦିଅନ୍ତୁ, ଗୀତଟା ହେଲା ଦଣ୍ଡାବଳିଙ୍ଗା ଫିଲ୍ମର ସହରରେ ଲାଗିଯିବ ନିଆଁ, ଏ ଗୀତଟା ଡେଡେଡ କରିଦେବେ ରଶ୍ମିତା ମ୍ୟାଡାମ, ରଶ୍ମିତା ଭୋଇ ଏବଂ ରେବତୀପତି କୁଅଁର, ବେଣୁଧର କୁଅଁର, ସସ୍ମିତା ସ୍ୱାଇଁ, ରିକ୍ସିନା, ରଶ୍ମିତା ଭୋଇ, ନୀଳାଞ୍ଚଳ ଭୋଇ, ବନିତା ଭୋଇ, ଜମ୍ବାବତୀ ଭୋଇ, ପଙ୍କଜ ନିରାଣା, ମନୀଷା ପଟ୍ଟନାୟକ, କୀର୍ତ୍ତିଶ୍ରୀ ମିଶ୍ର ଏବଂ ପୁରୁଷୋତ୍ତମ ମିଶ୍ର। ଆଉ ବିଶେଷ କରି ଗୀତଟା ଆପଣ ଦୁଇ ଜଣଙ୍କୁ ଡେଡେଡ କରୁଛି, ଏବଂ ମାଙ୍କ ପାଖରେ ବର୍ତ୍ତମାନ ପ୍ରାର୍ଥନା କରୁଛି ଆପଣ ଦୁଇ ଜଣ ଖୁସି ହେଇଥାନ୍ତୁ, ହସୁଥାନ୍ତୁ, ବର୍ଷା ମ୍ୟାଡାମ ଏମିତି ଖରା ଦିନ ବର୍ଷା କରୁଥାନ୍ତୁ, ଏବଂ ପୁଷ୍ପା ମ୍ୟାଡାମ ସମସ୍ତେ ଫୁଲ ମାଟି ଚାଲିଥାନ୍ତୁ।
1: ଆଜ୍ଞା ଆଜ୍ଞା, ବହୁତ ବହୁତ ଧନ୍ୟବାଦ ଭାଇ,
0: ରହୁଛି, ନମସ୍କାର।

0: ହ୍ୟାଲୋ
1: ଆଜ୍ଞା ନମସ୍କାର
0: ଆଜ୍ଞା ନମସ୍କାର ଆପଣଙ୍କୁ ଆମ
1: ନରେନ୍ଦ୍ର କୁମାର ସାହୁ ଅରଖପାଟଣା ଆଠଗଡ କଟକ ଜିଲ୍ଲାରୁ କହୁଛି
0: ଆପଣଙ୍କୁ ଆମ କାର୍ଯ୍ୟକ୍ରମରେ ବହୁତ ବହୁତ ସ୍ୱାଗତ ଜଣାଉଛୁ ଭାଇ
1: ଆଜ୍ଞା
0: କେମିତି ଅଛନ୍ତି ଭାଇ
1: ଭଲ ଅଛି
0: ତାହେଲେ ଆପଣଙ୍କ ଅଞ୍ଚଳରେ ସବୁ ଖରା କେମିତି ଚାଲିଛି ଭାଇ
1: ହଁ ଖରା ହଉଛି ଆଜି ଟିକେ ବର୍ଷା ଆସିଲାଣି ବର୍ଷା ଏବେ ଦୁଇ ଦିନ ତଳେ ହେଇଥିଲା ବର୍ଷା ହଉଛି ଏବେ ଟିକେ କମିଯାଇଛି ବର୍ଷା ହେଲା କ'ଣ ଟିକେ ଗରମ କମିଯାଇଛି
0: ତାହେଲେ ଆପଣ କେବେ ମାନବ ଉପକାର କରିଛନ୍ତି କି ସାର୍ ମାନବ ସେବା ହିଁ ମାଧବ ସେବା
1: ହଁ ମାନବ ଉପକାର ପର ଉପକାର ସବୁଠୁ ଶ୍ରେଷ୍ଠ ଧର୍ମ ପର ଉପକାରକୁ ହଁ କରାହେଇଛି କାହିଁକିନା ପର ଉପକାର କଲେ ସିନା ଆମେ ଧର୍ମ ହବ ଆମର ସବୁବେଳେ ସବୁବେଳେ ପର ଉପକାର ସବୁବେଳେ କରିବ ପରକୁ ସାହାଯ୍ୟ କରିବ ସବୁ
0: ଆଜ୍ଞା ବହୁତ ବଢିଆ ଭାଇ ତାହେଲେ କୋଉ ଗୀତ ଶୁଣିବାକୁ ଚାହିଁବେ
1: ଆରତୀ ଚଳଚ୍ଚିତ୍ରରେ ଆଶା ଭୋସଲେ ଗାଇଛନ୍ତି ଜହ୍ନଙ୍କ ତୁମେ ଝୁର ନା
0: ତାହେଲେ କାହାକୁ ଡେଡିକେଟ୍ କରିବାକୁ ଚାହିଁବେ କି ଭାଇ
1: ଡେଡିକେଟ୍ ପଙ୍କଜ ମିଶ୍ର ଯେତେ ସବୁ ଶ୍ରୋତା ଭାଇ ଭଉଣୀ ସମସ୍ତେ ଶୁଣୁଛନ୍ତି ଆଉ ଆପଣଙ୍କ ଜୟପୁର ଯୁବଆଣୀ ଷ୍ଟାଫ୍ ସମସ୍ତଙ୍କୁ
0: ତାହେଲେ ଆମକୁ କଲ୍ କରିଥିବା ଯୋଗୁଁ ବହୁତ ବହୁତ ଧନ୍ୟବାଦ ଭାଇ
1: ଆଜ୍ଞା
0: ନମସ୍କାର

0: ହ୍ୟାଲୋ
1: ହ୍ୟାଲୋ
0: ହ୍ୟାଲୋ ଅପା ନମସ୍କାର, ଆପଣଙ୍କୁ ଆମ କାର୍ଯ୍ୟକ୍ରମରେ ବହୁତ ବହୁତ ସ୍ୱାଗତ ଜଣାଉଛି। ଅପା ଆପଣଙ୍କ ପରିଚୟ?
1: ଅପା ମୁଁ ବରଗଡ଼ରୁ ସ୍ୱର୍ଣ୍ଣ ପ୍ରଭାକର କହୁଛି।
0: କେମିତି ଅଛନ୍ତି ଅପା?
1: ହଁ ମୁଁ ଭଲ ଅଛି। ଅପା ଆପଣ ମାନେ କେମିତି ଅଛନ୍ତି?
0: ଆମେ ବି ବହୁତ ବଢିଆ ଅଛୁ। ବହୁତ ଦିନ ପରେ କଲ୍ କରେ ଅପା।
1: ବହୁତ ଦିନ ପରେ ଲାଗୁଛି ଅପା, ଆଜି ତ ପୁରା 3:10 ଟ୍ରାକ କରି ଏବେ ଲାଷ୍ଟ ଲାଗିଗଲା। ଯାହା ହଉ ଅପା ଲାଗିଗଲା, ଖୁସି ଲାଗୁଛି।
0: ଆମକୁ ବି ବହୁତ ଖୁସି ଲାଗିଲା ଅପା ଆପଣଙ୍କ ସହ କଥା ହୋଇକି। ଆଉ ସବୁ ଆପଣଙ୍କ ପରିବାରରେ ସବୁ କେମିତି ଅଛନ୍ତି?
1: ସମସ୍ତେ ଭଲ ଅଛନ୍ତି ଅପା।
0: ଆଜ୍ଞା ଆଜ୍ଞା, ତାହେଲେ ଆପଣ ତ ଜାଣିଥିବେ ମାନବ ଉପକାର ହିଁ ମାଧବ ଉପକାର, ସେ ବିଷୟରେ କିଛି କୁହନ୍ତୁ।
1: ନିଶ୍ଚିତ ଅପା। ହଁ ସେଇଟା ମାନବ ସେବା ତ ମାଧବ ସେବା ନିଶ୍ଚିତ। ତ ଆମେ ମଣିଷ ମାନେ ନିଶ୍ଚିତ ଦୁଃଖରେ ପଡିଥିବା ଲୋକଙ୍କୁ ଆପଦ ବିପଦରେ ତାଙ୍କୁ ଟିକେ ସାହାଯ୍ୟ କରିବା, ତାଙ୍କର ସେବା କରିବା, ରୋଗୀମାନଙ୍କ ଆଉ ଘରର ବି ବୟସ୍କ ଲୋକଙ୍କ ମା ବାପାଙ୍କ ସେମିତି ସେବା କରିବା କଥା।
0: ଆଜ୍ଞା, ତାହେଲେ ଅପା ଆପଣ କେଉଁ ଗୀତ ଶୁଣିବାକୁ ଚାହିଁବେ ଆଜି?
1: ହଁ ଅପା ଆଜି ଗୀତ ଶୁଣିବା, ଓଡିଆ ଆଲବମ୍ର ଗୋଟେ ଗୀତ ଶୁଣିବା, ଆଉ ସେଇଟା ପମିଙ୍କ କଣ୍ଠରେ ପମି ଗାଇଛନ୍ତି, ଆଉ ସେ ଗୀତଟା ହେଲା ଆଜିକାଲି ମୋ ଝଣି ମୋ କଥା ମାନୁ ନାହିଁ, ସେ ଓଲା ଚୁପି ତୋ କଥା ଯାଏ କହି, ସବୁଆଡେ ଦିଶୁ ଖାଲି ତୁ ତୁ ତୁ ତୁ ତୁ। ସେ ଗୀତଟା ଅପା
0: ବହୁତ ବଢିଆ ଗାଇଲେ ଅପା,
1: ଧନ୍ୟବାଦ ଅପା।
0: ଆଉ କାହାକୁ ଡେଡିକେଟ୍ କରିବାକୁ ଚାହିଁବେ କି ଅପା?
1: ହଁ ଏଇ ଗୀତଟା ସମସ୍ତଙ୍କୁ ଅପା, ଆପଣଙ୍କୁ ଆଉ ସମସ୍ତ ଶୁଣୁଥିବା ଶ୍ରୋତା ଭାଇ ଭଉଣୀ ମାନଙ୍କୁ ସମସ୍ତଙ୍କୁ ଡେଡିକେଟ୍ କରିବା ଅପା।
0: ବହୁତ ବହୁତ ଧନ୍ୟବାଦ ଅପା ଆପଣ ଆମକୁ କଲ୍ କରିଥିବା ଯୋଗୁଁ। ନମସ୍କାର।
1: ହଁ ଅପା ଧନ୍ୟବାଦ ଅପା, ରହୁଛି, ନମସ୍କାର।

0: ହ୍ୟାଲୋ
1: ହ୍ୟାଲୋ ମ୍ୟାଡାମ ନମସ୍କାର।
0: ଭାଇ ନମସ୍କାର, ସ୍ୱାଗତ ଜଣାଉଛୁ ଆଜିର ହେଲୋ ଗୁଞ୍ଜନ କାର୍ଯ୍ୟକ୍ରମକୁ।
1: ମୁଁ ଚିତ୍ରରଞ୍ଜନ ସାବର କହୁଛି, କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଜଗନ୍ନାଥପୁର।
0: ଆଜ୍ଞା ଭାଇ, କେମିତି ଅଛନ୍ତି ଆପଣ?
1: ମୁଁ ତ ବହୁତ ଭଲ ଅଛି, ଆପଣ ମାନେ କେମିତି ଅଛନ୍ତି?
0: ହଁ ଭାଇ, ଆମେ ବି ବହୁତ ଭଲ ଅଛୁ।

0: ଆପଣଙ୍କ ଘରେ ସମସ୍ତେ କେମିତି ଅଛନ୍ତି?
1: ଘରେ ସମସ୍ତେ ଭଲ ଅଛନ୍ତି।
0: ଆଚ୍ଛା ଭାଇ, ତାହେଲେ ଆଜି ହଉଛି ବିଶ୍ୱ ରେଡକ୍ରସ ଦିବସ, ତାହେଲେ ଆପଣ କେବେ ମାନବ ସେବା କରିଛନ୍ତି, କେବେ କାହାର ସେବା କିଛି କରିଛନ୍ତି?
1: ମାନବ ସେବା ତ ଆମେ ତ ଚାଲିଛି ମ୍ୟାଡମ, ଆମର ତ ଦୋକାନରେ କାମ ଚାଲିଛି ତ।
0: ଆଜ୍ଞା, ତାହେଲେ ଆପଣ କେବେ ରକ୍ତଦାନ କରିଛନ୍ତି?
1: ନା ମ୍ୟାଡମ କରିନି।
0: ଆଚ୍ଛା, ତାହେଲେ ଏ ବିଷୟରେ ଆପଣ କିଛି କହିବାକୁ ଚାହିଁବେ? ମାନବ ସେବା ହିଁ ମାଧବ ସେବା, ପରୋପକାର ଜୀବନରେ କାହିଁକି ଜରୁରୀ?
1: ହଁ ମ୍ୟାଡମ, ମାନବ ସେବା ଏ ତ ମାଧବ ସେବା ହେ।
0: ଆଜ୍ଞା,
1: ଆଉ କଣ କରିବା ଜୀବନରେ, ଆମେ ତ ଦୋକାନ ତ ଅଛୁ ମ୍ୟାଡମ, ଆଉ କୁଆଡେ ଯାଇନି କି ନାହିଁ।
0: ଆଜ୍ଞା ଭାଇ, ଭାଇ କୋଉ ଗୀତ ଶୁଣିବାକୁ ଚାହିଁବେ ଆପଣ ଆଜି?

0: ହଁ ମ୍ୟାଡମ, ମାନବ ସେବା ଏ ତ ମାଧବ ସେବା ହେ, ଆଉ କଣ କରିବା ଜୀବନରେ, ଆମେ ତ ଦୋକାନ ତ ଅଛୁ ମ୍ୟାଡମ, ଆଉ କୁଆଡେ ଯାଇନି କି ନାଇଁ।
1: ଆଜ୍ଞା ଭାଇ, ଭାଇ କୋଉ ଗୀତ ଶୁଣିବାକୁ ଚାହିଁବେ ଆପଣ ଆଜି?
0: ସୁଖ ଦୁଃଖ ହେ କ୍ୟା ଫଲ ମର କର କା ଜୈସେ କରନି ଏସେ ଭରନି, ଏ ଗୀତ ଶୁଣେଇଦେବେ, ଜୈସେ କରନି ଏସେ ଭରନି ର ଗୀତ।
1: ଆଜ୍ଞା ଭାଇ, ଏ ଗୀତଟି ଆପଣ କାହାକୁ ଡେଡିକେଟ କରିବାକୁ ଚାହିଁବେ?
0: ପ୍ରଥମେ ତ ଆପଣଙ୍କୁ।
1: ଆଜ୍ଞା ଭାଇ ଧନ୍ୟବାଦ।
0: ତାପରେ ଆମର ମନୋଜ ପଟେଲ, କ୍ଷମା ସାଗର ସାହୁ, ସୁମାନ ଚଳ ସବର, ପଙ୍କଜ ମିଶ୍ର, ମୋନା ପଣ୍ଡା, କରମ ସାହୁ ସାହୁ, ନାଗ ପାତ୍ର, ଆଉ ସୁବଲ କୁମାର ସାହୁ।
1: ଆଜ୍ଞା ଭାଇ ଠିକ ଅଛି ଭାଇ, ଆପଣଙ୍କ ମନ ପସନ୍ଦର ଗୀତଟି ଆମେ ନିଶ୍ଚୟ ଶୁଣେଇବୁ। ଆମକୁ ଯୋଗାଯୋଗ କରିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ଧନ୍ୟବାଦ ମ୍ୟାଡମ, ରହିଲେ ନମସ୍କାର, ଜୟ ଜଗନ୍ନାଥ।
1: ନମସ୍କାର।

0: ସାଥୀ ଶୁଣୁଥିଲେ ହେଲୋବୁଞ୍ଜନ କାର୍ଯ୍ୟକ୍ରମ। ବର୍ତ୍ତମାନ କାର୍ଯ୍ୟକ୍ରମରେ ଆପଣମାନଙ୍କ ପାଇଁ ରହିଛି ଆଗାମୀକାଲିର ଆକର୍ଷଣ।
1: ଆଗାମୀକାଲି ଶନିବାର ଜୁଆନ କଥା କାର୍ଯ୍ୟକ୍ରମରେ ଆପଣମାନେ ଶୁଣିପାରିବେ ଗୋଟିଏ ସୁନ୍ଦର ସାକ୍ଷାତକାର, ଯାହାର ବିଷୟ ରହିଛି ବହୁଜନ ହିତାୟ ବହୁଜନ ସୁଖାୟ ଆକାଶବାଣୀ, ଓ ତାପରେ ପରେ ଜାଣିବେ କିଛି ଜାଣିବା କଥା ସମ୍ପର୍କରେ।
0: ତେବେ ସାଥୀ, ସମୟ ତ ହୋଇସାରିଛି, କାର୍ଯ୍ୟକ୍ରମରୁ ବିଦାୟ ନେବାକୁ ପଡ଼ିବ। ତେବେ ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କିପରି ଲାଗିଲା ସେ ସମ୍ପର୍କରେ ଆପଣମାନେ ଆପଣମାନଙ୍କର ସୁଚିନ୍ତିତ ମତାମତ ଆମକୁ ନିଶ୍ଚୟ ଜଣାଇବେ। ଆପଣମାନେ ଆପଣମାନଙ୍କର ମତାମତ ଆମକୁ ମେସେଜ, ଭଏସ୍ ମେସେଜ ବା ଇମେଲ ମାଧ୍ୟମରେ ଜଣାଇ ପାରିବେ। ଆମକୁ ମେସେଜ କରିବାର ନମ୍ବରଟି ହେଉଛି
1: 9438268568,
0: ଓ ଆମର ଇମେଲ ଆଇଡିଟି ହେଉଛି
1: aijaipur@gmail.com।
0: ତେବେ ସାଥୀ, ପୁଣି ଥରେ ଏପରି ଏକ ସୁନେଲି ସନ୍ଧ୍ୟାରେ ଭେଟିବାର ପ୍ରତିଶ୍ରୁତି ଦେଇ ଆଜିର ସମ୍ପର୍କ କାର୍ଯ୍ୟକ୍ରମରୁ ଆମେ ବିଦାୟ ନେଉଛୁ। ଆଜିର ଉପସ୍ଥାପନା ଦାୟିତ୍ୱରେ ଥିଲୁ ଆମେ ଦୁହେଁ, ମୁଁ ବର୍ଷା ମହାପାତ୍ର
1: ଆଉ ମୁଁ ପୁଷ୍ପାଞ୍ଜଳି ଗୌଡ଼।
2: ନମସ୍କାର।

ଯୁବବାଣୀ ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଚୈତି ଚାନ୍, ପ୍ରଯୋଜନା ମନୋଜ କୁମାର ପୂଜାରୀ, ଉପସ୍ଥାପନା ସନ୍ତୋଷୀ ଆଚାରୀ ଏବଂ ସୂର୍ଯ୍ୟ ନାରାୟଣ ସାହୁ।

0: ଆଜିକାଲି ଦୁର୍ଘଟଣା ଘଟୁଛି, ସେଇ ଇଚ୍ଛାଶକ୍ତି ଭାବରେ ସେମାନେ କାମ କରୁଛନ୍ତି। ରଥଯାତ୍ରା ହେଲେ ସେଠି କିଏ ପାଣି ଦଉଛି, କିଏ ମେଡିସିନ ଦଉଛି, ଆହତ ମାନଙ୍କୁ ମେଡିକାଲକୁ ନଉଛନ୍ତି। ଯଥେଷ୍ଟ ଭାବରେ ସେମାନେ କହିବାକୁ ଗଲେ ଗୋଟେ ମେଡିକାଲ ଟିମ୍ ଭଳିଆ କାମ କରୁଛନ୍ତି।
1: ହେଲେ ବାବୁ, ରେଡକ୍ରସ ଭିତରେ ପିଲା ତ ବୟସ ସୀମା ଅନୁସାରେ ଅଛି କି? କେତିକି ବୟସର ପିଲାମାନେ ରେଡକ୍ରସ ଭିତରେ ମିଳିବାକୁ ହେଇଛି?
0: ହଉଛି ଷଷ୍ଠ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପରିଚାଳନା କରାହଉଛି। ଆମେ ଜୁନିୟର ସିନିୟର ଷଷ୍ଠ ସପ୍ତମକୁ ନଉଛୁ, ଅଷ୍ଟମ ନବମ ଦଶମ ସିନିୟର ଭାବରେ ନଉ।
1: ହେଲେ ଏଟା କେମିତି ତମେ ମାନେ ଶିକ୍ଷା ଦେଲା ସିନି ତାକେ, ତାର ସମୟ ଅବଧି ବିଷୟରେ ଅଛି କି ନାହିଁ?
0: ହଁ, ତା କଣ ମାନେ ଆମେ ପ୍ରଥମେ ଆମେ ଟ୍ରେନିଂ ନଉ, ଆମେ ଜୁନିୟର କାଉନସିଲର ହିସାବରେ ଟ୍ରେନିଂ ନଉ। ପରେ ସ୍କୁଲକୁ ଆସିଲା ପରେ ସ୍କୁଲରେ ପିଲାମାନଙ୍କୁ ଆମେ ବିଭିନ୍ନ ପ୍ରକାର ସ୍କୁଲରେ ଯେକୌଣସି ଫଙ୍କସନ ହଉ, ଯେକୌଣସି ଇଏ ହଉ, ପିଲାମାନଙ୍କୁ ସେଇଠି ନିୟୋଜନ କରୁଛୁ, ସ୍ୱେଚ୍ଛାସେବୀ ଭାବରେ ସେମାନେ କାମ କରୁଛୁ।
1: ଟ୍ରେନିଂ କେମିତି ତମେ ଦେଲା ଶୁଣି ବାବୁ?
0: ହଁ, ଆମେ ଯୋଉ ଟ୍ରେନିଂ ସବୁ ନେଇକି ଆସୁଛୁ, ମନେକର ଟେଡି ବିଷୟ ହଉ ବା କୋଉଠି ଅଗ୍ନି ଲାଗିଯାଉଛି, କୋଉଠି ସଡକ ସୁରକ୍ଷା, ବିଭିନ୍ନ ପ୍ରକାର ଆମେ ସେମାନଙ୍କୁ ଟ୍ରେନିଂ ଦେଇଥାଉ। ପ୍ରକାର ସେମାନେ ପିଲାମାନେ ଟ୍ରେନିଂ ନେଇକିରି ସେ ବର୍ଷ ଯାକ ପିଲାମାନେ ସେମାନେ କାମ କରନ୍ତି। ଏବଂ ଆମର ଜିଲ୍ଲା ସ୍ତରରେ ଗୋଟିଏ ରାଲି ହୁଏ, ବିଭିନ୍ନ ବିଦ୍ୟାଳୟରୁ କୋରାପୁଟ ହଉ ବା ଯେକୌଣସି ପୁରା ସମଗ୍ର ଜିଲ୍ଲାରୁ ପିଲାମାନେ ଆସନ୍ତି। ସେଇଠି ଗୋଟେ ତିନିଦିନିଆ ଚାରିଦିନିଆ ଶିବିର ହୁଏ, ସେଇଠି ପିଲାମାନେ ମଧ୍ୟ ସେଇ ଟ୍ରେନିଂ ନିଅନ୍ତି। ଏବଂ ଟ୍ରେନିଂ ନେଲା ପରେ ସେମାନଙ୍କୁ ସବୁ ରାଜ୍ୟ ସ୍ତରକୁ ପଠାଯାଏ। ତାପରେ ଯୋଉମାନେ ଫାର୍ଷ୍ଟ ଓ ସେକେଣ୍ଡ ହୁଅନ୍ତି ସେମାନଙ୍କର ମେଟ୍ରିକ ଯୋଉ ପିଲାମାନଙ୍କୁ ପରୀକ୍ଷା ଦଉଛନ୍ତି, ତାଙ୍କୁ 5% ଏଡ୍ ହଉଛି। ଯେମିତି ସ୍କାଉଟ ରେ ଏଡ୍ ହଉଛି ରାଜ୍ୟ ପୁରସ୍କାର ଟେଷ୍ଟରେ, ସେମାନେ ମଧ୍ୟ ଷ୍ଟେଟ ଲେବଲ ଯୋଉ ପିଲାମାନେ ଫାର୍ଷ୍ଟ ହଉଛନ୍ତି ସେମାନଙ୍କୁ 5% ଏଡ୍ ହଉଛି। ଉତ୍ସାହ ତାଙ୍କର ବୃଦ୍ଧି ପାଉଛି, ସେମାନେ ଅନ୍ୟ ଗୋଟିଏ ପିଲାକୁ ଦେଖିକିରି ଅନ୍ୟ ପିଲା ମଧ୍ୟ ଉପକୃତ ହଉଛନ୍ତି ଏବଂ ସେମାନେ ଆଗ୍ରହ ପ୍ରକାଶ କରୁଛନ୍ତି ଏଇ ରେଡ୍ ମାଧ୍ୟମରେ ସେମାନେ ଟିକେ ଜୀବନଶୈଳୀରେ ପରିବର୍ତ୍ତନ ଆଣି। ମାସକୁ ଗୋଟିଏ ଦିନ ଦୁଇ ଦିନ ଆମେ ସେମାନଙ୍କୁ କ୍ଲାସ ନଉ, ସେଇଥିରେ ସେମାନେ ପୁରା ଶିଖିଯାନ୍ତି। ପୁରା ଶିଖିକରି ସେମାନେ ବ୍ଲକ ଲେବଲ ହଉ କିମ୍ବା ଜିଲ୍ଲା ସ୍ତରରେ ହଉ ପାର୍ଟିସିପେଟ୍।
1: ହେଲେ ମାସକ ଗୋଟେ ଦିନ କି ଦୁଇ ଦିନ ବୋଲେ ସେଟା କଣ ବାର ସେଟା ଶିଖାଇଲା?
0: ନାଇଁ, ସେମିତି କିଛି ନାହିଁ, ଆମ ସୁବିଧା ଅନୁଯାୟୀ ଆମେ ସେମାନଙ୍କୁ।
1: ହେଲେ ଏ ଭିତରେ ଆପକା ପିଲାମାନଙ୍କ ବିଲାଇନି କି ଟକି ମାନେ ମିଶା ବିଲାଇନି ବାବୁ?
0: ଟକା ମାନେ ଟକି ମାନେ ଦୁଇ ଲୋକ ଅନୁସାରେ ଝିଅ ସମସ୍ତେ ଉଭୟ ବିଦ୍ୟାଳୟରେ ସେମିତି କିଛି ଅଲଗା ଅଲଗା କାମ କରି।
1: ହେଲେ ଆଉ ଗୋଟେ କଥା ବାବୁ, ତମେ ମାନେ ତ ପିଲା ଅଟକି ମାନେ ଭବିଷ୍ୟତର କାଜେ ରେଡକ୍ରସ ବୋଲେବାଟା ଶିଖାଇଲା ଆସିନି, ହେଲେ ତାଙ୍କର ବାବା ମା ଇ ରେଡକ୍ରସ ଭିତରେ ଛାଡ଼ବାକେ ମନ କଲାସିନି କି ନାହିଁ?
0: ହଁ, ମନ କରୁଛନ୍ତି, ବହୁତ ଖୁସି ହଉଛନ୍ତି ସେମାନେ। ପିଲାମାନେ କିଛି ତାଙ୍କ ନିଜର ଜୀବନ ଶୈଳୀ ପରିବର୍ତ୍ତନ ହଉଛି, ପରିବାରରେ ମଧ୍ୟ କୌଣସି ଦୁର୍ଘଟଣା ହେଲା ତାଙ୍କ ଫାର୍ଷ୍ଟ ଏଡ୍ ସେ ପିଲାଟା କରିପାରୁଛି, ଫାର୍ଷ୍ଟ ଏଡ୍ କଲା ପରେ ହିଁ ସେ ତାକୁ ମେଡିକାଲକୁ ନେଇ ପାରୁଛି। ଘରକୁ ଯଦି କୁଣିଆ କିଏ ଆସୁଛନ୍ତି ତାଙ୍କ ପ୍ରତି ସମ୍ବେଦନଶୀଳ ଭାବରେ ସେମାନଙ୍କୁ ସାହାଯ୍ୟ କରୁଛନ୍ତି।
1: ରେଡକ୍ରସ ଭିତରେ ବିଲେ ଭବିଷ୍ୟତ କାଇଟା ଉଜ୍ଜଳ ହେଇଛି ଅଲଗ କହିଦିଅ?
0: ଭବିଷ୍ୟତ ସେମାନଙ୍କର ବହୁତ ଉଜ୍ଜଳ, କାରଣ ସେମାନେ ନିଜର ଜୀବନଶୈଳୀ ପ୍ରଣାଳୀଟାକୁ ଚେଞ୍ଜ କରିବେ ଏବଂ ନିଜର ଆଖପାଖ, ନିଜର ପରିବାର ସହିତ, ନିଜର ସାହି ପଡ଼ିଶା ଏବଂ ନିଜର ଗାଁରେ ମଧ୍ୟ ସେମାନେ କିଛିଟା ସହଯୋଗ କରୁଛନ୍ତି। ପୋଲିସ ଷ୍ଟେସନ ହଉ କିମ୍ବା କର୍ତ୍ତୃପକ୍ଷ ହଉ କିମ୍ବା ଯେକୌଣସି ଅଫିସିଆଲ କାମରେ ମଧ୍ୟ ସେମାନେ ସାହାଯ୍ୟ କରିବାକୁ ତାଙ୍କୁ ଆଗ୍ରହ ସହିତ
1: ନଉଛନ୍ତି। ରେଡକ୍ରସ ଭିତରେ ଶିକ୍ଷା ପାଇକରି ଏମାନେ କୋନ ବିଭାଗରେ ଚାକିରି କରିବାକୁ ମିଳିଛି ବାବୁ?
0: ଚାକିରି ସେମାନେ ଆକ୍ଚୁଆଲି ସେମିତି କିଛି ନୁହଁ, ସେମାନଙ୍କୁ ଷ୍ଟେଟ ଲେବଲରେ ଯଦି ପାର୍ଟିସିପେଣ୍ଟ କରୁଛନ୍ତି, ଫାର୍ଷ୍ଟ ହଉଛନ୍ତି, ତ 5% ଗ୍ରେସ୍ ମିଳୁଛି। କୌଣସି ଚାକିରିରେ ମଧ୍ୟ ସେଟା ଇନକ୍ଲୁଡ ହବ, ଯେମିତି ପୋଲିସ ଚାକିରିରେ ସିସି ହଉ କି ସ୍କାଉଟ ହଉ ଯେମିତି ମିଳୁଛି ସେଟା ମଧ୍ୟ ସେମିତି ଇନକ୍ଲୁଡ ହବ। ଏବଂ ପିଲାମାନଙ୍କର କୋଉଠି ଆଡମିସନ ହଉଛି ସେଟା ଗୋଟେ ପ୍ଲସ ପଏଣ୍ଟ, ସ୍କାଉଟ ଥିବ ମାନେ ତାଙ୍କର 5% ଏଡ୍ ହେଇକିରି ଚାଲିଥିବ, ସୁବିଧା ହଉଛି ମଧ୍ୟ ସେମିତି କିଛି ସୁବିଧା ରହୁଛି।
1: ହେଲେ ତମେ ବୋଲବାଟା ବାବୁ, ଏ ରେଡ କ୍ରସ ଭିତରେ ବିଲେ ଟକି ପିଲାମାନଙ୍କର ଭବିଷ୍ୟତ ଉଜ୍ଜଳ ହେଲା ନିଆକା ନେଇକି?
0: ନିଶ୍ଚୟ ନିଶ୍ଚୟ,
1: ବଢିଆ। ଏମିତି ତ ପିଲା ଟକି ମାନେ ଶିକ୍ଷା ଦେଇତେ ରୁହା, ଆର୍ ପିଲା ଟକି ମାନକେ ଦେଶ ପ୍ରତି କେମିତି ଭକ୍ତି ଭାବ ରହିବାର ଅଛେ, ଆର୍ ଦେଶ ପ୍ରତି କେମିତି ବଲିଦାନ ଦେବାର ଅଛେ, ଆର୍ ସମାଜ ପ୍ରତି ତାଙ୍କର କେମିତି ସେବା ଭାବ ରହିବାର ଅଛେ, ଏମିତି ଆକା ଶିକ୍ଷା ଦେଇତେ ରୁହା ବାବୁ। ବଢିଆ କଥା ବାବୁ, ତମର ସାଙ୍ଗେ କଥା ଏକ ଜବର ଶାରଦା ଲାଗଲା, ତମର କଥା କି ଶୁଣାଇ ଦେବି ଜୁଆର ଲାଗ।
0: ଧନ୍ୟବାଦ ଧନ୍ୟବାଦ।
1: ଶୁଣିଲି କି ବଣ୍ଡକୁ
2: ମାଷ୍ଟର ବାବୁ କେ ମିଶା ଗୋଟେ ଶାରଦା କଲା ପରେ କିଛି ଶୁଣାଇ ଦେଉ
1: କାହିଁକି ନ ଶୁଣା ଶୁଣାଇ ଦେଉ କାହିଁ।

0: ଆମର ଶରୀର ଗରମ କେ ସମ୍ଭାଳି ନ ପାରିଲେ ଅଂଶୁଘାତ ବୋଲ ଭାଇ ଶରୀର ଗୋଟେ ପାୱାର ଅଛେ କେତକି ସେ ସମ୍ଭାଳି ପାରସି ତାକେ ଜବର ଜିତିଗଲେ ଜବର ଗରମ ହେଇଗଲେ ଅଂଶୁଘାତ ବୋଲ ଭାଇ
1: ଗୋଟେ ରୋଗ କେ ଅଂଶୁଘାତ ହେଲା ଅଛେ ବୋଲେ ତାକେ କାଏ କାଏ ଲକ୍ଷଣ ମନ ଦିଶି ବାବୁ?
0: ଲକ୍ଷଣ ବୋଇଲେ ସିଏ ଫାଷ୍ଟ ମୂର୍ଛାଇ ଯାଇସି ଆହୁରି ସିଏ ମୁଣ୍ଡ ବଥା ମୁଣ୍ଡ ବଥା ମୁଣ୍ଡ ବଥା ବୋଲଛି ଆହୁରି ପୁରା ଦେହ ଗରମ ହେଇଯାଇଛି ଏ ଚାରିଟା ମୁଖ୍ୟ ଲକ୍ଷଣ ହେଇସି ଆରେ ବାନ୍ତି ବାନ୍ତି ବାନ୍ତି ବାନ୍ତି ପୁରା ଲାଗିଛି
1: ହେଲେ ହେଲେ
0: ଏତିକି
1: ବାବୁ,
0: ମୁଖ୍ୟ ଲକ୍ଷଣ ଅଂଶୁଘାତର।
1: ଏବେ ତ ଖରା ଦିନ ଚାଲିଲା ଅଛେ, ଇଏ ଖରା ମିଶା ଜବର ଏକା ହେଲାନି, ହେଲେ ଏ ଖରା ଯେତେ ବଢ଼ତେ ଯାଇଛି ଅଂଶୁଘାତ ବଲା ପରାଟା ମିଶା ଜବର ହେଇଛି
0: ସେତକି
1: ଲୋକ
0: ହେସି
1: ମନ କେ। ହେଲେ ଇଏ ଅଂଶୁଘାତ ଠାନୁ ବଞ୍ଚବାକେ ଲୋକ ମନ କେ କାଇ କାଇ ପଦକ୍ଷେପ ନେବାଟା ଲୋଡ଼ା ଅଛେ?
0: ଅଂଶୁଘାତ ବଞ୍ଚବାର ଅଛି ବୋଲି କହିଲି ଯେତକି କାମ ଅଛେ ସକାଳୁ ସକାଳୁ ସରେଇବାର ଅଛେ ଇ 11ଟା 12ଟା ଭିତରେ ସରେଇ ଦେବାର ଅଛେ ଆରେ 12ଟା 12ଟା ତାନୁ 4ଟା ପର୍ଯ୍ୟନ୍ତ ଘରେ ଆଗ ରହିବାର ଅଛେ ଜବର ଏମରଜେନ୍ସି କାମ ରହିଲେ ଏମିତି ମେଡିକାଲ ଫେଡିକାଲ କାମ ନହେଲେ କହନ୍ତି ଜବର କାମ ହେଲେ ଏକା ଏମରଜେନ୍ସି କାମ ହେଲେ ଏକା ଘରୁ ବାହାରବାର ଅଛି ଯଦି ଘରୁ ବାହାରବାର ଅଛେ ପୁରା ପତଳା ସାର୍ଟ ପିନ୍ଧିବାର ଅଛେ ଆର ଛତା ଗୋଟେ ଧରିକିନା ପାଣି ଗୋଟେ ବଟଲ ଧରିକିନା ଓଆରଏସ ପାଣି କେ ଧରିକିନା ରେଡି ହେଇକିନା ବାହାରବାର ଅଛେ ଏମିତି ମୁଇଁ ଭାରି ପଡ଼ିବି ବୋଲେ ନାହିଁ।
1: ଆଲେ ଆମର ତ ଦେଶିଆ କୁଲ ଲୋକ ତ ଆମର ମାଣ୍ଡିଆ ପେଜ ଜବର ଚାଲିଲାନି, ଏ ମାଣ୍ଡିଆ ପେଜ ଖାଇଲେ ମିଶା ହେଇଛି କି ବାବୁ?
0: ମାଣ୍ଡିଆ ପେଜ ଖାଇଲେ ପେଟ ମିଶା ଭର୍ତ୍ତି ସେ ଟିକେ ବପ ମିଶା ଲାଗସି ଅଂଶୁଘାତକୁ ତାକୁ ରଖିବା ପାଇଁ।
1: ଆରି କାଇ କାଇ ପଦକ୍ଷେପ ମାନ ନବାର ଅଛେ ବାବୁ? ଏବେ ଗୋଟେ ଲୋକ ପଦାଏ ବାହାରିଲାନି, ହେଲେ ତାକେ ଏବେ ଯେନ୍ ତାର କହିଲା କି ପତଳା କାମିଜ ଗୋଟେ ପିନ୍ଧିବାର ଅଛେ ହେଲା, ଆରି ଛାତା ଧରବାର ଅଛେ, ଆରି କାଇ କାଇଟା ମନା ମିଶା ଅଛେ କି?
0: ଦେଖା ମେନ ଚପଲ ପିନ୍ଧିବାର ଅଛେ ପାଦେ ଗରମ ହେଇଯାଇଛି ନାଇଁ ଆହୁରି ଛତା ଧରବାର ଅଛେ ଆହୁରି ତମର ଟୋପି ଟୋପି ପିନ୍ଧିବାର ଅଛେ
1: ବଲ କଥା ବଲ କଥା।
0: ଆଜିକାଲି ପିଲା ଟୋକି ମନ ଷ୍ଟାଇଲ ମାରିକି ନାଇଁ ଟୋପି ମିଶା ପିନ୍ଧିଲେ ହେଇସି ଆହୁରି ଏମିତି ଗାମଛା ଫାମଛା ଧରବାର ଅଛେ ଏଇ ଟୋକି ପିଲାମାନେ ଏମିତି ଚୁନି ପଟାଟା ଘୋଡ଼ିଲେନି କେମିତି ତାକେ ଗରମ ନ ବାଜବାର ଅଛେ ନାକେ
1: ଢାପିକି ରହିବାର ଅଛେ।
0: ଢାପି ଆକି ରହିବାର ଅଛେ
1: ଏବେ ତମେ ଯେନ୍ତା କହିଲା କି ଓଆରଏସ ବୋଲି କରି ଗୋଟେ ଅଛେ, ସେଟା ପିଇଲେ ଭଲ କଥା ବୋଲି, ଏ ଓଆରଏସ କେମିତି ମିଳୁଛି ବାବୁ?
0: ଓଆରଏସ ବୋଲେ ଆମର ସବୁଠୁ ମେନ ଔଷଧ ମେଡିକାଲର ରାମବାଣ ପରା କାମ କରୁଛି ବୋଲେ ଜନ୍ତି ହେଲେ ମିଶା ଶୁଣରେ ପତଳା ପତଳା ଝାଡା ହେଲେ ମିଶା କାମ କରୁଛି ଦୁର୍ବଳିଆ ବାନ୍ତି ହେଲେ ମିଶା କାମ କରୁଛି ସେଟା ଆମର ଅଂଶୁଘାତ ମିଶା ନମ୍ବର ୱାନ୍ କାମ କରୁଛି ସୋଡିୟମ ପଟାସିୟମ ମାନେ ଶୁଖି ଗଲାଣି କ୍ଲୋରାଇଡ୍ ବନକେ ତାକେ ଇଏ ଆହୁରି ମେଣ୍ଟେନ୍ କରୁଛି ସେଟା ସେଟା ପାଇଁ ଓଆରଏସ ସବୁ ମେଡିକାଲରେ ମିଳିଲାନି ସବୁ ଗାଁରେ ଆଶା ଦିଦି ଅଙ୍ଗନବାଡ଼ି ତାନେ ମିଳିଲାନି ସବୁ ଲୋକ ମିଳିଲାନି।
1: ଏବେ ବୁଝାଇ ଦିଅ, ଏବେ ଗୋଟେ ଲୋକ ରାସ୍ତା ଲଗେ ଗଲାନି, ତାକେ ଏ ଅଂଶୁଘାତ ପରାଟା ହେଇଗଲା, ତାକେ ମୁଣ୍ଡ କିନ୍ ଧରଲାନି କି ମୂର୍ଛାଇ କରି ଅଧରି ଗଲା ମିଶା, ବୋଲେ ତାର ପାଖେ ଯୋଉ ଲୋକ ମନରେ ଭାଇ ତାକେ କେନ୍ତା କରି ତାକେ ପ୍ରାଥମିକ ଚିକିତ୍ସା କରବେ ସେଟା ହେଲା ବୁଝାଇ ଦିଅ।
0: ଦେଖ ଗୋଟେ ଲୋକ ଅଂଶୁଘାତ ହେଲା ବୋଲେ ତମେ ତ ଜାଣିଦେବା ସିଏ ବସି ଦେଇଛି ମୁଁ ବୁଲିଲାନି ବୋଲି କହିଛି ବାନ୍ତି ଲାଗିଛି ସେ ନିରାଶି ଯାଇଛି ତ ତାକେ ଆଣିକିନା ଫାଷ୍ଟ ଏଇ ଗଛ ତାନେ ନାଇଁ ବୋଲି କହନ୍ତି ବିଲ୍ଡିଂ ତାନେ ଯେମିତି ପବନ ଖୋଲା ପବନ ବାସି ସେଠି ବୋଲେ କାର ଲଗେ ଫ୍ୟାନ ମିଶା ଅଛି ବୋଲେ ଫ୍ୟାନ ଲଗେ ନେଇ ରଖବାର ଅଛେ ତାକେ ଦେହ କାନ ପୁରା ନର୍ମାଲ ପାଣି ଥଣ୍ଡା ପାଣି ଫ୍ରିଜ ଫ୍ରିଜ ପାଣି ନାହିଁ କି ଗରମ ପାଣି ନାହିଁ ଥଣ୍ଡା ପାଣି ଆପକା ଥଣ୍ଡା ପାଣିରେ ପୁଛବାର ଅଛେ ତାକେ ପୁଛିକିନା ତାକୁ ଏମିତି ବିଞ୍ଚବାର ଅଛେ ବିଞ୍ଚରା ନାହିଁ ବୋଲେ ଏମିତି ବିଞ୍ଚା ବିଞ୍ଚି କରବାର ଅଛେ କରିକିନା ତାକୁ ଚେତା ଅଛି ବୋଲେ ଟିକେ ଓଆରଏସ ଦେବାର ଅଛେ ଚେତା ନାହିଁ ବୋଲେ ତାକୁ ଟିକେ ଥଣ୍ଡା କେମିତି ହେଲା ପରେ ଦେଖବାର ଅଛେ ଆହୁରି ଗୋଟେ ଟିକେ ସମୟ ଜଗବାର ଅଛି ଜବର ନାହିଁ ଗୋଟେ 5 ମିନିଟ 10 ମିନିଟ ପରେ ଜଗବାର ଅଛି ତାକେ ଚେତା ନ ଫେରିଲା ବୋଲେ ସାଙ୍ଗେ ସାଙ୍ଗେ ମେଡିକାଲ ନେବାର ଅଛି ଯେମିତି ଲଗେ ମେଡିକାଲ ସେଠି ନେବାର ଅଛି ଆର ବେଶୀ ସମୟ ଜଗିଲେ ବାଧା ସରକାର ମେଡିକାଲ ତାନେ ବହୁତ ସୁବିଧା ଅଛେ ଅଂଶୁଘାତ ପାଇଁ ସ୍ପେଶାଲ ୱାର୍ଡ ବନେଲା ଅଛ ସେଠି ଯାଉ ଯାଉ ସେଠି ସବୁ ସୁବିଧା ସବୁ ଡାକ୍ତର ନର୍ସ ସବୁ ଅଛ ସେଠି ଅଂଶୁଘାତ ପାଇଁ ସ୍ପେଶାଲ ବନେଲା ଅଛ ମେଡିକାଲ
1: ସରକାର
0: ଗଲେ
1: ସବୁ
0: ସେଠି
1: ରକମର
0: ସବୁ
1: ସୁବିଧା
0: ହଁ
1: ଦେଲା
0: ଦେଲା ଅଛେ ପୁରା ଦେଲା ଅଛେ।
1: ଆରେ ଗୋଟେ କଥା ପଚାରିଲିନି ବାବୁ, ଏବେ କାକେ ଗୋଟେ ଅଂଶୁଘାତ ହେଲା ଅଛେ ବୋଲେ ଜୀବନ ଯାଇଛି କି ବାବୁ?
0: ଜୀବନ ବୋଲେ ଆରେ କାଇଟା ଆଜିକାଲି ଆରେ ଏମିତି ଜବର ଆମେ ତାକେ ସମାନ ଟାଇମରେ ଆମେ ସୁବିଧା ନ କରିପାରିଲେ ଟ୍ରିଟମେଣ୍ଟ ସମାନ ନ କରିପାରିଲେ ଜୀବନ ଯିବାର ବି ସେ ଚାନ୍ସ ଅଛି ଯେ ଆମର ଓଡ଼ିଶା ସରକାର ଯେତିକି ସୁବିଧା କଲାନି ଲୋକମାନେ ସା ଏଟା ଜବର ଦିନ ତାନୁ ରେଡିଓ ତାନେ ବାଜଲାନି ଟିଭି ତାନେ ବାଜଲାନି ୟୁଟ୍ୟୁବ ତାନେ ସବୁ ତାନେ ଅଂଶୁଘାତ ଅଂଶୁଘାତ ବୋଲେନି ଆଶା ଦିଦି ଅଙ୍ଗନବାଡ଼ି ଦିଦି ଆମର ସବୁ ସିଏଚଓ ମ୍ୟାଡମ ମାନେ ସବୁ ଗାଁ ଗାଁରେ ଅଛତ ପଞ୍ଚାୟତ ପଞ୍ଚାୟତ ଅଛତ ସବୁଆଡେ ଅଂଶୁଘାତର ସବୁ କହିଲେନି ତମର ପରା ଯେମିତି ପ୍ରୋଗ୍ରାମ ମାନେ ହେଲାନି କି ନାଇଁ ସବୁ ଜାଣିଲା ଅଛତ ହେଲେ ମିଶା ବେଳେ ବେଳେ ଲୋକମାନେ ଅବୁଝା ହେଇଗଲେନି ତ ସେମିତି ଲାଗି ଅସୁବିଧା ଜୀବନ ଯିବାଟା ଟିକେ କଷ୍ଟ ଏକା ମାତ୍ର ଜୀବନୀ ବୋଲି ମିଶା ଆମେ କହିପାରିବ ନା ସେଥିପାଇଁ ଆମେ ସତର୍କ ରହିବାର ଅଛେ।
1: ଆଲେ ଆଲେ ବାବୁ, ଏବେ ତ ଖରା ଦିନେ ସବୁ ସ୍କୁଲ ପତର ମିଶା ଛୁଟି ହେଇଗଲା ଅଛେ, ଯେତେ ପିଲା ଟକି ମନ ସ୍କୁଲ ନାଇଁ ନିଆରି ଘରେ ଏକା ରହିଲେନି, ଏବେ ଖରା ଦିନ ହେଲା ବୋଲେ ସେ ମନ ଖେଲବାକେ ବୋଧ ଉଠି ଗଲା, ହେଲେ ଆୟା ବୁଆ ମନ ସେ ମନକେ ବୁଝାଇ ମିଶା ନ ପଡ଼ିଲା କୁଚି ପକାଇ ପଡ଼ି ମିଶା।

0: ରୋକି ନ ପାରିଲେ ସେ ମନକେ କେନ୍ତା କରି ରଖବାର ଆୟା ବୁଆ ମନକେ ତମ ଖାଇଟା ବୁଝାଇ ବାସ ବାବୁ
1: ଦେଖା ଏତେ ଗୋଟେ କଥା କହିଲେନି, ପିଲାମାନେ ସ୍କୁଲ ଗଲେନି, ପାଠ ପଢିଲେନି, ସେମାନଙ୍କେ ଆୟ ବୁଆ ବୁଝେଇବାର ଅଛେ। ଦେଖା ବାବୁ, ଏମିତି ରେଡିଓରେ କହିଲାନି ଆଜ୍ଞା, ଟିଭି ତାନେ କହିଲାନି, ଖରା ହେଲେ ଅସୁବିଧା ହେଇଛି। ଆରେ ଆଜିକାଲି ବେଶୀ ଆମ ବାଡ଼କେ ଜଗା ଗଲେନି, ପିଲାମାନେ ଭାଲିଆ ବାଡ଼କେ ଜଗା ଗଲେନି, ସେଟା ବଡ଼ ଅସୁବିଧା ଆଜିକାଲି। ସେଟା ବୁଝେଇବାକୁ ପଡ଼ୁଛି, ଆୟ ବୁଆର କାମ ସେଟା ବୁଝେଇବାକୁ ପଡ଼ୁଛି। ଆର ଯେ ଗାଁର ବଡ଼ ବଡ଼ ଲୋକ ଅଛ, ପାଠୁଆ ପିଲାମାନେ ଅଛ, ଟୋକିମାନେ ଅଛ, ସେମାନେ ବୁଝେଇବାର ଅଛି। ବାବୁ ଦେଖ, ଆରେ ଆରେ ଆଜିକାଲି କ୍ରିକେଟ ଟୁର୍ଣ୍ଣାମେଣ୍ଟ ମାନ ଚାଲିଲା ଅଛେ, ଜନ୍ତି ସନ୍ତି, ସେଟା ମାନେ ବଡ଼ ଜାଟି, ଖରାକେ ଟିଙ୍ଗଟିଙ୍ଗା ଖରାକେ କ୍ରିକେଟ ଖେଳିଲେନି, ସେଟା ବେଶୀ ଅସୁବିଧା ହେଲାନି। ସେମିତି ଅଂଶୁଘାତ କେସ୍ ବେଶୀ ଆଇଲେନି ଆମର ମେଡିକାଲ ତାନେ, ଆମେ ସେ
0: ଆଜ୍ଞା
1: ଜବର ବୁଝିଲୁନି। ଏବେ କ୍ରିକେଟ ମ୍ୟାଚ ମାନ ନା କରା, ଏବେ ଜବର ଖରା ହେଲାନି, ସେଦିନରେ କରା ତମ କ୍ରିକେଟ ମ୍ୟାଚ ମାନେ, ସେଟା ମାନକେ ଟିକେ ଆମକେ ଟିକେ ବୁଝେଇବାକୁ ପଡ଼ବ। ଆରେ ପାଠ ପଢ଼ବା ପିଲା ଟୁକି ମାନେ ନିଜେ ବୁଝେଇବାକୁ ପଡ଼ୁଛୁ, ସ୍କୁଲ ଗଲେନି ଯୋଉ ପିଲା ଟୁକି ମାନେ। ଆଜିକାଲି ତ ସବୁ ପାଠ ପଢ଼ିଲେନି, ସବୁ ସ୍କୁଲରେ ବହିରେ ସବୁ ଜିନିଷ ଅଛି, ଅଂଶୁଘାତ ବିଷୟରେ ଲେଖା ହେଇଛି, ସେଟା ଆମକୁ ନିଜେ ବୁଝିବାର ଅଛି, ବାପା ମା ମିଶା ଟିକେ ବୁଝେଇବାର ଅଛି ପିଲାମାନଙ୍କୁ।
0: ଆଲେ ବାବୁ, ତମର ସାଙ୍ଗେ କଥା ହେଇ କରି ଜବର ଶାରଦା ଲାଗଲା ବାବୁ। ଆମର ଭାଇ ବହିନୀ ମନ ମିଶା ତମର କଥା ଥାନୁ ସବୁ ଜିନିଷ ବୁଝିରେ ଭାଇ। ଆରି ଗୋଟେ ଦିନ ଆରି ଗୋଟେ ବିଷୟ ଲଗେ ତମର ସାଙ୍ଗେ କଥା ହେଉତୁନ। ଏବର ଲାଗି ରହିଲୁ ବାବୁ, ତମକେ ଜବର ଜବର ଧନ୍ୟବାଦ।
1: ଧନ୍ୟବାଦ ସବକେ,
0: ଜୁହାର ଜୁହାର।
1: ଜୁହାର ଜୁହାର।
2: ବଢିଆ ଖାତା ପଚାରଲୁ ମଣ୍ଡକୁ, କାମ କବାର ତ କରଲୁ ଆକା, କାରା ହଉ କି ପାନିର ଦିନ ହଉ କି ଶୀତର ଦିନ ହଉ କାମ କରଲୁ, ମାତ୍ର ଏ କାରା ଦିନ ଏମିତି ଅଂଶୁଘାତ ପରାଟା ହେଇଛି ବୋଲିକି ଆମର କାଇଟା ବୋଲି ସେଟା ମନର ନାଇଁ ହୋ। ଏବେ ଜାଣିକରି ଜୋନ ଭାଇ ଭଉଣୀ ମାନେ ପାଦାଇ ଗାଲାଇନି କାମ କରବା କା ଯେ ହାଇ ମନ ଫାଣ୍ଡାଇ ଟାୱାଲ ପରାଟା ସେ ଛାତା ମାନ ଧରି କରି କାରା ଲଗେ ଯିବାର ଅଛି, 11ଟାରେ 3ଟା ଭିତରେ କାମ ନ କରବା କି ଯିବାର ଅଛି। ସେଠିକି ବେଲେ ଏକା ଜବର କାରା ହେଇଛି, ଜନ ଲୋକ ମନ ଭାଇ ଭଉଣୀ ମନ ପାଦାଏ କାମ କରବା କି ଗାଲାଇନି, କୁଲି କାମ ହଉ କି ନହେଲେ ସିଏ ସାକଲିଆ ସେକଲିଆ 8ଟାରେ 11ଟା ଭିତରେ କାମ କରିକି ଜୁହାର ଜୁହାର।

ଚୈତି ଜହ୍ନ ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଏଇଠି ଆପଣଙ୍କୁ କହି ରଖୁଛୁ ଯେ ଶ୍ରୋତାଙ୍କ ଅନୁରୋଧରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ଆଜି ରାତି 10ଟାରେ। କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନାଟି ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର, ସମୟ ବର୍ତ୍ତମାନ ସନ୍ଧ୍ୟା 6ଟା ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ଶୁଣିଲେ ଜୁଦାଇ କଥାଚିତ୍ରର ଗୀତଟି। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଶୁଣିମା ହେଉ। ଉପସ୍ଥାପନା ଜଗନ୍ନାଥ ସେଟ୍ଟି।
1: ଆଜ୍ଞା, ସେଦିନ ଜଳଖିଆ କରିବାକୁ ଯାଇଥାଏ ଛକକୁ। ହୋଟେଲରେ ଭୀଷଣ ଭିଡ଼, କିଛି ଲୋକ ଠିଆ ହୋଇ ରହିଥାନ୍ତି, ସିଟ୍ ଖାଲି ହେଲେ ବସିବେ। ହଠାତ୍ ଠେଲାପେଲା କରି ଭିତରକୁ ଚାରିଜଣ ପଶି ଆସିଲେ। କଥା ନାହିଁ, ବାର୍ତ୍ତା ନାହିଁ, କିଛି ନାହିଁ। ଖାଇ ବସିଥିବା ଗୋଟିଏ ଲୋକକୁ ଝିକି ଆଣି ପିଟି ଚାଲିଲେ, ଦୁମ୍ଦାମ୍ ବିଧା ଗୋଇଠା। ମନ ହେଉଥିଲା କି ଜଣେ ଧରିଥାନ୍ତା କି କଷି ଦେଇଥାନ୍ତୁ ସମସ୍ତେ ମିଶି, ହେଲେ ବିରାଡ଼ି ବେକରେ ଘଣ୍ଟି ବାନ୍ଧିବ କିଏ? ଏତାଦୃଶ୍ୟ ଦେଖିକି ତ ସମସ୍ତଙ୍କର ପିଳେଇ ପାଣି। ତା ଛଡ଼ା ସେମାନେ ହେଲେ ବଦମାସୀ ଲୋକ, ଚାରି ଦୌଡ଼ି କଟା, କାଦକୁ ଯିବ କାହିଁକି, ଗୋଡ଼ ଧୋଇବ କାହିଁକି? କାହାର କ'ଣ କରୁଛନ୍ତି କରନ୍ତୁ, ମୁଁ ଯଦି କିଛି କହିବି ସେମାନେ ତାକୁ ଛାଡ଼ି ମୋତେ ଯଦି ଧରିନେବେ, ସେତେବେଳକୁ ମୋ ପିଠିରେ ଆଉ କିଏ ପଡ଼ିବ? ସେମାନଙ୍କ ସହିତ ଦୁଶ୍ମନ କରିବା ଅର୍ଥ ହୁଇସିଲ୍ ମାରି କିଳାକୁ ଡାକି ଆଣିବା। ଆଉ ଏ ଲୋକମାନେ ସମସ୍ତେ ଭଲ ଭଲ କରି ଚାହିଁରଥିବେ ସିନା, କିଛି କରିବେନି। ତାପରେ ବିଚ୍ ରାସ୍ତାରେ ଗୋଡ଼େ ଗୋଡ଼େ ମାରିବେ, ନହେଲେ ଘରେ ପଶି ମା ଭଉଣୀର ଇଜ୍ଜତ ନିକାଳିଦେବେ। ଆପଣ କୋର୍ଟ କଚେରୀ ଯିବେ ତ? ଯାଆନ୍ତୁ, କିଛି କଥା ନାହିଁ, ହେଲେ କିଛି କାମ ଦେବନି। ସେମାନଙ୍କର କୁଆଡ଼େ ବଡ଼ ବଡ଼ ଲୋକଙ୍କ ସହିତ ଭଲ

ଇତ୍ୟାଦିର ସ୍ୱରୂପ, ଯୁଗମାନଙ୍କର ଉତ୍ପତ୍ତି ଓ ବୈଶିଷ୍ଟ୍ୟ, ମନ୍ୱନ୍ତରମାନଙ୍କରେ ଭଗବାନଙ୍କର ଆତ୍ମପ୍ରକାଶ, ଅମୁଖ ଦୃଷ୍ଟିରେ ବ୍ରହ୍ମାଙ୍କର ବେଦ ସୃଷ୍ଟି, ସନକ, ସନନ୍ଦ, କୁମାର, ସନାତନ ଆଦିଙ୍କ ଜନ୍ମ ଇତ୍ୟାଦି ଗୋଟିକ ପରେ ଗୋଟିଏ ଦିବ୍ୟ କଳ୍ପନା ମାଳା ଗୁନ୍ଥିଲା ପରି ଗୁନ୍ଥା ହୋଇଛି।

ଶୁଣିଲେ ଶ୍ରୀମଦ୍ ଭାଗବତ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଏବଂ ଏଫ୍ଏମ୍ରେ 103.6 MHz ଯୋଗେ। ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ସାହାଯ୍ୟରେ ଆପଣମାନେ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଏଠି ଆପଣଙ୍କୁ କହି ରଖୁଛୁ ଯେ ଭକ୍ତିଗୀତର ବିଶେଷ କାର୍ଯ୍ୟକ୍ରମ ନୈବେଦ୍ୟ ଶୁଣିବେ ଆଜି ରାତି 8:15 ଶିଳ୍ପୀ ଯୋଗେନ୍ଦ୍ର ମହାପାତ୍ର ଏବଂ କୁନ୍ତି ବେହେରା, ଗୀତ ରଚନା ଅଶୋକ ମିଶ୍ର, ସଙ୍ଗୀତ ପରିଚାଳନା ପ୍ରଦୀପ କୁମାର ପାତ୍ର। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ହିନ୍ଦୀ ଭଜନ। ପ୍ରଥମେ ମୀରାବାଈଙ୍କ ରଚନାରୁ ଶିଳ୍ପୀ ହେଲେ ଶାନ୍ତା ସକ୍ସେନା।

ଶୁଣିଲେ ହିନ୍ଦୀ ଭଜନ ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ସନ୍ଧ୍ୟା 6:40 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିବେ ଅଳ୍ପ କିଛି ସମୟ ମଧ୍ୟରେ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଆସନ୍ତାକାଲି ଶପଥ ଗ୍ରହଣ କରିବେ ବିଜେପିର ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ। ଆଗକୁ ଓଡ଼ିଶା ପଶ୍ଚିମବଙ୍ଗ ସମ୍ପର୍କ ଆହୁରି ସୁଦୃଢ଼ ହେବ କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟର ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକର ବିକାଶରେ ମହିଳାଙ୍କ ଭାଗିଦାରୀ ସୁନିଶ୍ଚିତ କରିବାକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଗୁରୁତ୍ୱାରୋପ। ପୁରୀ ରଥଯାତ୍ରା ସମନ୍ୱୟ କମିଟି ବୈଠକରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ଟ୍ରାଫିକ୍ ନିୟନ୍ତ୍ରଣ ନେଇ ଆଲୋଚନା, ଏବଂ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ। ବିଜେପିର ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ। ଶ୍ରୀ ଅଧିକାରୀ ବିଜେପିର ବିଧାୟକ ଦଳ ନେତା ନିର୍ବାଚିତ ହେବା ପରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ତାଙ୍କ ନାମ ଘୋଷଣା କରିଛନ୍ତି। ସହ ପର୍ଯ୍ୟବେକ୍ଷକ ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଶ୍ରୀ ଅଧିକାରୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ହେବା ପରେ ଦୁଇ ରାଜ୍ୟ ମଧ୍ୟରେ ସମ୍ପର୍କ ଆହୁରି ସୁଦୃଢ଼ ହେବ। ଓଡ଼ିଶାବାସୀଙ୍କ ପାଇଁ କୋଲକାତା ହେଉଛି ଦ୍ୱିତୀୟ ଘର ସଦୃଶ, ପଶ୍ଚିମବଙ୍ଗରେ ନୂଆ ଇତିହାସ ସୃଷ୍ଟି ହୋଇଛି ବୋଲି ଶ୍ରୀ ମାଝୀ କହିଛନ୍ତି।
1: ଓଡ଼ିଶା ଓ ବଙ୍ଗାଲ ମେ ଜ୍ୟାଦା କୋଇ ଅନ୍ତର ଭି ନହି ହେ। ହମାରା ଲୋକ କୋଲକାତା କୁ ଅପନା ଦୁସରା ଘର ମାନତେ ହେ। ହମ ଦୋନୋ ରାଜ୍ୟ କି ଲୋକ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଜୀ କୁ ସିର୍ଫ

ଆସନ୍ତାକାଲି ପରମ୍ପରା ଅନୁସାରେ ରଥଖଳାରେ ଚକ ଅଖ ଡେରା ନୀତି ଅନୁଷ୍ଠିତ ହେବ। ସକାଳ ଧୂପ ନୀତି ଶେଷ ହେବା ପରେ ଘଣ୍ଟ ଛତା ବିଜେ କାହାଳି ସହ ପଟୁଆରେ ଆଜ୍ଞାମାଳ ବିଜେ ହେବ। ପୂଜାପଣ୍ଡା ସେବକମାନେ ବିଧି ଅନୁଯାୟୀ ତିନି ରଥ ପାଇଁ ଆଜ୍ଞାମାଳକୁ ରଥଖଳାରେ ବିଜେ କରିବା ପରେ ପ୍ରତି ରଥର ଦୁଇଟି ଚକରେ ଅଖ ଡେରା ନୀତି ଭୋଇ ସେବକମାନେ ସମ୍ପନ୍ନ କରିବେ। ସେହିଭଳି ଆସନ୍ତାକାଲି ବାହାର ଚନ୍ଦନଯାତ୍ରାର ଶେଷ ଦିବସରେ ନରେନ୍ଦ୍ର ପୁଷ୍କରିଣୀରେ ରାତ୍ରଚାପରେ ଏକୋଇଶ ଘେରା ଜଳକ୍ରୀଡ଼ା ସହ ଭଉଁରୀ ବିଧି ଅନୁଷ୍ଠିତ ହେବ। ନୟାଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଗ୍ରାମୀଣ ଆତ୍ମନିଯୁକ୍ତି ତାଲିମ ପ୍ରତିଷ୍ଠାନର 2025-26 ଆର୍ଥିକ ବର୍ଷର ଚତୁର୍ଥ ତ୍ରୈମାସିକ ଜିଲ୍ଲାସ୍ତରୀୟ ଉପଦେଷ୍ଟା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଗତ ଆର୍ଥିକ ବର୍ଷରେ ମୋଟ 227 ଜଣଙ୍କୁ ଦକ୍ଷତା ଭିତ୍ତିକ ତାଲିମ ପ୍ରଦାନ କରାଯାଇଥିଲା। ଜିଲ୍ଲାରେ ବିଭିନ୍ନ କୌଶଳ ଭିତ୍ତିକ ତାଲିମ ପ୍ରଦାନ କରିବା ପାଇଁ ବୈଠକରେ ଆଲୋଚନା ହୋଇଥିଲା। କିଶୋର ଅବସ୍ଥାରେ ବିଭିନ୍ନ ପ୍ରକାର ସାଇବର ଅପରାଧିକ ପରିସ୍ଥିତିର ସମ୍ମୁଖୀନ ହୋଇଥିବା ପିଲାମାନଙ୍କୁ ଆଇନଗତ ସହାୟତା ପ୍ରଦାନ କରିବା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାର 16 ଥାନାରେ ଜୁଭେଣ୍ଟିକା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏଥିପାଇଁ ଜିଲ୍ଲାର 16 ଥାନାରେ ଶିଶୁ ମଙ୍ଗଳ ପୁଲିସ୍ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ପୁଲିସ୍ ଅଧୀକ୍ଷକ ସିଦ୍ଧାର୍ଥ କାଟାରିଆ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଉପସ୍ଥିତ କିଶୋରମାନଙ୍କୁ ସାଇବର ଅପରାଧ ସୁରକ୍ଷା ନେଇ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ସହ ଯୋଗାଯୋଗ କରିବାକୁ ପରାମର୍ଶ ଦେଇଛନ୍ତି। ନୟାଗଡ଼ ଜିଲ୍ଲା ବିଭିନ୍ନ ବ୍ଲକରେ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ଗ୍ରୀଷ୍ମକାଳୀନ ଶିବିର ଆରମ୍ଭ ହୋଇଛି। ବିଜୁ ପଟ୍ଟନାୟକ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ୍ ସମେତ ଦଶପଲ୍ଲା, ଖଣ୍ଡପଡ଼ା, ଓଡ଼ଗାଁ, ରଣପୁରଠାରେ ପ୍ରଶିକ୍ଷାର୍ଥୀମାନଙ୍କୁ ଫୁଟବଲ ଓ ବ୍ୟାଡମିଣ୍ଟନ କ୍ରୀଡ଼ା ଉପରେ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ପାଣିପାଗ ଦକ୍ଷିଣ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସମୁଦ୍ର ପତନଠାରୁ ଏହା 1.5 କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିଛି। ଆସନ୍ତା 4-5 ଦିନ ମଧ୍ୟରେ ଏହା ଘନୀଭୂତ ହୋଇ ଲଘୁଚାପର ରୂପ ନେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଗତ 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହୋଇଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ଝଡ଼ ବର୍ଷା ହେବା ନେଇ ରାଜ୍ୟର ସମସ୍ତ ଜିଲ୍ଲାକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଟିଟିଲାଗଡ଼ରେ ଆଜି ଅପରାହ୍ନ 2:30 ସୁଦ୍ଧା ଦିନର ସର୍ବୋଚ୍ଚ ତାପମାତ୍ରା 39 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ଆଗାମୀ 2-3 ଦିନ ମଧ୍ୟରେ ରାଜ୍ୟରେ ସର୍ବାଧିକ ଦିନ ତାପମାତ୍ରା 2-4 ଡିଗ୍ରୀ ବୃଦ୍ଧି ପାଇବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ରେଡ୍କ୍ରସ୍ ସ୍ୱେଚ୍ଛାସେବୀ ଏବଂ କର୍ମଚାରୀଙ୍କ ଉତ୍ସର୍ଗୀକୃତ ସେବା ମନୋଭାବକୁ ସ୍ୱୀକୃତି ଦେବା ଏବଂ ରେଡ୍କ୍ରସ୍ ଓ ରେଡ୍ କ୍ରେସେଣ୍ଟ ଆନ୍ଦୋଳନର ପ୍ରତିଷ୍ଠାତା ହେନେରି ଡିଓନାନ୍ଙ୍କ ସମ୍ମାନାର୍ଥେ ଆଜି ବିଶ୍ୱ ରେଡ୍କ୍ରସ୍ ଦିବସ ପାଳନ କରାଯାଉଛି। ରାଜ୍ୟର ବିଭିନ୍ନ ସ୍ଥାନରେ ରେଡ୍କ୍ରସ୍ ଦିବସ ପାଳିତ ହୋଇଯାଇଛି। ଗଜପତି ଜିଲ୍ଲା ସଦର ମହକୁମା ପାଳଖେମୁଣ୍ଡିସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ମୁନିନ୍ଦ୍ର ହୁନଙ୍ଗା ଯୋଗଦେଇ ସମାଜର ମଙ୍ଗଳ ପାଇଁ ରେଡ୍କ୍ରସ୍ ସହ ଯୋଡ଼ି ହେବା ଲାଗି ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ। ନୟାଗଡ଼ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ମଧୁମିତା ରଥ ଯୋଗଦେଇ ସ୍ୱାସ୍ଥ୍ୟସେବା ଏବଂ ରକ୍ତଦାନ କ୍ଷେତ୍ରରେ ରେଡ୍କ୍ରସ୍ର ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ। ମୁଖ୍ୟ ସମ୍ବାଦ ପୁଣିଥରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଆସନ୍ତାକାଲି ଶପଥ ଗ୍ରହଣ କରିବେ ବିଜେପିର ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ। ଆଗକୁ ଓଡ଼ିଶା ପଶ୍ଚିମବଙ୍ଗ ସମ୍ପର୍କ ଆହୁରି ସୁଦୃଢ଼ ହେବ କହିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟର ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକର ବିକାଶରେ ମହିଳାଙ୍କ ଭାଗିଦାରୀ ସୁନିଶ୍ଚିତ କରିବାକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଗୁରୁତ୍ୱାରୋପ। ପୁରୀ ରଥଯାତ୍ରା ସମନ୍ୱୟ କମିଟି ବୈଠକରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ଟ୍ରାଫିକ୍ ନିୟନ୍ତ୍ରଣ ନେଇ ଆଲୋଚନା ଏବଂ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ଆଜିର ପ୍ରସଙ୍ଗ ମାନବିକତା ପାଇଁ ଏକତା ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନରେ ମୁଁ ସରିତା ସାହୁ। ରେଡ୍କ୍ରସ୍ ସ୍ୱେଚ୍ଛାସେବୀ ଏବଂ କର୍ମଚାରୀଙ୍କ ଉତ୍ସର୍ଗୀକୃତ ସେବା ମନୋଭାବକୁ ସ୍ୱୀକୃତି ଦେବା ଏବଂ ରେଡ୍କ୍ରସ୍ ଓ ରେଡ୍ କ୍ରିସେଣ୍ଟ ଆନ୍ଦୋଳନର ପ୍ରତିଷ୍ଠାତା ହେନେରି ଡୁନାନ୍ଙ୍କ ଜନ୍ମଦିବସ ଅବସରରେ ଆଜି ବିଶ୍ୱ ରେଡ୍କ୍ରସ୍ ଦିବସ ପାଳନ କରାଯାଉଛି। ଆନ୍ତର୍ଜାତିକ ରେଡ୍କ୍ରସ୍ ଆନ୍ଦୋଳନର ନୀତି ଏବଂ ଆଦର୍ଶ ନେଇ ସଚେତନତା ବୃଦ୍ଧି କରିବା ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ମାନବିକତା କାର୍ଯ୍ୟକୁ ପ୍ରାଥମିକତା ପ୍ରଦାନ କରିବା ଏହି ଦିବସ ସ୍କରଣ କରାଇଥାଏ। ବିଶ୍ୱରେ ମାନବ କଲ୍ୟାଣ ପାଇଁ କୌଣସି ଭେଦଭାବ ସୃଷ୍ଟି ନ କରି ସମସ୍ତଙ୍କୁ ସେବା ଯୋଗାଇଦେବା ଲକ୍ଷ୍ୟ ନେଇ ହେନେରି ଡୁନାନ୍ ଆନ୍ତର୍ଜାତିକ କମିଟି ଗଠନ କରିଥିଲେ। କୌଣସି ଯୁଦ୍ଧ, ମହାମାରୀ କିମ୍ବା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକଙ୍କୁ ସୁରକ୍ଷା ପ୍ରଦାନ କରିବା

0: ଏହି ସଂଗଠନର ମୂଳ ଉଦ୍ଦେଶ୍ୟ ରହିଥିଲା। ସଶସ୍ତ ହିଂସା, ଯୁଦ୍ଧ ପୀଡ଼ିତ ଏବଂ ଯୁଦ୍ଧବନ୍ଦୀଙ୍କ କଲ୍ୟାଣ ପାଇଁ ଏହି କମିଟି ନିରନ୍ତର ପ୍ରୟାସ ଜାରି ରଖିଛି। ଚଳିତ ବର୍ଷ ଦିବସ ପାଳନର ବାର୍ତ୍ତା ରହିଛି ମାନବିକତା ପାଇଁ ଏକତା। 1863 ମସିହାରେ ଆନ୍ତର୍ଜାତିକ ରେଡ୍କ୍ରସ କମିଟି ଗଠନ କରାଯାଇଥିଲା। ସାଲ୍ଫାରିନ ଯୁଦ୍ଧରେ ଆହତ ହଜାର ହଜାର ସୈନିକଙ୍କୁ ହେନେରୀ ଡୁନାଣ୍ଡ ଏବଂ କିଛି ନିକଟସ୍ଥ ଗ୍ରାମବାସୀ ସହାୟତା ପ୍ରଦାନ କରିଥିଲେ। ପ୍ରାଥମିକ ଚିକିତ୍ସା ଦ୍ୱାରା ବହୁ ଜୀବନ ରକ୍ଷା ପାଇଥିଲା। ହେନେରୀ ଡୁନାଣ୍ଡ ମେମୋରି ଅଫ୍ ସାଲ୍ଫାରିନୋ ନାମକ ପୁସ୍ତକରେ ଏହି ବିଷୟରେ ଉଲ୍ଲେଖ କରିଛନ୍ତି। ଏହି ପୁସ୍ତକ ମାଧ୍ୟମରେ ବିଶ୍ୱରେ ମାନବବାଦୀ ସ୍ୱେଚ୍ଛାସେବୀ ରହିବା ଆବଶ୍ୟକତା ଏବଂ ପ୍ରତ୍ୟେକ ଦେଶ ସେମାନଙ୍କୁ ସୁରକ୍ଷା ଦେବା ଉଚିତ ବୋଲି ପ୍ରସ୍ତାବ ଆଗତ ହୋଇଥିଲା। ବହୁ ଦେଶକୁ ଏହି ପ୍ରସ୍ତାବ ପ୍ରଭାବିତ କରିଥିଲା ଏବଂ ସମୟକ୍ରମେ ଏହା ସ୍ୱୀକୃତି ଲାଭ କରିଥିଲା। ହେନେରୀ ଡୁନାଣ୍ଡ ପିଲାଦିନରୁ ସମାଜସେବାରେ ନିଜକୁ ନିୟୋଜିତ କରିଥିଲେ, ଏପରିକି ତାଙ୍କର ସମ୍ପୂର୍ଣ୍ଣ ଜୀବନକୁ ଏଥିପାଇଁ ସେ ଉତ୍ସର୍ଗ କରିଦେଇଥିଲେ। 1901 ମସିହାରେ ଡୁନାଣ୍ଡଙ୍କୁ ବିଶ୍ୱର ପ୍ରଥମ ଶାନ୍ତି ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହା ବ୍ୟତୀତ ରେଡ୍କ୍ରସ ସୋସାଇଟି ମାନବବାଦୀ କାର୍ଯ୍ୟ ପାଇଁ 1917, 1944 ଏବଂ 1963 ନୋବେଲ ପୁରସ୍କାର ପାଇଛି। 1920 ମସିହାରେ ଭାରତୀୟ ରେଡ୍କ୍ରସ ସୋସାଇଟି ପ୍ରତିଷ୍ଠା କରାଯାଇଥିଲା। 1948 ମସିହାରୁ ପ୍ରତିବର୍ଷ ମେ ମାସ 8 ତାରିଖରେ ଭାରତରେ ଏହି ଦିବସ ପାଳିତ ହୋଇଆସୁଛି। 1936 ମସିହାରେ ଓଡ଼ିଶା ରେଡ୍କ୍ରସ ସ୍ଥାପିତ ହୋଇଥିଲା। ବିପର୍ଯ୍ୟୟ ପରିଚାଳନା, ରକ୍ତଦାନ ଶିବିର, ଅସହାୟଙ୍କର ସ୍ୱାସ୍ଥ୍ୟର ଯତ୍ନ, ପରିବାର ସଂଯୋଗୀକରଣ, ପ୍ରାଥମିକ ଚିକିତ୍ସା ପାଇଁ ପ୍ରଶିକ୍ଷଣ ପ୍ରଦାନ, ଯୁଦ୍ଧ ସମୟରେ ସ୍ୱେଚ୍ଛାସେବୀ ଏବଂ ଆହତ ସୈନିକଙ୍କୁ ସୁରକ୍ଷା ପ୍ରଦାନ କରିବା ସହିତ ଶାନ୍ତି ଏବଂ ମୈତ୍ରୀଭାବ ବଜାୟ ରଖିବାରେ ରେଡ୍କ୍ରସ ସୋସାଇଟି କାର୍ଯ୍ୟ କରିଥାଏ। 5C ଦୃଷ୍ଟିକୋଣ ଆଧାରରେ ରେଡ୍କ୍ରସ ସୋସାଇଟି ଏହାର କାର୍ଯ୍ୟଶୈଳୀ ସମ୍ପାଦନ କରିଥାଏ। ସେଗୁଡ଼ିକ ହେଉଛି ଦୟାଳୁ ମନୋଭାବ, ସହଯୋଗୀ, ସୃଜନଶୀଳ, ବିଶ୍ୱସନୀୟତା ଏବଂ ଅଙ୍ଗୀକାରବଦ୍ଧତା, ଅନ୍ୟକୁ ଯତ୍ନ ଏବଂ ସମ୍ମାନର ସହ ସେବା ପ୍ରଦାନ କରିବା, ମିଳିମିଶି କାର୍ଯ୍ୟ କରିବା, ବିବିଧତା ଏବଂ ସହଭାଗିତାକୁ ଗ୍ରହଣ କରିବା, ନୂତନ ଚିନ୍ତାଧାରାରେ ଲୋକଙ୍କୁ ସେବା ପ୍ରଦାନ କରିବା, ସଚ୍ଚୋଟତା ଏବଂ ସ୍ୱଚ୍ଛତାର ସହିତ ବ୍ୟବସ୍ଥିତ ଢଙ୍ଗରେ କାର୍ଯ୍ୟ କରିବା ଏବଂ ଲକ୍ଷ୍ୟ ପୂରଣ ପାଇଁ ପ୍ରତିବଦ୍ଧତାର ସହ ନିଜକୁ ଉତ୍ସର୍ଗ କରିବା ଆଦି ହେଉଛି ରେଡ୍କ୍ରସ ସୋସାଇଟି ସଦସ୍ୟଙ୍କର କାର୍ଯ୍ୟପ୍ରଣାଳୀ। ଛାତ୍ରଛାତ୍ରୀଙ୍କୁ ରେଡ୍କ୍ରସର ଆଦର୍ଶ ଏବଂ କାର୍ଯ୍ୟକାରିତାରେ ସଂଶ୍ଲିଷ୍ଟ କରିବା ଲକ୍ଷ୍ୟ ନେଇ ବିଭିନ୍ନ ସମୟରେ ତାଲିମ ପ୍ରଦାନ କରାଯାଇଥାଏ। ଏଥିପାଇଁ ପ୍ରତ୍ୟେକ ମହାବିଦ୍ୟାଳୟରେ ୟୁଥ୍ ରେଡ୍କ୍ରସ ଏବଂ ବିଦ୍ୟାଳୟମାନଙ୍କରେ ଜୁନିୟର ରେଡ୍କ୍ରସ ବିଭାଗକୁ କାର୍ଯ୍ୟକ୍ଷମ କରାଯାଇଛି। ଜରୁରୀକାଳୀନ ପ୍ରାଥମିକ ଚିକିତ୍ସା ପ୍ରଦାନ ନେଇ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ ସହିତ ଏହି ବିଭାଗଗୁଡ଼ିକ ଦ୍ୱାରା ନିଶା ନିବାରଣ, ଚାରା ରୋପଣ, ସ୍ୱେଚ୍ଛାକୃତ ରକ୍ତଦାନ ଏବଂ ଏଚ୍ଆଇଭି ସମ୍ବନ୍ଧରେ ସଚେତନତା ବୃଦ୍ଧି ଆଦି ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରିବାକୁ ପ୍ରୋତ୍ସାହନ ପ୍ରଦାନ କରାଯାଇଥାଏ। ବିଶ୍ୱରେ ମାନବିକତାକୁ ବଞ୍ଚାଇ ରଖିବାରେ ରେଡ୍କ୍ରସର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ। ଆଜି ମଧ୍ୟ ବିଶ୍ୱ ଥାଲାସିମିଆ ଦିବସ ପାଳନ କରାଯାଉଛି। ଏହି ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି ଏବଂ ପୀଡ଼ିତଙ୍କ ପ୍ରତି ସହଯୋଗ ବୃଦ୍ଧି ଲକ୍ଷ୍ୟ ନେଇ ପ୍ରତିବର୍ଷ ମେ 8 ତାରିଖରେ ଏହି ଦିବସ ପାଳନ କରାଯାଇଥାଏ। ଥାଲାସିମିଆ ଏକ ରକ୍ତ ବିକାରଜନିତ ଶାରୀରିକ ସମସ୍ୟା। ଦେଶରେ ଏହି ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ କେନ୍ଦ୍ର ଓ ରାଜ୍ୟ ସରକାର ଏହାର ନିରାକରଣ ପାଇଁ ବିଭିନ୍ନ ସଚେତନତା ଓ ଚିକିତ୍ସାମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି। ଓଡ଼ିଶାରେ ମଧ୍ୟ ଥାଲାସିମିଆ ଏକ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଭାବେ ଦେଖାଦେଉଛି। ଆକଳନ ଅନୁଯାୟୀ ଓଡ଼ିଶାରେ ପ୍ରତିବର୍ଷ ପ୍ରାୟ 2500 ଶିଶୁ ଥାଲାସିମିଆ ରୋଗ ସହ ଜନ୍ମଗ୍ରହଣ କରୁଛନ୍ତି। ବିଶେଷକରି ଉପକୂଳବର୍ତ୍ତୀ ଏବଂ ଆଦିବାସୀ ବହୁଳ ଅଞ୍ଚଳରେ ଏହି ରୋଗର ପ୍ରାଦୁର୍ଭାବ ଅଧିକ ଦେଖିବାକୁ ମିଳୁଛି। ସଚେତନତା ବୃଦ୍ଧି ଦ୍ୱାରା ଏଭଳି ଯନ୍ତ୍ରଣାଦାୟକ ଜୀବନରୁ ସୁରକ୍ଷିତ ରହିବା ସମ୍ଭବ ହେବ।
1: ଆଜିର ପ୍ରସଙ୍ଗରେ ଶୁଣିଲେ ମାନବିକତା ପାଇଁ ଏକତା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ସରିତା ସାହୁ।
2: ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଏହି କ୍ରମରେ ପ୍ରଥମେ ଆମେ ନେଇଛୁ ପାରିବେନି କେହି ଅଲଗା କରି, ଏ କଥାଚିତ୍ରର ଗୀତଟି କଣ୍ଠଦାନ କରିଛନ୍ତି ନିବେଦିତା ଏବଂ ଶୌରିନ। ଶ୍ରୀକାନ୍ତ ଗୌତମଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ପ୍ରେମ ଆନନ୍ଦ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ତୋତେ ମୋ ରାଣା ଏହି କଥାଚିତ୍ରର ଗୀତଟିରେ କଣ୍ଠଦାନ କରିଛନ୍ତି ଇରା ମହାନ୍ତି ଏବଂ କୁମାର ବାପି। ଗଣେଶ୍ୱର ମହାପାତ୍ରଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ମଳୟ ମିଶ୍ରା।

କେବେ ତମେ ନାହ କେବେ ମୁଁ ନାହିଁ ଏହି କଥାଚିତ୍ରର ଗୀତଟିରେ କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ ଏବଂ ମହାଲକ୍ଷ୍ମୀ ଆୟାର। ମୋହିତ ଚକ୍ରବର୍ତ୍ତୀଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ବିକାଶ ଦାସ।

0: ଶୁଣିଲେ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର। ସମୟ ବର୍ତ୍ତମାନ ରାତି 7:15 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିବେ କିଛି ସମୟ ମଧ୍ୟରେ।
1: ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ସ୍ୱାଧୀନତା ପରଠାରୁ ପ୍ରଥମ ଥର ଲାଗି ପଶ୍ଚିମବଙ୍ଗରେ ଆସନ୍ତାକାଲି ସରକାର ଗଠନ କରିବ ବିଜେପି। ମୁଖ୍ୟମନ୍ତ୍ରୀ ରୂପେ ଶପଥ ନେବେ ଶୁଭେନ୍ଦୁ ଅଧିକାରୀ। ପଶ୍ଚିମବଙ୍ଗର ସାମଗ୍ରିକ ବିକାଶ ସହିତ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ଦିଗରେ ବିଜେପି ପ୍ରତିଶ୍ରତିବଦ୍ଧ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ତାମିଲନାଡୁରେ ସରକାର ଗଠନ ଲାଗି ଜାରି ରହିଛି ଅନିଶ୍ଚିତତା। କଂଗ୍ରେସ ପରେ ଟିଭିକେକୁ ସମର୍ଥନ ଜଣାଇଲେ ସିପିଆଇ ଓ ସିପିଏମ୍। ଦେଶର ସୁରକ୍ଷା ବ୍ୟବସ୍ଥା ସୀମାରକ୍ଷା ସମେତ ସମଗ୍ର ସମାଜ ଲାଗି ଉଦ୍ଦିଷ୍ଟ ବୋଲି ପ୍ରତିରକ୍ଷା ମନ୍ତ୍ରୀଙ୍କ ମତବ୍ୟକ୍ତ। ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ କୋଲକାତା ନାଇଟ୍ ରାଇଡର୍ସର ନିଷ୍ପତ୍ତି। ପଶ୍ଚିମବଙ୍ଗରେ ବିଜେପି ସଂସଦୀୟ ଦଳ ନେତା ଭାବେ ଶୁଭେନ୍ଦୁ ଅଧିକାରୀ ନିର୍ବାଚିତ ହୋଇଛନ୍ତି। ଏଥିସହିତ ସେ ରାଜ୍ୟର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ହେବାର ପଥ ପରିଷ୍କାର ହୋଇଛି। ଆସନ୍ତାକାଲି କୋଲକାତାର ବ୍ରିଗେଡ୍ ପ୍ୟାରେଡ୍ ପଡ଼ିଆରେ ଅନୁଷ୍ଠିତ ହେବାକୁ ଥିବା ଏକ ସ୍ୱତନ୍ତ୍ର ସମାରୋହରେ ନୂତନ ମନ୍ତ୍ରିମଣ୍ଡଳର ଶପଥ ନେବାର କାର୍ଯ୍ୟସୂଚୀ ରହିଛି। ସ୍ୱାଧୀନତା ପରଠାରୁ ପଶ୍ଚିମବଙ୍ଗରେ ବିଜେପି ଆସନ୍ତାକାଲି ପ୍ରଥମ ଥର ଲାଗି ସରକାର ଗଠନ କରିବ। ଏହି ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କେନ୍ଦ୍ର ମନ୍ତ୍ରିମଣ୍ଡଳର ଅନେକ ସଦସ୍ୟ ତଥା ବିଜେପି ଓ ଏନ୍ଡିଏ ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଯୋଗଦେବେ।

0: ମୃତାହତ ଏବଂ ସର୍ବନିମ୍ନ ସମ୍ପତ୍ତି କ୍ଷତି ଆଦି ଉପରେ କରାଯାଇଥିବା ପ୍ରସ୍ତୁତିର ଏହି ବୈଠକରେ ସମୀକ୍ଷା କରିବେ। ଏତଦ୍ବ୍ୟତୀତ ଦେଶବ୍ୟାପୀ ବନ୍ୟା ପ୍ରତିହତ ଦିଗରେ ନିଆଯାଇଥିବା ଦୀର୍ଘସୂତ୍ରୀ ବ୍ୟବସ୍ଥା, ଅତ୍ୟାଧୁନିକ ବୈଜ୍ଞାନିକ ପଦ୍ଧତିରେ ପାଣିପାଗ ସମ୍ପର୍କରେ ଆଗୁଆ ସୂଚନା ଦେବାର ବ୍ୟବସ୍ଥା ସମେତ ବିଭିନ୍ନ ଭିଭିଭୂମି ପ୍ରକଳ୍ପର ସୁରକ୍ଷା ସମ୍ପର୍କରେ ନିଆଯାଇଥିବା ପଦକ୍ଷେପଗୁଡ଼ିକର ମଧ୍ୟ ସ୍ୱରାଷ୍ଟ୍ରମନ୍ତ୍ରୀ ଏହି ବୈଠକରେ ସମୀକ୍ଷା କରିବେ। ଜମି ସମ୍ପର୍କିତ ସମସ୍ତ ସେବା ଯୋଗାଇଦେବା ପ୍ରକ୍ରିୟାରେ ସ୍ୱଚ୍ଛତା ଓ ଦକ୍ଷତା ବଜାୟ ରଖିବା ଉପରେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଗୁରୁତ୍ୱାରୋପ କରିଛନ୍ତି। ଆଜି ନୂଆଦିଲ୍ଲୀଠାରେ ଜମି ସମ୍ବଳ ବିଭାଗର କାର୍ଯ୍ୟକାରିତାର ସମୀକ୍ଷା କରି ସେ ଏହା କହିଛନ୍ତି। ଏହି ଅବସରରେ ଡିଜିଟାଲ ଭାରତ ଜମି ରେକର୍ଡ ଆଧୁନିକୀକରଣ କାର୍ଯ୍ୟକ୍ରମ 3.0 ଶ୍ରୀ ଚୌହାନ ସମୀକ୍ଷା କରି କହିଛନ୍ତି, ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜମିର ପ୍ରକୃତ ମୂଲ୍ୟ ନିରୂପଣ କରାଯାଇପାରିବ, ତେଣୁ ବ୍ୟାଙ୍କଗୁଡ଼ିକ ଦ୍ୱାରା ଋଣ ଯୋଗାଇଦେବା ପ୍ରକ୍ରିୟା ଅଧିକ ସୁଗମ ହୋଇପାରିବ। ଏହି ବୈଠକରେ ଶ୍ରୀ ଚୌହାନ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚନ ଯୋଜନା 2.0 ଅଧୀନରେ ଜଳଛାୟା ବିକାଶ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ମଧ୍ୟ ସମୀକ୍ଷା କରିଛନ୍ତି। ଗୁଜରାଟର ସୋମନାଥ ମନ୍ଦିରର ପୁନରୁଦ୍ଧାରର 75ତମ ବର୍ଷ ପୂର୍ତ୍ତିକୁ ସୋମନାଥ ଅମୃତ ପର୍ବ ଭାବେ ପାଳନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 11 ତାରିଖ ଦିନ ଏହି ପର୍ବରେ ଅଂଶଗ୍ରହଣ କରିବେ। ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଗୁଜରାଟର କ୍ୟାବିନେଟ୍ ମନ୍ତ୍ରୀ ଜିତୁଭାଇ ଭାଗ୍ନି କହିଛନ୍ତି, ଏହି ପର୍ବର ଅଂଶସ୍ୱରୂପ ବିଭିନ୍ନ ସ୍ଥାନରେ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ପରମ୍ପରାର ପ୍ରଦର୍ଶନ କରାଯିବ। ଏତଦ୍ବ୍ୟତୀତ ଏହି ପର୍ବ ପାଳନ ଅବସରରେ ଭାରତୀୟ ବାୟୁସେନା ପକ୍ଷରୁ ସୂର୍ଯ୍ୟକିରଣ ଦଳ ପକ୍ଷରୁ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯିବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ତ୍ରିବେଣୀ ହେଲିପ୍ୟାଡ୍ରୁ ବୀର ହମ୍ରିଜ୍ ଗୋହିଲି ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ପ୍ରାୟ 1.5 କିଲୋମିଟର ଦୀର୍ଘ ରାସ୍ତାରେ ମେଗା ରୋଡ୍ ଶୋ କରିବାର କାର୍ଯ୍ୟସୂଚୀ ରହିଛି। ଏହି ରୋଡ୍ ଶୋରେ ବିଭିନ୍ନ କଳାକାରଙ୍କ ଦ୍ୱାରା ପାରମ୍ପରିକ ନୃତ୍ୟ ସମେତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି ସେ କହିଛନ୍ତି। ଶ୍ରୀ ଭାଗାନୀ କହିଛନ୍ତି, ଏହି ଗସ୍ତ ଅବସରରେ ଶ୍ରୀ ମୋଦି ସୋମନାଥ ମନ୍ଦିରରେ କୁମ୍ଭାଭିଷେକ, ଧ୍ୱଜ ପୂଜା ଓ ମହାପୂଜା ସମ୍ପନ୍ନ କରିବେ। ଏହି ପରିପ୍ରେକ୍ଷୀରେ ସଦ୍ଭାବନା ପଡ଼ିଆଠାରେ ଆୟୋଜିତ ଏକ ଜନସମାବେଶରେ ପ୍ରଧାନମନ୍ତ୍ରୀ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି। ରୁମେନ୍ ରାଡେଭ୍ ବୁଲ୍ଗେରିଆର ନୂତନ ପ୍ରଧାନମନ୍ତ୍ରୀ ଭାବେ ମନୋନୀତ ହୋଇଛନ୍ତି। ବୁଲ୍ଗେରିଆର ସଂସଦ ଆଜି ଏହି 62 ବର୍ଷ ବୟସ୍କ ପୂର୍ବତନ ରାଷ୍ଟ୍ରପତିଙ୍କୁ ଏହି ପଦବୀ ପାଇଁ ନିର୍ବାଚନ କରିଛି। ସଂସଦରେ ଏଥିଲାଗି ଅନୁଷ୍ଠିତ ମତଦାନରେ 124 ଭୋଟ୍ ତାଙ୍କ ସପକ୍ଷରେ ପଡ଼ିଥିବା ବେଳେ 70 ବିପକ୍ଷରେ ଯାଇଛି। 36 ଜଣ ସଦସ୍ୟ ଭୋଟଦାନରୁ ବିରତ ରହିଛନ୍ତି। ଆଇପିଏଲ୍ କ୍ରିକେଟରେ ଆଉ କିଛି ସମୟ ପରେ କୋଲକାତା ନାଇଟ୍ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଦିଲ୍ଲୀର ଅରୁଣ ଜେଟ୍ଲି ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବାକୁ ଥିବା ଏହି ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛି। ସ୍ୱାଧୀନତା ପରଠାରୁ ପ୍ରଥମ ଥର ଲାଗି ପଶ୍ଚିମବଙ୍ଗରେ ଆସନ୍ତାକାଲି ସରକାର ଗଠନ କରିବ ବିଜେପି। ମୁଖ୍ୟମନ୍ତ୍ରୀ ରୂପେ ଶପଥ ନେବେ ଶୁଭେନ୍ଦୁ ଅଧିକାରୀ। ପଶ୍ଚିମବଙ୍ଗର ସାମଗ୍ରିକ ବିକାଶ ସହିତ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ଦିଗରେ ବିଜେପି ପ୍ରତିଶ୍ରତିବଦ୍ଧ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ତାମିଲନାଡୁରେ ସରକାର ଗଠନ ଲାଗି ଜାରି ରହିଛି ଅନିଶ୍ଚିତତା। କଂଗ୍ରେସ ପରେ ଟିଭିକେକୁ ସମର୍ଥନ ଜଣାଇଲେ ସିପିଆଇ ଓ ସିପିଏମ୍। ଏବଂ ଆଇପିଏଲ୍ କ୍ରିକେଟର ଆଜିର ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ କୋଲକାତା ନାଇଟ୍ ରାଇଡର୍ସର ନିଷ୍ପତ୍ତି। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଖୋର୍ଦ୍ଧା ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ଭୁବନେଶ୍ୱର ସମ୍ବାଦଦାତା ଦୀପକ କୁମାର ବେହେରା। ଉପସ୍ଥାପନାରେ ମୁଁ ସୁବାଷ ଚନ୍ଦ୍ର ଶତପଥୀ। ଖୋର୍ଦ୍ଧା ଜିଲ୍ଲାସ୍ତରୀୟ କୃଷକ ଦିବସ ଅବସରରେ ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଣପୁର ବ୍ଲକ ଅଧୀନ ଗମ୍ଭାରୀମୁଣ୍ଡା ପଞ୍ଚାୟତ ସ୍ଥିତ ଜାଗର ପଡ଼ିଆରେ ପାରମ୍ପରିକ ଅକ୍ଷିମୁଠି ଅନୁକୂଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଚିଲିକା ବିଧାୟକ ତଥା ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଖୋର୍ଦ୍ଧା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରଶାନ୍ତ ଜଗଦେବ, ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ଜିଲ୍ଲାପାଳ ଅମ୍ରିତ ଋତୁରାଜ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ମନୋରଞ୍ଜନ ମିଶ୍ର ପ୍ରମୁଖ ଯୋଗଦେଇ ଚାଷୀମାନଙ୍କର ଉନ୍ନତି ଓ ସମୃଦ୍ଧି କାମନା କରିଥିଲେ। ପାରମ୍ପରିକ ଭାବେ ହଳ ବଳଦ ସାହାଯ୍ୟରେ ଅତିଥିଗଣ ଚାଷ ଜମିରେ ଧାନ ବିହନ ବୁଣି ଚାଷ କାର୍ଯ୍ୟର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଆୟୋଜିତ ଜିଲ୍ଲାସ୍ତରୀୟ କୃଷକ ଦିବସ ସମାବେଶ କାର୍ଯ୍ୟକ୍ରମରେ ଅତିଥିଗଣ ପତାକା ଦେଖାଇ କୃଷି ରଥର ଶୁଭାରମ୍ଭ କରି କହିଥିଲେ, କୃଷି ରଥର

0: ଆରମ୍ଭ କରିଥିଲେ। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ,
1: ସେମାନଙ୍କ ପାଇଁ ଆଜିର ଦିନ ହେଉଛି ଏକ ପ୍ରମୁଖ ଦିନ। ଏ ବର୍ଷର ଚାଷ ଆରମ୍ଭ କରିବେ, ପୃଥିବୀ ମାକୁ ପୂଜା କରିବେ, ଇନ୍ଦ୍ର ଦେବତାଙ୍କଠୁ ଆରମ୍ଭ କରିକି ସମସ୍ତ ଦିଗପାଳଙ୍କୁ ନମସ୍କାର କରିକି କହିବେ ଯେ ଭଗବାନ ଏ ବର୍ଷ ମାଟିକୁ ଶସ୍ୟ ଶ୍ୟାମଳା କର, ଏ ବର୍ଷ ମୋର ଉତ୍ପାଦନ ବଢ଼ାଅ।
0: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଚିଲିକା ହ୍ରଦରେ ଯାତ୍ରୀମାନେ ଡଙ୍ଗାରେ ସୁରକ୍ଷିତ ଯାତାୟତ ଲାଗି ଡଙ୍ଗା ନିୟମ 2004କୁ

0: ଶସ୍ୟର ଉତ୍ପାଦନ ବଢ଼ାଓ।
1: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଚିଲିକା ହ୍ରଦରେ ଯାତ୍ରୀମାନେ ଡଙ୍ଗାରେ ସୁରକ୍ଷିତ ଯାତାୟତ ଲାଗି ଡଙ୍ଗା ନିୟମ 2004କୁ କଡ଼ାକଡ଼ି ଭାବେ ଲାଗୁ କରାଯାଇଛି। ନିୟମ ଅନୁଯାୟୀ ସମସ୍ତ ଯାତ୍ରୀବାହୀ ଡଙ୍ଗାର ଲାଇସେନ୍ସ ରହିଥିବା ବାଧ୍ୟତାମୂଳକ ହୋଇଥିବା ବେଳେ ଯାତ୍ରୀମାନେ ଲାଇଫ୍ ଜ୍ୟାକେଟ୍ ପରିଧାନ ଲାଇଫ୍ ବୟ ଆଦି ସୁରକ୍ଷା ସାମଗ୍ରୀ ସାଙ୍ଗରେ ନେଇ ଚିଲିକା ଭିତରକୁ ଡଙ୍ଗାରେ ଯାତ୍ରା କରିବା ଲାଗି ପ୍ରଶାସନ ପକ୍ଷରୁ କଟକଣା ଲାଗୁ କରାଯାଇଛି। ବର୍ତ୍ତମାନ ଗ୍ରୀଷ୍ମ ଋତୁ ସମୟରେ ପ୍ରାୟତଃ କାଳ ବୈଶାଖୀ ଓ ଘୂର୍ଣ୍ଣିବାତ୍ୟା ଘଟୁଥିବାରୁ ଚିଲିକା ହ୍ରଦରେ ଯାତ୍ରୀବାହୀ ଡଙ୍ଗା ଓ ବୋଟ୍ ଚଳାଚଳ ସମୟରେ ଯାତ୍ରୀମାନଙ୍କ ଜୀବନ ପ୍ରତି ବିପଦ ଥିବା ସହିତ ଆଗକୁ ଆସୁଥିବା ମୌସୁମୀ ବର୍ଷାର ପ୍ରତିକୂଳ ପାଗ ପାଇଁ ଦୁର୍ଘଟଣାର ଆଶଙ୍କା ବହୁ ଅଧିକ ରହିଛି। ଉତ୍କଳ କରାଟେ ସ୍କୁଲ ଭୁବନେଶ୍ୱର ପରିସରରେ ଗତ 24 ତାରିଖରୁ ଆରମ୍ଭ ହୋଇ 26 ତାରିଖ ପର୍ଯ୍ୟନ୍ତ ଚାଲିଥିବା ରାଜ୍ୟସ୍ତରୀୟ କନିଷ୍ଠ ଓ ଉପକନିଷ୍ଠ କରାଟେ ପ୍ରତିଯୋଗିତା ସମାପନ ହୋଇଛି। ପ୍ରତିଯୋଗିତାରେ ବିଭିନ୍ନ ଜିଲ୍ଲାରୁ ପ୍ରାୟ 650 ଜଣ କରାଟେ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ବିଭିନ୍ନ ବିଭାଗର ଆୟୋଜିତ କରାଟେ ପ୍ରତିଯୋଗିତାରେ ଖୋର୍ଦ୍ଧା ଜିଲ୍ଲା ସମୁଦାୟ 16 ପଦକ ହାସଲ କରିଥିବା ବେଳେ ତନ୍ମଧ୍ୟରୁ 4 ସ୍ୱର୍ଣ୍ଣ 3 ରୌପ୍ୟ ଓ 9 କାଂସ୍ୟ ପଦକ ହାସଲ କରିବାରେ ସଫଳତା ଅର୍ଜନ କରିପାରିଛି। ବାଲୁଗାଁ ମହାବିଦ୍ୟାଳୟ ପରିସର ସ୍ଥିତ ପଡ଼ିଆରେ ଗତ 24 ତାରିଖଠାରୁ ଆରମ୍ଭ ହୋଇ ଦୀର୍ଘ 5 ଦିନ ଧରି ଚାଲିଥିବା ଚିଲିକା ପୁସ୍ତକ ମେଳା ମଙ୍ଗଳବାର ଉଦ୍ଯାପିତ ହୋଇଯାଇଛି। ମେଳାର ଉଦ୍ଯାପନୀ ସନ୍ଧ୍ୟାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଚିଲିକା ବିଧାୟକ ତଥା ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗଦେଇ ଚିଲିକାର ତଟଦେଶରେ ଆୟୋଜିତ ଏହି ପୁସ୍ତକ ମେଳା ପାଠକ ଲେଖକ ପ୍ରକାଶକ ଓ ସାହିତ୍ୟପ୍ରେମୀଙ୍କୁ ଗୋଟିଏ ମଞ୍ଚରେ ବାନ୍ଧି ରଖିବା ସହିତ ସାହିତ୍ୟ ସାଧନା ମାନବକୁ ଉଚ୍ଚ ମୂଲ୍ୟବୋଧ ଦେଇଥାଏ ବୋଲି କହିଛନ୍ତି।
0: ଭିନ୍ନ ଶ୍ରଦ୍ଧା ପ୍ରେମ ଅଛି, ସିଏ କୋଉଠି ନା କୋଉଠି ଆମ ସମସ୍ତଙ୍କୁ ଭିଡ଼ି ଆଣୁଛି ଏହି ପୁସ୍ତକ ମେଳାକୁ। ଆସିବା ବିଭିନ୍ନ ବର୍ଗର ବହିକୁ ଦେଖିବା, ଖଣ୍ଡିଏ ବହି ତ ନେଇକି ଘରକୁ ଯିବା, ସେ ବହିଟିରେ କଣ ଅଛି ତାକୁ ଥରେ ପଢ଼ିବା।
1: ଅନ୍ୟତମ ଅତିଥି ଭାବେ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇ ବାଣପୁର ଓ ଚିଲିକା ମାଟିରେ ବହୁ ସାରସ୍ୱତ ସାଧକ ଜନ୍ମ ନେଇ ଏହି ମାଟିକୁ ମହିମା ମଣ୍ଡିତ କରିଛନ୍ତି ବୋଲି କହିଥିଲେ। ଉତ୍କଳ ସମ୍ମିଳନୀ ଖୋର୍ଦ୍ଧା ଜିଲ୍ଲା ଶାଖା ପକ୍ଷରୁ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳନ କରାଯାଇଛି। ଖୋର୍ଦ୍ଧା ଅଦାଲତ ସମ୍ମୁଖରେ ଥିବା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ଅଧିବକ୍ତା ଶିବସୁନ୍ଦର ପଟ୍ଟନାୟକଙ୍କ ନେତୃତ୍ୱରେ ପୁଷ୍ପମାଲ୍ୟ ପ୍ରଦାନ କରାଯାଇଛି। ସ୍ଥାନୀୟ ମା ବରୁଣେଇ ମନ୍ଦିର ପରିସରରେ ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ କନ୍ୟା ଯୋଜନାରେ ଜିଲ୍ଲା ପ୍ରଶାସନ ଏବଂ ପିପୁଲ୍ସ ଫୋରମ୍ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମିଳିତ ଆନୁକୂଲ୍ୟରେ 49 ଯୋଡ଼ିଙ୍କ ସାମୁହିକ ବିବାହ ସମ୍ପନ୍ନ ହୋଇଛି। ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ପୌରୋହିତ୍ୟରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଜଗଦେବ ଯୋଗଦେଇ 49 ଯୋଡ଼ି ବରକନ୍ୟାଙ୍କୁ ରୂପାର ମଙ୍ଗଳସୂତ୍ର ଏବଂ ଗୋଡ଼ର ଝୁଣ୍ଟିଆ ବଣ୍ଟନ କରି ଆଶୀର୍ବାଦ ପ୍ରଦାନ କରିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିପାରିବେ କୋରାପୁଟ ଜିଲ୍ଲା ସମ୍ପର୍କରେ।
2: ଆକାଶବାଣୀ ଜୟପୁର ପ୍ରଚାର କରୁଛୁ କୃଷି ଓ କୃଷକ କାର୍ଯ୍ୟକ୍ରମ। ପ୍ରଯୋଜନା ମନୋଜ କୁମାର ପୂଜାରୀ, ଉପସ୍ଥାପନା ଅନିତା ଦାସ ଏବଂ ଗାୟତ୍ରୀ ସାହୁ।

0: ଆପଣଙ୍କୁ ସବୁ ସ୍ୱାଗତ ଜଣାଇବା, ତାପରେ ମୋର ଚିନ୍ତା କଥା କହିବି।
1: କୃଷି ଓ କୃଷକ କାର୍ଯ୍ୟକ୍ରମର ଶୁଣୁଥିବା ସମସ୍ତ ମା ଭଉଣୀ ମାନଙ୍କୁ, ଏସଏଚଜି ମା ଭଉଣୀ ମାନଙ୍କୁ, ଚାଷୀ ଭାଇ ଭଉଣୀ ମାନଙ୍କୁ
0: ଜୁହାର।
1: ହଉ, ଜୁହାର ମୁଣ୍ଡିଆ ତ କଲେ, ହେଲେ କଣ ହେଲା, ତମର ମୁହଁଟା ପୁରା ଶୁଖିକିନା ଅଛି, କି ଚିନ୍ତାରେ ଅଛ ଯେ?
0: ଦେଖ, ବର୍ଷା ଦିନିଆ ଧାନ ଚାଷ କଲି, ସରିଲା କି ନାହିଁ?
1: ହଏ,
0: ଏବେ ଖରାଦିନିଆ ଧାନ ଚାଷ ଆସିଲା, ଫସଲ ଅମଳ ମିଶା ହବ। ମୁଇଁ ଚାଷବାସ କିଛି ଖରାଦିନିଆ ଚାଷ କରିବାକା ନାହିଁ।
1: କି ପାଇଁ, କିସ ହେଲା, କିସ ପାଇଁ ଆରମ୍ଭ କରନ?
0: ପ୍ରଥମ କଥା ତ ଆମର ଅଞ୍ଚଳରେ ପାଣିର ସୁବିଧା ନାହିଁ, ଆରି ଗୋଟେ କଥା ହେଲା ମୋର ପାଖରେ ଦୁଇ ପଇସା ମିଶା ନାହିଁ। ଏବେ ଏ ବର୍ଷ ତ ତମେ ଜାଣିଛ କେମିତି ବର୍ଷା ଫର୍ଷା ହେଲା, ଧାନ ଫସଲ ସବୁ ନଷ୍ଟ ହେଲା, ବର୍ଷ ସାରା ଚଳିବି କେମିତି ଆଉ ଚାଷ କରିବି କେମିତି, କୁହ ଏବେ ତମେ।
1: ଓହ, ଏଇଟା ଗୋଟେ କଥା କି ହେଡି, ଇ ବିଷୟରେ ଏକା ନେଇକି ମୁଁ ଆଜି ଆଇଲା ବେଳକୁ ବେଡ଼ାବାଡ଼ରୁ ବୋଲଛ, ଗୋଟେ ବ୍ୟାଙ୍କର ଅଧିକାରୀ, ଆମର ବ୍ୟାଙ୍କର ସାର୍ ଗୋଟେ ବାବୁଙ୍କ ସହିତ ଗୋଟେ କଥା ହେଲି, ମତେ ମିଶା ଏଇଟା ଏକା ଚିନ୍ତା ଥିଲା ବୋଲଛ। ତାଙ୍କେ ଯେଉଁ ଯେଉଁ କଥା କହିଲେ ସେଇଟା ଯାକ ଶୁଣିକି ମୋର ମନ ପୁରା ହାଲକା ହେଇଗଲା। କିସ କହିଲେ ବୋଇଲେ, ଆମେ ଦେଖ ଏବେ ବ୍ୟାଙ୍କରେ ଯାଇକିନା ନେଇକି ଋଣ କରିକିନା ପଇସା ପତ୍ର ଆଣିପାରିବା ପୁଣି, କିନ୍ତୁ ସେ ପଇସା ପତ୍ର ଆଣିକିନା ଇଆଡ଼େ ସିଆଡ଼େ କିଛି ଖର୍ଚ୍ଚ କରିବାର ନାହିଁ, ଚାଷ କାମରେ କା ଖର୍ଚ୍ଚ କରିବାର ଅଛି, ବିହନ କିଣିବା ପାଇଁ, ସାର କିଣିବା ପାଇଁ ବ୍ୟାଙ୍କ ବାବୁମାନେ ମିଶା ଦଉଛନ୍ତି କା ପଇସା।
0: ହଇ, କେମିତି ପଇସା ଦଉଛନ୍ତି, କେମିତି କଣ ପଇସା ଦେବେ ସେଟା ମିଶା ଜାଣିବାର ଅଛି କି ନାହିଁ?
1: ସେଟା ଆମେ ବ୍ୟାଙ୍କରେ ଯାଇକିନା ବୁଝିବାର ଅଛି ନା, ଠିକ ଟାଇମରେ ଆମେ ଋଣ କରିକିନା ଆଣିବା, ଆଉ ଠିକ ଟାଇମରେ ତାକୁ ନେଇକିନା ସୁଝିବା, ପରିଶୋଧ କରିବା ବୋଲେ, ଆଉ ନାଇଁ ଆଣିକିନା ନେଇକି ରଖିଦେବା, ଆଉ ଠିକ ଟାଇମରେ ନ ଦେବା ବୋଲେ ମଧ୍ୟ ଆମକୁ ଡବଲ ପଇସା ବାନ୍ଧିବାକୁ ପଡିବ। ଦେଖ,
0: ହଇ ବଡ଼ ଘାଟା ଏକା ତ।
1: ଏବେ ଦେଖ, ଚାଷବାସ କରିବାର ଅଛି ବୋଇଲେ ତମକୁ ବ୍ୟାଙ୍କକୁ ଯାଅ, ବ୍ୟାଙ୍କକୁ ଯାଇକିନା ଟଙ୍କା ପଇସା ଋଣ କରିକି ଆଣ, କେମିତି କଣ ହଉଛି ବୁଝ, ବୁଝିକିନା ନେଇକି ଆଣ, ଆଣିକିନା ଠିକ ଟାଇମରେ ପରିଶୋଧ କର, ଠିକ ଟାଇମରେ ଚାଷ ମଧ୍ୟ କର ବୋଲେ ତମକୁ ଦୁଇ ପଇସା ଲାଭ ବି ହବ।
0: ହଇ ସତ କଥା ତ, ତମେ କେତେ କଥା ଜାଣିଛ, ମୁଁ ଏଇଟା ଜାଣିବାକା ନଥିଲି।
1: ହଉ ହେଲେ ତ ଏଇଟା ତ ତମେ ଜାଣିଲ ଯେ ବ୍ୟାଙ୍କକୁ ଯାଇକିନା ଆମେ ଋଣ କରିକି ଆଣିବାର ଅଛି ବୋଲିକି ହେଲା, ହେଲେ ମୁଇଁ ଗୋଟେ ମ୍ୟାଡମଙ୍କ ସହିତ କଥା ହେଇଛି ହେଲା, ଖରାଟିଆ ଏବେ ଧାନ ଚାଷ ହଉଛି କି ନାହିଁ, ହଁ ତାଙ୍କେ ଏକା କହିଛନ୍ତି ସି କେମିତି କଣ ଆମେ ଖରାଟିଆ ଧାନ ଚାଷ ପାଇଁ ରହିଥିବା ସୁବିଧା ସୁଯୋଗ କେମିତି କରିବା, କଣ କରିବା, କୋଉ ବ୍ୟାଙ୍କକୁ ଯିବା, କଣ କଣ ଆମକୁ ଦରକାର ହବ, ସବୁ ସେ ବିଷୟରେ କହିଛନ୍ତି। ଚାଲ ସେ ବିଷୟରେ ଟିକେ ଶୁଣିବା, ଶୁଣିଲା ପରେ ତମକୁ ବେଶୀ କିଛି ବୁଦ୍ଧି ଆଇବ ଏକା।
0: ହଇ ହଇ ଥ ତ, ତମେ ପରେ କଥା ହବ, ଆଗ ଆମର ମ୍ୟାଡମ କଣ କହିଛନ୍ତି ମୁଁ ଟିକେ ଶୁଣିବି ଆଗ, ମତେ କେମିତି ଲାଗିଲା ତାପରେ କହିବି।
1: ହଉ ଚାଲ ଶୁଣିବା।
2: ହ୍ୟାଲୋ
3: ହ୍ୟାଲୋ
2: ମ୍ୟାଡମ ନମସ୍କାର।
3: ନମସ୍କାର
2: ମ୍ୟାଡମ, ଦୟାକରି ଆପଣଙ୍କ ପରିଚୟ ଆମ ଶ୍ରୋତା ଭାଇ ଭଉଣୀ ମାନଙ୍କୁ ଟିକେ ଦିଅନ୍ତୁ।
3: ମୋ ନାଁ ସୁଶ୍ରୀତା ପ୍ରିୟଦର୍ଶିନୀ, ମୁଁ ଏବେ ଆସିଷ୍ଟାଣ୍ଟ ଏଗ୍ରିକଲଚର ଅଫିସର ଭାବେ ପୋଷ୍ଟେଡ ଅଛି କୋରାପୁଟ ଜିଲ୍ଲା ଜୟପୁର, କୋରାପୁଟ ଜିଲ୍ଲା ବୋରିଗୁମା ବ୍ଲକରେ।
2: ମ୍ୟାଡମ ଆଜିର ଟପିକ ହଉଛି ଖରାଟିଆ ଧାନ ଚାଷ ପାଇଁ ରହିଥିବା ସୁବିଧା ସୁଯୋଗ। ମ୍ୟାଡମ ଆମ ଅବିଭକ୍ତ କୋରାପୁଟ ଜିଲ୍ଲାରେ ତ ଧାନ ଚାଷକୁ ଅଧିକ ପ୍ରାଧାନ୍ୟ ଦିଅନ୍ତି ଆମ ଚାଷୀ ଭାଇ ଭଉଣୀ ମାନେ, ତାହେଲେ ମ୍ୟାଡମ ଖରାଟିଆ ଧାନ ଚାଷ କଲେ କିଭଳି ଭାବରେ ଅଧିକ ଅମଳ ପାଇପାରିବେ ଆମ ଚାଷୀ ଭାଇମାନେ?
3: ଶୁଣନ୍ତୁ, ମୁଁ ଆଗ ଆମ ଚାଷୀ ଭାଇମାନଙ୍କୁ ଖରାଟିଆ ଚାଷ ବିଷୟରେ ଟିକେ କିଛି କହିବାକୁ ଚାହୁଁବି।
2: ହଁ କୁହନ୍ତୁ।
3: ଖରାଟିଆ ଚାଷ ମାନେ ଆମେ କହୁଛେ ଯେତେବେଳେ ସେମାନେ ତାଙ୍କର ଜମି ପ୍ରସ୍ତୁତି କରୁଛନ୍ତି, ସେ ଜମି ପ୍ରସ୍ତୁତି କଲାବେଳେ ପ୍ରଥମେ ସେମାନେ ଯୋଉ ହଳ ବୁଲେଇବେ, ଏଇ ଯୋଉ ଖରାଟିଆ ଧାନ ଚାଷଟା ଆମର ଖରିଫ ଧାନ ଚାଷ ପରେ ପରେ କରାଯାଏ। ତ ଖରିଫ ଧାନ ଯେତେବେଳେ ହାରଭେଷ୍ଟ କରା ହେଇଯିବ, ତା ହାରଭେଷ୍ଟ କଲା ପରେ ଆମର ଯୋଉ ପାର୍ଟଟା ରହିଯାଏ ତଳ ଆଡକୁ, ତାକୁ ଆମର ଇଂରାଜୀରେ ଷ୍ଟବଲ ବୋଲି କୁହାଯାଏ, ତଳ ଆଡକୁ, ଚାଷୀ ଭାଇମାନେ ଜାଣିପାରିବେ। ତ ସେଇଟା ଆମେ ଖରାଟିଆ ଚାଷ କଲା ଟାଇମରେ ଯେତେବେଳେ ଆମେ ହଳ ବୁଲାଉଥାଉ, ସେଇ ପାର୍ଟ ଗୁଡାକୁ ଆମେ ମାଟି ଭିତରେ ଦେଇଦଉ। ମାଟି ଭିତରେ ଦବା ଦ୍ଵାରା କଣ ହୁଏ ନା, ସେଟା ଟାଇମ କେତେ ସମୟ ପରେ ସେଟା ତା ଭିତରେ ଡିକମ୍ପୋଜ ହେଇଯାଏ, ଯାହାଦ୍ଵାରା କି ଆମର ଯୋଉ କାର୍ବନର ମାତ୍ରା ଆମର ମାଟିରେ ଥାଏ ସେଇଟା ବହୁତ ଅଧିକ ବୃଦ୍ଧି ହେଇଥାଏ। ସେଇଟା ବୃଦ୍ଧି ହବା ଦ୍ଵାରା ଆମର ଆଗାମୀ ଯାହା ବି ଆମେ ଆଗକୁ ଯୋଉ ଫସଲ ଆମେ କରୁଛେ, ଧାନ ହଉ କିମ୍ବା ଅନ୍ୟ ଯୋଉ ବି ଫସଲ ହଉ, ସେଟା ପାଇଁ କି ବହୁତ ଭଲ ନ୍ୟୁଟ୍ରିସନ ତାକୁ ମିଳିଥାଏ। ଦ୍ୱିତୀୟରେ ଆମେ ଯେତେବେଳେ ଏଇଟା ହଳ ବୁଲେଇ ସାରିଲା ପରେ, ଚାଷୀ ଭାଇମାନଙ୍କୁ କହିଦେବାକୁ ଚାହୁଁଛି ଯେ ସେମାନେ ହଳ ବୁଲେଇ ସାରିଲା ପରେ ସେଇ ଯୋଉ ଜମିଟାକୁ ପ୍ରପରଲି ଗୋଟେ ଲେବଲ ଲ୍ୟାଣ୍ଡ କରିବା ପାଇଁ, ଲେବଲ ମାନେ ଏକ ପ୍ରକାରର ହେଇକି ଥିବ, ତଳ ଉପରେ ହେଇକି ନଥିବ। ତାଦ୍ଵାରା କଣ ହୁଏ ନା, ଆମେ ଯେତେବେଳେ ବି ସାର ପ୍ରୟୋଗ କରୁ କିମ୍ବା ପାଣି ଦଉ, ଯାହା ବି ଆମେ ଅପରେସନ ଗୁଡାକ କରୁ ଆମର ଲ୍ୟାଣ୍ଡରେ, ସେଟା ଆମର ପ୍ରପରଲି ଆଉ ୟୁନିଫର୍ମଲି ହେଇଥାଏ। ତ ତୃତୀୟ ଜିନିଷ ଏଇଟା କି ଆମେ ଖରାଟିଆ ଚାଷ କରୁ, ଅନ୍ୟ ନର୍ମାଲ ଖରିଫ ଚାଷ ଅପେକ୍ଷା ଆମେ ଯୋଉ ବିହନ ନେଇଥାଉ, ଧାନ ବିହନ, ସେଟାକୁ ଆମେ ଗୋଟେ ଦିନ

0: ଏଡ଼ି କେତେବେଳୁ ଆସିକି ବସିଲିଣି, କିଏ ହେଲେ ବି ଦୁଶୁନାହାନ୍ତି, କୁଆଡେ ଗଲେ ସବୁ, କେତେବେଳ ହେଇଗଲାଣି?
1: ହେଇଟି ଆସିଲି ଆସିଲି ଆସିଲିଣି ବୈଠକ ଘରକୁ।
0: ଆସିଲ କି? କୁଆଡେ ପଳେଇଥିଲ ତମେ? ହେ କେତେବେଳଠୁ ଆସିକି ଜଗିକି ସଫା ସୁତରା କରିକି ଦୀପ ଫିପ ଲଗେଇକି ବସିଛି ମୁଁ, କୁଆଡେ ଯାଇଥିଲ?
1: ଯାଇଥିଲି ଆଉ କୁଆଡେ ଯିବି, କହିବି କେତେ ଦୁଃଖର କଥା, କେତେ ଟେନସନ, କଣ କହିବି ଆଉ।
0: ହଇ ତମର ମୁହଁଟା ଦେଖିଲେ ମିଶା ଜଣାପଡୁଛି, ମୁହଁଟା ଶୁଖି ଯାଇଛି। ହେ କଣ ହେଲା ମୁହଁଟା ଶୁଖେଇକି ବସିଛ ଯେ?
1: କଣ କହିବି, ଚାଷବାସ କରୁଛି, ଦୁଇ ପଇସା ଲାଭ ହଉଛି, କ୍ଷତି ହଉଛି, କେମିତି ଚାଷ କରିବି, ଏମିତି କେତେ କଥା। ଚାଲ ଆଗ ଚାଷୀ ଭାଇ ଭଉଣୀ ମାନଙ୍କୁ, ଶୁଣୁଥିବା ମା ଭଉଣୀ

0: ତାକୁ ଭଲସେ ଧୋଇ ନଉ ପାଣିରେ, ଧୋଇ ସାରିଲା ପରେ ତାକୁ ଛାଣିକି ଗୋଟେ ଅଖା ବସ୍ତାରେ ରଖୁ ତାର ଜର୍ମିନେସନ ହବା ପାଇଁ, ମାନେ ତାର ଗଜା ହବା ପାଇଁ ଆମେ ତାକୁ ଛାଡିଥାଉ। ଗଜା ହେଲା ପରେ ଆମେ ତାକୁ ନେଇକି ଆମର ଯୋଉ ଆମର କାଦୁଅ ଯୋଉ ପ୍ରସ୍ତୁତ କରାହେଇଥିବ ଯୋଉ ଜମିରେ, ସେଇ ଜମିରେ ଆମେ ଯାଇକି ତାକୁ ଧାଡିରେ ରୋଉ। ଚାଷୀମାନଙ୍କୁ ଏଇଟା କହିଦେବାକୁ ଚାହିଁବି ଯେ ଆଗ କାଳରେ ସେମାନେ ଯେତେବେଳେ ଖରାଟିଆ ଚାଷ କରୁଥିଲେ ସେମାନେ ଏମିତି ଛିଞ୍ଚି ଦଉଥିଲେ ଜମିରେ, କିନ୍ତୁ ଏବେ ତାଙ୍କୁ କୁହା ହଉଛି କି ସେମାନେ ଧାଡିରେ ରୋଇବା ପାଇଁ କି। ଧାଡିରେ ରୋଇଲା ପରେ ତା ଉପରେ ସେମାନେ ଗୋବର ଖତ ସାର ଯୋଉ ଥାଏ ଫାର୍ମ ୟାର୍ଡ ମ୍ୟାନ୍ୟୁର, ତାର ଗୋଟେ ଥିନ୍ ଲେୟାର ଗୋଟେ ପତଳା ଲେୟାର ତା ଉପରେ ରଖିବେ କି ତାକୁ ଗୋଟେ ପ୍ରପର ମାନେ ମଶ୍ଚର ମିଳିବ ସେ ମଞ୍ଜି ଗୁଡାକୁ, ସେଇ ଯୋଉ ଆମର ଗଜା ଗୁଡାକୁ ସେମାନେ ଜର୍ମିନେଟ ପ୍ରପରଲି ହବା ପାଇଁ କି। ତାପରେ ସେମାନେ ଧୀରେ ଧୀରେ ତାକୁ, ଯେହେତୁ ଆମେ ଧାନ ଚାଷ କରୁଛେ ପାଣି ତ ନିହାତି ଭାବରେ ଦରକାର, ଖରିଫର ଟିକେ ଅଧିକ ମାତ୍ରାରେ ଦରକାର ଥାଏ କିନ୍ତୁ ଖରାଟିଆ ଚାଷରେ ମଧ୍ୟ ଆମକୁ ପାଣି ଦରକାର ଥାଏ, ତ ଆମେ ମଝିରେ ମଝିରେ ଟିକେ ଟିକେ ପାଣି ଛିଞ୍ଚିଥାଉ ତା ଉପରେ ଯେପର୍ଯ୍ୟନ୍ତ ଗୋଟେ ଭଲ ତଳି ଆମର ଗୋଟେ 10-15 ସେଣ୍ଟିମିଟର ପର୍ଯ୍ୟନ୍ତ ଗଛଟା ନ ଆସେ। ତାପରେ ଆମେ ଗୋଟେ ଫରୋ ମାନେ କଣ କହିଲେ ଗୋଟେ ନାଳ ଭଳିଆ ଆମେ ପ୍ରତି 1.5 meterରେ ବନେଇଥାଉ, ଯାହାଦ୍ୱାରା ଆମ ଫିଲ୍ଡର ଏକ୍ସେସ ଯେତକ ପାଣି ଥିବ ସେଗୁଡା ସବୁ ଡ୍ରେନ୍ ଆଉଟ, ସେଟା ଡ୍ରେନ୍ ଆଉଟ ହେଲା ପରେ ଆମର ଯୋଉ ତଳି ଗୁଡାକ ଥିବେ ସେମାନେ ପ୍ରପରଲି ବଢିବେ। କିନ୍ତୁ ଆମର ଏଇଟା ଧ୍ୟାନ ରଖିବାର ଅଛି କି ଆମ ଲ୍ୟାଣ୍ଡ ମିନିମମ 5 centimeterର ପାଣି ସବୁବେଳେ ଉପସ୍ଥିତ ରହୁଥିବ। ଏଇଟା ହେଇଗଲା ଆପଣଙ୍କର ବେସିକ ଯୋଉଟା ଟ୍ରାନ୍ସପ୍ଲାଣ୍ଟିଂ ମେଥଡ ବାଲା। ଏଇଟା ନର୍ସରୀ ପ୍ରିପାରେସନ ପରେ ଯେତେବେଳେ ଆମର 20-25 ଦିନ ହେଇଯିବ ନର୍ସରୀରେ, ଆମେ ମେନ୍ ଫିଲ୍ଡରେ ବି ସେମିତି ସେମ୍ ପ୍ରୋସେସରେ ଆମେ ସେ ହଳ ବୁଲେଇକି ତାକୁ ଲେବଲିଂ କରିଲା ପରେ ଆମେ ଏଇ ତଳି ଗୁଡାକ ଯୋଉଟା ପ୍ରିପେୟାର ହେଇଛି ଅଲରେଡି ନର୍ସରୀ ବେଡ୍ରେ ତାକୁ ନେଇକି ଆମେ ଟ୍ରାନ୍ସପ୍ଲାଣ୍ଟ କରୁଛେ ମେନ୍ ଫିଲ୍ଡରେ। ଏଇଟା ହେଇଗଲା ଆମର ଖରାଟିଆ ଚାଷର ପ୍ରକ୍ରିୟା। କିନ୍ତୁ ତାର ଗୋଟେ ଡାଇରେକ୍ଟ ସିଡିଂ ମେଥଡ ବି ଅଛି, ସେ ସିଡିଂ ମେଥଡରେ କଣ ହୁଏ ନା ଏ ଯାହା ପ୍ରୋସିଜିଓର ରହିଲା ସେ ସେମ୍ ରହିବ, ବାକି ଟ୍ରାନ୍ସପ୍ଲାଣ୍ଟିଂ କେସ୍ରେ ଆମେ କଣ କରିଥାଉ ନା ଯେତେବେଳେ ଆମେ ସେ ତଳିଟାକୁ ଆଣିକି ମେନ୍ ଫିଲ୍ଡରେ ଯେତେବେଳେ ପୋତୁ ତାପରେ ଆମେ ସାରର ସାରକୁ ଆମେ ୟୁଜ୍ କରିଥାଉ ସେ ଫିଲ୍ଡରେ। କିନ୍ତୁ ଡାଇରେକ୍ଟ ସିଡିଂ କେସ୍ରେ କଣ ହୁଏ ଆମେ ଯେତେବେଳେ ସେ ଲ୍ୟାଣ୍ଡଟାକୁ ପ୍ରିପେୟାର କରିଥାଉ, ସେ ଜମି ପ୍ରସ୍ତୁତି କରିଥାଉ, ଜମି ପ୍ରସ୍ତୁତି କରିବା ତାର ସଙ୍ଗେ ସଙ୍ଗେ କିମ୍ବା ତାର ଜଷ୍ଟ ପରେ ହିଁ ଆମେ ଏଇ ସବୁ ଫର୍ଟିଲାଇଜର ହଉ କିମ୍ବା ଯାହା ବି ଆମକୁ ସବୁ ସାର ଦବାର ଥାଏ ଫାର୍ମ ୟାର୍ଡ ମ୍ୟାନ୍ୟୁର ହଉ ସବୁ ଆମେ ସେଇ ମୁହୂର୍ତ୍ତରେ ଦେଇଦେଇଥାଉ। ତାପରେ ଆମେ ମଞ୍ଜିକୁ ବୁଣିଥାଉ ଧାଡିରେ, ଆଉ ତାପରେ ଅନ୍ୟ ସବୁ ପ୍ରକ୍ରିୟା ପୁରା ସମାନ ଥାଏ। ଆଉ ଧ୍ୟାନ ବାସ ଏଇଟା ରଖିବାର ଥାଏ ଆମର ଖରାଟିଆ ଚାଷରେ କି ଆମକୁ ଘାସର ଘାସ ବହୁତ ଅଧିକ ହେଇଯାଏ, ଯେହେତୁ ଆମେ ଡାଇରେକ୍ଟ ସିଡିଂ କରିଥାଉ ତ ଏଇ କେସ୍ରେ ଆମର ଘାସ ବହୁତ ଅଧିକ ହେଇଯାଏ, ତ ସେଇ କେସ୍ରେ ଆମକୁ ଟିକେ ଧ୍ୟାନ ରଖିବାର ଅଛି କି ପ୍ରତି 4-5 weekରେ ଆମକୁ ଥରେ ଥରେ ୱିଡିଂ କରିବାର ଅଛି, ତା ପାଇଁ କି ମେସିନ ବି ରହୁଛି ନହେଲେ ହାତରେ ବି ସେମାନେ ୱିଡିଂ କରିପାରିବେ।
1: ହେଲେ ମ୍ୟାଡମ ଆପଣ ତ କହିଲେ ଯେ ସାରର ବ୍ୟବହାର କରିବା ଆବଶ୍ୟକ, ତ ଆମ ଧାନ ଚାଷରେ ସାରର ପ୍ରୟୋଗ ଚାଷୀ ଭାଇମାନେ କିପରି ଭାବରେ କରିବେ?
0: ଭଲ କ୍ୱେଶ୍ଚିନ ଟା କହିଲେ, ଶୁଣନ୍ତୁ ସମସ୍ତେ ଜାଣିଛନ୍ତି କି ଧାନ ଗୋଟେ ହାଇ ଇନପୁଟ ଇନଟେନ୍ସିଭ କ୍ରପ, ମାନେ ତାକୁ ବହୁତ ଅଧିକ ସାର ଖତ ଏସବୁ ପାଣି ସବୁ ଦରକାର ଥାଏ। କିନ୍ତୁ ଏବେ ଆମର ଗଭର୍ଣ୍ଣମେଣ୍ଟର ଗୋଟେ ଇନିସିଏଟିଭ ଷ୍ଟାର୍ଟ ହେଇଛି, ଯୋଉ ଇନିସିଏଟିଭର ନାଁ ଧରତୀ ମାତା ବଚାଓ ନିଗରାନୀ ସମିତି, ସେଥିରେ ଆମମାନଙ୍କୁ କୁହାହେଇଛି ଚାଷୀମାନଙ୍କୁ ଜଣେଇଦବା ପାଇଁ, ଆମେ ମାନେ ତାର ପ୍ରୋଗ୍ରାମ୍ସ ବି କରୁଛୁ ସବୁ ଗାଁ ମାନଙ୍କରେ ଏବେ ନେଇକି ସମସ୍ତଙ୍କୁ ଆୱେରନେସ କରା ହଉଛି। ସେଥିରେ ଆମେ ତାଙ୍କୁ ଏଇଟା କହୁଛି କି ଧନିଚା ବୋଲି ଗୋଟେ ଗ୍ରୀନ ମ୍ୟାନ୍ୟୁରିଂ କ୍ରପ ଅଛି, ସେଟା ନା ଆମର ଯେତେବେଳେ ଧାନ ଆମର କରିବାର ଥାଏ ତାର 45-50 ଦିନ ଆଗରୁ ଆମେ ଧନିଚାର ମଞ୍ଜିକୁ ବୁଣିଥାଉ। ଧନିଚା ମଞ୍ଜି ବୁଣିବାର 45-50 ଦିନ ପରେ ଧନିଚାରେ ଆମର ଫୁଲ ଆସିବା ଷ୍ଟାର୍ଟ ହେଇଥାଏ। ଆମକୁ ଧ୍ୟାନ ରଖିବାର ଅଛି ଫୁଲ ଆସିବା ଆଗରୁ ଆମେ ସେ ଧନିଚା ଯୋଉ ଫସଲଟା ହେଇଥିବ ତାକୁ ମାଟି ଭିତରେ ଆମକୁ ତାକୁ ଭଲସେ ଗୋଳେଇବାର ଅଛି, ମାନେ ଇନକର୍ପୋରେଟ କରିବାର ଅଛି। ସେଇଟା କରିବା ଦ୍ଵାରା ଧନିଚା ଯୋଉ ଧନିଚାର ଗୋଟେ ମାନେ ଇଏ ଏଇଟା ଅଛି ଯେ ସେ 60-80 kgର ନାଇଟ୍ରୋଜେନ୍ ସେ ନିଜେ ଫିକ୍ସ କରିପାରେ, ଆଉ ଯେହେତୁ ସେ 60-80 kgର ନାଇଟ୍ରୋଜେନ୍ ସେ ନିଜେ ଫିକ୍ସ କରିଦଉଛି, ତ ଆମେ ଯୋଉ ୟୁରିଆ ସପୋଜ ଆମେ ଗୋଟେ ହେକ୍ଟର ପିଛା ଯଦି ଆମେ 5 ବସ୍ତା ୟୁରିଆ ୟୁଜ୍ କରୁଛେ, ତାହେଲେ ଯଦି ଆମେ ଧନିଚା ଚାଷ କରିଛେ ଆମ ଧାନ ଚାଷ କରିବା ଆଗରୁ ଆଉ ତାକୁ ମାଟିରେ ଭଲସେ ମିଶେଇଛେ, ତାହେଲେ ଆମର 60-80 kgର ନାଇଟ୍ରୋଜେନ୍ ଅଲରେଡି ଆମର ଆଗାମୀ ଧାନ ଚାଷ ଯୋଉ କରିବାକୁ ଯାଉଥିଲେ ତାକୁ ମିଳିଯାଉଛି। ତ ସେଇ ହିସାବରେ ଆମର 2-3 ବସ୍ତା ୟୁରିଆ ଆମର କମିଯାଉଛି ଚାଷୀ ଭାଇମାନଙ୍କର, ତ ତାଙ୍କର ଯୋଉ ପଇସା ଖର୍ଚ୍ଚ ହେଇଥାନ୍ତା କଲ୍ଟିଭେସନରେ ଯୋଉଟା କଷ୍ଟ ଅଫ୍ କଲ୍ଟିଭେସନ କୁହାଯାଏ ସେଇଟା ବି କମିବ, ଆଉ

0: ଆମର ରାସାୟନିକ ସାର ୟୁଜ କରିବା ଦ୍ୱାରା ଆମର ମାଟିର ଯୋଉ ହେଲ୍ଥ ଖରାପ ହେଇଥାଏ, ଡିଗ୍ରେଡ ହେଇଥାଏ, ଫର୍ଟିଲିଟି କମୁଥାଏ, ସେ ସବୁ ଯାକ ବି ବହୁତ ମାତ୍ରାରେ କମିଯାଏ।
1: ହଁ ମ୍ୟାଡାମ, ହେଲେ ଆମର ଚାଷୀ ଭାଇ ଭଉଣୀ ମାନେ ଅଧିକ ଅମଳକ୍ଷମ ବିହନ ହିସାବରେ କୋଉ କୋଉ ବିହନ ବ୍ୟବହାର କଲେ ଭଲ ରହିବ?
0: ହଁ, ଯଦି ଆପଣ ଏବେ ଯୋଉ ଆମର ଖରାଟିଆ ଚାଷର ଭେରାଇଟି ବିଷୟରେ କହୁଛନ୍ତି, ତାହେଲେ ଆମର କୋରାପୁଟ ଜିଲ୍ଲାରେ ଆମର ମୋଷ୍ଟଲି MTU 1156 ଆଉ MTU 1010 ଭେରାଇଟି ବେଶୀ କରାହଉଛି। ଏ ସବୁ ଯାକ ମାନେ ଶର୍ଟ ଡ୍ୟୁରେସନ ଭେରାଇଟି ରହୁଛି, 120 ରୁ 125 ଡେଜ୍ ର ସବୁ ରହୁଛି। ତା ଛଡା ବି ଲଲାଟ ଗୋଟେ ଭେରାଇଟି ରହୁଛି। ଏଇ ତିନିଟା ଯାକ ବହୁତ କମନଲି ୟୁଜ କରା ହଉଥିବା ଭେରାଇଟିଜ।
1: ଠିକ ଅଛି ମ୍ୟାଡମ୍। ମ୍ୟାଡମ୍, ସରକାର ତ ବିଭିନ୍ନ ପ୍ରକାର ଯୋଜନା କରୁଛନ୍ତି, ତ
0: ଆଜ୍ଞା,
1: ସରକାରଙ୍କ ବିଭାଗ ତରଫରୁ ଖରାଟିଆ ଧାନ ଚାଷକୁ ନେଇ ଆଉ କ'ଣ ସବୁ ସୁବିଧା ସୁଯୋଗ ରହିଛି?
0: ଖରାଟିଆ ଧାନ ଚାଷ ପାଇଁ ସ୍ପେଶାଲି ତ ସେମିତି କିଛି ସୁବିଧା ନାହିଁ, କିନ୍ତୁ ଧାନ ଚାଷ ପାଇଁ କି ଆମର ସୁବିଧା ରହିଛି। ସୁବିଧା ଏମିତି କି ଆମର ଗୋଟେ ଇ ଡେମୋ ପୋର୍ଟାଲ ବୋଲି ଗୋଟେ ରହୁଛି, ଯୋଉଥିରେ ଇ ନିଡ୍ ବେସ୍ଡ ଇନପୁଟ ବୋଲି ଗୋଟେ ଆମର ସ୍କିମ ରହୁଛି, ଯୋଉଥିରେ ଚାଷୀ ଭାଇ ମାନେ ଯଦି କିଛି ବି ପ୍ରକାର ମଞ୍ଜି କିଣୁଛନ୍ତି, ସେ ଧାନ ମଞ୍ଜି ହଉ କିମ୍ବା ଧାନ ବୁଣିବା ଆଗରୁ ଯୋଉ ଧନିଚା ଲଗେଇବେ ସେ ଧନିଚା ମଞ୍ଜି ହଉ କିମ୍ବା ଇନସେକ୍ଟିସାଇଡ, ହର୍ବିସାଇଡ ବା ବ୍ୟାକ୍ଟେରିସାଇଡ, ଫଙ୍ଗିସାଇଡ ଯାହା ବି ସେମାନେ କିଣୁଛନ୍ତି, ସେମାନେ ସବୁ ଗୋଟେ ଡିଲର ପାଖକୁ ଯାଇକି ସେମାନେ କିଣୁଛନ୍ତି, ପୁରା ପଇସା ଦେଇକି କିଣୁଛନ୍ତି। ସେ ପୁରା ପଇସା ଦେଇକି ଯେତେବେଳେ କିଣୁଛନ୍ତି, ଡିଲର ମାନେ ତାଙ୍କୁ ଗୋଟେ ବିଲ୍ ପ୍ରଡ୍ୟୁସ କରୁଛନ୍ତି। ସେଇ ବିଲ୍କୁ ନେଇକି ଚାଷୀ ଯେତେବେଳେ ଆମର ଓଭରସିୟର ମାନଙ୍କ ପାଖକୁ ଯାଉଛନ୍ତି, ସେମାନେ ସେଇ ଯୋଉ ବିଲ୍ଟାକୁ ଆମର ଏଇ ଯୋଉ ଇ ଡେମୋ ପୋର୍ଟାଲରେ ଇ ନିଡ୍ ବେସ୍ଡ ଇନପୁଟ ରହୁଛି, ସେଇଠି ତାକୁ ଅପଲୋଡ କଲା ପରେ ତାଙ୍କୁ 50% ସବସିଡିରେ ହିସାବରେ ତାଙ୍କୁ ସେଇ ପ୍ରଡକ୍ଟଟା ମିଳୁଛି। ମାନେ ଯୋଉ ଯାହା ସେମାନେ ପଇସା ଖର୍ଚ୍ଚ କରୁଛନ୍ତି ତାର 50% ତାଙ୍କୁ ତାଙ୍କ ବ୍ୟାଙ୍କ ଖାତାରେ ଦିଆ ହେଇଯାଉଛି ପରେ। ଏଇଟା ରହିଲା ଆପଣଙ୍କର ସିଡ୍ସ ଆଉ ଫର୍ଟିଲାଇଜର୍ସ ପାଇଁ କି। ତା ଛଡା ଆମର କିଛିଟା ଫାର୍ମ ଇମ୍ପ୍ଲିମେଣ୍ଟସ ବି ରହୁଛି, ଯାହା ପାଇଁ କି ବି ଆମର ସବସିଡି ରହୁଛି, ଯୋଉଥିରେ ସେମାନଙ୍କୁ ସବସିଡାଇଜ ରେଟ୍ରେ ସବୁ ଇମ୍ପ୍ଲିମେଣ୍ଟସ ଗୁଡାକ ମିଳିଯାଉଛି, ଯେମିତିକି ଆମର ପାୱାର ଟିଲର ରହିଲା, ପାୱାର ୱିଡର, ଥ୍ରେସର, ଟ୍ରାକ୍ଟର, ରୋଟାଭେଟର, ସବୁ ସେମାନେ ସବସିଡି ରେଟ୍ରେ ମିଳିଯାଉଛି। ସବୁ ଯାକ ଗଭର୍ଣ୍ଣମେଣ୍ଟର ସ୍କିମ ଅଣ୍ଡରରେ ଆସୁଛି, 40-50% ସବସିଡିରେ ଆସିଯାଉଛି। କିନ୍ତୁ ଗୋଟେ ଜିନିଷ ଏଇଟା ଧ୍ୟାନ ରଖିବାର ଅଛି, କୋରାପୁଟ କଥା ଯଦି ମୁଁ କହିବି, ତାହେଲେ KORID ରହୁଛି, ସେ KORID ଗୋଟେ ଫାର୍ମର ରେଜିଷ୍ଟ୍ରି ଆଇଡି, ସେଇଟା ଆମର ପୁରା ଷ୍ଟେଟରେ ଚାଲୁଛି। ମାନେ ଫାର୍ମର ମାନଙ୍କର, ଚାଷୀ ମାନଙ୍କର ପଞ୍ଜୀକରଣ ପାଇଁ କି ଏଇ ରେଜିଷ୍ଟ୍ରେସନଟା କରାଯାଏ। ତା ପାଇଁ କି 4ଟା ମେନ ଜିନିଷ ଡକ୍ୟୁମେଣ୍ଟସ ଦରକାର ଥାଏ, 3ଟା ଡକ୍ୟୁମେଣ୍ଟସ, ତା ସହିତ ତାଙ୍କର ମୋବାଇଲ ନମ୍ବର। ଡକ୍ୟୁମେଣ୍ଟସ ରହିଲା ଆଧାର କାର୍ଡ, ତାଙ୍କର ବ୍ୟାଙ୍କ ପାସବୁକ୍ ଆଉ ତାଙ୍କର ଭୋଟର ଆଇଡି କାର୍ଡ। ଏଇ 3ଟା ଡକ୍ୟୁମେଣ୍ଟ ସହିତ ଯଦି ତାଙ୍କର ମୋବାଇଲ ନମ୍ବର ଯୋଉଟା ଆଧାର ଲିଙ୍କ ଯଦି ସେମାନେ ନେଇକି ଆସୁଛନ୍ତି, ତାହେଲେ ତାଙ୍କର ଫାର୍ମର ଆଇଡି ଆରାମସେ ହେଇଯିବ। ଆଉ ଫାର୍ମର ଆଇଡି ହେଲା ପରେ କୌଣସି ବି ଫାର୍ମର ଏଇ ସବସିଡିକୁ ଆଭେଲ କରିପାରିବେ ଇଜିଲି।
1: ଧନ୍ୟବାଦ ମ୍ୟାଡମ୍, ଆପଣ ଏତେ ସବୁ କଥା କହିଲେ। ହେଲେ ଶେଷରେ ମୁଁ ଏତିକି ହିଁ ପଚାରିବି ଯେ ଧାନ ଚାଷକୁ କିଭଳି ଭାବରେ ଚାଷ କଲେ ଚାଷୀ ଭାଇମାନେ ଅଧିକ ଲାଭବାନ ହେଇପାରିବେ, ମାନେ ତାଙ୍କର ଯୋଉ ଆୟକୁ ଅଧିକ ବଢେଇ ପାରିବେ ସେମାନେ?
0: ଦେଖନ୍ତୁ, ଚାଷୀ ଭାଇ ମାନଙ୍କୁ ସମସ୍ତଙ୍କୁ ଧାନ ଚାଷ କଣ, ସବୁ ଫସଲ ଚାଷର ପ୍ରକ୍ରିୟା ତାଙ୍କୁ ଜଣା ଅଛି, ବଟ ଜିନିଷଟା ଏଇଟା କି ସେମାନେ ଯୋଉ ଟ୍ରାଡିସନାଲ ମେଥଡ ରେ କରୁଛନ୍ତି, ସେମାନେ ସେ ମେଥଡ ରେ ସେଇ ଇଲ୍ଡ, ସେଇ ଅମଳ ପାଉନାହାନ୍ତି। ସେଥିପାଇଁ କି ଆମେ ମାନେ ତାଙ୍କୁ ସାଇଣ୍ଟିଫିକ ବା ବୈଜ୍ଞାନିକ ଦ୍ୱାରା ପଦ୍ଧତି ଦ୍ୱାରା କରା ହଉଥିବା ଯୋଉ ପ୍ରକ୍ରିୟା ରହିଛି ସେଇଗୁଡାକ ଆମେ ତାଙ୍କୁ ବତଉଛୁ। ସେଇ ହିସାବରେ ଯେମିତି ମୁଁ ଆପଣଙ୍କୁ କହିଲି, କେତେ ଆମାଉଣ୍ଟର ଯଦି ସିଡ୍ ନଉଛନ୍ତି, ତାକୁ ସେମାନେ ବୁଣିବା ଆଗରୁ ତାକୁ ସେମାନେ ସେଇ ବିହନକୁ ବିଶୋଧନ କରିବା ନିହାତି ଦରକାର, ସେଇଟା ତାଙ୍କର ଅମଳକୁ ବହୁତ ଅଧିକ ବଢେଇବ। ସେମାନେ ସେଇ ଜିନିଷକୁ ବହୁତ ନେଗ୍ଲେକ୍ଟ କରନ୍ତି, ଯୋଉଟାକୁ ସେମାନେ ବିନା ବିଶୋଧନ କରିକି ତାକୁ ସେମାନେ ବୁଣି ଦିଅନ୍ତି, ପୁଣି ଧାଡିରେ ବି ବୁଣନ୍ତିନି, ସେମାନେ ବେଧାଡି କରିକି ରାଣ୍ଡମଲି କୋଉଠି ବି ଏମିତି ବିଞ୍ଚିଲା ଭଳିଆ ବୁଣି ଦିଅନ୍ତି କି ବେଧାଡି କରିକି। ଆମର ଧାଡିରେ ବୁଣିବା ମାନେ ଆମର ଇଷ୍ଟ ଟୁ ୱେଷ୍ଟ ଡିରେକ୍ସନ ରେ ବୁଣିବା କଥା, ସେମାନେ ନର୍ଥ ରୁ ସାଉଥ ବୁଣି ଦେବେ କିମ୍ବା କୋଉ ବି ଗୋଟେ ରାଣ୍ଡମ ଡିରେକ୍ସନ ରେ ବୁଣି ଦିଅନ୍ତି। ତ ତା ଦ୍ଵାରା ବି ତାଙ୍କର ଅମଳ କାଫି କମିଥାଏ। ତ ସେଇଟା ଆମେ ତାଙ୍କୁ ଜଣଉଛୁ କି ଯଦି କିଛି ବିହନ ନଉଛନ୍ତି ତାକୁ ପ୍ରଥମେ ବିଶୋଧନ କରିବେ, ତାକୁ ପ୍ରପରଲି ଧାଡିରେ ବୁଣିବେ, ପ୍ରପର ସ୍ପେସିଂ ଦେବେ, ମାନେ ଗଛରୁ ଗଛ ମଧ୍ୟରେ ଗୋଟେ ସ୍ପେସ୍ ରୁହେ, ଧାଡିରୁ ଧାଡି ମଧ୍ୟରେ ଗୋଟେ ସ୍ପେସ୍ ରୁହେ। ସେମାନେ ଯଦି ସେ ସ୍ପେସିଂ ଦଉଛନ୍ତି, ଯୋଉ ନ୍ୟୁଟ୍ରିଏଣ୍ଟସ ଗୁଡାକ ଆମର ରହୁଛି ମାଟିରେ, ସେ ନ୍ୟୁଟ୍ରିଏଣ୍ଟସ ପ୍ରତ୍ୟେକଟି ଗଛକୁ ଏକା ଭାବରେ ପହଞ୍ଚିବ, ତାହେଲେ ପ୍ରତ୍ୟେକଟି ଗଛ ଏକା ଭାବରେ ବଢିବ ଆଉ ଭଲ ଫସଲ।

0: ହେଲେ ବି ଦବ। ତା ଛଡା ମଧ୍ୟ ଯଦି ଗୋଟେ ଫସଲ ସେମାନେ କରୁଛନ୍ତି, ରାସାୟନିକ ସାର ତ ବ୍ୟବହାର କରୁଛନ୍ତି କିନ୍ତୁ ଆମେ ତ ମନା କରୁଛୁ ତା ପାଇଁ କି ପୁରା ତ ସେମାନେ କମେଇ ପାରିବେନି, କିନ୍ତୁ ଆମେ ତାଙ୍କୁ କହୁଛୁ କି ସେମାନେ ଆଟଲିଷ୍ଟ 30-50% ସେମାନେ ଯଦି ଅର୍ଗାନିକ ମ୍ୟାନ୍ୟୁର୍ସ ୟୁଜ୍ କରୁଛନ୍ତି ତାହେଲେ ତାଙ୍କର କଷ୍ଟ ଅଫ୍ କଲ୍ଟିଭେସନ ଯୋଉ ତାଙ୍କର ଖର୍ଚ୍ଚ ରହୁଛି ସେ ଖର୍ଚ୍ଚରୁ ବି ସେମାନେ ବହୁତ ଛାଡ ପାଇଯିବେ, ଆଉ ତାଙ୍କର ଜମିର ବି ହେଲ୍ଥ ମେଣ୍ଟେନ ହେଇକି ରହିବ, ଆଉ ତାପରେ ବି ବସ୍ ସେତିକି। ଆଉ ତାପରେ ତାଙ୍କୁ ଏଇଟା ଧ୍ୟାନ ରଖିବାର ଅଛି କି ସେମାନେ ପ୍ରପର ଠିକ ଠିକ ଟାଇମରେ ଯେମିତି ଗଛକୁ ପାଣି ଦଉଥିବେ, ପାଣି ଦବାଟା ନିହାତି ଦରକାର। ଯଦି ଆମେ ଏଠି ଧାନ ବିଷୟରେ କଥା ହଉଛେ ତାହେଲେ ଧାନ ପାଇଁ କି ନିହାତି ଭାବରେ ମଞ୍ଜି ବୁଣିଲା ପରେ ଗୋଟେ ଥର ପାଣି ଦରକାର, ଆଉ ଥରେ ଯେତେବେଳେ ପ୍ୟାନିକାଲ ଇନିସିଏସନ ମାନେ ଯେତେବେଳେ ଫୁଲ ଦଉଥିବ ସେ ଫୁଲ ଦବା ସମୟରେ ପାଣି ଦବା ଅତି ଆବଶ୍ୟକ ରହୁଛି ଗୋଟେ ଗଛର ଭଲ ଫସଲ ଆଉ ଭଲ କ୍ୱାଣ୍ଟିଟିରେ ଆସିବା ପାଇଁ କି ଆମେ। ଆଉ ଗୋଟେ ଥାର୍ଡ ରହୁଛି ଟିଲରିଂ ଷ୍ଟେଜ, ମାନେ ପ୍ୟାନିକାଲ ଇନିସିଏସନ ଆଗରୁ ଗୋଟେ ଟିଲରିଂ ଷ୍ଟେଜ ଆସେ। ଏଇ ତିନିଟା ଷ୍ଟେଜରେ ଯଦି ସେମାନେ ପାଣି ଦଉଛନ୍ତି ଗଛକୁ ପ୍ରପରଲି, ଆଉ ଠିକ ଟାଇମରେ ଯଦି ଫର୍ଟିଲାଇଜର୍ସ ଆଉ ଯାହା ବି ଇନସେକ୍ଟିସାଇଡ୍ ପେଷ୍ଟିସାଇଡ୍ସ ଯଦି ସେମାନେ ଆପ୍ଲାଏ କରୁଛନ୍ତି ତାହେଲେ ତାଙ୍କ ଗଛ ବହୁତ ଭଲ ଭାବରେ ବଢିବ ଆଉ ସେମାନେ ଭଲ ଫସଲ ଭଲ ଅମଳ ବି ପାଇବେ।
1: ଧନ୍ୟବାଦ ମ୍ୟାଡମ୍, ଆପଣ ଆପଣଙ୍କର ବ୍ୟସ୍ତବହୁଳ ଜୀବନରୁ ଆମକୁ ଏତେ ସମୟ ଦେଲେ, ସେଥିପାଇଁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ।
2: ପ୍ରତ୍ୟେକା ମାତ୍ର ନେଇ କି ତମେ କଣ କହୁ, ତମର ମନ ହାଲକା ହେଲା, ମୋର ମନ ପ୍ରଫୁଲ୍ଲିତ ହୋଇଗଲା, କେମିତି ବୋଲେ ଜାଣିଛ କି ନାହିଁ? କେତେ ସୁନ୍ଦର ସେ ମ୍ୟାଡମ୍ କହିଲେ କେମିତି ଖରାଟିଆ ଧାନ ଚାଷ କରିବା, ଖରାଟିଆ ଧାନ ଚାଷ କଣ, କେମିତି ଋଣ ଆଣିବା, କେତେ ପ୍ରକାର ଜିନିଷ କହିଲେ ମାତ୍ର ନେଇ କି।
3: ହଏ ଦେଖ, ଆମେ କିସ କରୁଛୁ ନା, ଆଗ କାଳରେ ଯେମିତି ଆମର ଜେଜେବାପା ଜେଜେମା ମାନେ ଯେମିତି କରୁଥିଲେ ଚାଷରେ, ଯୋଉଠି ହେଲେ ନେଇକି ବିଞ୍ଚି ପକଉଥିଲେ ଧାନ ଗଛ ଯାକ ବୋଲଚ, ଏବେ ନାଇଁ, ପୁଣି ଏମିତି ଧାଡି ଧାଡିକା ଲଗେଇବାର ଅଛି ପୁଣି, ହେଲା,
2: ହଁ,
3: ପୂର୍ବରୁ ପଶ୍ଚିମ ଦିଗକୁ ଆହୁରି ପୁଣି ଲଗେଇବାର ଅଛି ଧାଡି ଧାଡି କରିକି, ଆହୁରି ଧାନ ଗଛରୁ ଧାନ ଗଛକୁ ମଧ୍ୟରେ ଟିକେ ଦୂରତା ରଖିବାର ଅଛି ପୁଣି, ଏମିତି ପାଖରେ ପାଖରେ ଲଗେଇଦେଲେ ମିଶା ଭଲ ହବ ନାହିଁ ପୁଣି, ଆହୁରି ଠିକ ଟାଇମରେ ସାର ପକେଇବାର ଅଛି, ଠିକ ଟାଇମରେ ପାଣି ଦେବାର ଅଛି। କେତେ ବଢିଆ ବଢିଆ କଥା ଯାକ କହିଲେ କି ନାହିଁ ସେ ମ୍ୟାଡମ୍, କୁହ ତ।
2: ସତ କଥା ତ, ତମେ କହିଲା ପରେ ଆମ ଏମିତିକା ବିଞ୍ଚି ଦଉଥିଲି, ଏତେ କଥା ମୁଁ ଜାଣିନଥିଲି। ସତରେ ନେଇକି ବାବୁ କି ମ୍ୟାଡମ୍ ମାନଙ୍କ ସାଙ୍ଗରେ କଥା ହେଲେ କେତେ ପ୍ରକାର କଥା ଜାଣି ହଉଛି।
3: ହଏ ହେଲେ ଚାଲ ଟିକେ ଗୀତ ବାଜଣା କରିବା ପରା, କିନ୍ ଚିମ୍ରା ଚିମ୍ରା ଲାଗୁଛି।
2: ହଇ ହଇ ଚାଲ ଗୀତ ଗୋଟେ ଶୁଣବା ତ।

0: ଚାଷୀ ଭାଇଙ୍କର ମନର କଥା ଆଣିଛ କି ନାହିଁ କୁହ ତ ଫାଷ୍ଟରେ।
1: ଆଣିଛି ଆଣିଛି ନି, ଆମର ଚାଷୀ ଭାଇ ଗୋଟେ ବଢିଆ କହିଛନ୍ତି, କେମିତି ଖରାଦିନ ଧାନ ଚାଷ କରୁଛନ୍ତି ସବୁ ଉପରେ କହିଛନ୍ତି, ଚାଲ ଶୁଣିବା।
0: ଚାଲ ଶୁଣିବା
2: ଭାଇ। ପ୍ରଥମେ ଆପଣଙ୍କୁ ଆମ ଆକାଶବାଣୀକୁ ବହୁତ ବହୁତ ସ୍ୱାଗତ।
3: ଧନ୍ୟବାଦ।
2: ପ୍ରଥମେ ଭାଇ ଚାଲନ୍ତୁ ଆପଣଙ୍କ ପରିଚୟ ଆପଣଙ୍କ ମୁହଁରୁ ଶୁଣିବା।
3: ମନା ତ ମନୋହର ସିସା, ବୈପାରୀଗୁଡା ବ୍ଲକ ବଦାପୁର ଜିତି ଗ୍ରାମ ମାଦି।
2: ଆଚ୍ଛା ଭାଇ, ଆପଣ ତ ବୈପାରୀଗୁଡାରେ ରହୁଛନ୍ତି, ତାହେଲେ ଆପଣଙ୍କ ଘରେ କିଏ କଣ ରୁହନ୍ତି?
3: ଘରେ ମୋ ୱାଇଫ, ମୁଁ ଆଉ ମୋ ଭଉଣୀ ରହୁଛୁ, ଆଉ ତିନି ଜଣ ମେମ୍ବର।
2: ଆଚ୍ଛା, ଆମେ ତ ଜାଣିଛୁ ଆପଣ ଗୋଟେ ବହୁତ ଭଲ ଚାଷୀ। ଦେଖନ୍ତୁ ଏବେ ବର୍ତ୍ତମାନ ତ ଖରାଦିନ ଚାଲିଛି, ଆପଣ ଖରାଦିନରେ କଣ କଣ ସବୁ ଚାଷ କରନ୍ତି?
3: ଖରାଦିନ ମାନେ ଖରାଦିନ କେବଳ ଧାନ ଚାଷ ହିଁ କରାହଉଛି, ତାପରେ ମାଣ୍ଡିଆ ଟିକେ ଟିକେ କରାହଉଛି, ମାଣ୍ଡିଆ ଏତେ ନାହିଁ ଆଉ।
2: ସମସ୍ତେ ବର୍ଷା ଦିନ ହିଁ ଚାଷ କରନ୍ତି? ବହୁତ ସୁନ୍ଦର କଥା, ଆପଣଙ୍କ ଅଞ୍ଚଳରେ ଖରାଦିନ ବି ଚାଷ ହଉଛି, ତାହେଲେ କୁହନ୍ତୁ ଖରାଦିନ ଆମେ କେଉଁ କେଉଁ ଫସଲ ସବୁ ଚାଷ କରିପାରିବା?
3: ଖରାଦିନ ଆମେ ବିଭିନ୍ନ ପ୍ରକାର ଫସଲ କରିପାରିବା, ପନିପରିବା କରିପାରିବା, ମାଣ୍ଡିଆ କରିପାରିବା, ଆଉ ଧାନ କରିପାରିବା, ବିଭିନ୍ନ ପ୍ରକାର ହେଇପାରିବ।
2: ତାହେଲେ ଆପଣ ଯୋଉ କହିଲେ ଆପଣ ଖରାଦିନିଆ ଧାନ ଚାଷ କରନ୍ତି, କିପରି କଣ ଧାନ ଚାଷ କରନ୍ତି ସେ ପ୍ରଣାଳୀ ଟିକେ କୁହନ୍ତୁ।
3: ଖରାଦିନିଆ ଧାନ ମାନେ ଆମର ଷ୍ଟ୍ରିମ୍ ୱାଟର ଥାଉଛି, ଷ୍ଟ୍ରିମ୍ ୱାଟରକୁ ଟିକେ ଷ୍ଟୋର କରିକି ରଖାଯାଉଛି, ପୁଣି ତାକୁ ସମୟ ସମୟ ବେଳେ ପାଣି ମଡା ଯାଉଛି, ତାକୁ ଟିକେ ଷ୍ଟୋର କରିକି ରଖାଯାଉଛି ପାଣି ଷ୍ଟ୍ରିମ୍ ୱାଟରକୁ। ଯେହେତୁ ଆମର ଜଳସେଚନ ସୁବିଧା ନାହିଁ, ସମସ୍ତେ କରନ୍ତି କେବଳ ଧାନ ଚାଷ ହଉଛି, ଯେହେତୁ ଷ୍ଟ୍ରିମ୍ ୱାଟର ଟିକେ ରହୁଛି, ଷ୍ଟ୍ରିମ୍ ୱାଟର ଯେହେତୁ ପାହାଡିଆ ଅଞ୍ଚଳ, ଯୋଉ ନଦୀ ନାଳ ଏମିତି ରହିକି ସେଇଠୁ ପାହାଡିଆ ଅଞ୍ଚଳରେ, ତ ଆପଣ ସମସ୍ତେ ତ ଜାଣିଥିବେ ପାହାଡିଆ ଜାଗା ମାନଙ୍କୁ ପାଣି ଟିକେ ରହୁଛି, ସେ ପାଣିଟାକୁ ଚେକ୍ ଡ୍ୟାମ୍ ମାଧ୍ୟମରେ ଏମିତି ବିଭିନ୍ନ ପ୍ରକାର ମାଧ୍ୟମରେ ପାଣିଟାକୁ ଷ୍ଟୋର କରିକି ରଖାଯାଉଛି, ଷ୍ଟୋର କରିକି ରଖାଯାଇକି ତାକୁ ସମୟ ସମୟ ବେଳେ ଜମିରେ ମଡା ଯାଉଛି, ସେଇ ମାଧ୍ୟମରେ ହିଁ ଚାଷ କରାଯାଉଛି। କିନ୍ତୁ ଆମ ଆଡେ ଏ ଯୋଉ ବର୍ଷା ଧାନ ଚାଷ ଅପେକ୍ଷା ଖରା ଧାନ ଚାଷ ବହୁତ ଭଲ ହୁଏ।
2: ଆଚ୍ଛା ଆଚ୍ଛା, ବହୁତ ସୁନ୍ଦର କଥା କହିଲେ। ସମସ୍ତେ ଭାବନ୍ତି ବର୍ଷା ଦିନ ଚାଷ କଲେ ହିଁ ଆମେ ଅଧିକ ଲାଭବାନ ହେଇପାରିବା, ଖରାଦିନ ଚାଷ କଲେ ବି ଆମେ ନିଶ୍ଚିତ ଭାବେ ଲାଭବାନ ହେଇପାରିବା। ତାହେଲେ ଦେଖନ୍ତୁ ଆପଣ କେଉଁ ସମୟରେ ଧାନ ବୁଣନ୍ତି, କେଉଁଠୁ ବିହନ ଆଣନ୍ତି, ସେଇ ପ୍ରଣାଳୀ ଟିକେ କୁହନ୍ତୁ।
3: ଆମର ତ ବିହନ ବୋଲେ ମ୍ୟାକ୍ସିମମ ଲୋକ ନିକି ତାଙ୍କର ନିଜର ବିହନ ରଖିଥାଉଛନ୍ତି, ଆଉ ମିନିମମ ଲୋକଟା ଟିକେ ବାହାର ଦୋକାନ ଯୋଉ ଡିଷ୍ଟ୍ରିବ୍ୟୁଟରରୁ ଆଣୁଛନ୍ତି, କିଣିକି ଆଣିକି କରୁଛନ୍ତି ସେଇଟା।
2: ତାହେଲେ କେଉଁ ସମୟରେ ଆପଣ ଧାନ ବୁଣନ୍ତି, ଅମଳ କିପରି କରନ୍ତି, ସେଇ ସବୁ ବିଷୟରେ ଟିକେ କୁହନ୍ତୁ।
3: ଆମର ଯେତେବେଳେ ଆମର ବର୍ଷା ଚାଷ ହେଇଥାଉଛି, ସେଟା ଯେତେବେଳେ ଅମଳ କରାହବ, କରା ହେଲା ସାଙ୍ଗେ ସାଙ୍ଗେ ହିଁ ତାକୁ ତଳି ପକାଯାଉଛି, ତଳି ପକାଯାଇକି ସେ ସମୟରେ ଗୋଟେ 20-30 ଡେଜ୍ ଭିତରେ ତଳିଟା ରେଡି ହେଇଯାଉଛି, ଯେହେତୁ ଶୀତ ଦିନିଆଟା ରହୁଛି ତଳି ପ୍ରିପେୟାର କରିବାର, ତାକୁ ଟିକେ ଲେଟ୍ ଲାଗୁଛି। ତ ବର୍ତ୍ତମାନ ଏବେ ଅମଳ ସମୟ ପଳେଇ ଆସିଲାଣି, ଆଜିଠୁ ବର୍ତ୍ତମାନ ଧାନ କଟା ଆରମ୍ଭ ହେଲାଣି ଆମଟି।
2: ତାହେଲେ ଏବେ ଆପଣ ଯୋଉ ଧାନ କାଟୁଛନ୍ତି, ସେ ଧାନଟାକୁ କିପରି ସଂରକ୍ଷଣ କରି ରଖୁଛନ୍ତି ବା କେଉଁଠି ବିକ୍ରୟ କରୁଛନ୍ତି?
3: ଏଇ ଧାନ ତ ବର୍ତ୍ତମାନ ବିକ୍ରୟ କରୁଛନ୍ତି ଯେ ଏତେ ମାତ୍ରାରେ ନାହିଁ, ଏଇଟାକୁ ପ୍ରଥମେ ଅମଳ କଲା ପରେ ତାକୁ ଭଲ ଭାବରେ ଶୁଖାଇ ଦିଆଯାଉଛି, ଶୁଖେଇକି ଘରେ ଷ୍ଟୋର କରି ରଖୁଛନ୍ତି, ଯେହେତୁ ବର୍ତ୍ତମାନ ତ ମଣ୍ଡିର ବ୍ୟବସ୍ଥା ନାହିଁ, ସେଥିପାଇଁ ଏଇଟା ଖାଇବା ପାଇଁ ହିଁ ବ୍ୟବହାର କରୁଛନ୍ତି। ଆଉ ଯୋଉମାନେ ବେଶୀ ବେଶୀ କଲେ, ଏମିତି ଯୋଉ ଲୋକମାନେ ଯୋଉ କୁମଟି କୁମଟି କିଣୁଛନ୍ତି, ଏଇ ମାଧ୍ୟମରେ ହିଁ ବିକ୍ରି କରାଯାଉଛି। ଆଉ ଯେହେତୁ ମଣ୍ଡି ବ୍ୟବସ୍ଥା ନାହିଁ, ଆମର ଷ୍ଟ୍ରିମ୍ ୱାଟରରେ ଚାଷ କରାଯାଉଛି, ଜଳସେଚନ ନାହିଁ ବୋଲି ମଣ୍ଡିର ଇଏ ନାହିଁ, ବ୍ୟବସ୍ଥା ନାହିଁ।
2: ତାହେଲେ ଦେଖନ୍ତୁ ବର୍ଷା ଦିନିଆ ଧାନ ଚାଷ କଲେ ଆମେ ମଣ୍ଡିର ବ୍ୟବସ୍ଥା ଥାଏ, ସେଇଠି ଆମେ ବିକ୍ରୟ କରୁ, ଖରାଦିନିଆ ଚାଷଟାକୁ ଆପଣ କହିଲେ ଯେପରି ସଂରକ୍ଷଣ କରି ରଖନ୍ତି, କେଉଁ ଚାଷଟା ଆମର ଅଧିକ ପରିମାଣରେ ଲାଭଦାନ ହେଇପାରିବ?
3: ଆମର ଯୋଉଟା ଏବେ ଖରା ଧାନ, ଏ ଖରା ଚାଷଟା ହିଁ ଲାଭବାନ, ଟିକେ ଭଲ ଲାଭ ହଉଛି, ଯେହେତୁ ଆମର ପାହାଡିଆ ଅଞ୍ଚଳ, ବର୍ଷା ଦିନଟା ବୋଲେ ନଦୀ ନାଳ ରହୁଛି, ବେଳେବେଳେ ବର୍ଷା ବି ଜୋରରେ ପକଉଛି, ସେତେବେଳେ ଧାନ ଟିକେ ଭଲ ନ ରହୁଛି ଆଉ।
2: ତାହେଲେ ଦେଖନ୍ତୁ ଖରାଦିନିଆ ଚାଷଟା ଯୋଉ ଆପଣ କହିଲେ ଅମଳ ପରେ ଆପଣ ସଂରକ୍ଷଣ କରି ରଖୁଛନ୍ତି, କିପରି ପ୍ରଣାଳୀରେ ଆମେ ସଂରକ୍ଷଣ କରି ରଖିଲେ ସେଇ ଧାନଟା ବା ସେଇ ଯୋଉ ଆମର ଫସଲଟା ଅଧିକ ବର୍ଷ ପର୍ଯ୍ୟନ୍ତ ରହିପାରିବ?
3: ତାକୁ କିଛି ନାହିଁ, ଯୋଉ ଆମର ରହୁଛି କରଞ୍ଜ ପତ୍ରକୁ ଶୁଖେଇକି ତାକୁ ପାଉଡର କରିକି ପକେଇକି ତାକୁ ଭଲ ଭାବରେ ଶୁଖେଇକି ସେମିତି ହିଁ ରଖିଥାଉଛନ୍ତି ଆଉ।
2: ଘରେ ଯୋଉ ରଖୁଛନ୍ତି କିପରି କଣ ରଖୁଛନ୍ତି?
3: ଘରେ ଯୋଉମାନେ ଡ୍ରାଇଭର ଲୋକମାନଙ୍କର ରହୁଛି ନାଇକି, ତାଙ୍କର କଣ କହନ୍ତି ବଡ ବଡ ଢାଲା, ଯୋଉ କଲ୍କି କୁହନ୍ତି ତାଙ୍କ ଭାଷାରେ, କଲ୍କି କୁହନ୍ତି ବଡ ବଡ ଢାଲା, ସେଇଠି ବାହାର ପଟକୁ ଗୋବର ଲିପା ଯାଇକି ରଖିକି ଉପରେ ବି ସେ ଯୋଉ ବାଉଁଶରେ ବୁଣା ହେଇଥିବ ସେ ପାତିଆରେ ଉପରେ ରଖିକି ସେମିତି ରଖିଛନ୍ତି ଆଉ। ସେମିତି ରଖିଲେ ଆରାମସେ ରହୁଛି, 3-4 ବର୍ଷ ବି ରହିବ।
2: ପ୍ରତ୍ୟେକ ବର୍ଷ ଆପଣ ଅମଳ କରନ୍ତି ଧାନ, ଏହିପରି ଭାବରେ ସଂରକ୍ଷଣ କରି ରଖନ୍ତି?
3: ହଁ ହଁ ହଁ,
2: କିଛି ଖରାପ ହୁଏନି ଏତେ ଏତେ ବର୍ଷ ଧାନ ରଖନ୍ତି?
3: ନାଇଁ ନାଇଁ।

0: ଗୀତ ଶୁଣିଲ ଏବେ ମନ ପ୍ରଫୁଲ୍ଲିତ ହେଲା
1: ହେଲା ପରା
0: ହେଲେ ଶାନ୍ତି ଲାଗିଲା ତ
1: ହଇ ହଇ ବଢିଆ ଲାଗିଲା ଏବେ
0: ହେଲେ ମୁଇଁ ତ ଆମର ଚାଷୀ ଭାଇଙ୍କ ଦୁଇ ପଦ କଥାରେ ଗୋଟେ ମ୍ୟାଡମ୍ଙ୍କ ସହିତ କଥା ହେଲି ଶୁଣିଲ ତମକୁ ଭଲ ଲାଗିଲା ତମେ ଆମ ଆଜିର ଚାଷୀରେ

0: ଖରାପ ହବନି, ଯେହେତୁ ବର୍ଷା ପାଣି ନ ପଡିବାର ଅଛି ଘରେ ଯୋଉଠି ରଖିବୁ ଆମେ ଧାନ, ସେଠି ବର୍ଷା ପାଣି କିଛି ନ ପଡିବାର ଅଛି, ଆଉ ଧାନକୁ ଭଲ ଭାବରେ ଶୁଖେଇ ଥିବାର ଅଛି।
1: ଧାନର ଜଳୀୟ ଅଂଶ ଯଦି ନଥିବ ଧାନଟା ଅଧିକ ପରିମାଣରେ ସଂରକ୍ଷଣ
0: ହେଇଯିବ।
1: ପୁଣି ଥରେ ଖରାଦିନିଆ ଚାଷ ସରିଲେ ଆପଣ ବର୍ଷା ଦିନିଆ ଚାଷ ପାଇଁ ପ୍ରସ୍ତୁତ ହୁଅନ୍ତି, ତାହେଲେ ଆପଣ ଯୋଉ ଧାନ ଚାଷ କରନ୍ତି କିଏ କିଏ ଆପଣଙ୍କୁ ସାହାଯ୍ୟ କରନ୍ତି?
0: ଘରେ ୱାଇଫ, ତାପରେ ଭଉଣୀ ବି, ତାପରେ ସାହି ପଡିଶା, ସମସ୍ତେ ସାହାଯ୍ୟ ସହଯୋଗରେ ଆମର ଯେତିକି ଚାଷ କରାଯାଉଛି ସମସ୍ତେ ସମସ୍ତଙ୍କୁ ସାହାଯ୍ୟ ସହଯୋଗ କରାଯାଉଛି।
1: ତାପରେ ତାହେଲେ ଆପଣ କେତେ ବର୍ଷରୁ ଏ ଧାନ ଚାଷ କରୁଛନ୍ତି?
0: ତ ମିନିମମ ହେଇଯିବ ବୋଲେ 15 ବର୍ଷ ହେବ ହେଇଯିବ।
1: ଆପଣ ଖରାଦିନିଆ ଚାଷଟା କେବେଠୁ ଆରମ୍ଭ କଲେଣି?
0: ଖରାଦିନିଆ ଚାଷଟା ବେଶୀ ବର୍ଷ ହବନି, ଏଇଟା ଗୋଟେ 4 ରୁ 5 ବର୍ଷ ହବ, ଯେହେତୁ ଆଗରେ କରାଯାଉ ନଥିଲା ସେମିତିରେ ରହୁଥିଲା, ଏବେ 4 ରୁ 5 ବର୍ଷ ହବ ଖରା ଚାଷଟା ହଉଛି, ନହେଲେ ବର୍ଷା ଚାଷ ତ ହଉଛି 15 ବର୍ଷ ହେବ ଏବେ ହେଇଯାଉଥିବ।
1: ଆପଣ କିପରି କଣ ଭାବିଲେ କି ମୁଁ ଖରାଦିନିଆ ଚାଷ କରିବି?
0: ଯେହେତୁ ଖରାଦିନିଆ କିଛି କାମ ପାମ ନ ଥାଉଛି, ନିୟରେଷ୍ଟ ରେ କାମ ମିଳୁନି, ଯେହେତୁ ଖାଲିଟା ରହିବା ଅପେକ୍ଷା ଖରାଦାନ କଲେ ଟିକେ ଆଉ କିଛି ବି ଏଡ୍ ନେଇପାରିବ ବୋଲି ସେ ଦୃଷ୍ଟି କୋଣରୁ କରାଯାଉଛି।
1: ତାହେଲେ ଆପଣ କଣ କହିବେ ଖରାଦିନିଆ ଚାଷଟା ଆପଣଙ୍କୁ ଲାଭବାନ ହୁଏ?
0: ହଁ, ଖରାଦିନିଆ ବୋଲେ ବର୍ଷା ଦିନ ଅପେକ୍ଷା ଖରାଦିନଟା ଟିକେ ଧାନରେ ଲାଭ ହଉଛି।
1: ନିଶ୍ଚିତ ଭାବରେ ବହୁତ ସୁନ୍ଦର କଥା କହିଲେ ଆପଣ, କହିଲେ ବି ଖରାଦିନ ଚାଷ କଲେ ଆମେ ଲାଭବାନ ହେଇପାରିବା। ଆପଣଙ୍କର ବହୁମୂଲ୍ୟ ସମୟ ଦେଇଥିବାରୁ ଆପଣଙ୍କୁ ଆମ ଆକାଶବାଣୀ ପରିବାର ତରଫରୁ ବହୁତ ବହୁତ ଧନ୍ୟବାଦ ପାଇ।
0: ଥ୍ୟାଙ୍କ ୟୁ।
2: ବା କେତେ ବଢିଆ ବଢିଆ କହିଛନ୍ତି ତ ସେ ଭାଇ, ଧାନ ଚାଷକୁ ନେଇକିନା ବଢିଆ କଥା କହିଛନ୍ତି। ହେଲେ ଏବେ ଦେଖ ଟିକେ ସମୟକୁ ଦେଖ କେମିତି ସରି ସରି ଗଲାଣି।
3: ହଇ ସିଆଡ଼ ବର୍ଷା ଗୁଡୁ ଗୁଡୁ ହେଲାଣି,
2: ନାଇକି ଅଦିନିଆ ବର୍ଷା ତ କେତେବେଳେ ଭାରି ଆସୁଛି, କିଛି ଠିକ ଠିକଣା ନାଇଁ ବୋଲୁଛ।
3: ଚାଲ ଚାଲ ସେ ଟିକେ ଚା ପିଇକିନା ଯିବା ତ, ଲେଟ୍ ହେଇଯିବ।
2: ହଇ ଚାଲ ଯିବା, ଯିବା କି ବୈଠକ ଘର ସରେଇବା, ଆହୁରି କାଲିକି ଆଉ ଥରେ ଆସିକିନା ଆମର କାର୍ଯ୍ୟକ୍ରମ ଆରମ୍ଭ କରିବା ହେଲା।
3: ଯିବା
2: ଯିବା ଯିବା।

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଏହି କ୍ରମରେ ପ୍ରଥମେ ଆମେ ନେଇଛୁ ସ୍ମାଇଲ୍ ପ୍ଲିଜ୍ କଥାଚିତ୍ରର ଏହି ଗୀତଟି। କଣ୍ଠଦାନ କରିଛନ୍ତି ପାମେଲା ଚୟନ। ନିଜାମଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ଅଭିଜିତ ମଜୁମଦାର।

ଲଭ୍ ମାଷ୍ଟର ଏହି କଥାଚିତ୍ରର ଗୀତଟିରେ କଣ୍ଠଦାନ କରିଛନ୍ତି ବିଭୁକିଶୋର ଏବଂ ଅଞ୍ଜଳି। ନିଜାମଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ଅଭିଜିତ ମଜୁମ।

0: Dar.
1: अरे जे जे गाऊ ची गीत आऊ

ଏହି ଗୀତଟି ସହ ଶେଷ ହେଲା ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଏ ମାସର ବିଶେଷ ଭକ୍ତି ଗୀତର କାର୍ଯ୍ୟକ୍ରମ ନୈବେଦ୍ୟ। ଆଜି ପାଇଁ ଶିଳ୍ପୀ ଯୋଗେନ୍ଦ୍ର ମହାପାତ୍ର ଏବଂ କୁନ୍ତି ବେହେରା, ଗୀତ ରଚନା ଅଶୋକ ମିଶ୍ର, ସଙ୍ଗୀତ ପରିଚାଳନା ପ୍ରଦୀପ କୁମାର ପାତ୍ର। ତାହେଲେ ଆସନ୍ତୁ ଶୁଣିବା ପ୍ରଥମ ଗୀତଟି, ଶିଳ୍ପୀ ଯୋଗେନ୍ଦ୍ର ମହାପାତ୍ର। ଅଶୋକ ମିଶ୍ରଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ପ୍ରଦୀପ କୁମାର ପାତ୍ର।

ଏଥର ଶିଳ୍ପୀ କୁନ୍ତି ବେହେରା। ଗୀତ ରଚନା ଅଶୋକ ମିଶ୍ର। ସଙ୍ଗୀତ ପରିଚାଳନା ପ୍ରଦୀପ କୁମାର ପାତ୍ର।

ଏଥର ଦ୍ୱୈତକଣ୍ଠରେ ଶିଳ୍ପୀ ହେଲେ କୁନ୍ତି ବେହେରା ଏବଂ ଯୋଗେନ୍ଦ୍ର ମହାପାତ୍ର। ଗୀତ ରଚନା ଅଶୋକ ମିଶ୍ର। ସଙ୍ଗୀତ ପରିଚାଳନା ପ୍ରଦୀପ କୁମାର ପାତ୍ର।

ଆଜି ଏଥିରେ ଶୁଣନ୍ତୁ ସାରଙ୍ଗୀ ବାଦନ, ଶିଳ୍ପୀ ଉସ୍ତାଦ ସଫ୍ରି ଖାନ୍।

ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ନାଟକ କୌଟିଲ୍ୟଙ୍କ ସନ୍ନ୍ୟାସ, ମୂଳ ହିନ୍ଦୀ ରଚନା ରତନଲାଲ ଯୋଶୀ, ବେତାର ରୂପାନ୍ତର ଏବଂ ପ୍ରଯୋଜନା ନରେନ୍ଦ୍ରନାଥ ପଟ୍ଟନାୟକ, ସହଯୋଗିତା ରଞ୍ଜନ କୁମାର ବେହେରା। ତାହେଲେ ଆସନ୍ତୁ ଶୁଣିବା ନାଟକ କୌଟିଲ୍ୟଙ୍କ ସନ୍ନ୍ୟାସ।

0: କିଏ ରାକ୍ଷସ? ମୌର୍ଯ୍ୟ ସାମ୍ରାଜ୍ୟର ନୀତି ନିପୁଣ ମହାମନ୍ତ୍ରୀ ରାକ୍ଷସ? ଏତେ ରାତିରେ ଏମିତି ଅସମୟରେ ମୋ ନିକଟକୁ ବାଟ ବୁଲି ଆସିଯାଇଛ କି?
1: ଗୁରୁଦେବ, ମୋ ଅପରାଧ ମାର୍ଜନା କରନ୍ତୁ। ଏ ଅସମୟରେ ଆପଣଙ୍କ ନିକଟକୁ ଆସିବାର କାରଣ ତ ନିହିତ ଅଛି। କେବଳ କାରଣ ନୁହେଁ, ଗମ୍ଭୀର କାରଣ ରହିଛି ମହାଭାଗ। କେବଳ ଆପଣଙ୍କ ବିଚକ୍ଷଣତା ହିଁ ସାମ୍ରାଜ୍ୟକୁ ଏ ଅସମୟରୁ ରକ୍ଷା କରିବ ମହାଭାଗ।
2: ମୋ ବିଚକ୍ଷଣତା ଏଇ ଜରାଜୀର୍ଣ୍ଣ ପକ୍ କେଶୀ କୌଟଲ୍ୟର ବିଚକ୍ଷଣତା। ରାଜ ରାଜେଶ୍ୱର ଚନ୍ଦ୍ର ଗୁପ୍ତଙ୍କ ବିଶ୍ୱବିଦିତ ପରାକ୍ରମ ଆଜି ମୋ ବିଚକ୍ଷଣତାକୁ ଖୋଜୁଛି। ବାଃ, ମୌର୍ଯ୍ୟ ସାମ୍ରାଜ୍ୟର ନୀତି ନିପୁଣ ମନ୍ତ୍ରୀ ସଭା ଆଜି ମୋ ବିଚାରର ଅପେକ୍ଷା ରଖିଛି। ମୋ ପ୍ରତି ଏତେ ନିର୍ଦ୍ଦୟ ହୋଇ ତାତ୍ସଲ୍ୟ କର ନାହିଁ ମନ୍ତ୍ରୀ। ମୋ ଭଳି ନଗଣ୍ୟକୁ ତା ନଗଣ୍ୟତାର ସୁଖ ଛଡ଼େଇ ନିଅ ନାହିଁ ରାକ୍ଷସ। ଫେରିଯାଅ ମହାମାତ୍ୟ, ଏ ଅକିଞ୍ଚନ ତୁମର ଉଚିତ ଅତିଥି ସତ୍କାର କରିବାକୁ ଅସମର୍ଥ। ଯଦି ଟିକେ ସାହସ ସଞ୍ଚୟ କରିପାରୁଛ ତ ତମ ସମ୍ରାଟକୁ କୁହ, ତାଙ୍କ ସାମ୍ରାଜ୍ୟର ସାଧାରଣ ଜନତା ମୁଣ୍ଡ ଗୁଞ୍ଜିବାକୁ କୁଡ଼ିଆଟିଏ ବି ପାଇନାହାନ୍ତି।
1: ଆପଣଙ୍କର ସ୍ନେହ ଆଦରରେ ପାଳିତ ମୌର୍ଯ୍ୟ ସାମ୍ରାଜ୍ୟ ରୂପକ ଗଜ ଆଜି ଦୁର୍ଭାଗ୍ୟ ରୂପକ ନକ୍ର କବଳରେ ପଡ଼ିଯାଇଛି। କାଳ ବିଳମ୍ବ ନ କରି ଗଜ ଉଦ୍ଧାରଣ କରନ୍ତୁ ମହାଭାଗ, ଏବେ ଆଉ ସମୟ ନାହିଁ। ସାମ୍ରାଜ୍ୟ ଉପରେ ବଜ୍ରପାତ ହେବାକୁ ଯାଉଛି ମହାଶୟ, ଆପଣ ହିଁ ଉଦ୍ଧାର କରନ୍ତୁ।
0: ଯାହା ଘଟୁଛି ତାହା ମିଥ୍ୟା, ଯାହା ଘଟିବ ତାହା ମିଥ୍ୟା, ଯାହା କିଛି ବି ଘଟିଯାଇଛି ସେସବୁ ବି ମିଥ୍ୟା। ତୁମର ସମ୍ରାଟ ଆଜି ଏହି ତତ୍ତ୍ୱ ହିଁ ତ ଶିଖୁଛନ୍ତି ନା, ବିଧବା ଭଳି ଆଚରଣ କରୁଥିବ।

0: ସେଇ ସାଧୁ ଦଳ ଯିଏ ସମ୍ରାଟଙ୍କ ପର ଲୋକକୁ ସଜାଡ଼ି ଦେବାର ମହତ କାମ କରୁଛନ୍ତି ସେଇମାନେ ହିଁ କରନ୍ତୁ କିଛି।
1: ସମ୍ରାଟଙ୍କ ପର ଲୋକ ସଜାଡ଼ିବା ହେବ କି ନ ହେବ ସେ କଥା କହି ହେଉନି, କିନ୍ତୁ ଆପଣ ଏତେ ଯତ୍ନର ସହ ଗଢ଼ିଥିବା ସାମ୍ରାଜ୍ୟ ଯେ ବିଧ୍ୱସ୍ତ ହେବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ। ଏହି ସାଧୁମାନେ ସମ୍ରାଟଙ୍କୁ ଏତେ ମାତ୍ରାରେ କର୍ମ ବିମୁଖ କରିସାରିଛନ୍ତି ଯେ ସେ ପ୍ରଜାଙ୍କ ଭବିଷ୍ୟତ ପାଇଁ ଲେଶମାତ୍ର ସୂଚନା ନ କରି ଆଗାମୀ ପୂର୍ଣ୍ଣିମା ତିଥିରେ ସନ୍ନ୍ୟାସ ନେବା ପାଇଁ ପ୍ରସ୍ତୁତ ହେଉଛନ୍ତି। ବିଳାସ ବେସନର ଲିପ୍ତ ବିନ୍ଦୁସାର ଏବେ ଶାସନ ଭାର
0: ଆଉ ପାଟରାଣୀ ସାଜି ବସି କ'ଣ କରେ କାହା, ଯାହାର କୁଳ ଗୋତ୍ର ବାବଦରେ ବିଷ୍ଣୁଗୁପ୍ତ କୌଟଲ୍ୟ କଦାପି ମୁହଁ ଖୋଲି ନାହିଁ। ସବୁ ଉଚିତ ଭାବରେ ଘଟୁଛି ମହାମାତ୍ୟ
1: ମହାଭାଗ। ଚନ୍ଦ୍ରଗୁପ୍ତଙ୍କ ବୈରାଗ୍ୟ ପାଇଁ ଅଥବା ବିନ୍ଦୁସାରଙ୍କର ବେସନ ପାଇଁ ନୁହେଁ, ଆପଣଙ୍କର ହାତ ତିଆରି ଏହି ମୌର୍ଯ୍ୟ ସାମ୍ରାଜ୍ୟ ଆଜି ଧ୍ୱଂସ ହେବାକୁ ବସି
0: ଏଇ ଯାଉ ଧ୍ୱଂସ। ସାମ୍ରାଜ୍ୟ ସମ୍ରାଟ ସବୁକିଛି ଧୂଳି ସାଥ ହେଇଯାଉ ରାକ୍ଷସ, ନିକମ୍ମା ମାନଙ୍କୁ କୌଟିଲ୍ୟ ଘୃଣା କରେ।
2: କ୍ରୋଧୀ ବ୍ରାହ୍ମଣ ବ୍ୟର୍ଥ ଦୁଃସାହସ କର ନା, ଆଜି ସ୍ୱୟଂ ଧର୍ମ ତୋ ବିରୁଦ୍ଧରେ ପ୍ରତିଶୋଧ ନେବାକୁ ପ୍ରସ୍ତୁତ ହୋଇଛି। ତୋର ବୁଦ୍ଧିମତା ଯଦି ଅଛି ତେବେ ଧର୍ମ ନିକଟରେ ଆତ୍ମସମର୍ପଣ କର, ଆଉ ତୋର ସମ୍ରାଟ ଭଳି ସନ୍ନ୍ୟାସ ନିମନ୍ତେ ପ୍ରସ୍ତୁତ ହୁଅ।
0: ମନ୍ଦ ବୁଦ୍ଧି ଭିକାରୀ, ତୁ ସମ୍ରାଟ ଚନ୍ଦ୍ରଗୁପ୍ତକୁ ଧକା ଦେଇପାରୁ କୌଟଲ୍ୟକୁ ନୁହେଁ। ଗତ 4 ବର୍ଷ ଧରି ମୁଁ ତତେ ଲକ୍ଷ୍ୟ କରି ଆସୁଛି, ତୁ କୌଣସି ପରିବ୍ରାଜକ ନୁହଁ, ବରଂ ଗୁପ୍ତ ବିଷୟରେ ଆତ୍ମଗୋପନ କରିଥିବା ଗ୍ରୀକ୍ ସେନାପତି। ଆଉ ଶୁଣିଥା ମୂର୍ଖ, ତୋ ମୂର୍ଖତା ଉପରେ ମୋ ଦୟା ହେଉଛି। ତୁ ନିଜେ ହିଁ ବୁଝିପାରୁନାହୁଁ ଯେ ତୁ ଏବେ କୌଟଲ୍ୟ ଦ୍ୱାରା ବନ୍ଦୀ। ହଁ ବନ୍ଦୀ
1: କଣ କହୁଛନ୍ତି ମହାଭାଗ, ମୁନିରାଜ ଧର୍ମବର୍ଦ୍ଧନ ହିଁ ଗ୍ରୀକ୍ ସେନାପତି? ମୋ କାନକୁ ମୁଁ ବିଶ୍ୱାସ କରିପାରୁନାହିଁ ଗୁରୁଦେବ, ଷଡ଼ଯନ୍ତ୍ର ଏତେ ମାତ୍ରାରେ ଆସ୍ଥାନ ଜମି ସାରିଛି।
0: ଷଡ଼ଯନ୍ତ୍ର ରାଜନୀତିର ଗୁପ୍ତ ଅସ୍ତ୍ର ମହାମାତ୍ୟ। କାଲି ପ୍ରାତଃ ମୁଁ ସମ୍ରାଟଙ୍କ ନିକଟରୁ ଅନ୍ତିମ ବିଦାୟ ନିମନ୍ତେ ଉପସ୍ଥିତ ରହିବି।
1: ଅନ୍ତିମ ବିଦାୟ ଏକି କଥା ଗୁରୁଦେବ, ଆର୍ଯ୍ୟାବର୍ତ୍ତ ଯେଉଁ ଆସନ୍ନ ଦୁର୍ଭାଗ୍ୟର ଶିକାର ହେଉଛି ତାକୁ ଏଭଳି ଅକ୍ଲେଶରେ ଫଳବତୀ ହେବାକୁ ଛାଡ଼ିଦେବା, ଦେଶକୁ ଚିରଦିନ ଏକ ବିଦେଶୀ ଶାସନ ଅଧୀନକୁ ଏତେ ସହଜରେ ଟେକିଦେବା?
0: ତମେ ନିଶ୍ଚିନ୍ତରେ ନିଦ୍ରା ଯାଇପାର ରାକ୍ଷସ, କାଲି ପ୍ରାତଃ ସମ୍ରାଟଙ୍କ କକ୍ଷରେ ଭେଟ ହେବ।
1: ଆଜ୍ଞା ଦିଅନ୍ତୁ ଗୁରୁବର।
0: ଆଜିକି 60 ବର୍ଷ ପୂର୍ବେ ଏମିତି ହିଁ ଝଡ଼ ବର୍ଷାର ରାତି, ଏମିତି ହିଁ ବିଜୁଳି ଚମକରେ ଝଲିସି ଉଠୁଥିଲା ରାତ୍ରିର ଆକାଶ। ମୁଁ କୌଟଲ୍ୟ ଠିକ ଆଜି ଭଳି ହିଁ ସେଇଦିନ ଅପେକ୍ଷା କରି ରହିଥିଲି ତାର ଆଗମନ। ସେହି ସମୟରେ ଜଣେ ପରାକ୍ରମୀ ଗ୍ରୀକ୍ ଯୁବକ ସେ ଭେଟିଥିବା ସମସ୍ତ ଯୋଦ୍ଧାଙ୍କୁ ପଦଦଳିତ କରି ମନେ ମନେ ଭାରତର ଭରପୁର ପ୍ରାକୃତିକ ସମ୍ପଦକୁ ଆବାହନ କାଳ ଉପଭୋଗ କରିବାର ସ୍ୱପ୍ନରେ ମଜଗୁଲ ହୋଇ ପ୍ରକାଶ୍ୟରେ ଘୋଷଣା କରି ପକାଇଥିଲେ, ଗ୍ରୀକ୍ ରମଣୀମାନେ ଗଙ୍ଗା ଯମୁନାର ଅମୃତ ଭଳି ସ୍ୱଚ୍ଛ ଜଳରେ ଆନନ୍ଦ ବିଭୋର ହୋଇ ସ୍ନାନ କରିବାର ସୁଯୋଗକୁ ଅପେକ୍ଷା କରି ରହିଛନ୍ତି। ଆଲେକ୍ଜାଣ୍ଡାରଙ୍କ ଏହି କଥା ମୋତେ ସେଦିନ ବେଶ କଷ୍ଟ ଦେଇଥିଲା। ମୁଁ ନିଜେ ସେ ସ୍ୱପ୍ନ ସହ ସେହି ଦିନରୁ ଯୋଡ଼ି ହୋଇଯାଇଥିଲି। ଦିନେ ମୋତେ ଉପଯୁକ୍ତ ନାୟକଟିଏ ମୋତେ ମିଳିଗଲେ ମୋ ସ୍ୱପ୍ନକୁ ସାକାର କରିବା ନିମନ୍ତେ। ନୂଆ ଆଶା ତଥା ଅନେକ ସ୍ୱପ୍ନ ଆଖିରେ ଭରି ଦେଶ ପାଇଁ ଉତ୍ସର୍ଗ ହେବାକୁ ପ୍ରସ୍ତୁତ ଥିବା ସେହି ଉଦ୍ଦୀପ୍ତ ଯୁବକ ଚନ୍ଦ୍ରଗୁପ୍ତ, ମୁଁ ତାହାର ଶକ୍ତି ଉଦ୍ଦୀପନାକୁ ଉପଯୁକ୍ତ ମାର୍ଗରେ ପରିଚାଳିତ କରି ମୋ ସ୍ୱପ୍ନର ଗୋଟି ଗୋଟି ରେଖା ଉପରେ ସଫଳତା ହାସଲ କରିପାରିଥିଲି। ମୋ ଦେଶର ପରାକ୍ରମ, ମୋ ଦେଶର ମେଧା, ମନୋବଳ ଏମିତି ସୁନ୍ଦର ଭାବରେ ପ୍ରକଟିତ ହୋଇପାରିଥିଲା ଗ୍ରୀକ୍ ବୀରଙ୍କ ସେହି ସ୍ୱପ୍ନ ଉଲ୍ଲଣ୍ଠିତ ହୋଇପଡ଼ିଥିଲା। ହେଲେ ଆଜି ମୁଁ ଏ କ'ଣ ଦେଖୁଛି, ଚନ୍ଦ୍ରଗୁପ୍ତଙ୍କ ସେହି ବଳ ପରାକ୍ରମ

0: ଏବେ ସେ ଥ୍ରୀଳା ପଡ଼ିଯାଇଛି।
1: ତାଙ୍କର କ୍ଳାନ୍ତ ମନ ତାଙ୍କୁ ବୈରାଗ୍ୟ କବଳକୁ ଟାଣି ନେଉଛି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ କୌଟଲ୍ୟ କ'ଣ କରିବା ଆବଶ୍ୟକ? ଆଉ ଏକ ସମ୍ରାଟକୁ ଗଢ଼ିବେ ନା ଏ ସମଗ୍ର ସାମ୍ରାଜ୍ୟକୁ ବିଦେଶୀ ହାତକୁ ଟିକିଦେବେ?
2: ପ୍ରଣାମ ଗୁରୁଦେବ, ଏଇ ଅସମୟରେ ଆସିଥିବାରୁ କ୍ଷମା ଚାହୁଁଛି।
1: କିଏ? ଓ ଚାରୁଶିଳା, ସମ୍ରାଟ ବା ସାମ୍ରାଜ୍ଞୀଙ୍କର ମୋ ପାଇଁ ଆଦେଶ କ'ଣ ରହିଛି? ମୋତେ ଏ ଦେଶରୁ ବିତାଡ଼ିତ କରିବା ନିମନ୍ତେ ତ ଆସିନା ନା ତମେ?
2: ଗୁରୁଦେବ, ଆଜି ମୌର୍ଯ୍ୟ ରାଜପରିବାର ଆପଣଙ୍କ ବିଶୋଦ୍ଗାର ପାଇଁ ଯୋଗ୍ୟ। ହୁଏତ ଏହି ବିଶୋଦ୍ଗାର ହିଁ ଏହି ସାମ୍ରାଜ୍ୟ ତଥା ସମ୍ରାଟଙ୍କୁ ସୁରକ୍ଷା ଦେବାରେ ସମର୍ଥ ହେବ।
1: କିନ୍ତୁ ଚାରୁଶିଳା, ମୁଁ ଠିକ୍ ଶୁଣିଛି ତୁମେ ଏକୁଟିଆ ଆସିନାହ? ତୁମ ଘୋଡ଼ାର ଟାପ ଶବ୍ଦ ସହ ଆଉ ଏକ ଘୋଡ଼ାର ଟାପ ଶବ୍ଦ ମୁଁ ଶୁଣିଛି। ମୁଁ ନିଶ୍ଚିନ୍ତରେ କହିପାରେ ସେଇ ଟାପ ଶବ୍ଦ ମହାରାଣୀଙ୍କର ଅଶ୍ୱ ଶ୍ୱେତକର୍ଣ୍ଣର ଟାପ ଶବ୍ଦ। ମହାରାଣୀ ମୋ ପାଖକୁ ଆସିଲେ ନାହିଁ ଯେ?
2: ଗୁରୁଦେବ, ମହାରାଣୀ ରାଜାଙ୍କ ନିଷ୍ପତ୍ତିର ଘୋର ବିରୋଧ କରି ଆସିଛନ୍ତି। ହେଲେ ରାଜକୁମାର ବିନ୍ଦୁସାର, ମହାରାଣୀଙ୍କ ଉପଦେଶ ଶୁଣିବା ତ ଦୂରର କଥା, ତାଙ୍କର ପ୍ରତି କଥାକୁ ବିରୋଧ କରିବା ସହ ତାଙ୍କୁ ଅପମାନିତ କରିବାକୁ ବି ପଛଉ ନାହାନ୍ତି। ଆଜି ତ କୁମାର ବିନ୍ଦୁସାରଙ୍କ ପ୍ରେୟସୀ କନକରେଖା ତାଙ୍କ ବିଳାସ ଭବନରୁ ମହାରାଣୀଙ୍କୁ ଏକ ରକମ ତଡ଼ିଦେବା ଭଳି କହିଦେଲେ ପ୍ରକୋଷ୍ଠରୁ ବାହାରି ଯିବାକୁ। ମହାରାଣୀ ଯେବେ ଏହି ପ୍ରସଙ୍ଗର ସମାଧାନ ପାଇଁ ସମ୍ରାଟଙ୍କୁ ସୂଚନା ଦେଲେ, ସେ ଅତି ଉଦାସୀନ ଭାବରେ ଉତ୍ତର ଦେଲେ, ଆସନ୍ତାକାଲିର ସୂର୍ଯ୍ୟୋଦୟ ଯାହାକୁ ସାମ୍ରାଜ୍ଞୀ ଭାବରେ ସ୍ୱାଗତ କରିବ ତା ସହ ଆଜିଠାରୁ ସ୍ନେହ ଭାବ ପୋଷଣ କରିବା ଅଭ୍ୟାସ କର ମହାରାଣୀ। ରାଜପଦର ମୋହ ତ୍ୟାଗ କର, ଜୀବନ ଏସବୁ ମୋହରୁ ଢେର ଉଚ୍ଚତର।
1: ତୁ ଆଉ କିଛି କହିବା ଅନାବଶ୍ୟକ, ମୁଁ ହିଁ କହିଦେଉଛି। ଶୁଣ, ମହାରାଣୀ ଖଡ଼ଗ ହସ୍ତରେ ନେଇ ନିଜକୁ ଶେଷ କରିଦେବାର ପ୍ରୟାସ କଲେ, ହେଲେ ସମ୍ରାଟ ତାଙ୍କୁ ସେଭଳି କାର୍ଯ୍ୟରୁ ନିବୃତ୍ତ କଲେ ଏବଂ କହିଲେ, ଦେବୀ, ଏ ସମସ୍ତ ଦୈହିକ ସାଂସାରିକ ଐଶ୍ୱର୍ଯ୍ୟ କ୍ଷଣଭଙ୍ଗୁର, ମାନ ଅପମାନ ସବୁକିଛି ମନଗଢ଼ା କଥା। ଏସବୁ ଶୁଣିବା ପରେ ମହାରାଣୀ ତୁରନ୍ତ ତୋ ସହ ଏହି ଅରଣ୍ୟ ଭିତରକୁ ଚାଲି ଆସିଲେ ଆଉ ତୋତେ ମୋ ନିକଟକୁ ଯିବାକୁ କହି ସ୍ୱୟଂ ଏ ଅନ୍ଧାରରେ ଆମ୍ର କୁଞ୍ଜ ମଧ୍ୟରେ ନିଜକୁ ଲୁଚାଇ ରଖିଲେ। ଏହା ତ ଚାରିଶିଳା,
2: ଆପଣ ବାସ୍ତବରେ ସବୁ ଠିକ୍ କହିଛନ୍ତି ଗୁରୁଦେବ। ହେଲେ ଆପଣଙ୍କୁ ଏକଥା ବି ସ୍ପଷ୍ଟ ଦେଖାଯାଉଛି ଯେ ଆପଣଙ୍କର ଜଣେ ଶିଷ୍ୟ ଆପଣଙ୍କ ହାତଗଢ଼ା ସାମ୍ରାଜ୍ୟକୁ ଧୂଳିସାତ ହେବାକୁ ଛାଡ଼ି ଦେଉଛନ୍ତି। ଆପଣଙ୍କୁ ଏକଥା କଷ୍ଟ ଦେଉନାହିଁ କି ଗୁରୁଦେବ?
1: ବାଚାଳ ବାଳିକା, ତୋ ବାଚାଳତା ବନ୍ଦ କର। ମୁଁ ତୋର ଏହି ଭାବ ପ୍ରବଣତା ଭିତରେ ଏକଥା ବି ସ୍ପଷ୍ଟ ବାରିପାରୁଛି ଯେ ତୁ କୁମାର ବିନ୍ଦୁସାରକୁ ମନେ ମନେ ଚାହୁଁଛୁ, ହେଲେ ବିନ୍ଦୁସାର କନକରେଖା ପାଇଁ ପାଗଳ। ତୋର ଦେଶଭକ୍ତିର ରହସ୍ୟ ବି ଏହି ଭାବ ପ୍ରବଣତା, ହେଲେ ମୂଳ କଥାଟିଏ ସମସ୍ତ ରହସ୍ୟରୁ ଢେର ଉର୍ଦ୍ଧରେ। ଏକଥା ନା ତୁ ଜାଣୁ ନା ସମ୍ରାଟ ଚନ୍ଦ୍ରଗୁପ୍ତ, କିନ୍ତୁ ମହାରାଣୀ ଜାଣନ୍ତି ଏହି ମୂଳ କଥା କ'ଣ।
2: ଗୁରୁଦେବ, କ'ଣ ସେ ମୂଳ କଥା ମୋତେ କହିବେନି ଥରେ?
1: ହଁ, ଅବଶ୍ୟ ତୁ ଜାଣିବୁ, ହେଲେ ଏବେ ନୁହଁ, ଆସନ୍ତାକାଲି ପ୍ରାତଃ କାଳରେ ତୋର ଭାଗ୍ୟଲିପି ଉଦୟ ହେବ।
2: ଆପଣଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କରୁଛି ଗୁରୁଦେବ, ଆଦେଶ କରନ୍ତୁ। କ'ଣ ମୋର କର୍ତ୍ତବ୍ୟ ହେବା ଉଚିତ? ମୌର୍ଯ୍ୟ ବଂଶର ମର୍ଯ୍ୟାଦା ନିମନ୍ତେ ପ୍ରାଣବଳି ଦେବାର ଆବଶ୍ୟକତା ରହିଛି କହିବେ ଯଦି ଅନାୟାସରେ ଏ ପ୍ରାଣ ସମର୍ପଣ କରିଦେବି।
1: ଥରେ କହ ତ ମା, ସତ୍ୟଠାରୁ ଅଧିକ ବଳଶାଳୀ ଆଉ କିଛି ଅଛି? ଏକଥା ବି ମନେ ରଖ, ସୁପ୍ତ ଅଗ୍ନିକୁ ପବନ ଦେଇ ତେଜିଆନ କରିବା ଆବଶ୍ୟକତା ଯେତିକି ରହିଛି, କ୍ଷୀଣ ହେଇ ଆସୁଥିବା ସତ୍ୟକୁ ଠିକ୍ ସେହିଭଳି ଉଦ୍ଦୀପ୍ତ କରିବାର ଆବଶ୍ୟକତା ମଧ୍ୟ ରହିଛି।
2: ସତ୍ୟ ସେ ଯେତେ ଅନ୍ତରଙ୍ଗ ହେଉ ପଛେ, ସବୁ ସତ୍ୟ ଆପଣଙ୍କୁ ଖୋଲି କହିବି ଗୁରୁଦେବ। ଆପଣ ଆଜି ମୋ ଭିତରର ଜଡ଼ତାକୁ ଘୁଞ୍ଚାଇ ଦେଇଛନ୍ତି। ଆପଣଙ୍କ ଏଭଳି ଅନୁଗ୍ରହ ନିକଟରେ ମୁଁ ବାସ୍ତବରେ ନତମସ୍ତକ ହୋଇପଡ଼ିଛି ମହାଭାଗ।
1: ତେବେ ଏ କଥା ବି ମନେ ରଖ ଚାରୁଶିଳେ, କୌଟଲ୍ୟ କୌଣସି ସାଧାରଣ ବ୍ୟକ୍ତି ବିଶେଷକୁ ଏହି ଉପଦେଶ ଦେଇପାରେ ନାହିଁ। ଆଜି ସେ ଯାହା ସହ କଥା ହେଉଛି ସେ ମୌର୍ଯ୍ୟ ସାମ୍ରାଜ୍ୟର ଭାବି ସାମ୍ରାଜ୍ଞୀ। ତୋ ଭିତରେ ସେ ସାମ୍ରାଜ୍ଞୀ

0: ମୁଁ ଦେଖିସାରିଛି। ମହାରାଣୀଙ୍କୁ ଆଶ୍ୱସ୍ତ କରି କହିଦେବୁ ଆସନ୍ତାକାଲି ସକାଳୁ ମୁଁ ସମ୍ରାଟଙ୍କ କକ୍ଷରେ ଉପସ୍ଥିତ ରହିବି।
1: ମୋତେ ଅନୁମତି ଦିଅନ୍ତୁ ମହାଭାଗ, ପ୍ରଣାମ।
2: ମହାରାଜା ଚନ୍ଦ୍ରଗୁପ୍ତଙ୍କର ମହାରାଜା ଚନ୍ଦ୍ରଗୁପ୍ତଙ୍କର ମହାରାଜା ଚନ୍ଦ୍ରଗୁପ୍ତଙ୍କର
3: ଚନ୍ଦ୍ରଗୁପ୍ତ ସ୍ୱୟଂ ଆଜି ଆପଣଙ୍କ ଚରଣ ସ୍ପର୍ଶ ନିମନ୍ତେ ଆସିବାକୁ ପ୍ରସ୍ତୁତ ହେଉଥିଲେ ମହାଭାଗ। ଅନେକ ଦିନ ବିତିଗଲା, ଆପଣ ଦରବାର ଆଡ଼କୁ ଆସିଲେ ନାହିଁ। ମୋର ସାମାନ୍ୟ ତ୍ରୁଟି ନିମନ୍ତେ ଆପଣଙ୍କ ରୋଷ ଅସାମାନ୍ୟ ଭଳି ମନେ ହେଲା ଗୁରୁଦେବ। ଆଜି ଆପଣ ହୁଏତ ଭିନ୍ନ କିଛି ଉଦ୍ଦେଶ୍ୟ ନେଇ ଆସିଛନ୍ତି ମୋ ନିକଟକୁ। ସେ ଯାହା ବି ହେଉ, ଆପଣଙ୍କର ଆଜି ଆସିବା ବିଧି ନିର୍ଦ୍ଦିଷ୍ଟ ଥିଲା।
0: କାହିଁକି ମୁଁ ଏଠାକୁ ଆସିବା ମୋ ନିଜ ନିଷ୍ପତ୍ତି, ମୁଁ ତ ଭିନ୍ନ କିଛି କାମ ନେଇ ଆସିଛି ଆଜି। ମଗଧ ସାମ୍ରାଜ୍ୟ ସହ ମୋର କି କାମ, ସମ୍ରାଟଙ୍କ ନିକଟରେ ଅବା କି ପ୍ରୟୋଜନ?
3: ହଁ ଗୁରୁଦେବ, ମଗଧ ସମ୍ରାଟ ପଦବୀ ସହ ଆଜିଠାରୁ ମୋର ବି କିଛି ସମ୍ପର୍କ ନାହିଁ। ଆଜିର ସୂର୍ଯ୍ୟୋଦୟ ପରେ ଚନ୍ଦ୍ରଗୁପ୍ତ ଆଉ ସମ୍ରାଟ ବୁଲେଇବ ନାହିଁ। ମୋତେ ଆଶୀର୍ବାଦ କରନ୍ତୁ ଆଚାର୍ଯ୍ୟ ଦେବ।
0: ଏ ବିଷୟରେ ମୁଁ ବହୁତ ଶୁଣି ସାରିଛି ଚନ୍ଦ୍ରଗୁପ୍ତ, ଆଉ କିଛି ଶୁଣିବି ବୋଲି ମୁଁ ଏଠାକୁ ଆସିନାହିଁ, ଆସିଛି କିଛି କହିବାକୁ। ଆଉ କଥା ରହିଲା ଆଶୀର୍ବାଦର, ଚନ୍ଦ୍ରଗୁପ୍ତ ଆଶୀର୍ବାଦ ତ ମୁଁ କେବଳ ବଳବାନ ମାନଙ୍କୁ ପ୍ରଦାନ କରେ, ଦୁର୍ବଳ ମାନଙ୍କୁ ଆଶୀର୍ବାଦ ମୋ ଦୃଷ୍ଟିରେ ଅନାବଶ୍ୟକ। ଏ କଥା ତୁମକୁ ଅଜଣା ନାହିଁ, ତଥାପି ତୁମେ ଭୁଲି ଯାଉଛ କେମିତି?
3: କିନ୍ତୁ ଆଜି ଆପଣଙ୍କ ଆଶୀର୍ବାଦ ଏ ଦୁର୍ବଳକୁ ବି ମିଳିବ। ଗୁରୁଦେବ, ଏ ମର୍ତ୍ତ୍ୟ ଭୋଗରୁ ମୁଁ ନିସ୍ତାର ଚାହୁଁଛି। ମୋର ବାସ୍ତବ ଅନୁଭବ ହୋଇସାରିଛି ଯେ ସୁଖ ପ୍ରବୃତ୍ତିରେ ନୁହେଁ ନିବୃତ୍ତିରେ ରହିଛି। ଚନ୍ଦ୍ରଗୁପ୍ତ ଆଜି ଏ ସମସ୍ତ ସାଂସାରିକ ବାଧାବନ୍ଧନର ମୋହରୁ ମୁକ୍ତ ହୋଇ ଏକ ବୋଝ ବିକାର ମୁକ୍ତ ବ୍ୟକ୍ତି ଭାବରେ ସେ ଅନନ୍ତ ସତ୍ୟର ସନ୍ଧାନରେ ସଂସାର ତ୍ୟାଗୀ ହୋଇ ବାହାରିଯିବ।
0: ରାଜନ, ସତ୍ୟର ସନ୍ଧାନ ନୁହେଁ, ବରଂ ତୁମର ଦୁର୍ବଳତା ତୁମକୁ ନିପୀଡ଼ିତ କରୁଛି।
3: ଗୁରୁଦେବ,
0: ଏହା ତୁମର ବୈରାଗ୍ୟ ନୁହେଁ, ବରଂ ଅତୃପ୍ତ ମୋହର ପରିଣାମ।
4: ପ୍ରଣାମ ଗୁରୁଦେବ।
0: ରାକ୍ଷସ, ଆସ ମନ୍ତ୍ରୀବର, ଆଜି ତୁମର ସମ୍ରାଟ ଖୁବ୍ ଅସୁସ୍ଥ ମନେ ହେଉଛନ୍ତି, ମୁନି ଶାନ୍ତିବର୍ଦ୍ଧନଙ୍କୁ ଅଳ୍ପ ସମୟ ପାଇଁ ଆସିବାକୁ କୁହନ୍ତୁ। ଶୁଣିଛି ସେ ହିଁ ଆଜିକାଲି ସମ୍ରାଟଙ୍କ ମନର ଉପଚାର କରୁଛନ୍ତି।
4: ଗୁରୁଦେବ, ମୁନି ଶାନ୍ତିବର୍ଦ୍ଧନଙ୍କୁ ତ ମୁଁ ମୃତ୍ୟୁଦଣ୍ଡ ଦେଇସାରିଛି, ବର୍ତ୍ତମାନ ସୁଦ୍ଧା ସେ ତ ଏ ପାର୍ଥିବ ସଂସାର ଛାଡ଼ି ମୋକ୍ଷ ପାଇ ସାରିଥିବେ।
3: ଏ କ'ଣ କହୁଛ ମନ୍ତ୍ରୀବର? ସମ୍ରାଟ ଶିଥିଳ ହୋଇଯିବାର ସୁଯୋଗ ନେଇ ତୁମେ ଏ ଦୁଃସାହସ କରିବା କେତେଦୂର ଉଚିତ ହେଇଛି? ପ୍ରତିହାରୀ, ଆଣ ମୁଁ ତରବାରୀ।
0: ହଁ ପ୍ରତିହାରୀ, ସମ୍ରାଟଙ୍କ ତରବାରୀ ନେଇ ଆସ। ମଗଧର ବିଷାଦଗ୍ରସ୍ତ ପ୍ରଜାଙ୍କୁ ଏକଥା ବି ସୂଚାଇ ଦିଅ ଯେ ସମ୍ରାଟ ଚନ୍ଦ୍ରଗୁପ୍ତ ଅନ୍ୟାୟ ଅନାଚାର ଦମନ କରିବାକୁ ପୁଣି ଥରେ ରାଜଦଣ୍ଡ ଧରିଛନ୍ତି, ରାଜଧର୍ମ ପାଳନ ପାଇଁ ନିଷ୍ପତ୍ତି ନେଇଛନ୍ତି।
5: କୌଟିଲ୍ୟ, ବିଷ୍ଣୁଗୁପ୍ତ, ମୋ ମଗଧ ସମ୍ରାଟ ତୁମକୁ ଏ ଆଦେଶ ଦେଉଛି ଯେ ତୁମେ ମୋ ସାମ୍ନାରୁ ହଟିଯାଅ, ଏଇ ମୁହୂର୍ତ୍ତରେ ଦୂରେଇ ଯାଅ। ମୁଁ ଆଜି ମୁକ୍ତ ଭାବରେ ବିଚାର କରିବି, ତୁମକୁ ମଧ୍ୟ ଦଣ୍ଡ ଦେବି କୌଟିଲ୍ୟ, ଦଣ୍ଡ।
0: ହଁ ସମ୍ରାଟ, କୌଟିଲ୍ୟ ମଧ୍ୟ କେବଳ ଏହି କଥାର ଅପେକ୍ଷା ରଖେ। ମହାମାତ୍ୟ ରାକ୍ଷସ, ତୁମେ ନିଜ ସପକ୍ଷରେ ଯୁକ୍ତି ବାଡ଼ାଅ, ଆଉ ସମ୍ରାଟ ଯାହା ଦଣ୍ଡ ବିଧାନ କରିବେ ତାକୁ ସାଦରେ ଗ୍ରହଣ କର। ସମ୍ରାଟ ଚନ୍ଦ୍ରଗୁପ୍ତ ପ୍ରଜାନୁରଞ୍ଜନ ନିମନ୍ତେ ଆଜି ପୁଣି ଥରେ ରାଜଦଣ୍ଡ ଧାରଣ କରିବାର ଉଚିତ ନିଷ୍ପତ୍ତି ନେଇଛନ୍ତି।
4: ମୁଁ ପ୍ରସ୍ତୁତ ଗୁରୁଦେବ, ରାଜଧର୍ମ ପାଳନ ହିଁ ମନ୍ତ୍ରୀଙ୍କର ସବୁଠୁ ବଡ଼ ଦାୟିତ୍ୱ, ସବୁଠୁ ବଡ଼ ଆବଶ୍ୟକତା। ରାଜପ୍ରାସାଦ ମଧ୍ୟରେ ଷଡ଼ଯନ୍ତ୍ରର ବାତାବରଣ, ବିଦେଶୀ ଶକ୍ତି ଅନ୍ତପୁର ମଧ୍ୟରେ ଷଡ଼ଯନ୍ତ୍ରରେ ସଫଳ ହୋଇଛନ୍ତି, ଅବିଶ୍ୱାସ ତଥା ସନ୍ଦେହର ବିଷ ସ୍ନେହ ସମ୍ପର୍କକୁ କଳୁଷିତ କରିସାରିଛି। ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ମହାରାଜ ନିଜ ବିଚାର ବୁଦ୍ଧି ସ୍ଥିର ରଖି ଦୃଢ଼ ହସ୍ତରେ ଶାସନଭାର ସମ୍ଭାଳନ୍ତୁ, ଏହା ହିଁ ମୁଁ ଆଶା କରେ।
5: ମିଥ୍ୟା, ସବୁ ମିଥ୍ୟା, ଷଡ଼ଯନ୍ତ୍ର ଅନ୍ୟତ୍ର ନାହିଁ, ଆପଣମାନେ ହିଁ ଷଡ଼ଯନ୍ତ୍ର ଭିଆଇ ମୋତେ ମତିଭ୍ରମ କରି ପକାଉଛନ୍ତି। ବାସ୍ତବ କଥା ହେଉଛି ଆଜି କୌଟିଲ୍ୟଙ୍କ ରାଜଧର୍ମ ପରାସ୍ତ ହୋଇଛି, ମୋର ମାନବ ଧର୍ମରେ ବିଶ୍ୱାସର ବିଜୟ ଘଟିଛି।
4: ମହାରାଜ,
6: ସବୁକିଛି ଭ୍ରଷ୍ଟ ହୋଇଗଲା।

0: ସମ୍ରାଟ, ଗୁରୁଦେବ, ମହାମନ୍ତ୍ରୀ, ଆପଣମାନେ ହିଁ ରକ୍ଷା କରନ୍ତି ରାଜପରିବାରକୁ, ଏ ସାମ୍ରାଜ୍ୟକୁ। ସବୁକିଛି ଅନର୍ଥ ହେଇଗଲାଣି।
1: ଏତେ ଅସ୍ଥିର କାହିଁକି ଚାରୁଶୀଳା, କଣ ହେଇଛି କୁହ।
0: ମହାମନ୍ତ୍ରୀ, ସ୍ୱୟଂ ବିନ୍ଦୁସାର ସୈନ୍ୟ ବାହିନୀର ନେତୃତ୍ୱ ନେଇ ରାଜତନ୍ତ୍ର ବିରୁଦ୍ଧରେ ଘେରି ସାରିଛନ୍ତି ପାଟଳୀପୁତ୍ରକୁ। ଆଜି ସମ୍ରାଟଙ୍କ ସମେତ ଆମେ ସଭିଏଁ ବନ୍ଦୀ।
1: ହେ ପ୍ରଭୁ, ଘୋର ବିପର୍ଯ୍ୟୟ। ଏଇ ତ ମହାରାଜ ବି ଉପସ୍ଥିତ। ମହାରାଜ,
2: ମୁଁ ସବୁ ଶୁଣିସାରିଛି ଗୁରୁଦେବ, କୁହନ୍ତୁ ଆପଣଙ୍କ ପରାମର୍ଶ କଣ।
3: କେବଳ ଏଇ କାରଣ ଘେନି ରାଜପ୍ରାସାଦକୁ ଧାଇଁ ଆସିଛି ମା ଚାରୁଶୀଳା। ପ୍ରଜାର ଧର୍ମ ହେଉଛି ବିପତ୍ତି ସମୟରେ ରାଜାଙ୍କ ସହଯୋଗ କରିବା। କେବଳ ଏହି କାରଣରୁ ସନ୍ନ୍ୟାସ ନିମନ୍ତେ ମନସ୍ଥ କରିଥିବା ରାଜଗୁରୁ କୌଟିଲ୍ୟ ଆଜି ସମ୍ରାଟଙ୍କ ଦ୍ୱାରସ୍ଥ ହୋଇଛି। ସମ୍ରାଟ ଯାହା ଆଜ୍ଞା ଦେବେ ଏ ଅକିଞ୍ଚନ ତାକୁ ପାଳନ କରିବ।
4: ଆଚାର୍ଯ୍ୟ, ଗୁରୁଦେବ, ଆପଣ ମଗଧ ସାମ୍ରାଜ୍ୟର ପିତାମହ।
3: ନା ସମ୍ରାଟ, ବର୍ତ୍ତମାନ ସେ ସମ୍ପର୍କ ଆଉ ନାହିଁ। ମୋତେ ଆପଣ ଏବେ ବିଷ୍ଣୁଗୁପ୍ତ ହିଁ କୁହନ୍ତୁ, କୌଟିଲ୍ୟ ବୋଲି ହିଁ ସମ୍ବୋଧନ କରନ୍ତୁ।
1: ଚାରୁଶୀଳା, ତମେ ହିଁ ଗୁରୁଦେବଙ୍କ ସହ ଆଲୋଚନା କର, ସେ ତୁମ କଥା ହିଁ ଭଲରେ ମାନୁଛନ୍ତି। ମଗଧର ଏ ପତନମୁଖୀ ସମୟରେ ତୁମେ ହିଁ ଏ ସାମ୍ରାଜ୍ୟକୁ ଆସନ୍ନ ବିପତ୍ତିରୁ ରକ୍ଷା କରିପାରିବ।
3: ସତ୍ୟ ବଚନ ରାକ୍ଷସ, ମଗଧର ରକ୍ଷା ଦାୟିତ୍ୱ କେବଳ ଚାରୁଶୀଳା ହାତରେ।
4: ଚାରୁଶୀଳା?
3: ହଁ,
4: ଏଇ ତୁଚ୍ଛ ଧାସୀ ପୁଣି ରକ୍ଷା କରିବ ମଗଧ ସାମ୍ରାଜ୍ୟକୁ? ମୁଁ କିଛି ବୁଝିପାରୁନି ଗୁରୁଦେବ।
3: ହଁ ମହାରାଜ, ଚାରୁଶୀଳା ହିଁ ରକ୍ଷା କରିବ ମଗଧ ସାମ୍ରାଜ୍ୟକୁ। ଏ ଚାରୁଶୀଳା ମହାରାଣୀଙ୍କ ପ୍ରିୟ ଦାସୀ ନୁହେଁ, ଇଏ ହେଉଛି ବହୁ ଚର୍ଚ୍ଚିତା ସୁନ୍ଦରୀ ଅଙ୍ଗଦେଶର ରାଜନନ୍ଦିନୀ ବସୁମତୀ। ସେଇ ସୁନ୍ଦରୀ ରାଜକୁମାରୀ ଯାହାର ପାଣି ଗ୍ରହଣ ପାଇଁ ଦେଶ ବିଦେଶର ରାଜକୁମାର ଅଙ୍ଗରାଜକୁ ଧମକ ଦେଇ ବ୍ୟସ୍ତ ବିବ୍ରତ କରି ପକାଉଥିଲେ। ଏହି ବିପତ୍ତିରୁ ରକ୍ଷା ପାଇବା ପାଇଁ ଅଙ୍ଗରାଜ ମହାରାଣୀଙ୍କୁ ପତ୍ରଟିଏ ଲେଖିଥିଲେ। ମୋର ପରାମର୍ଶ କ୍ରମେ ମହାରାଣୀ କୁମାର ବିନ୍ଦୁସାରଙ୍କୁ ଛଦ୍ମବେଶରେ ଅଙ୍ଗରାଜ୍ୟକୁ ପ୍ରେରଣ କରିଥିଲେ। ରାଜକୁମାରୀ ବସୁମତୀ ଯୁବରାଜ ବିନ୍ଦୁସାରଙ୍କ ପରାକ୍ରମ ଦେଖି ମନେ ମନେ ମୁଗ୍ଧା ହୋଇଥିଲା। ଦୁହେଁ ଅଙ୍ଗରାଜ୍ୟରେ ହିଁ ଗାନ୍ଧର୍ବ ରୀତିରେ ବିବାହିତ। ଛଦ୍ମବେଶରେ ସେ ରାଜ୍ୟ ଛାଡ଼ି ଆମ ରାଜପ୍ରାସାଦକୁ ଆଗମନ କଲେ।
4: ଆପଣ ମୋର ଆଖି ଖୋଲି ଦେଇଛନ୍ତି ଗୁରୁଦେବ। ମୁଁ ଆଜି ଘୋଷଣା କରୁଛି, ଅଙ୍ଗ ଏବଂ ମଗଧ ପରସ୍ପରର ମିତ୍ର ରାଜ୍ୟରେ ପରିଗଣିତ ହେବେ।
5: ଗୁରୁଦେବ, ରାକ୍ଷସକୁ ଆଜ୍ଞା ପ୍ରଦାନ କରନ୍ତୁ। ଏହି ମୁହୂର୍ତ୍ତରେ ଏ ସୁସମାଚାର ରାଜ୍ୟ ସାରା ପ୍ରଚାର କରିବାର ବ୍ୟବସ୍ଥା କରିବି।
3: ମହାମାତ୍ୟ, ଆଉ କିଛି ସମୟ ଧୈର୍ଯ୍ୟ ଧର। ଆଜିକି 12 ବର୍ଷ ପୂର୍ବେ ଯୁବରାଜ ବିନ୍ଦୁସାର ଗାନ୍ଧାର ରାଜ୍ୟକୁ ଯାଇଥିଲେ। ସେଠାରେ କନକରେଖା ସହ ତାଙ୍କର ଭେଟ ହୋଇଥିଲା। କନକରେଖା ଯେ ଗ୍ରୀକ୍ ଗୁପ୍ତଚର ଏକଥା ଯୁବରାଜ ଜାଣନ୍ତି ନାହିଁ। କୌଶଳ କରି କନକରେଖା ବିନ୍ଦୁସାରଙ୍କୁ ବସୁମତୀଠାରୁ ଛଡ଼ାଇ ନେଇଛି ଏବଂ ସେହି ଗ୍ରୀକ୍ ଗୁପ୍ତଚର ନିର୍ଦ୍ଦେଶରେ ପାଟଳୀପୁତ୍ର ଆଜି ବିଦେଶୀ ସେନା ଦ୍ୱାରା କବଳିତ ହୋଇଛି।
6: ସମ୍ରାଟ ବିନ୍ଦୁସାରଙ୍କର ଜୟ! ସମ୍ରାଟ ବିନ୍ଦୁସାରଙ୍କର ଜୟ! ସମ୍ରାଟ ବିନ୍ଦୁସାରଙ୍କର ଜୟ!
3: ରାକ୍ଷସ, ଜାଣି ରଖ, କୌଟିଲ୍ୟଙ୍କ ରାଜତନ୍ତ୍ର ଜଣେ ନିରଙ୍କୁଶ ରାଜାଙ୍କୁ ନେଇ ପରିକଳ୍ପିତ ନୁହେଁ। ଅନ୍ତର୍ନିହିତ ଭାବରେ ଏହା ପ୍ରଜାସମ୍ମତ ଏକ ଗଣତନ୍ତ୍ର। ରାଜା ବିପଦଗାମୀ ହେବା ଯୋଗୁଁ ଆଜି ପ୍ରତ୍ୟେକ ପ୍ରଜା ନିଜ ପାଇଁ ଲଢୁଛି, ପ୍ରାଣପଣେ ଲଢୁଛି।
4: ଚନ୍ଦ୍ରଗୁପ୍ତ ବାହୁରେ ଏବେ ବି ସେହି ପରାକ୍ରମ ବଞ୍ଚିଛି ଗୁରୁଦେବ, ସେ ଏବେ ବି ଶିଥିଳ ହୋଇ ନାହିଁ। ଏହି ମୁହୂର୍ତ୍ତରେ ବିନ୍ଦୁସାରକୁ ମୁଁ ଧୂଳିସାତ କରିଦେବି।
3: ନା ମହାରାଜ, ଆପଣ ସେ କାର୍ଯ୍ୟ କରିବା ଆବଶ୍ୟକ ହେବ ନାହିଁ। ଆଉ ଅଳ୍ପ ସମୟ ଭିତରେ ସବୁ ବିପ୍ଳବୀ ଆପଣଙ୍କ ବିଚାର ଅଧୀନକୁ ଆସି ପହଞ୍ଚିଯିବେ। ବିନ୍ଦୁସାର ନିଜ ତରଫରୁ ଏହି ଘୋଷଣା କରିଥିଲେ ଯେ ମହାରାଜ ଆତ୍ମବଳି ଦେଇସାରିଛନ୍ତି। ଏହି କଥା ଶୁଣିବା ମାତ୍ରେ ମହାରାଣୀ ଖୋଜ ସାଞ୍ଜୁ ପରିଧାନ କରି ଖଡ଼ଗ ହସ୍ତରେ ଯୁଦ୍ଧ କ୍ଷେତ୍ରକୁ ଅବତରଣ କଲେ। ପ୍ରଧାନ ରଞ୍ଜନ ପାଇଁ ମାତା ପୁତ୍ରଙ୍କ ମଧ୍ୟରେ ବି ଏହି ସଂଘର୍ଷ ହେବା ବିଧି ନିର୍ଦ୍ଧାରିତ ଥିଲା।
4: ମହାରାଣୀ ସ୍ୱୟଂ ଯୁଦ୍ଧକ୍ଷେତ୍ରକୁ ଓହ୍ଲାଇଲେ, ତାପରେ କଣ ହେଲା ଗୁରୁଦେବ, କୁହନ୍ତୁ।

0: ଯୁଦ୍ଧରେ ହୃଦୟ ବିଦାରକ ଘଟଣା ଘଟିଲା ମହାରାଜ। ମହାରାଣୀ ନିଜ ପୁତ୍ରର ତରବାରୀର ଶିକାର ହେଲେ।
1: କଣ କହିଲେ ଗୁରୁଦେବ? ମଗଧର ରାଜମାତା ପ୍ରାଣ ହାରିଲେ, ତା ପୁଣି ନିଜ ପୁତ୍ରର ଅସ୍ତ୍ରରେ ମୋ ହୃଦୟର ସାମ୍ରାଜ୍ଞୀ ନିହତ ହେଇଛି।
2: ମହାରାଜ ମୂର୍ଚ୍ଛିତ ହୋଇଗଲେ। ମହାଭାଗ ଆଚାର୍ଯ୍ୟ, କିଛି ଉପଚାର କରନ୍ତୁ। ଚାରୁଶିଳା, ଚାରୁଶିଳା, ତମେ ହିଁ ଆଚାର୍ଯ୍ୟ ଦେବଙ୍କୁ ଅନୁରୋଧ କର, ମହାରାଜଙ୍କର ପ୍ରାଣ ବଞ୍ଚାନ୍ତୁ। ସେ
3: ଶାନ୍ତ ହୁଅ ରାକ୍ଷସ, ସମ୍ରାଟ ଏହି ଆଘାତର ପୀଡ଼ା ଅନୁଭବ କରନ୍ତୁ। ଏହି ପୀଡ଼ା ତାଙ୍କ ଆତ୍ମଶୁଦ୍ଧି ପାଇଁ ଆବଶ୍ୟକ। ମହାମନ୍ତ୍ରୀ, ଚାରୁଶିଳା ଏବେ ଆସୁଛି। ମହାରାଣୀଙ୍କ ନିଧନ ପରେ ପରେ ବିଷ୍ଣୁଗୁପ୍ତ କୌଟିଲ୍ୟ ଚାରୁଶିଳାକୁ ଏକ ଅସ୍ଥାୟୀ ରାଜନେତ୍ରୀ ଭାବରେ ଘୋଷିତ କରି ପ୍ରଜା ଆନ୍ଦୋଳନର ନେତୃତ୍ୱ ନେବାକୁ ନିର୍ଦ୍ଦେଶ ଦେଇସାରିଛନ୍ତି। ଚାରୁଶିଳାଙ୍କ ପତାକା ତଳେ ପ୍ରଜା ଏଇ ମାତ୍ର ସମଗ୍ର ବିଦ୍ରୋହକୁ ଦମନ କରି ଫେରି ଆସୁଛନ୍ତି।
2: ମହାରାଜା ଚେତନା ଫେରି ପାଇଛନ୍ତି।
3: ରାକ୍ଷସ, ମହାମାତ୍ୟ, ଦେଖୁଛ ଦେଖୁଛ ଚାରୁଶିଳାର ପରାକ୍ରମକୁ? ସେ ନିଜେ ବିନ୍ଦୁସାରକୁ ବନ୍ଦୀ କରି ସାଙ୍ଗରେ ନେଇ ଆସିଛି। ଦେଖ ତାର ଭୀମକାନ୍ତ ରୂପକୁ, ହାତ ଟେକି ପ୍ରଣାମ କର ସେ କୁଳଦେବୀକୁ।
1: ମହାମନ୍ତ୍ରୀ, ରାକ୍ଷସ, ମୋତେ ମୋ ଗୋଡ଼ ଉପରେ ଉଠିବାକୁ ଟିକେ ସାହାଯ୍ୟ କର। ଏ କୁଳଦେବୀକୁ ମୁଁ ଆଲିଙ୍ଗନ କରି ସମ୍ମାନିତ କରିବାକୁ ଚାହେଁ।
2: ଆଚାର୍ଯ୍ୟ ଦେବ, ବିଦ୍ରୋହୀମାନଙ୍କୁ ଦଣ୍ଡବିଧାନର ବ୍ୟବସ୍ଥା କରନ୍ତୁ। ମୌର୍ଯ୍ୟ ବଂଶର କୁଳାଙ୍ଗାର ବିନ୍ଦୁସାର ରାଜଦ୍ରୋହ ଭଳି ସଂଗୀନ ଅପରାଧରେ ଲିପ୍ତ।
3: କେବଳ ରାଜଦ୍ରୋହ ନୁହେଁ ରାକ୍ଷସ, ସେ କୌଟିଲ୍ୟକୁ ହତ୍ୟା କରିବା ନିମନ୍ତେ ମଧ୍ୟ ଏକ ଜଘନ୍ୟ ଷଡ଼ଯନ୍ତ୍ର କରିଛି, ଯେଉଁ ଷଡ଼ଯନ୍ତ୍ରର ଫଳ ସ୍ୱରୂପ କୌଟିଲ୍ୟଙ୍କ ପର୍ଣ୍ଣ କୁଟୀରରେ ଅଗ୍ନି ସଂଯୋଗ କରାଯାଇଛି। ଏହି ମାରାତ୍ମକ କାଣ୍ଡରେ ମୋର ତ କିଛି କ୍ଷତି ହେଲା ନାହିଁ, କିନ୍ତୁ ମୋର ଏକମାତ୍ର ପୁତ୍ର ଏ ଅଗ୍ନିକାଣ୍ଡର ଶିକାର ହୋଇ ଭସ୍ମୀଭୂତ ହେଲା।
1: ଆପଣଙ୍କ ପୁତ୍ର?
3: ସମ୍ରାଟ, ମୋ ପୁତ୍ର ବିନ୍ଦୁସାର ସବୁ ଜାଣେ। ସମ୍ରାଟ, ଆଜି ମୁଁ କେବଳ ଏସବୁ କହିବା ନିମନ୍ତେ ହିଁ ଆସିଛି। ମୋତେ ନ୍ୟାୟ ମିଳୁ, ମୋ ପୁତ୍ରର ହତ୍ୟାର ପ୍ରତିଶୋଧ ମୁଁ ଚାହେଁ। ମୁଁ ବି ମଗଧ ସାମ୍ରାଜ୍ୟର ଜଣେ ପ୍ରଜା କେବଳ।
1: ହେ ପ୍ରଭୁ, ମୁଁ କଣ ଶୁଣୁଛି?
4: ବିନ୍ଦୁସାର, ସତ କହ, ଏ ଜଘନ୍ୟ କାଣ୍ଡରେ ତୁ ଲିପ୍ତ ଥିଲୁ କି ନାହିଁ? କୁଳାଙ୍ଗାର, କହ, ନିଜ ସ୍ଥିତିକୁ ସ୍ପଷ୍ଟ ଭାବରେ ବ୍ୟକ୍ତ କର।
5: ମୁଁ ଆଚାର୍ଯ୍ୟ ଦେବଙ୍କର ସର୍ବସ୍ୱ ଧ୍ୱଂସ କରିଛି ପିତୃଦେବ।
4: ପିତୃଦେବ ନୁହେଁ କୁଳାଙ୍ଗାର, ସମ୍ରାଟ କହ, ସମ୍ରାଟ।
5: ସମ୍ରାଟ, ଏ ଅଧମ ଆଚାର୍ଯ୍ୟ ଦେବଙ୍କର ସର୍ବସ୍ୱ ନଷ୍ଟ କରିଛି। ସାମ୍ରାଜ୍ୟକୁ ଏକ ଘୃଣ୍ୟ ଷଡ଼ଯନ୍ତ୍ର କବଳରୁ ରକ୍ଷା କରିବା ନିମନ୍ତେ ଆଚାର୍ଯ୍ୟ ଦେବ ରାତିକ ପାଇଁ କନକରେଖାର ପ୍ରେମ ନିବେଦନ ରକ୍ଷା କରିଥିଲେ। ସେହି ଘଟଣାରୁ ଆଚାର୍ଯ୍ୟ ଦେବ ସମଗ୍ର ଷଡ଼ଯନ୍ତ୍ରର ତଥ୍ୟପ୍ରାପ୍ତ ହେଲେ। ମୁଁ ଅନ୍ଧ ଭାବରେ ମୁଁ ନିଜ ମୌର୍ଯ୍ୟବଂଶର ବିନାଶ କରିଚାରିଥିଲି। ଆଚାର୍ଯ୍ୟ ଦେବଙ୍କ ନିକଟରେ ବିଫଳ ହୋଇ କନକରେଖା ମୋତେ ନିଜ ବଶକୁ ନେବାରେ ସଫଳ ହେଲା। ମୋତେ ଏହି ଭ୍ରମରେ ବାନ୍ଧି ରଖିଥିଲା ଯେ ସେ ଯାହା କରୁଛି ମୋ ହିତ ପାଇଁ କରୁଛି। ଆଚାର୍ଯ୍ୟ ଦେବ ଉପଯୁକ୍ତ ସମୟର ଅପେକ୍ଷା କରି ରହିଥିଲେ। ଆଜି ସମଗ୍ର ଷଡ଼ଯନ୍ତ୍ରକୁ ଉପସ୍ଥାପିତ କରିବାର ଉପଯୁକ୍ତ ସମୟ ଉପନୀତ ହୋଇଛି। ପ୍ରଣାମ ଆଚାର୍ଯ୍ୟ ଦେବ, ଏତେ ସବୁ ଅବିଚାରର ଶିକାର ହୋଇ ସମସ୍ତ ଉପେକ୍ଷା ସତ୍ତ୍ୱେ ଆପଣ ମଗଧ ସାମ୍ରାଜ୍ୟକୁ ବିଦେଶୀ ଶାସନାଧୀନ ହେବାକୁ ଦେଇନାହାନ୍ତି। ଏ ଘୋର ବିପର୍ଯ୍ୟୟରୁ ଆପଣ ସାମ୍ରାଜ୍ୟକୁ ସୁରକ୍ଷା ଦେଇଛନ୍ତି। ମହାମନ୍ତ୍ରୀ ରାକ୍ଷସ, ମୋର ସମସ୍ତ ଅପରାଧ ସ୍ୱୀକାର ପୂର୍ବକ ମୋ ପ୍ରତି ବିଧାନ କରାଯାଇଥିବା ଦଣ୍ଡବିଧାନ ମଥାପାତି ଗ୍ରହଣ କରିବା ପାଇଁ ମୁଁ ପ୍ରସ୍ତୁତ ଅଛି।
3: ସମ୍ରାଟ ଚନ୍ଦ୍ରଗୁପ୍ତ କୁମାର ବିନ୍ଦୁସାରଙ୍କୁ ଦଣ୍ଡବିଧାନ କରି ମୌର୍ଯ୍ୟ କୁଳର ଶେଷ ସନ୍ତକକୁ ଲିଭିଯିବାକୁ ଦିଅନ୍ତୁ ନାହିଁ। ତାଙ୍କୁ ସାମ୍ରାଜ୍ୟର ସୁରକ୍ଷା ଦାୟିତ୍ୱ ପ୍ରଦାନ କରନ୍ତୁ। ରାଜ୍ୟାଭିଷେକ ନିମନ୍ତେ ସମସ୍ତ ପ୍ରସ୍ତୁତି ଆରମ୍ଭ ହେଉ। ମହାମନ୍ତ୍ରୀ, ସମଗ୍ର ରାଜ୍ୟରେ ଏହି ଘୋଷଣା କରାଯାଉ।

0: ବିନ୍ଦୁସାର ହେଉଛନ୍ତି ମଗଧ ସମ୍ରାଟ, ରାଜନନ୍ଦିନୀ ବସୁମତୀ ହେଉଛନ୍ତି ପାଟରାଣୀ, ଏବଂ ଭାବି ରାଜା ହେଉଛନ୍ତି ରାଜକୁମାର ମହେଶ।
1: ହଁ ମହାମନ୍ତ୍ରୀ, ଆଉ ଏ କଥା ବି ଘୋଷଣା କରିଦିଅନ୍ତୁ ଯେ ବିନ୍ଦୁସାର ଆଚାର୍ଯ୍ୟ କୌଟିଲ୍ୟଙ୍କ ପାଦ ସେବା ପୂର୍ବକ ତାଙ୍କ ଉପଦେଶରେ ଶାସନ ପରିଚାଳନା କରିବ।
0: ନା ସମ୍ରାଟ, ନୁହେଁ, ମୋର ଏଇ ମାୟା ମରିଚିକା ଭିତରେ ହଜିଯିବାର କୌଣସି ଇଚ୍ଛା ନାହିଁ।
1: ଗୁରୁଦେବ,
0: ମୁଁ ଯେ ସାଧାରଣ ମଣିଷ, ମୋ ଭିତରେ ସ୍ନେହ ମମତାର ଅଜସ୍ର ସ୍ରୋତ ଲହଡ଼ି ଭାଙ୍ଗୁଛନ୍ତି। ମୁଁ ତୁମକୁ ମୋ ନିଜଠୁ ଅଧିକା ଭଲ ପାଇଛି ଚନ୍ଦ୍ର। ହେଲେ ଏବେ ଏବେ ଆଉ ସେସବୁ ସମୟ ନାହିଁ, ମୋର ନିଷ୍ପତ୍ତି ସରିଛି, ହିମାଳୟ ହିମାଳୟ ମୋତେ ଅପେକ୍ଷା କରୁଛି।
1: ତାହେଲେ ତାହେଲେ ମୋତେ ବି ସାଙ୍ଗରେ ନେଇ ଚାଲନ୍ତୁ ଆଚାର୍ଯ୍ୟ ଦେବ। ଆପଣ ମୋର ଇହଲୋକ ତ ସଜାଡ଼ିଦେଲେ, ବର୍ତ୍ତମାନ ମୋର ପରଲୋକ ବି ସଜାଡ଼ି ଦିଅନ୍ତୁ।
0: ଏମିତି କିଛି ହୁଏ ନାହିଁ ଚନ୍ଦ୍ର, ମୋ ତ୍ୟାଗ କର, କୌଟିଲ୍ୟ ଆଜି ବିଦାୟ ଚାହୁଁଛି।
2: ମଗଧ ସାମ୍ରାଜ୍ୟର ମଗଧ ସାମ୍ରାଜ୍ୟର ମଗଧ ସାମ୍ରାଜ୍ୟର
0: ମଗଧ ରାଜପ୍ରାସାଦ, ପ୍ରଣାମ ତୁମକୁ ପାଟଳୀପୁତ୍ରର ପାଟଳୀପୁତ୍ରର ଭୂତ ପବିତ୍ର ମାଟି, ପ୍ରଣାମ ତୁମକୁ, ପ୍ରଣାମ ପ୍ରଣାମ।

0: ଶୁଣିଲେ ନାଟକ କୌଟିଲ୍ୟଙ୍କ ସନ୍ୟାସ, ମୂଳ ହିନ୍ଦୀ ରଚନା ରତନଲାଲ ଯୋଶୀ, ବେତାର ରୂପାନ୍ତର ଏବଂ ପ୍ରଯୋଜନା ନରେନ୍ଦ୍ରନାଥ ପଟ୍ଟନାୟକ, ସହଯୋଗିତାରେ ଥିଲେ ରଞ୍ଜନ କୁମାର ବେହେରା।
1: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1917 ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ତାହେଲେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଟ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଟ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଟ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
1: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1917 ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ତାହେଲେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଟ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଟ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଟ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
1: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1917 ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ତାହେଲେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଟ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଟ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଟ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
0: ପ୍ରଚାର କରୁଛୁ ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଫଗୁଣର ହୋଲି ରଙ୍ଗ ଫିକା ଫିକା ଲାଗେ, ପଳାଶ ବି ହସୁଥାଏ ବୈଶାଖର ଜଳନ୍ତା ଖରାରେ, ଆମେ ସବୁ ଏ ଋତୁରେ ଖୁବ୍ ବିଭୋର, ଆମେ ସବୁ ଏ ଋତୁରେ ଖୁବ୍ ବିଭୋର, ପବନ ବି ଗୀତ ଗାଉଥାଏ କୋଉ ଗୋଟେ ଅଜଣା ସୁରରେ। ଭେଟି ଦେଉଛୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ, ଅନୁରୋଧ ଆପଣମାନଙ୍କର, ଗୀତ ବି ଆପଣମାନଙ୍କର। ଆଜି ପାଇଁ ଆପଣମାନଙ୍କ ସହ ଆପଣଙ୍କ ରେଡ଼ିଓ ସାଥୀ ମୁଁ ଲୀନାନନ୍ଦ। ନମସ୍କାର।

ସରଗମ କଥାଚିତ୍ରର ଏହି ଗୀତଟି ପାଇଁ ଅନୁରୋଧ ରହିଛି ଆପଣମାନଙ୍କର। ବାଲେଶ୍ୱର ସୁରରୁ ଆପଣ ହେଲେ ମମତା ବିଶ୍ୱାଳ ପୁହାଣ, ନମ୍ରତା ଇପ୍ସିତା, ଅଙ୍ଗୁରବାଳା, ବିଷ୍ଣୁପ୍ରିୟା ଓ ସାଥୀ। ବୋରିଗୁମା ତଳେଇ ସାହିରୁ ଅକ୍ଷୟ, ଚକତିଶ, ଅରୁଣ, ତ୍ରିପତି ତଳେଇ, ମନୁ ଏବଂ ବିନୁ। ନବରଙ୍ଗପୁରରୁ ଆପଣ ହେଲେ ରାଜା, ସିଲୁ, ଜୁଲୁ, ପ୍ରତ୍ୟୁଷ, ଆଦ୍ୟାଶା, ପଦ୍ମାଳୟା ତଥା ସାଥୀ। କୋଟପାଡ଼ କେନ୍ଦୁଗୁଡ଼ାରୁ ଅତୁଲ, ଅଂଶୁ, ଅନୁ, ରମାରାଣୀ ଏବଂ ଉମାରାଣୀ। ଡାବୁଗାଁ ଡଙ୍ଗରିଗୁଡ଼ାରୁ ଚନ୍ଦ୍ରଭାନୁ, ଭାନୁପ୍ରତାପ, ମଙ୍ଗୁଳି, ଅନାଦି, ସରସ୍ୱତୀ, ମିନତୀ, ଭାରତୀ, ଇତି ଏବଂ ପ୍ରୀତି। ସୁକୁଦେଇ ଯାଜପୁରରୁ ଆଦିତ୍ୟ, ଅନୁରାଧା, କୁନି ଝିଅ, ପୁଅ ତଥା ଆଲୋକ, ରାଧା ଏବଂ ସାଥୀ। ମହାଦେବ ଘାଟ ଅମଳେଶ୍ୱରରୁ ଆପଣ ହେଲେ ଡୋମନ ଠାକୁର, ସୁମନ ଠାକୁର, ମିଥିଲେଶ ଠାକୁର, ତାରିଣୀ ଠାକୁର, ସୁରେଶ ଠାକୁର, ଜ୍ୟୋତି ଠାକୁର, ରିୟାନ୍ସ ଠାକୁର ଏବଂ ଗୁଡ଼ିଆ ଠାକୁର। ଆହ୍ଲାବାଦ ବ୍ୟାଙ୍କ ବଲାଙ୍ଗୀରରୁ ଆପଣ ହେଲେ ଏଲ୍ କ୍ରିଷ୍ଣାରାଓ, ଲକ୍ଷ୍ମୀ, ତିରୁମାଲା, ତିରୁପତି, ଦିବ୍ୟା, ରୋଜା, ଶ୍ରୀନୁ, ସାଇପ୍ରସାଦ, ସୁଚି, ଜ୍ୟୋତ୍ସ୍ନା, ତିରୁମାଲା, ଶୋଭନା ଏବଂ ସିଦ୍ଧୁ। ଗାନ୍ଧୀନଗର ବଲାଙ୍ଗୀରରୁ ଆପଣ ହେଲେ ତ୍ରିବିଡ଼େଶ ପଟ୍ଟନାୟକ, ପଙ୍କଜିନୀ ପଟ୍ଟନାୟକ, ସହସ୍ରାଂଶୁ ଶେଖର ପଟ୍ଟନାୟକ, ଚନ୍ଦ୍ରକାନ୍ତି, ସୁଲଭା, ରୁନୁ ଏବଂ ରିୟା ପଟ୍ଟନାୟକ। ଅନୁରୋଧ ରହିଛି ଆପଣମାନଙ୍କର ସରଗମ କଥାଚିତ୍ରର ଏହି ଗୀତଟି ପାଇଁ। ଗୀତଟିରେ କଣ୍ଠଦାନ କରିଛନ୍ତି ଲତା ମଙ୍ଗେସ୍କର ଏବଂ ମହମ୍ମଦ ରଫି। ଆନନ୍ଦ ବକ୍ସିଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

ପରବର୍ତ୍ତୀ ଗୀତ ପାଇଁ ଅନୁରୋଧ ରହିଛି ଆପଣମାନଙ୍କର। ଛତିଶଗଡ଼ ଫାଟାପାରା ଦତ୍ରେଙ୍ଗୀରୁ ଆପଣ ହେଲେ ଦ୍ୱାରିକା ପ୍ରସାଦ ବର୍ମା, କିଶୋର କୁମାର ବର୍ମା, ଦୀପକ କୁମାର ବର୍ମା ଏବଂ ଝାବେନ୍ଦ୍ର କୁମାର ବର୍ମା। ହସ୍ନାବାଦ ଥାମନଗର ଜିଲ୍ଲା ଭଦ୍ରକରୁ ଆପଣ ହେଲେ ଶ୍ରୀନିବାସ ତ୍ରିପାଠୀ, ରତ୍ନମଣି ତ୍ରିପାଠୀ ଏବଂ କୁନି ଝିଅ ଲାଡ୍ଲି। ମହାଦେବ ଘାଟ ଅମଲେଶ୍ୱରରୁ ଆପଣ ହେଲେ ଡୋମନ ଠାକୁର, ସୁମନ ଠାକୁର, ମିଥିଲେଶ ଠାକୁର, ତାରିଣୀ ଠାକୁର, ସୁରେଶ ଠାକୁର, ଜ୍ୟୋତି ଠାକୁର ଏବଂ ବାବୁ ରିୟାନ୍ସ ଠାକୁର। ଓମୁରିରୁ ସଂଯୁକ୍ତା, ଯୁଧିଷ୍ଠିର, ରାମଚନ୍ଦ୍ର, ବିକାଶ, ପ୍ରକାଶ, ବିଜୟ ଏବଂ ତେଜସ୍ୱିନୀ। ନବରଙ୍ଗପୁରରୁ ଦିଲୀପ, ସୁରେଶ, ଭାନୁପ୍ରିୟା, ସୂର୍ଯ୍ୟକାନ୍ତ ଏବଂ ବାନାମ୍ବର। ଜୟପୁର ସୌରାସାହିରୁ ଆପଣ ହେଲା ବ୍ୟାସଦେବ, ସୁଧୀର ଏବଂ ସାଥୀ। ଆପଣମାନଙ୍କର ଅନୁରୋଧ ରହିଛି ଦୋ ରାସ୍ତେ କଥାଚିତ୍ରର ଏ ଗୀତଟି ପାଇଁ। ଗୀତଟିରେ କଣ୍ଠଦାନ କରିଛନ୍ତି ଲତା ମଙ୍ଗେସ୍କର, ଆନନ୍ଦ ବକ୍ସିଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ଲକ୍ଷ୍ମୀକାନ୍ତ ପ୍ୟାରେଲାଲ। କଥାଚିତ୍ର ଦୋ ରାସ୍ତେ।

ପରବର୍ତ୍ତୀ ଗୀତଟି ପାଇଁ ଅନୁରୋଧ ରହିଛି ଆପଣମାନଙ୍କର। ଗୁଣପୁର କୁମୁଟି ସାହିରୁ ଶିବପ୍ରସାଦ ପଟ୍ଟନାୟକ, ରୀତାଞ୍ଜଳି, ଅଭିଜିତ, ଦୀପ୍ତିମୟୀ ଏବଂ ଖାନସାମା ପରିବାର। ଶାସ୍ତ୍ରୀନଗର ବଲାଙ୍ଗୀରରୁ ଆପଣ ହେଲେ ନୀଲୁକୁମାର ଦାସ, ନରେନ୍ଦ୍ର ନାରାୟଣ ଦାସ, ରେଣୁକା ଦାସ, ସୌମ୍ୟା ଦାସ, କୁନିପୁଅ ରୁଦ୍ର ନାରାୟଣ ଦାସ ଏବଂ ମା ବାପା। ଛତିଶଗଡ଼ ଭାଟାପାରା ଦତ୍ରେଙ୍ଗୀରୁ ଆପଣ ହେଲେ ଦ୍ୱାରିକା ପ୍ରସାଦ, କିଶୋର କୁମାର, ଦୀପକ କୁମାର ଏବଂ ଝାବେନ୍ଦ୍ର କୁମାର ବର୍ମା। ଚୌଦ୍ୱାରରୁ ରାଧାରାଣୀ, ଶ୍ୟାମାମଣି, ନୀଳାମ୍ବରୀ ଦାସ ଏବଂ ସାଥୀ। ପୁରୁଣାପଡ଼ା ମିଚାଗାଁ ଜୁନାଗଡ଼ରୁ ଆପଣ ହେଲେ ଗୁଲାପ ଦଣ୍ଡସେନା, ଆହ୍ଲାଦ ରୂପେଶ ମୁନ୍ନା, ନିବେଦିତା ମନୀଷା, ବର୍ଣ୍ଣଭା ହରିସ୍ମିତା, ବିଦ୍ୟୁତ ଦୀପାଞ୍ଜଳି ଏବଂ ଦଣ୍ଡସେନା ପରିବାରବର୍ଗ। ମେନ୍ ରୋଡ୍ ନବରଙ୍ଗପୁରରୁ ଆପଣ ହେଲେ ଶ୍ରୀଧର, ବାପୁ, ମିତୁ, ରତିକାନ୍ତ, ସୁବାସିନୀ, ଓମ୍, ଚୁମ୍କି, ପ୍ରତ୍ୟୁଷ, ଆଦ୍ୟାଶା ଏବଂ ଅନ୍ୟମାନେ। ବ୍ରଜରାଜନଗର ଝାରସୁଗୁଡ଼ା ସମ୍ବଲପୁରରୁ ଜସିନ, କାହ୍ନୁ, ମନୁ, ମାନି, ସୁଶି, ମାନୁ ଏବଂ ସାଥୀ। ସ୍ୱର ବାଲେଶ୍ୱରରୁ ଦାଶରଥୀ, ମିନି, ଦେବାଙ୍ଗ, ସ୍ମୃତିମୟ, କାବ୍ୟା ଓ ବିଦ୍ୟାଶ୍ରୀ। ଅଡାଳପଙ୍କ ବନ୍ତ ଭଦ୍ରକରୁ ଆପଣ ହେଲେ ମନ୍ମଥ କୁମାର ପଣ୍ଡା, ତନ୍ମୟ, ସୁମିତ, ବାଙ୍କନିଧି, ଟିଟୁନ, ଲିପୁନ, ଲିଜା, ଲିସା। ଟିକିରାସାହି କୋଟପାଡ଼ରୁ ଆପଣ ହେଲେ ସନ୍ତୋଷ, ସ୍ୱାତି, ରଞ୍ଜୁକ୍ତା, ଆକାଂକ୍ଷା, ଆଞ୍ଚଲ, ରୁଦ୍ରାକ୍ଷ ଏବଂ ଅତୁଲ। ପାରାଦ୍ୱୀପରୁ ରାଧାରାଣୀ, ଆଲୋକ, ଆଦିତ୍ୟ, ମୁନା, ବିଦ୍ୟାଧର ଏବଂ ସେମାନଙ୍କ ସାଥୀ ଶ୍ରୋତା। ଅମଲେଶ୍ୱରରୁ ଆପଣ ହେଲେ ଡୋମନ, ସୁମନ, ମିଥିଲେଶ, ତାରିଣୀ, ସୁରଜ, ଜ୍ୟୋତି, ରେୟାନ୍ସ ଏବଂ ଗୁଡ଼ିଆ ଠାକୁର। ଅନୁରୋଧ ରହିଛି ଆପଣମାନଙ୍କର କାମଚୋର କଥାଚିତ୍ରର ଏହି ଗୀତଟି ପାଇଁ। ଗୀତଟିରେ କଣ୍ଠଦାନ କରିଛନ୍ତି କିଶୋର କୁମାର ଏବଂ ଅଲକା ୟାଗ୍ନିକ। ଇନ୍ଦିବରଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ରାଜେଶ ରୋଶନ।

ଶୁଣିଲେ ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, ଆପଣମାନେ ଏମିତି ଆମ ପାଖକୁ ମନ ଖୁସିରେ ଚିଠି ଲେଖୁଥାନ୍ତୁ, ଆପଣଙ୍କର ପସନ୍ଦିତା ଗୀତ ଶୁଣିବା ପାଇଁ ଚିଠିରେ ଲେଖୁଥାନ୍ତୁ, ଆଉ ଆମେ ମଧ୍ୟ ଖୁବ୍ ମନ ଭରି ଆପଣଙ୍କୁ ଗୀତ ଶୁଣାଇବୁ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଲୋକଗୀତର କାର୍ଯ୍ୟକ୍ରମ। ପ୍ରଥମେ ଆସନ୍ତୁ ଶୁଣିବା କେନ୍ଦରା ଗୀତ। ପୁରାତନ ରଚନାରୁ ଶିଳ୍ପୀ ହେଲେ ରବି ନାରାୟଣ ନାଥ।

ଏଥରାସନ୍ତୁ ଶୁଣିବା ଖଞ୍ଜଣି ଭଜନ। ପୁରାତନ ରଚନାରୁ ଶିଳ୍ପୀ ହେଲେ କିଶୋର ଚନ୍ଦ୍ର ନାୟକ ଏବଂ ସାଥୀ।